ସନ୍ଥ ନାମଦେବ କହନ୍ତି, ଅଧିକ ସଞ୍ଚୟର ଆଶାରେ ପଡ଼ ନାହିଁ, ସାଧୁ ସଙ୍ଗତି କର, ଭଗବାନଙ୍କୁ ଭଜ ଓ ତୃଷ୍ଣା ମାୟା ଲୋଭକୁ ଛାଡ଼ିଦିଅ।

0: The Supreme Court has expressed serious concern over what it described as a deep-rooted nexus between banks, asset reconstruction companies, and borrowers, questioning the manner in which large loan defaults are being settled. A bench comprising Chief Justice Surya Kant and Justice V. Mohan observed yesterday that public money collected from taxpayers is being lent through banks, but effective efforts are often not made to recover these dues. The court said it was concerned about the misutilization of public money, which should have been spent for the welfare of people. In cricket, the third and final ODI between India and Afghanistan will be played at the M.H. Chidambaram Stadium in Chennai this afternoon. The match is scheduled to begin at 1:30 p.m. And that is the end of this news bulletin.
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୀ ଜଗନ୍ନାଥ ଭାବର ଠାକୁର, ଭକ୍ତର ଭାବଟିକକୁ ହିଁ ସେ ଗ୍ରହଣ କରନ୍ତି। ଓଡ଼ିଶାର ତାତ୍ତ୍ୱିକମାନେ କହନ୍ତି ଭାବଗ୍ରାହୀ ଜଗନ୍ନାଥ, ଆହୁରି ମଧ୍ୟ କହିଥାନ୍ତି ଭାବ ବିନୋଦିଆ ଠାକୁର। ଭାବ ଏହି ବିଷୟଟି ବ୍ୟକ୍ତିଗତ। ଶ୍ରୀଜଗନ୍ନାଥଙ୍କ ଭାବ ଅନେକଙ୍କର ଅନ୍ତରରେ ହିଁ ଅଛି। ଭାବ ବିଷୟଟି ଖୁବ୍ ସ୍ଥିତିସ୍ଥାପକ, ତାହାର ପରିସର ରେଖା ପରିବର୍ତ୍ତନଶୀଳ। ତତ୍ତ୍ୱ ଯାହା ଶାସ୍ତ୍ରରେ ଲିଖିତ ହୁଏ ତାହା ଭାବକୁ ଏକ ଦାର୍ଶନିକ ଆକୃତି ପ୍ରଦାନ କରେ। ସେ ତ ଭାବରେ ବନ୍ଧା ଭାବରସିଆ, ସେ ପୁଣି ଭାବରେ ଭାବରେ ଭାବମୟ। ସେହି ଭାବର ଦେବତାଙ୍କ ଶ୍ରୀପାଦ ପଦ୍ମରେ ଆଜିର ବନ୍ଦନା କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। କାର୍ଯ୍ୟକ୍ରମରେ ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି ଅନିତା ପଢ଼ିଆରୀଙ୍କ କଣ୍ଠରେ ଯୁଧିଷ୍ଠିର ମେହେରଙ୍କ ଗୀତ ରଚନାରୁ।

କିଛି ବର୍ଷ ତଳେ ଜଣେ ବନ୍ଧୁ କହୁଥିବାର ଶୁଣିଲି, ମହାକାଶ ଗବେଷଣା ସମୟରେ ଜଣାପଡ଼ିଛି ଏକ ତୃତୀୟ ନୟନ ସମଗ୍ର ଜଗତକୁ ନିରୀକ୍ଷଣ କରୁଛି। ବନ୍ଧୁଙ୍କ କଥାରେ କେତେଦୂର ସତ୍ୟତା ରହିଛି ତା ତ କହିହେବ ନାହିଁ, କିନ୍ତୁ ଏହାକୁ କେହି ଅସ୍ୱୀକାର କରିପାରିବ ନାହିଁ ଯେ ଆମେ ଯାହା ସବୁ ବି ଆମ ଜୀବନରେ କରୁଛୁ ତାକୁ ନିଶ୍ଚିତ ଭାବରେ କେହି ଜଣେ ନିରୀକ୍ଷଣ କରୁଛି। ଖଳ ପ୍ରକୃତିର ଲୋକ ଭାବନ୍ତି ସେମାନେ ଯାହା କରୁଛନ୍ତି ଠିକ୍ ହିଁ କରୁଛନ୍ତି, ନହେଲେ ସେମାନେ ଏହା କରନ୍ତେ ନାହିଁ। ଶେଷ ପର୍ଯ୍ୟନ୍ତ ଦସ୍ୟୁ ରତ୍ନାକର ଭାବୁଥିଲା ସେ ଯେଉଁ ହତ୍ୟା କରୁଛି, ଲୁଣ୍ଠନ କରୁଛି, ସେଥିରେ ତାର କିଛି ଦୋଷ ନାହିଁ, କାହିଁକି ପରିବାରର ଭରଣ ପୋଷଣ ପାଇଁ ସେ ଏହା କରୁଛି କିମ୍ବା କରିବାକୁ ବାଧ୍ୟ ହେଉଛି। ଏଇ ନିକଟରେ ଜଣାପଡ଼ିଛି କେତେକ ଗରିବ ଏବଂ ମଧ୍ୟବିତ୍ତ ପରିବାରର ଝିଅ ସିନେମା ଜଗତରେ ଅଭିନୟ କରିବା ସହ ବେଶ୍ୟାବୃତ୍ତି ମଧ୍ୟ କରୁଛନ୍ତି। ଧରାପଡ଼ିବା ପରେ ସେମାନେ ସଫେଇ ଦିଅନ୍ତି ପଇସା ପାଇଁ ଏବଂ ସେମାନଙ୍କ ପରିବାର ପାଇଁ ଏହା କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି। ସେହିପରି ଯେଉଁମାନେ ହିଂସା, ହତ୍ୟା, ଆତଙ୍କବାଦ, ଗଣ୍ଡଗୋଳ ଆଦିରେ ଲିପ୍ତ ଅଛନ୍ତି ଏବଂ ସମାଜର ଅପୂରଣୀୟ କ୍ଷତି କରୁଛନ୍ତି, ସେମାନଙ୍କ ପାଖରେ ମଧ୍ୟ କିଛି ନା କିଛି ଜବାବ ରହିଛି। ଦୁର୍ନୀତି କରୁଥିବା ଲୋକ କହନ୍ତି, ଏ ଦୁନିଆଟା ସାରା ତ ଦୁର୍ନୀତି ଖୋର, ମୁଁ ସାମାନ୍ୟ ପଇସା ଖାଇଦେଲେ କ'ଣ ହେଲା। କିନ୍ତୁ ଏଭଳି ଧାରଣା ସମ୍ପୂର୍ଣ୍ଣ ଭୁଲ ଏବଂ ଆଦୌ ଯୁକ୍ତିଯୁକ୍ତ ନୁହେଁ। ଏ ଦୁନିଆ କିଏ? ମଣିଷ ନିଜେ ସମାଜ ଓ ଦୁନିଆ ତିଆରି କରେ। ଯଦି ସମସ୍ତେ ଏଭଳି କହିବେ ଏବଂ ଦୁର୍ନୀତି କରି ଚାଲିବେ ତାହେଲେ ତ ଏହାର ଅନ୍ତ କେବେ ହେବ ନାହିଁ। ତେଣୁ ସମାଜ ଓ ଦୁନିଆର ଦୁହାଇ ଦେଇ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ମଣିଷର ଏହା ଏକ ସହଜାତ ପ୍ରବୃତ୍ତି ହୋଇସାରିଛି। ସେଥିପାଇଁ କୁହାଯାଏ, ପୋଲିସ ଆଖିରେ, ଆଇନ ଆଖିରେ ମଣିଷ ଧୂଳି ଦେଇପାରେ, କିନ୍ତୁ ଭଗବାନଙ୍କ ଆଖିରେ ନୁହେଁ। ବିଶ୍ୱର କୌଣସି ଟେଲିସ୍କୋପ୍ ହୁଏତ ଏହି ତୃତୀୟ ନୟନକୁ ଠାବ କରିନପାରେ, କିନ୍ତୁ ଆମେ ଯଦି କିଛି ସମୟ ଧ୍ୟାନମଗ୍ନ ହେବା, ମହାକାଶକୁ ନିରୀକ୍ଷଣ କରିବା, ଏମିତି ଲାଗିବ କେହି ଜଣେ ଆମକୁ ଦେଖୁଛି। ତାହା ପ୍ରକୃତି ହୋଇପାରେ, ଭଗବାନ ହୋଇପାରନ୍ତି। ଏ ଜଗତରେ ଆମର କାର୍ଯ୍ୟକଳାପ ଓ ଭାଗ୍ୟଫଳକୁ ନେଇ ବିଭିନ୍ନ ମତବାଦ ରହିଛି। ଗୋଟିଏ ମତବାଦ ଅନୁସାରେ ଆମର ପାପପୁଣ୍ୟର ହିସାବ ହୋଇଥାଏ ମୃତ୍ୟୁ ପରେ। ଆମେ ଯଦି ପାପ କରିବା ଯମଲୋକ ପ୍ରାପ୍ତ ହେବା ଏବଂ ଯମଲୋକରେ ପାପ ଅନୁଯାୟୀ ବିଭିନ୍ନ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ମହାଭାରତ ଅନୁସାରେ କଳିଯୁଗର ପ୍ରାରମ୍ଭରେ ଜୀବନରେ କେବେ ପାପ କରିନଥିବା ଧର୍ମରାଜ ଯୁଧିଷ୍ଠିରଙ୍କୁ ମାତ୍ର ଥରେ ଯମଦର୍ଶନ ହୋଇଥିଲା, କାରଣ ସେ ଜାଣିଶୁଣି ମିଥ୍ୟା କହି ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ହତ୍ୟାରେ ଭାଗିଦାର ହୋଇଥିଲେ। ଯଦି ଆମେ ପୁଣ୍ୟ ଅର୍ଜନ କରୁ ତାହେଲେ ଆମର ଭକ୍ତି ଅନୁଯାୟୀ ବୈକୁଣ୍ଠ, ଶିବଲୋକ ଏବଂ ବ୍ରହ୍ମଲୋକରେ ସ୍ଥାନ ପାଇବାର ମଧ୍ୟ ଉଲ୍ଲେଖ ରହିଛି। ଏଥିରେ ମଣିଷର ମୋକ୍ଷ ପ୍ରାପ୍ତି ହୁଏ। ଆଉ ଏକ ମତ ଅନୁଯାୟୀ, ଯେହେତୁ ମଣିଷର ପୁନର୍ଜନ୍ମ ରହିଛି, ଏ ଜନ୍ମର ପାପପୁଣ୍ୟର ଫଳ ପରବର୍ତ୍ତୀ ଜନ୍ମରେ ମିଳିବାର ସମ୍ଭାବନା ରହିଛି। ନିଜର କର୍ମ ଅନୁଯାୟୀ ପରବର୍ତ୍ତୀ ଜନ୍ମରେ ମଣିଷ ପଶୁଜନୀରେ ମଧ୍ୟ ଜନ୍ମ ଲଭିବାର ବିଶ୍ୱାସ କରାଯାଏ। ଏହି ମତବାଦ ଅନୁସାରେ ଏହାଦ୍ୱାରା ମଣିଷର ମୋକ୍ଷପ୍ରାପ୍ତି ହୁଏ ନାହିଁ। ତୃତୀୟ ମତବାଦ ଅନୁସାରେ ମଣିଷ ଜିଇଥିବା ସମୟରେ ହିଁ ସବୁକିଛି ଘଟିଥାଏ, ନା କୌଣସି ସ୍ୱର୍ଗ ଅଛି, ନା ପୁନର୍ଜନ୍ମ। ମଣିଷ ତାର ପାପପୁଣ୍ୟର ଫଳ ତାର ଜୀବନକାଳ ମଧ୍ୟରେ ଏ ସଂସାରରେ ହିଁ

ଭୋଗିଥାଏ। ଭଗବାନ ବୁଦ୍ଧ ମଧ୍ୟ ଏହି ମତବାଦରେ ବିଶ୍ୱାସ ରଖନ୍ତି। ମତବାଦ ଯାହା ହେଉନା କାହିଁକି, ମଣିଷକୁ ସତ୍ମାର୍ଗରେ ପରିଚାଳିତ କରିବା ହିଁ ଏମାନଙ୍କ ମୁଖ୍ୟ ଲକ୍ଷ୍ୟ। ଯଦି ମଣିଷ ଖଳ ପ୍ରବୃତ୍ତିରୁ ଦୂରେଇ ନ ରହେ, ବିଭିନ୍ନ ମତବାଦକୁ ଉପେକ୍ଷା କରେ, ଏ ସଂସାରର ବୁଦ୍ଧି ବିବେକ ଥିବା ସର୍ବଶ୍ରେଷ୍ଠ ପ୍ରାଣୀର ପଦବାଚ୍ୟରୁ ସେ ଯେ ବଞ୍ଚିତ ହେବ, ଏହା ନିଃସନ୍ଦେହ।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ବୁଝାଇଛନ୍ତି ଯେ ସାଧୁ ସଙ୍ଗରୁ ଶ୍ରୀହରି ବିଷୟକ ଜ୍ଞାନ ଉତ୍ପନ୍ନ ହୋଇଥାଏ। ସତ୍ସଙ୍ଗ ଲବ୍ଧ ଭକ୍ତି ଯୋଗ ବ୍ୟତୀତ ଭଗବାନଙ୍କୁ ପାଇବାର କୌଣସି ଉପାୟ ନାହିଁ। ବେଦାଭ୍ୟାସ, ଜ୍ଞାନ, ବୈରାଗ୍ୟ, ଯଜ୍ଞ, ଦାନ, ବ୍ରତ, ଦେବପୂଜା, ଯୋଗ ସାଧନା ଇତ୍ୟାଦି ସେତେ ସହଜରେ ଜୀବ ପ୍ରତି ଶ୍ରୀହରିଙ୍କୁ ଆକୃଷ୍ଟ କରିପାରେ ନାହିଁ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ପରେ ଶୁଣିବି ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 7:25 ଶୁଣିବେ ସୂଚନା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ। ଗୀତ ଗୀତାଞ୍ଜଳି ଶୁଣିବେ ସକାଳ 7:45। ସକାଳ 8:30 ଶୁଣିବେ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ, ଶିଳ୍ପୀ ନିବେଦିତା, ଅଭିଜିତ, ମହମ୍ମଦ ଅଜିଜ ଏବଂ ବାବୁଲ ସୁପ୍ରିୟ। ସକାଳ 9:30 ଶୁଣିବେ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ଧାରାବିବରଣୀ, ରିଲେକରି ପ୍ରଚାର କରିବ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ଦ୍ୱିତୀୟ ଅଧିବେଶନ ଦିନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, 3:45 ଶୁଣିବେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ହିନ୍ଦୀ କଥାଚିତ୍ରର ଗୀତ, 6:30 ଲୋକଗୀତ କ୍ରମରେ ଶୁଣିବେ କାଠି ଗୀତ, 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ଦେଶ ବନ୍ଦନା, 8:15 ହିନ୍ଦୀ ଭକ୍ତି ଗୀତ। ରାତି 11:10 ଶୁଣିବେ କେନ୍ଦ୍ର ସରକାରଙ୍କ ଦ୍ୱାଦଶ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣୁଥିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଆଞ୍ଚଳିକ ସମ୍ବାଦ ଏବଂ ଆମର ସ୍ୱାସ୍ଥ୍ୟ, ପରେ ପରେ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିଭିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସ୍ମି ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ୱଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ୱଷ୍ଟ କରାଯାଇଛି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତୀ ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବସଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି ସମବେଦନା ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଯୁଦ୍ଧ, ଦାରିଦ୍ର୍ୟ ଏବଂ ଅନ୍ୟ କାରଣଗୁଡ଼ିକରୁ ଶରଣାର୍ଥୀ ହୋଇଥିବା ଲୋକଙ୍କୁ ସେମାନଙ୍କର ଘରକୁ ଫେରାଇ ଆଣିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

0: ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜିଥିରେ ଶୁଣନ୍ତୁ, ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲକ୍ଷ୍ମୀଧର ରାଉଳ।
2: ମଣିଷ ଜନ୍ମ ହେବାଠାରୁ ବୟସର ପାହାଚ ଉପରେ ଚଢ଼ି ଚଢ଼ି ଶେଷରେ ମୃତ୍ୟୁବରଣ କରେ, ଯାହାକି ଧ୍ରୁବ ସତ୍ୟ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ସମୟର ବ୍ୟବଧାନ ଅଛି, ତାହା କେତୋଟି ଅବସ୍ଥା ଦେଇ ଗତି କରେ। ଜନ୍ମ ହେବାଠାରୁ 5 ବର୍ଷ ପର୍ଯ୍ୟନ୍ତ ବାଳୁତ ଅବସ୍ଥା, 5 ବର୍ଷଠାରୁ 10 ବର୍ଷ ପର୍ଯ୍ୟନ୍ତ ଶୈଶବ ଅବସ୍ଥା, 10 ବର୍ଷଠାରୁ 15 ବର୍ଷ ପର୍ଯ୍ୟନ୍ତ କୈଶୋର ଅବସ୍ଥା, 15 ବର୍ଷଠାରୁ 40 ବର୍ଷ ପର୍ଯ୍ୟନ୍ତ ଯୌବନ ଅବସ୍ଥା, 40 ବର୍ଷଠାରୁ 60 ବର୍ଷ ପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ଅବସ୍ଥା, 60 ବର୍ଷରୁ 80 ବର୍ଷ ପର୍ଯ୍ୟନ୍ତ ବାର୍ଦ୍ଧକ୍ୟର ପ୍ରଥମ ଅବସ୍ଥା, 80 ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟର ଶେଷ ଅବସ୍ଥା। ଏ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି, ସମସ୍ତେ ଜନ୍ମ ନିଅନ୍ତି ଏବଂ ପ୍ରାକୃତିକ ପ୍ରକ୍ରିୟାରେ ବିଭିନ୍ନ ଅବସ୍ଥା ଦେଇ ଶେଷରେ ବୃଦ୍ଧ ହୋଇ ମୃତ୍ୟୁବରଣ କରନ୍ତି। ତେଣୁ ବାର୍ଦ୍ଧକ୍ୟ ମଣିଷର ଶେଷ ଅବସ୍ଥା, ଯାହା ଏକ ରୋଗ ନୁହେଁ। ତେବେ ବାର୍ଦ୍ଧକ୍ୟ ସହିତ କେତୋଟି ରୋଗ ଅଙ୍ଗୀକାର ହୋଇ ସାଥୀ ଭଳି ଯାଉଥାଏ। ବହୁତ କମ୍ ଲୋକ ବିନା ରୋଗରେ ବାର୍ଦ୍ଧକ୍ୟରେ ପହଞ୍ଚି ପାରନ୍ତି ନାହିଁ, କିମ୍ବା ବିନା ବାର୍ଦ୍ଧକ୍ୟରେ କେତେକ ରୋଗ ସୃଷ୍ଟି ହୋଇପାରେ ନାହିଁ। ଅର୍ଥାତ୍ ବାର୍ଦ୍ଧକ୍ୟରେ ପାଦ ଦେଲା ପରେ ଶରୀରର ତନ୍ତୁ ବିଶେଷରେ ପରିବର୍ତ୍ତନ ଘଟେ, ଯାହାଦ୍ୱାରା କି ମଣିଷ ଦେହରେ ରୋଗ ସୃଷ୍ଟି ହେବା ସହଜ ହୁଏ ଏବଂ ମଣିଷକୁ ଶୀଘ୍ର ବାର୍ଦ୍ଧକ୍ୟର ଉପର ପାହାଚକୁ ନେଇଯାଏ। ସେହିପରି ଯଦି କୌଣସି ବ୍ୟକ୍ତି ଅର୍ଦ୍ଧ ବୟସରେ ରୋଗାକ୍ରାନ୍ତ ହୁଏ, ତେବେ ସେ ଶୀଘ୍ର ବାର୍ଦ୍ଧକ୍ୟ ଆଡ଼କୁ ଆଗେଇଥାଏ ଏବଂ ଶେଷ ସ୍ତରରେ ପହଞ୍ଚିଥାଏ। ତେଣୁ ବାର୍ଦ୍ଧକ୍ୟ ଗୋଟିଏ ଅବସ୍ଥା ଏବଂ ରୋଗ ଏହାର ଏକ ପରିଭୂଷଣ, ଯାହାକି ଅଙ୍ଗୀକାର ଭଳି ମଣିଷ ସହିତ ସାଥିସାଥି ହୋଇ ଚାଲିଥାଏ। ତେବେ ଏଠାରେ ପ୍ରଶ୍ନ ଉଠେ, ଜୀବଜନ୍ତୁଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଏମାନେ ସବୁ କାହିଁକି ଓ କିପରି ବୃଦ୍ଧ ହୁଅନ୍ତି? ପ୍ରାକୃତିକ ପ୍ରକ୍ରିୟାକୁ ଚିନ୍ତା କଲେ ଆମ୍ଭେମାନେ କହିବା ଯେ ଏହା ଏକ ପ୍ରାକୃତିକ ନିୟମ, କିନ୍ତୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀରେ ବୃଦ୍ଧ ହୋଇଯିବାର କେତୋଟି ମତବାଦ ଅଛି, ଯାହାକୁ ଆମେ ଥିଓରି କହୁ, ଯେପରିକି ଜେନେଟିକ୍ ଥିଓରି, ରାଣ୍ଡମ୍ ଡ୍ୟାମେଜ୍ ଥିଓରି, ହୋମୋଷ୍ଟାଟିକ୍ ଥିଓରି। ଜେନେଟିକ୍ ଥିଓରି ଅନୁସାରେ ମଣିଷ ଦେହରେ ଯେଉଁ ସବୁ ଜିନ୍ ଅଛି, ତାହା ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଇ ଶରୀରରୁ ଅପସାରଣ ଘଟେ, ଯାହାଦ୍ୱାରା ମଣିଷର ଅବସ୍ଥାରେ ପରିବର୍ତ୍ତନ ଘଟେ। ରାଣ୍ଡମ୍ ଡ୍ୟାମେଜ୍ ଥିଓରି ଅନୁସାରେ ମଣିଷ ଶରୀରରେ ଯେଉଁ କୋଷ ବା ସେଲ୍ ଅଛି, ତାହା ସାଧାରଣତଃ କ୍ରମାଗତ ଭାବେ ଭାଙ୍ଗି ଭାଙ୍ଗି ଯାଏ ଏବଂ ନୂତନ କୋଷ ତିଆରି ହେଉଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ଶରୀର ଏହି ଭାଙ୍ଗିବା ଏବଂ ଗଢ଼ିବା ପ୍ରକ୍ରିୟା ହରାଇ ବସେ, ଫଳରେ କ୍ରମାଗତ ଭାବେ କୋଷ ସବୁ ଭାଙ୍ଗି ଯାଉଥାଏ, କିନ୍ତୁ ନୂତନ କୋଷ ତିଆରି ହେଉନଥାଏ। ଏହାଦ୍ୱାରା ମଣିଷ ବାର୍ଦ୍ଧକ୍ୟ ଅବସ୍ଥାକୁ ଚାଲିଯାଏ। ହୋମୋଷ୍ଟାଟିକ୍ ଥିଓରି ଅନୁସାରେ ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତର ସଞ୍ଚାଳନ ଏବଂ ରକ୍ତ ଜମାଟ ବାନ୍ଧିବା କ୍ଷମତା ହରାଇ ବସେ, ଯାହାଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପଠାଇବା ପ୍ରକ୍ରିୟା ଶିଥିଳ ହୋଇଥାଏ, ଫଳରେ ବିଭିନ୍ନ ଅଙ୍ଗ ରକ୍ତର ଅଭାବରେ ଶୁଖି ଶୁଖିଯାଏ ଏବଂ ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ କରାଏ। ଏହି ଯେଉଁ 3ଟି ମତବାଦ ବାର୍ଦ୍ଧକ୍ୟ କରାଉଛି ବୋଲି କୁହାଗଲା, ତାହା ସବୁ କେତୋଟି ଉପାଦାନ ଦ୍ୱାରା ପ୍ରଭାବିତ ହୋଇ ଶୀଘ୍ର ବାର୍ଦ୍ଧକ୍ୟ ପ୍ରାପ୍ତିରେ ସାହାଯ୍ୟ କରିଥାଏ, ଯଥା ବ୍ୟାୟାମ ନ କରିବା, ଉପଯୁକ୍ତ ଖାଦ୍ୟ ନ ଖାଇବା, ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ କରିବା ଏବଂ ମଣିଷର ଜୀବନଧାରାରେ ପରିବର୍ତ୍ତନ ଆଣିବା ଅନ୍ତର୍ଭୁକ୍ତ। ଯଦି କୌଣସି ଲୋକକୁ କିଛି ରୋଗ ନାହିଁ, ତେବେ ଆମେ କଳନା କରିପାରିବା ସେ କେତେ ବର୍ଷ ବଞ୍ଚିପାରିବ। ଜଣଙ୍କୁ 65 ବର୍ଷ ହୋଇଥିଲେ ସିଏ ଆଉ 70 ବର୍ଷ ବଞ୍ଚିବ, 75 ବର୍ଷ ହୋଇଥିଲେ ସିଏ 11 ବର୍ଷ ବଞ୍ଚିବ, 85 ବର୍ଷ ହୋଇଥିଲେ ସିଏ 6 ବର୍ଷ ବଞ୍ଚିବ, 90 ବର୍ଷ ହୋଇଥିଲେ ଆଉ 4 ବର୍ଷ ବଞ୍ଚିବ ଏବଂ 100 ବର୍ଷ ହୋଇଥିଲେ ଆଉ 2 ବର୍ଷ ବଞ୍ଚିବ।
1: ବାର୍ଦ୍ଧକ୍ୟ ଏକ ରୋଗ ନୁହେଁ, ଅବସ୍ଥା ମାତ୍ର। ଏ ସମ୍ପର୍କରେ କହିଲେ ଡାକ୍ତର ଲକ୍ଷ୍ମୀଧର ରାଉଳ। ଆକାଶବାଣୀ କଟକ, ସମୟ ସକାଳ 7।

ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନୀ ହେଉଛି ଏକ ବିତ୍ତୀୟ ସଂସ୍ଥା ଯାହା ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାଗୁଡ଼ିକର ଅନାଦେୟ ଋଣକୁ ଅଧିଗ୍ରହଣ କରି ଆଦାୟ ବ୍ୟବସ୍ଥା କରିଥାଏ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖ୍ୟ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନ୍ର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। June 17-19 ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଜ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିତ୍ତିଭୂମି ପ୍ରତିଷ୍ଠା କରିଥିବା ବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜୀକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ୍, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍

0: ଅନୁଷ୍ଠିତ ହେବ। ଭାରତର ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ UG ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା NTAର ସୂଚନା। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେ ସମୟ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ସୂଚନା ଏବଂ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆଜିର ପରିକ୍ରମାରେ ଶୁଣିବା କିଛି ବିଶେଷ ସୂଚନା ଏବଂ କିଛି ମନ ଛୁଆଁ ଗୀତ। ତେବେ ଆକାଶବାଣୀ ଭବାନୀପାଟଣାର ପ୍ରତିଶ୍ରବଣ କକ୍ଷରୁ ମୁଁ ଆପଣଙ୍କର ଚିର ପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ।

ଆପଣ ସଭିଏଁ ଜାଣନ୍ତି ଯେ ଆସନ୍ତାକାଲି ହେଉଛି ଦ୍ୱାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ବା 12th ଇଣ୍ଟରନ୍ୟାସନାଲ୍ ୟୋଗା ଡେ। ସେହି ଯୋଗକୁ ନେଇ ଆଜିର ପରିକ୍ରମାରେ ଶୁଣିବା କିଛି ସୂଚନା, ତା ସହିତ ସଙ୍ଗୀତ। 2015 ମସିହା ଠାରୁ ଜୁନ୍ ମାସ 21 ତାରିଖକୁ ବିଶ୍ୱ ଯୋଗ ଦିବସ ଭାବରେ ପାଳନ କରାଯାଇ ଆସୁଛି। ସମଗ୍ର ବିଶ୍ୱକୁ ଏକ ପରିବାର ମନେ କରୁଥିବା ଆମ ଦେଶ ଭାରତର ଏକ ମନ୍ତ୍ର, ଯାହାକି ବସୁଧୈବ କୁଟୁମ୍ବକମ୍, ସମଗ୍ର ବିଶ୍ୱକୁ ଗୋଟିଏ ସୁସ୍ଥ, ନିରାମୟ, ନିରୋଗ ଜୀବନଯାପନ କରିବାର ମାଧ୍ୟମ ଯୋଗକୁ ଆମ ଦେଶ ଭାରତର ମହାନତମ ଦାନ ବୋଲି ସମସ୍ତେ ଜାଣିଛେ। 2014 ମସିହା ସଂଯୁକ୍ତ ରାଷ୍ଟ୍ରର ମହାସଭାରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗକୁ ବିଶ୍ୱ ଦରବାରରେ ପରିଚିତ କରାଇଲେ, ଗୃହୀତ କରାଇଲେ, ଆଦୃତ କରାଇଲେ। ୟୋଗ ଫର୍ ୱାନ୍ ଅର୍ଥ ୱାନ୍ ହେଲ୍ଥ, ଅର୍ଥାତ୍ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ। ଏହା ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ବୈଷୟିକ ସୁସ୍ଥତା ଉପରେ ଧ୍ୟାନ ଦେବା ବା ସଚେତନ ହେବାକୁ ବୁଝାଏ।

0: ତେବେ ଆମେ ସମସ୍ତେ ଜାଣିଛେ ରୋଗର ନିଦାନ ଯୋଗରେ ଅଛି। ଏ ସମ୍ପର୍କରେ ଭବାନୀପାଟଣାର ଜଣେ ଯୋଗ ଗୁରୁ ଯିଏ ସବୁଦିନ ଯୋଗାଭ୍ୟାସ କରନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଯୋଗ କରିବା ପାଇଁ ବୁଝାଇଥାନ୍ତି, ତାଙ୍କଠୁ ଯୋଗ ରୋଗ ଏବଂ ରୋଗ ପ୍ରତିରୋଧକ ଶକ୍ତି, ଯୋଗର ଯମ, ଯୋଗର ନିୟମ ଏହି ସମସ୍ତ କଥା ଅଶୋକ କୁମାର ମୁଣ୍ଡ ମହାଶୟଙ୍କଠୁ ଶୁଣିବା।
1: ଭାରତୀୟ ଦର୍ଶନରେ ଯୋଗ ଅତି ମହତ୍ତ୍ୱପୂର୍ଣ୍ଣ ଶବ୍ଦ। ଆତ୍ମଦର୍ଶନ ଓ ସମାଧି ଠାରୁ ଆରମ୍ଭ କରି କର୍ମକ୍ଷେତ୍ର ପର୍ଯ୍ୟନ୍ତ ଯୋଗ ବ୍ୟାପକ ବ୍ୟବହାର ଆମର ଶାସ୍ତ୍ରରେ ବର୍ଣ୍ଣିତ। ମହର୍ଷି ପତଞ୍ଜଳି ହେଉଛନ୍ତି ଯୋଗ ଦର୍ଶନର ପ୍ରବକ୍ତା, ଯାହାଙ୍କ ସୂତ୍ରରେ ଯୋଗ ବୃତ୍ତି ନିରୋଧ, ପ୍ରମାଣ, ବିପର୍ଯ୍ୟୟ, ବିକଳ୍ପ, ନିଦ୍ରା ଏବଂ ଶ୍ରୁତି ଏ ପଞ୍ଚବିଧ ବୃତ୍ତିଗୁଡ଼ିକ ଯେତେବେଳେ ବୈରାଗ୍ୟ ଆଦି ସାଧନା ଦ୍ୱାରା ମନରେ ଲୟକୁ ପ୍ରାପ୍ତ ହୁଏ ଏବଂ ମନ ଦ୍ରଷ୍ଟା ଆତ୍ମାର ସ୍ୱରୂପରେ ଅବସ୍ଥିତ ହୋଇଯାଏ, ତଦା ଦ୍ରଷ୍ଟୁ ସ୍ୱରୂପୀ ଅବସ୍ଥାନମ୍, ସେତେବେଳେ ଯୋଗ ହୁଏ। ମହର୍ଷି ବ୍ୟାସଦେବଙ୍କର ଯୋଗ ବାଶିଷ୍ଠରେ ଯୁଜ୍ ଧାତୁ ଦ୍ୱାରା ଭାବରେ ଘଞ୍ଜ ପ୍ରତ୍ୟୟ କରିବା ଦ୍ୱାରା ଯୋଗ ଶବ୍ଦର ଉତ୍ପତ୍ତି ହୋଇଥାଏ। ଯୁଜ୍ ସମାଧୋ, ଯୁଜିର ଯୋଗେ, ଯୁଜ୍ ସଂଯମନେ। ସାରାଂଶରେ କହିବାକୁ ଯେ ସଂଯମ ପୂର୍ବକ ସାଧନା କରି ଆତ୍ମାକୁ ପରମାତ୍ମା ସହିତ ଯୋଗ କରି ସମାଧିର ଆନନ୍ଦ ନେବା ହିଁ ଯୋଗ। ଧର୍ମାର୍ଥ କାମ ମୋକ୍ଷାଣମ୍ ଆରୋଗ୍ୟମ୍ ମୂଳମତ୍ତମ ଯୋଗାସ୍ତସ୍ୟ ପ୍ରହର୍ତ୍ତାର ଶ୍ରେୟସ ସଜୀବିତସ୍ୟ ଚ, ଚରକ ସୂତ୍ରରେ କୁହାଯାଇଛି। ଧର୍ମର ଅନୁଷ୍ଠାନ, ଅର୍ଥ ଉପାର୍ଜନ, ଦିବ୍ୟ କାମନା, ଶିବ ସଂକଳ୍ପ ଦ୍ୱାରା ସନ୍ତାନ ପ୍ରାପ୍ତି ତଥା ମୋକ୍ଷ ସିଦ୍ଧି, ଏହି ଚତୁର୍ବିଧ ପୁରୁଷାର୍ଥକୁ ସିଦ୍ଧି କରିବା ପାଇଁ ସର୍ବଥା ସୁସ୍ଥ ରହିବା ପରମ ଆବଶ୍ୟକ। ଶରୀର ଯଦି ରୋଗଗ୍ରସ୍ତ ହୁଏ ତେବେ ସୁଖ, ଶାନ୍ତି ଓ ଆନନ୍ଦ କେଉଁଠୁ ମିଳିବ? ଧନ, ବୈଭବ, ଇଷ୍ଟ, କୁଟୁମ୍ବ ତଥା ଯଶ ଆଦି ସବୁ କିଛି ମିଳୁଥିଲେ ମଧ୍ୟ ଯଦି ଶରୀରରେ ରକ୍ତ ସଞ୍ଚାର ଠିକ୍ ନ ହୁଏ, ଅଙ୍ଗ ପ୍ରତ୍ୟଙ୍ଗ ସୁଦୃଢ଼ ନୁହେଁ ଏବଂ ସ୍ନାୟୁରେ ବଳ ନଥାଏ, ସେହି ମଣିଷ ଶରୀର ଶବ ପରି। ଅତି ଦୁର୍ଲଭ ଏହି ମାନବ ଶରୀର, ଯାହାକି ପରମାତ୍ମାଙ୍କର ସର୍ବଶ୍ରେଷ୍ଠ କୃତି। 84 ଲକ୍ଷ ଜୋନିରେ ଭ୍ରମଣ କଲା ପରେ ଏହି ସୁର ଦୁର୍ଲଭ ମଣିଷ ଶରୀର ମିଳିଛି। ରାମଚରିତ ମାନସ କହେ, ବଡ଼ଭାଗା ମାନୁଷ ଜୀବନ ପାବା, ସୁର ଦୁର୍ଲଭ ସବ ଗ୍ରନ୍ଥ ହିଁ ଗାବା। ଯେମିତି ନିର୍ମାଣ କମ୍ପାନୀ କୌଣସି ଗୋଟିଏ ଯନ୍ତ୍ର ନିର୍ମାଣ ପଛରେ ଯନ୍ତ୍ର ସମ୍ବନ୍ଧୀୟ ବିଶେଷ ବିବରଣୀ ପ୍ରଦାନ କରିଥାନ୍ତି, ଯାହାକି ବ୍ୟବହାର କରୁଥିବା ଲୋକ ସେହି ନିୟମ ଅନୁପାଳନ କରିବାକୁ ପଡ଼ିଥାଏ। ଠିକ୍ ସେହିପରି ପରମାତ୍ମା ଏହି ମାନବ ଶରୀର ପାଇଁ ମଧ୍ୟ ବିଶେଷ ନିୟମ ପ୍ରଣୟ କରିଛନ୍ତି, ଯାହାକି ଆଜି ଅଣଦେଖା କରାଯାଉଛି ଏବଂ ଶରୀରରେ ରୋଗଗ୍ରସ୍ତ ହେଉଛି। ଆହାର ବିହାରରେ ସଂଯମତାର ଅଭାବ ମଣିଷକୁ ରୋଗଗ୍ରସ୍ତ କରୁଛି ମାନସିକ ଓ ଶାରୀରିକ ସ୍ତରରେ। ଯୋଗ ଏକ ସମ୍ପୂର୍ଣ୍ଣ ଚିକିତ୍ସା ବିଜ୍ଞାନ। ଶରୀରର ଆନ୍ତରିକ ମଳ ଏବଂ ଦୋଷଗୁଡ଼ିକୁ ଦୂର କରିବା ପାଇଁ ତଥା ଅନ୍ତଃକରଣ ଶୁଦ୍ଧି କରି ସମାଧି ଦ୍ୱାରା ପୂର୍ଣ୍ଣାନନ୍ଦ ପାଇବା ପାଇଁ ଋଷିମୁନି ତଥା ସିଦ୍ଧ ଯୋଗୀମାନେ ଯୋଗ କ୍ରିୟାର ଆବିଷ୍କାର କରିଛନ୍ତି। ଯୋଗର ଅର୍ଥ ହେଉଛି ନିଜର ଚେତନାର ଅସ୍ତିତ୍ୱର ବୋଧ। ମହର୍ଷି ପତଞ୍ଜଳିଙ୍କ ଦ୍ୱାରା ପ୍ରଣୀତ ଯୋଗ ଦର୍ଶନ ଯମ, ନିୟମ, ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧି ଅନ୍ତର୍ଗତ ବର୍ଣ୍ଣିତ ଆସନ ଓ ପ୍ରାଣାୟାମର ବ୍ୟାଖ୍ୟା ତାହାର ଷଟ୍ ଯୋଗୀ ଷଟ୍କର୍ମ ଦ୍ୱାରା ମାନବ ଶରୀରକୁ ସୁସ୍ଥ ରଖିବା ପ୍ରେରଣା ଦିଏ। ଯୋଗ ଦ୍ୱାରା ସୁପ୍ତ ମୃତ ତନ୍ତୁଗୁଡ଼ିକର ପୁନଃଜାଗରଣ ହୁଏ ଏବଂ ନୂଆ ତନ୍ତୁ ଓ କୋଷଗୁଡ଼ିକର ନିର୍ମାଣ ହୁଏ। ଯୋଗର ସୂକ୍ଷ୍ମକ୍ରିୟାଗୁଡ଼ିକ ଦ୍ୱାରା ଆମର ସୂକ୍ଷ୍ମ ସ୍ନାୟୁତନ୍ତ୍ରଗୁଡ଼ିକୁ ସକ୍ରିୟ କରାଯାଏ, ଯାହାଦ୍ୱାରା ସେଥିରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ଏବଂ ନୂତନ ଶକ୍ତିର ବିକାଶ ହେବାକୁ ଲାଗେ। ଯୋଗ ଦ୍ୱାରା ରକ୍ତ ସଞ୍ଚାଳନ ପୂର୍ଣ୍ଣ ରୂପେ ସମ୍ୟକ ରୀତିରେ ହୋଇଥାଏ ଏବଂ ଶରୀର ବିଜ୍ଞାନର ସିଦ୍ଧାନ୍ତ ହେଉଛି ଯେ ଶରୀରର ସଙ୍କୋଚନ ଓ ପ୍ରସାରଣ ଦ୍ୱାରା ତାର ଶକ୍ତିର ବିକାଶ ହୁଏ ତଥା ରୋଗର ନିବୃତ୍ତି ହୁଏ। ଯୋଗାସନ ଦ୍ୱାରା ଏହି କ୍ରିୟା ସହଜ ହୋଇଯାଏ। ଆସନ ଓ ପ୍ରାଣାୟାମ ଦ୍ୱାରା ଶରୀରର ଗ୍ରନ୍ଥି ଓ ମାଂସପେଶୀ ଗୁଡ଼ିକର କର୍ଷଣ ବିକର୍ଷଣ, ସଂକୋଚନ ଓ ପ୍ରସାରଣ ତଥା ଶୀତଳୀକରଣ ଆଦି କ୍ରିୟା ଦ୍ୱାରା ତାହାର ଆରୋଗ୍ୟତା ବଢ଼େ। ଏଣୁ ଆସନ ଓ ଅନ୍ୟାନ୍ୟ ଯୌଗିକ କ୍ରିୟା ଦ୍ୱାରା ପ୍ୟାନକ୍ରିୟାସ୍ ଅଗ୍ନାଶୟ କର୍ମଶୀଳ ହୋଇ ଇନ୍ସୁଲିନ୍ ଠିକ୍ ମାତ୍ରାରେ ପ୍ରସ୍ତାବିତ ହୁଏ, ଯାହାଦ୍ୱାରା ଡାଇବେଟିସ୍, ମଧୁମେହ ଆଦି ରୋଗ ଦୂର ହୁଏ। ପାଚନତନ୍ତ୍ରର ସ୍ୱାସ୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଶରୀରର ସ୍ୱାସ୍ଥ୍ୟ ନିର୍ଭର କରେ। ସମସ୍ତ ରୋଗର ମୂଳ କାରଣ ହେଉଛି ପାଚନତନ୍ତ୍ର ଅସୁସ୍ଥତା। ଏପରିକି ହୃଦୟ ରୋଗ ଭଳି ଭୟଙ୍କର ରୋଗର କାରଣ ପାଚନତନ୍ତ୍ର ଅସୁସ୍ଥତା।

କାରଣରୁ ହେବା ଜଣାପଡ଼ିଛି। ଯୋଗ ଦ୍ୱାରା ପାଚନତନ୍ତ୍ର ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯାଏ, ଯାହାଦ୍ୱାରା ସମ୍ପୂର୍ଣ୍ଣ ଶରୀର ସୁସ୍ଥ, ହାଲୁକା ଏବଂ ଫୁର୍ତ୍ତିଦାୟକ ହୋଇଯାଏ। ଫୁସ୍ଫୁସ୍ରେ ପୂର୍ଣ୍ଣ ସୁସ୍ଥ ବାୟୁରେ ପ୍ରବେଶ ହୁଏ, ଯାହାଦ୍ୱାରା ଫୁସ୍ଫୁସ୍ ସୁସ୍ଥ ହୋଇଥାଏ ତଥା ଶ୍ୱାସ ଓ ଏଲର୍ଜିରୁ ମୁକ୍ତି ମିଳେ। ଯୋଗୀ କ୍ରିୟା ଦ୍ୱାରା ମେଦ ଚର୍ବିର ପାଚନ ଲାଗି ଶରୀରର ଓଜନ କମ୍ କରିବାରେ ସାହାଯ୍ୟ କରେ, ଶରୀର ସୁସ୍ଥ ସୁଗଠିତ ଏବଂ ସୁନ୍ଦର ହୁଏ। ଆମର ତିନୋଟି ଶରୀର ଯଥା ସ୍ଥୂଳ, ସୂକ୍ଷ୍ମ ଓ କାରଣ ଶରୀର ରହିଛି, ଏହାକୁ ସୁସ୍ଥ ରଖିବା ପାଇଁ ଯୋଗ ଏକାନ୍ତ ଆବଶ୍ୟକ।

ଦ୍ୱାରା ସାହାଯ୍ୟ କରେ। ଶରୀର ସୁସ୍ଥ ସୁଗଠିତ ଏବଂ ସୁନ୍ଦର ହୁଏ। ଆମର ତିନୋଟି ଶରୀର ଯଥା ସ୍ଥୂଳ ସୂକ୍ଷ୍ମ କାରଣ ଶରୀର ରହିଛି, ଏହାକୁ ସୁସ୍ଥ ରଖିବା ପାଇଁ ଯୋଗ ଏକାନ୍ତ ଆବଶ୍ୟକ।

ତେବେ ଶ୍ରୋତାବନ୍ଧୁ, ଆମ ଜୀବନରେ ଯୋଗର ଆବଶ୍ୟକତା, ସୁସ୍ଥ ସ୍ୱାସ୍ଥ୍ୟ, ନିରାମୟ ଜୀବନଯାପନ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ, ମାନସିକ ଅବସାଦ ଦୂର କରିବା ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ଆଜି ପରିକ୍ରମାରେ ଅନେକ କିଛି କଥା ଶୁଣିଲେ। ଆଶା କରୁଛୁ ଯେ ଏହି ସମସ୍ତ କଥା ଆପଣଙ୍କ ଜୀବନରେ ଉପଯୋଗ କରିବେ ଏବଂ ଏକ ସ୍ୱଚ୍ଛ ଓ ସୁସ୍ଥ ଜୀବନଯାପନ କରିବେ। ତାହେଲେ ଶ୍ରୋତାବନ୍ଧୁ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି, ପୁଣି କିଛି ନୂତନ ସୂଚନା ଓ ସଙ୍ଗୀତ ସହିତ ଦେଖା ହେବ ଆସନ୍ତା ପରିକ୍ରମା କାର୍ଯ୍ୟକ୍ରମରେ। ସେ ପର୍ଯ୍ୟନ୍ତ ପାଇଁ ବିଦାୟ ଦିଅନ୍ତୁ, ନମସ୍କାର।

0: କରି କରି କରବାକେ ପଡ଼ବା, ଯେନ୍ତା କି ଆମେ ଭଲ ଅମଲ କରିପାରମା। ଧାନ ଚାଷର ମୂଲ କଥା ହେଲା ବିହନର କିସମ ବାଛବାରଟା। ଭଲ ବିହନ ନେଲା ଉତାରୁ ଯଦି ଆମେ ଠିକ ହିସାବରେ ତାକେ ଗଜା ନେଇ କର୍ମା ଆରୁ ତଲି ଭଲ କରି ନେଇ ଉତରେଇ ପାର୍ମା ବେଲେ ସବୁ କାମ ବିଗିଡ଼ି ଯିବା, ଚାଷ ନେ ନୁକସାନ ହେଇଯିବା। ତ ଚାଷୀ ଭାଇ ଭଉଣୀ ମାନେ ଏଇ ବିଷୟରେ ବେଶୀ ଚିନ୍ତା କରବାର ନେଇ ନା, ତାର ଲାଗି ବି ସମାଧାନ ଅଛେ। ସେଟା ହେଲା ବୈଜ୍ଞାନିକ ପଦ୍ଧତି ନେ ବିହନ ଗଜା କରବାରଟା ଆରୁ ଧାନ ତଲି ପକାବାରଟା। ହେତିର୍ ଲାଗି ଏବେ ଆମେ ଇ ପଦ୍ଧତି ନେ କେନ୍ତା କରି କର୍ମା ସେ ବିଷୟରେ ଭଲ କରି ଜାଣି ରଖମା। ଚାଷ ମୂଲ କାମ ହେଲା ଭଲ ବିହନ ବାଛବାରଟା ଆର୍ ତାକେ ବିଶୋଧନ କରବାରଟା। ଭଲ ନିଦା ବିହନ ବାଛବାର ଲାଗି ହେଲେ ଆମକେ ଆଗ ବଡ଼ ଜାଗ ଗୁଟେ କିନେ ପାନ ନେବାକେ ପଡ଼ବା ଆର୍ ସେଥିନେ ନୁନ କେତେ ପଡ଼ା ମିଶେଇ ଦେମା ଆର୍ ସେ ନୁନ ପାନ ନେ ଧାନ ବିହନ କେ ଝପେଇ ଦେମା। ବେଲେ ଯେନ୍ ବିହନ ମାନେ ପାନ ଉପରେ ଉପଲି ଆସବେ ତାକେ ଛାନି ଦେଇ କରି ଫିକି ଦେମା ଆର୍ ଯେନ୍ଟା ମାନେ ତଲେ ବସିଯିବା ସେଟା ମାନକେ ନିକରି ଗଜା କରମା। କାଁ କାଜି କି ଏଇଟା ମାନେ ଏକା ଭଲ ବିହନ। ଭଲ ମଞ୍ଜି ବାଛିଲା ଉତାରୁ ତାର ପଛକେ ଆମେ ତାକେ ବିଶୋଧନ କରବାର ଲାଗି ତିଆରି ହେଇଯିମା। ଆମର ଚାଷୀ ଭାଇ ଭଉଣୀ ମାନେ ଜାଣିଛନ୍ କି ନେଇ ଯେ ବିହନ ବିଶୋଧନ କାଁ କାଜି ଆମେ କର୍ମା। ଯେତେବେଳେ ବିହନକେ ଆମେ କାଦୋ ମାଟିନେ ପକେଇ ଦେସୁଁ ତାକେ ମାଟିନେ ଥିବାର କ୍ଷତି କରୁଥିବାର ଫିମ୍ପି ମାନେ ଆକ୍ରମଣ କରି କରି ମୂଲସଡ଼ା ରୋଗ ଆରୁ ପୁଡ଼ା ରୋଗ ମାନେ କରିଥିସନ୍, ଯାହାଥିର୍ ଲାଗି ପଛକେ ଗଛର ଖୁବ୍ ନୁକସାନ ହେସି ଆର୍ ଅମଲ ବି କମିଯାଏସି। ଇତାକେ ଆମେ ଦୁଇ ପ୍ରକାର ନେ ବିଶୋଧନ କରିପାର୍ମା। ରାସାୟନିକ ଉପେନେ ଗୋଟେ କେଜି ବିହନର ଲାଗି 2 ଗ୍ରାମ କାର୍ବେନ୍ଡାଜିମ୍ ନି କରି ବିଶୋଧନ କର୍ମା, ନେହେଲେ ଜୈବିକ ଉପେନେ ଗୋଟେ କେଜି ବିହନର ଲାଗି 5 ଗ୍ରାମ ଟ୍ରାଇକୋଡର୍ମା ନି କରି ବିଶୋଧନ କଲେ ଭଲ କାମ ଦେସି। ଆମେ ଯଦି ବିହନ ବିଶୋଧନ କରିଦେଇଥିମା ବେଲେ ଏ ବିଶୋଧକ ମାନେ ମଞ୍ଜିର ଚାରାଡେ ଗୋଟେ କବଜ ଭଳିଆ କାମ ଦେସନ୍, ଯାହାଥିର୍ ଲାଗି ତାର ଭିତରକେ ଜୀବାଣୁ ମାନେ ସମି ନେଇପାରନ୍ନା। ଏବେ ଜାନ୍ମା ବିହନକେ କେନ୍ତା କରି ଗଜା କର୍ମା। ପ୍ରଥମେ ବିଶୋଧନ କଲା ବିହନକେ 12-24 ଘଣ୍ଟା ତକ ପାନ୍ନେ ରଖିଦେମା, ପଛକେ ସେଟା ମାନକେ ଛାନି ଦେଇ କରି ଗୋଟେ ଅଖା ବୁରାନେ ଭରି କରି ଅନ୍ଧ୍ରିଆ ଆରୁ ଉଷୁମ ଜାଗାନେ ରଖବାକେ ପଡ଼ବା। ଅଖାବୁରା ବଦଲା ପ୍ଲାଷ୍ଟିକ ଜରିବସ୍ତା ବ୍ୟବହାର ନେଇ କର୍ମା, ନେହେଲେ ସେ ବିହନ ମଞ୍ଜି ମାନେ ଭିତରେ ଘୁମଘୁମି କରି ଗରମର ମାଡ଼େ ସେଥିନୁ ଗଜା ବାହାରବାକେ ଥିବାର ଗଜାମାନେ ଆଗନୁ ଏକା ମରିଯିବେ ଆର୍ ଭଲ କରି ଗଜା ନେଇ ଅନ୍ନା। ହେଲେ ଏ ଅଖାବୁରାନେ ଭରଲା ଉତାରୁ ସେ ବସ୍ତାନେ ଦିନକେ 2-3 ଥର ପରା ପାନ ଝିଟି ଝିଟି ଦଉଥିମା ବେଲେ 3-4 ଦିନ ଭିତରେ ନେ ଗଜା ବଢ଼ିଆ ହେଇକରି ବାହାରସି। ହେଲେ ଆମର କେତେକ ଚାଷୀ ଭାଇ ଭଉଣୀ ମାନେ ଏତକି ବେଲେ ବସ୍ତା ଭିତରେ ନେ ୟୁରିଆ ସାର ଦେଇଦେସନ୍, ଏଇତାର ଲାଗି ସେ ବସ୍ତା ଭିତରେ ନେ ଖୁବ୍ ଗରମ ହେଇକରି ବିହନ ମାନେ ପୁଡ଼ି ପୁଡ଼ା ଯାଇସି ଆର୍ ଗଜା ନେଇ ବାହାରେ ନା। ତ ଆମେ ହେନ୍ତା ନେଇ କର୍ମା। ଏବେ ଆମେ ଜାଣି ରଖମା ତଲି ଘରା କେନ୍ତା କରି ତିଆରି କର୍ମା। ପ୍ରଥମେ ମାଟିକେ ଭଲ କରି କାଦ କରିଦେମା ଆର୍ ତାକେ କପର ମାରି କରି ସବୁଆଡ଼େ ସାମାନ କରିଦେମା। ପଛକେ କ୍ଷେତେନେ ଗୋଟେ ଫୁଟ ଉଷାର ପଟାଲି ତିଆରି କରି କରି ମଝିନେ ପାନ ଦେବାର ଲାଗି ନାଲି ମାରିଦେମା। ଏନ୍ତା କଲେ ପଛକେ ତଲି ପଟିନେ ଉଠିଥିବାର ଘାସ ମନକେ ଘିଚବାର ଲାଗି ସୁବିଧା ହେସି ଆର୍ ଅଧିକ ବର୍ଷା ମାରିଲେ ଅଟକା ପାନ ଏ ନାଲି ଦେଇକରି ଭଟାକେ ପଲାଲେ ତଲିର ଚେରମାନେ ଆର୍ ନେଇ କୁହେନା। ଖାଇଦେଇ ପାସେ ତଲି ମନକେ ଫୁଣି ଖତ ସାର ଦରକାର ହେସି, ନେହେଲେ ତଲି ମାନେ ଭଲ କରି ବଢ଼ି ନେଇ ପାରିଲେ ଦୁର୍ବଳ ହେଇଯାଏସନ୍। ତ ଏବେ ଆମେ ଜାନ୍ମା କେତେ ଖତ ସାର ଦେମା ଏ ତଲି ପଟିନେ। କାଦ କଲାବେଲକେ ଏକା ଗୋଟେ ଡିସମିଲ କ୍ଷେତେନେ 2 ଛେଟନା ସରଲା ଗୋବର ଖତ, 1 କେଜି ୟୁରିଆ, 1 କେଜି DAP ଆରୁ 0.5 କେଜି ପଟାସ ଦେଇଦେଇଥିମା ବେଲେ ପଛକେ ତଲିକେ ଆର୍ ଖାଦ୍ୟର ଅଭାବ ନେଇ ହିଏନା। ଆମେ ଏବେ କହିଲା ସାର ଦେବାର ସନେ ଗୋବର ଖତ ନେଇ ଦେଲେ ମାଟ ହାଲକା ନେଇ ହିଏ ଆରୁ ତଲିର କଅଁଲିଆ ଚେର ମାଟ ଭିତରକେ ସହଜନେ ନେଇ ପଶିପାରେ। ତାର ସନେ ଆର୍ ଗୋଟେ ବି ଫାଇଦା ହେସି ଯେ ତଲିକେ ମାଟ ନେ ଥିବାର ଅମ୍ଳଜାନ ଅଧିକା ମିଳିଥିସି, ଯାହାଥିର ଲାଗି ତଲି ଝୋପ ଝୋପ ବଢ଼ିପାରସି। ଏବେ ଆମେ କେତେଟା କଥା ଜାଣି ରଖବାର ଜରୁରୀ ଯଦି ଆମେ ଧାନ ଚାଷନୁ ଖୁବ୍ ଅମଲ କରବାକେ ଚାହୁଁଛୁ ବେଲେ। ପ୍ରଥମ କଥା ହେଲା ଗଜା ଧାନ ବୁଲିଲା ବେଲକେ ଧ୍ୟାନ ଦେମା ଯେ ମାଟ ଖାଲି କାଦୋ ହେଇଥିବା, ସେଥିନେ ଠିଆ ପାନ ନେଇଥିବା, ନେହେଲେ ପାନ ନେ ହାଲକା ଗଜା ମାନେ ଭାସି କରି ଆର୍ ତଲି ଧରି ନେଇ ପାରନ୍ନା। ଗଜା ବୁନି କରି 2-3 ଦିନ ଗଲେ ତଲି ଧରଲା ଉତାରୁ ଏକା ହାଲକା ଟିକେ ଟିକେ ପାନ ଦେମା। 2 ନମ୍ବର କଥା ହେଲା ଧାନ ବୁନବାର ସମୟ। ଧାନ ବୁନବାର ଠିକ ସମୟ ହେଲା ଉପର ବେଲା, ନେହେଲେ ଦିନ ବେଲି ଟାଣ ଖରାନେ ଗଜା ଧାନ ମାନେ ଶୁଖିଯିବାର ଡର ରହେସି।
1: ଶୁଣିଲେ ଚାଷର କଥା, ଉପସ୍ଥାପନା କରିଥିଲେ ପ୍ରଣତୀ ମିଶ୍ର। କିଛି ଭକ୍ତିଗୀତକୁ ନେଇ ଆରମ୍ଭ କରିଛୁ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠଶିଳ୍ପୀ ପିନାକୀ ନାୟକ, ଗୀତ ରଚନା କରିଛନ୍ତି ଅଲିଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ଶୁଣୁଛନ୍ତି ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ କିଛି ଭକ୍ତି ଗୀତ। କଣ୍ଠଶିଳ୍ପୀ ପିନାକୀ ନାୟକ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ।

ଏତେ ସମୟ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା ଶୁଣନ୍ତୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। ପ୍ରଥମଟି ପଞ୍ଚାନନ ନାୟକଙ୍କ ଗୀତ ରଚନାରୁ, ଗାଇଛନ୍ତି ମହମ୍ମଦ ଅଜିଜ, ସଙ୍ଗୀତ ଶରତ ନାୟକ।

ବିମାନରେ ରାବଣ ମାରିଚ ରୂପୀ ବିଚିତ୍ର ମୃଗକୁ ବସାଇ ପଞ୍ଚବଟି ବନକୁ ଆଣିଲା। ଶୀଘ୍ର ସେ ଯାନରୁ ଓହ୍ଲେଇ ବିଚିତ୍ର ମୃଗ ବନରେ ବିଚରଣ କରିବାକୁ ଲାଗିଲା। ବୈଦେହୀଙ୍କ ଚତ୍ୱର ବା ଅଗଣାରେ ସେ ମୃଗ ଖେଳିବାରୁ ବୈଦେହୀ ରସିଲେ, ଅର୍ଥାତ୍ ତାଙ୍କର ମନ ବଳିଲା। ଲକ୍ଷ୍ମଣ କହିଲେ, ଏ ମୃଗ ନିଶ୍ଚୟ କପଟି ମାରିଚ, ସ୍ୱର୍ଣ୍ଣ ରତ୍ନମୟ ବାତାୟୁ ବା ହରିଣ କଥା କେବେ କ'ଣ ଶୁଣିଛ? ଶ୍ରୀରାମ କହିଲେ, ମୃଗ ହେଉ ବା ରାକ୍ଷସ ହେଉ, ମୁଁ ତାକୁ ମାରିବି। ସୀତାଙ୍କ ରକ୍ଷଣ ପାଇଁ ଲକ୍ଷ୍ମଣଙ୍କୁ ଭାର ଦେଇ ବାହାରିଗଲେ ରାମ। ସେ ମୃଗ ରାମଙ୍କୁ ବହୁ ଦୂରକୁ ନେଇ ତ୍ରାହି ଲକ୍ଷ୍ମଣ ବୋଲି ତିନିଥର ଡାକ ଦେଲା। ତାକୁ ଶୁଣି ଧୀର ବା ସ୍ୱାଭାବିକ ଭାବରେ ସ୍ଥିର ଓ ପଣ୍ଡିତ ଲକ୍ଷ୍ମଣ ବଧିର ବା କାଲ ପରି ରହିବାରୁ ବସୁମତୀ ପୁତ୍ରୀ ବା ପୃଥିବୀ କନ୍ୟା ସୀତା କହିଲେ, ହେ ସୌମିତ୍ରୀ ଲକ୍ଷ୍ମଣ, ସତ୍ୱର ବା ତୁରନ୍ତ ଯାଅ, ନିଶ୍ଚୟ ବିପତ୍ତି ପଡ଼ିଛି ଓ ସେ ତୁମ ନାମ ଧରି ଡାକୁଛନ୍ତି। ଲକ୍ଷ୍ମଣ କହିଲେ, ସତୀ, ସାରା ବିଶ୍ୱର ଏକମାତ୍ର ବୀର ରାମଙ୍କର ଏ ନିଶତ ବା କ୍ଲାନ୍ତ ବଚନ ହୋଇପାରେ କି? ଲକ୍ଷ୍ମଣ ଏପରି କହନ୍ତେ ମୈଥିଳୀ ସୀତା କହିଲେ, ଛଦ୍ମରେ ବା କପଟରେ ତୁମେ ବନଗମନ କରିଛ, ମୋତେ ଭରତର ବଲ୍ଲଭୀ ବା ଭାର୍ଯ୍ୟା କରାଇବାକୁ ପାଞ୍ଚିଛ, ମୁଁ ବୈଶ୍ୱାନର ବା ନିଆଁରେ ଝାସ ଦେବି କହି ଲକ୍ଷ୍ମଣ ପାଖରୁ ବାହାରିଗଲେ ସୀତା। ଲକ୍ଷ୍ମଣ କହିଲେ, ଭାଇ ଓ ମୁଁ ଏକ ଆତ୍ମା, କିନ୍ତୁ ତୁମେ ଭିନ୍ନ କରୁଛ। ଏହା କହି କୁପିତ ହୋଇ ବ୍ୟାଘ୍ର ଗତିରେ ବାହାରିଗଲେ ଲକ୍ଷ୍ମଣ। ନିଜର ମୁଖ ଓ ହାତ ସବୁକୁ ଲୁଚାଇ ଯତିବେଶରେ ରାବଣ ଆସିଲା। ଭିକ୍ଷା ମାଗିବାରୁ ମହିଳା କହିଲେ, କ୍ଷଣେ ବସ, ମୋ ଈଶ ବା ପ୍ରଭୁ ଆସନ୍ତୁ। ରାବଣ ପରିହାସ କରି କହିଲା, ଈଶ ବା ଈଶାନ ପ୍ରଭୁ ମହାଦେବ କ'ଣ ଏ ବନରେ ବାସ କଲେଣି କି? ବୈଦେହୀ କହିଲେ, ମୁଁ ଧବ ଅର୍ଥରେ ଈଶ ବୋଲି କହିଲି, ଧବ ଅର୍ଥାତ୍ ବୃକ୍ଷ। ରାବଣ କହିଲା, ବୃକ୍ଷମାନେ କ'ଣ ଯିବା ଆସିବା କରନ୍ତି? ମୋ ସ୍ୱାମୀ ବଲ୍ଲଭ ବା ସ୍ୱାମୀ ରାଘବ ବୋଲି ସୀତା କହିବାରୁ ରାବଣ କହିଲା, ସମୁଦ୍ର ରାଘବ ମତ୍ସ୍ୟର ପୁଣି ତୋର ସାଥିରେ କି ବିଳାସ? ପାର୍ଥିବୀ ବା ପୃଥିବୀ କନ୍ୟା ସୀତା କହିଲେ, ଯତି ବା ସନ୍ନ୍ୟାସୀ ହୋଇ ବକ୍ରୋକ୍ତି ବା ବଙ୍କା ଟଙ୍କା କଥା କ'ଣ କହୁଛ? ଏହା ଶୁଣି ରାବଣ ନିଜ ମୂର୍ତ୍ତି ଧାରଣ କଲା ଏବଂ ବଳ ପ୍ରୟୋଗରେ ସୀତାଙ୍କୁ ନେବାକୁ ବାହାରିଲା।

ସମୟ ବର୍ତ୍ତମାନ ସକାଳ 9 ଶ୍ରୋତାବନ୍ଧୁ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କୟାମତ ସେ କୟାମତ କଥାଚିତ୍ରରୁ ଦ୍ୱୈତକଣ୍ଠରେ ଉଦିତ ନାରାୟଣ ଏବଂ ଅଳକା ୟଗ୍ନିକ ମଜରୁ ସୁଲତାନପୁରୀଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଳିନ୍ଦ। କଥାଚିତ୍ର କୟାମତ ସେ କୟାମତ ତକ୍।

ଏଥର ନେଇଛି କଥାଚିତ୍ର ୱାରିସ୍, ଯୁଗଳକଣ୍ଠରେ ସୁରେଶ ପଡ଼ିକର ଏବଂ ଲତା ମଙ୍ଗେସ୍କର, ଗୀତ ରଚନା ବର୍ମା ମଲ୍ଲିକ, ସଙ୍ଗୀତ ପରିଚାଳନା ଉତ୍ତମ ସିଂ। କଥାଚିତ୍ର ୱାରିସ୍।

0: ଅନୁରୋଧ ଆପଣମାନଙ୍କ ମନ ପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହେଲୋ ଅନୁରୋଧ
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବଦମ୍ପତି ପ୍ରଭୁ ଶିବ ଏବଂ ଜଗତମାତା ପାର୍ବତୀଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏବେ ଦେବଦମ୍ପତିଙ୍କର ମନ୍ଦିର ଲେଉଟାଣି ଶୋଭାଯାତ୍ରା ଜାରି ରହିଛି। ଏ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ପକ୍ଷରୁ ପ୍ରସାରିତ କରାଯିବାର କାର୍ଯ୍ୟକ୍ରମ ଅଛି। ଧାରା ବିବରଣୀ ଦେବା ପାଇଁ ଆମର ବୁଥ୍ ନମ୍ବର ଏକ ପୀର ବାବା ଛକରେ ଡକ୍ଟର ଶ୍ୟାମ ସୁନ୍ଦର ଧର, ଡକ୍ଟର ସୁଜିତ କୁମାର ପୃଷେଟ ଏବଂ ଡକ୍ଟର ମନୋଜ କୁମାର ପଣ୍ଡା ଉପସ୍ଥିତ ଅଛନ୍ତି ଏବଂ

0: ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀର ପ୍ରାୟୋଜକ ହେଉଛନ୍ତି ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍।
1: ସୁସ୍ଥ ଜୀବନ ଏବଂ ସ୍ୱଚ୍ଛ ବାତାବରଣ ପାଇଁ ସ୍ୱଚ୍ଛତା ଆପଣାନ୍ତୁ। ଜନସମ୍ପର୍କ ବିଭାଗ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।

ବର୍ତ୍ତମାନ ଆମେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ସମ୍ପୃକ୍ତ ବୁଥକୁ ନେଉଛୁ।

0: ಬಳತ್ರಂ ಭುಜ ಪಂಚವಕ್ರಂ. ಹೇ ಹಿಮಾಲಯ ವಾಸಿ, ಗಣೇಶ ಜಹಾಂಕ ಪುತ್ರ, ಗರಳ ಪಾನ ಯೋಗ ನೀಳವರ್ಣ ಗಳಾ, ಜೆ ವೃಷಭ ಆಹರಣ କରିଛନ୍ତି, ଯାହାଙ୍କ ରୂପ ଅକଳନୀୟ, ଯେ ସଂସାରର ଶୋଭିତ ଭସ୍ମ ଦ୍ୱାରା ଅଙ୍ଗଭୂଷିତ, ପତ୍ନୀ ରୂପରେ ଭବାନୀ ପାର୍ବତୀ ସନ୍ନିବେଶିତ, ଏଭଳିଆ ଶିବଙ୍କୁ ମୁଁ ବନ୍ଦନା କରୁଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା 2026ର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ମୁଁ ଅଛି ଏଠି ବୁଥ୍ ନମ୍ବର 2ରେ। ଡକ୍ଟର ଦ୍ୱାରିକାନାଥ ନାୟକ ମୋ ସହିତ ଅଛନ୍ତି, ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇ ଏବଂ ଡକ୍ଟର ଗୌରୀଦାସ ପ୍ରଧାନ। ବୁଥ୍ ନମ୍ବର 1ରେ ଯେଉଁମାନେ ନନ୍ଦପଡ଼ାର ବାଲୁଙ୍କେଶ୍ୱର ବାବାଙ୍କର ଯୁଗଳ ମୂର୍ତ୍ତି ଦର୍ଶନର ଶୋଭାଯାତ୍ରାର ଧାରା ବିବରଣୀ ପ୍ରଦାନ କରିବା ପାଇଁ ଅଛନ୍ତି, ସେମାନେ ହେଲେ ଡକ୍ଟର ଶ୍ୟାମସୁନ୍ଦର ଧର, ଡକ୍ଟର ମନୋଜ କୁମାର ପଣ୍ଡା ଏବଂ ଡକ୍ଟର ସୁଜିତ ପୁସେଟ। ଯାତ୍ରା ଏ ସୁଦ୍ଧା ଆରମ୍ଭ ହୋଇନାହିଁ, ସକାଳ 5ଟା ପର୍ଯ୍ୟନ୍ତ ଯାତ୍ରା ଚାଲିଥିଲା। ବର୍ତ୍ତମାନ କିଛି ସମୟ ଅତିକ୍ରାନ୍ତ ପରେ, କିଛି ବିଶ୍ରାମ ପରେ ପୁଣି ଥରେ ବେଶଭୂଷା ହୋଇ ଯେତେବେଳେ କଳାକାରମାନେ ଆସି ରଥାରୂଢ଼ ହେବେ, ତାପରେ ଯାଇ ଏ ଯାତ୍ରା ପୁନରାୟ ଆରମ୍ଭ ହେବ। ଦେଖିବାକୁ ପାଉଛି ଯେ ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବାଙ୍କର ଏ ଯେଉଁ ଯୁଗଳ ମୂର୍ତ୍ତି ଦର୍ଶନ ଯାତ୍ରା, ମନ୍ଦିର ଲେଉଟାଣି ଯାତ୍ରା ଯାହାକୁ କହୁଛୁ ଆମେ, ସେ ଯାତ୍ରାର ପ୍ରାୟତଃ 15-17ଟି ମନୋରଞ୍ଜକ ଉପାଦାନ ଆମ ପାଖରୁ ଅତିକ୍ରାନ୍ତ ହୋଇଯାଇଛି। ତଥାପି ଆହୁରି ଅନେକ ନୃତ୍ୟ ଗୀତ ସଙ୍ଗୀତ ବାକି ରହିଛି, ତେଣୁ ଆପଣମାନଙ୍କୁ ଆମେ କଳାକାରମାନଙ୍କ ନୃତ୍ୟ ସମ୍ପର୍କରେ, ମହାପ୍ରଭୁଙ୍କର ବେଶଭୂଷା ସମ୍ପର୍କରେ ଏବଂ ଏ ଯାତ୍ରା ସମ୍ପର୍କରେ ଅତି ସୂକ୍ଷ୍ମାତିସୂକ୍ଷ୍ମ ବିବରଣୀ ପ୍ରଦାନ କରିବୁ। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ପ୍ରଦାନ କରୁଛି ମୋର ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇଙ୍କୁ।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଓଂ ତ୍ରୟମ୍ବକଂ ଯଜାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମିବ ବନ୍ଧନଂ ମୃତ୍ୟୁର୍ମୁଖ୍ୟମାମୃତାତ୍ ହରି ଓଂ ନମଃ ଶିବାୟ, ଓଂ ନମଃ ଶିବାୟ। ସଂସ୍କୃତିର ପ୍ରାଣ

କେନ୍ଦ୍ର ସମ୍ବଳଭୂମି ସମ୍ବଲପୁର ସହରର ପାବନ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ମହାର୍ଘ ଅବସରରେ ଦେବଦେବ ମହାଦେବ ଏବଂ ଜଗତଜନନୀ ମାତା ପାର୍ବତୀଙ୍କର ପଦାରବିନ୍ଦରେ ଭକ୍ତିପୂର୍ଣ୍ଣ ପ୍ରଣିପାତ ପୂର୍ବକ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଆୟୋଜିତ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ କାର୍ଯ୍ୟକ୍ରମକୁ ସମସ୍ତ ଶ୍ରଦ୍ଧାଳୁ ଶ୍ରୋତାବନ୍ଧୁଙ୍କୁ ସ୍ୱାଗତ କରିବା ସହିତ ଅଭିନନ୍ଦନ, ଶୁଭେଚ୍ଛା ଓ ଆନ୍ତରିକ ନମସ୍କାର ଜଣାଉଛି ଉଦ୍ଘୋଷକ ମୁଁ ଅଧ୍ୟାପକ ଶ୍ୟାମ ଭୋଇ। ବିଧିପୂର୍ବକ ମହାଦେବଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ପ୍ରକାର ମହାପାପ ମଣିଷ ସମାଜରୁ ଦୂରୀଭୂତ ହୋଇଥାଏ। ଅଧ୍ୟାତ୍ମବାଦୀ ପ୍ରତିଟି ମଣିଷର ଏ ହେଉଛି ମହତ୍ତର ଉପଲବ୍ଧି। କୁଷ୍ଠରୋଗୀ, ନରହତ୍ୟାକାରୀ, ବାଡ଼ ହତ୍ୟାକାରୀ, ଗୋହତ୍ୟାକାରୀମାନେ ମହାପାପରୁ ମୁକ୍ତି ଲାଭ କରିବା ପାଇଁ ନିଜ ନିଜର ପ୍ରାୟଶ୍ଚିତ୍ତ ସକାଶେ ଶିବ ପୂଜା କରିଥାନ୍ତି ଏବଂ ଉଦାତ୍ତ କଣ୍ଠରେ ଯେମିତି ଗାନ କରିଥାନ୍ତି, ସବୁ ମନ୍ଦିରରେ ଜଳେ ସିନା ଦୀପ, ତୁ ମନ୍ଦିରେ ମହାଦୀପ, ସବୁ ଦେବଦେବୀ ପାପ ଧୋଇଦେବେ, ତୁ ଧୋଇବୁ ମହାପାପ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ଶିବରାତ୍ରି କବିତାରେ ଲେଖୁଛନ୍ତି, ମଣିଷ ଜୀବନରେ ପ୍ରତ୍ୟେକ ରାତ୍ରି ଯେ ଶିବରାତ୍ରି

0: ଅଭିନନ୍ଦନ ଶୁଭେଚ୍ଛା ଓ ଆନ୍ତରିକ ନମସ୍କାର ଜଣାଉଛି ଉଦ୍ଘୋଷକ ମୁଁ ଅଧ୍ୟାପକ ଶ୍ୟାମ ଭୋଇ। ବିଧିପୂର୍ବକ ମହାଦେବଙ୍କ ପୂଜାର୍ଚ୍ଚନା କଲେ ସମସ୍ତ ପ୍ରକାର ମହାପାପ ମଣିଷ ସମାଜରୁ ଦୂରୀଭୂତ ହୋଇଥାଏ। ଅଧ୍ୟାତ୍ମବାଦୀ ପ୍ରତିଟି ମଣିଷର ଏ ହେଉଛି ମହତ୍ତର ଉପଲବ୍ଧି। କୁଷ୍ଠରୋଗୀ, ନରହତ୍ୟାକାରୀ, ବାଡ଼ ହତ୍ୟାକାରୀ, ଗୋହତ୍ୟାକାରୀମାନେ ମହାପାପରୁ ମୁକ୍ତି ଲାଭ କରିବା ପାଇଁ ନିଜ ନିଜର ପ୍ରାୟଶ୍ଚିତ୍ତ ସକାଶେ ଶିବ ପୂଜା କରିଥାନ୍ତି ଏବଂ ଉଦାତ୍ତ କଣ୍ଠରେ ଯେମିତି ଗାନ କରିଥାନ୍ତି, ସବୁ ମନ୍ଦିରରେ ଜଳେ ସିନା ଦୀପ, ତୁ ମନ୍ଦିରେ ମହାଦୀପ, ସବୁ ଦେବଦେବୀ ପାପ ଧୋଇଦେବେ, ତୁ ଧୋଇବୁ ମହାପାପ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କର ଶିବରାତ୍ରି କବିତାରେ ଲେଖୁଛନ୍ତି, ମଣିଷ ଜୀବନରେ ପ୍ରତ୍ୟେକ ରାତ୍ରି ଯେ ଶିବରାତ୍ରି, ଏହା ମର୍ମେ ମର୍ମେ ଉପଲବ୍ଧି କରିହୁଏ ଗଭୀର ଭାବରେ। ହୃଦୟ କବିଳାସେ ତବ ବହି ପ୍ରେମ ଝର, ବିଜେ କରିଛନ୍ତି ତହିଁ ସ୍ୱୟମ୍ଭୁ ଶଙ୍କର। ଆପଣା ଆପଣା ହୃଦୟ କପିଳାସରେ ସ୍ୱୟମ୍ଭୁ ଶଙ୍କର ଯେ ବିରାଜମାନ କରିଛନ୍ତି, ଏହି ଭାବ ଆମ ସମସ୍ତଙ୍କ ଭିତରେ ଉଜାଗ୍ରତ ହେବା ବାଞ୍ଛନୀୟ। ସମ୍ବଲପୁର ସହର କଥା ଯଦି ଆମେ ଆଲୋଚନା କରିବା, ସମଗ୍ର ଓଡ଼ିଶାରେ ଏହି ପବିତ୍ର ଶୀତଳ ଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥିଲା ଏହି ସମ୍ବଳ ଭୂମି ପବିତ୍ର ମାଟି ସମ୍ବଲପୁରଠାରେ। ପଶ୍ଚିମ ଓଡ଼ିଶାର ସମ୍ବଲପୁର ସହର ହେଉଛି ସାଂସ୍କୃତିକ ପ୍ରାଣକେନ୍ଦ୍ର। ଶାକ୍ତ, ଶୈବ ଓ ବୈଷ୍ଣବ ଧର୍ମର ମଧୁର ସମନ୍ୱୟ ଏ ପବିତ୍ର ପୀଠର ଏକ ବଡ଼ ବିଶେଷତ୍ଵ। ମହାନଦୀ କୂଳରେ ଗଢ଼ି ଉଠିଥିବା ଏ ସହରରେ ବିଭିନ୍ନ ଶିବାଳୟରେ ଭଗବାନ ଶଙ୍କର, ବ୍ରହ୍ମପୁରା ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ କରୁଣାମୟୀ ମା' ସମଲେଶ୍ୱରୀ ସମଲେଶ୍ୱରୀ ମନ୍ଦିରରେ ପୂଜା ପାଉଛନ୍ତି। ସମୟ ସ୍ୱରେ ଏ ସହରର ନାନା ପରିବର୍ତ୍ତନ ହୋଇଛି, ବହୁ ଭାବରେ ଏହାର କଳେବର ବୃଦ୍ଧିପ୍ରାପ୍ତ ହୋଇଛି। ଓଡ଼ିଶା ତଥା ଭାରତବର୍ଷର ବିଭିନ୍ନ ଅଞ୍ଚଳରୁ ଲୋକେ ଅତିଶୟ ଆଗ୍ରହର ସହିତ ଆସି ଏହି ପବିତ୍ର ଭୂମିରେ ଗୃହ ନିର୍ମାଣ ପୂର୍ବକ ଏଠାକାର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି। ଶୀତଳ ଷଷ୍ଠୀ ଯାତ୍ରା ସମ୍ବଲପୁର ସହରର ସବୁଠୁ ମହାର୍ଘ ଓ ଶ୍ରେଷ୍ଠ ପର୍ବ। ଏହି ଯାତ୍ରା ସମୟରେ ସହରଟି ସୁନ୍ଦର କରି ନିଜକୁ ସଜାଇଥାଏ। ମା' ସମଲେଶ୍ୱରୀଙ୍କର ମନ୍ଦିର ପରିସରର ଉନ୍ନତିକରଣ ତଥା ଆଲୋକ ସଜ୍ଜା ବର୍ତ୍ତମାନ ସମୟରେ ଏକ ବଡ଼ ଉପଲବ୍ଧି। ସମଲେଶ୍ୱରୀ ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଶେଷ ହେଲା ପରେ ଏହି ପବିତ୍ର ପୀଠ ବହୁ ଧାର୍ମିକ ବ୍ୟକ୍ତିବିଶେଷଙ୍କ ପାଇଁ ଅନନ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଇତିମଧ୍ୟରେ ସହରର ସୌନ୍ଦର୍ଯ୍ୟକରଣ ମଧ୍ୟ ହୋଇଛି। ମହାନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମିତ ହୋଇଛି। ଚର୍ଚ୍ଚଛକ ନିକଟବର୍ତ୍ତୀ ଧୂତରାପଡ଼ା ଠାରୁ କଚେରୀ ଛକ ପର୍ଯ୍ୟନ୍ତ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଶେଷ ହେବା ସହିତ ଦୁର୍ଗାପାଲି ଠାରୁ ଲକ୍ଷ୍ମୀଡୁଙ୍ଗୁରୀ ଆଡ଼କୁ ଯିବା ସକାଶେ ରେଳ ଧାରଣା ଉପରେ ଫ୍ଲାଇଓଭର ନିର୍ମିତ ହୋଇ ଲୋକାର୍ପିତ ହୋଇଛି। ତତ୍ସଙ୍ଗେ ସଙ୍ଗେ ଟାଙ୍ଗରପାଲି ରେଲୱେ ବ୍ରିଜ୍ ନିକଟରୁ ଅଇଁଠାପାଲି ଛକ ଦେଇ ବରେଇପାଲି ପର୍ଯ୍ୟନ୍ତ ଦୀର୍ଘ ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ କ୍ଷିପ୍ର ଗତିରେ ଆଗେଇ ଚାଲିଛି। ଏହା ସହିତ ସହର ଭିତରେ ଥିବା ରାସ୍ତାଗୁଡ଼ିକ ସୁଚିକ୍କଣ ହେବା ସହିତ ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ସର୍ବୋପରି ସମ୍ବଲପୁର ସହରର ସାମଗ୍ରିକ ବିକାଶ ବାହାର ଲୋକଙ୍କୁ ବହୁ ଭାବରେ ଆକର୍ଷିତ କରିପାରୁଛି। ଏ ଯାତ୍ରାର ପରବର୍ତ୍ତୀ ଧାରାବିବରଣୀ ପ୍ରଦାନ କରିବା ପାଇଁ ମୁଁ ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀଦାସ ପ୍ରଧାନଙ୍କୁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି।
1: ଧନ୍ୟବାଦ ସାର୍। ଯସ୍ୟଂ କେଚ ବିଭାତି ଭୂଧର ସୁତା ଦେବାପଗାମସ୍ତକେ ଭାଲେ ବାଳ ବିଧୁ ଗଳେ ଚ ଗରଳମ୍ ଯସ୍ୟୋରସି ବ୍ୟାଳରାଟ ସୋୟଂ ଭୂତି ବିଭୂଷଣ ସୁରବର ସର୍ବାଧିପ ସର୍ବଦା ସର୍ବ ସର୍ବଗତ ଶିବ ଶଶି ନିଭ ଶ୍ରୀଶଙ୍କର ପାତୁ ମାମ। ଯାହାଙ୍କ କୂଳରେ ହିମାଚଳ ସୂତା ପାର୍ବତୀ, ମସ୍ତକରେ ଗଙ୍ଗା, ଲଳାଟରେ ଦ୍ୱିତୀୟା ଚନ୍ଦ୍ରମା, କଣ୍ଠରେ ହଳାହଳ ବିଷ ଓ ବକ୍ଷସ୍ଥଳରେ ସର୍ପରାଜ ଅନନ୍ତ, ସେହି ଭସ୍ମ ବିଭୂଷିତ ଦେବଶ୍ରେଷ୍ଠ ସର୍ବେଶ୍ୱର ସଂହାରକର୍ତ୍ତା ଭକ୍ତ ପାପନାଶକ ସର୍ବବ୍ୟାପକ କଲ୍ୟାଣ ରୂପ ଚନ୍ଦ୍ରସମ ଶୁଭ୍ର ବର୍ଣ୍ଣ ଶ୍ରୀ ଶଙ୍କର ସର୍ବଦା ରକ୍ଷା କରନ୍ତୁ। 2026 ଶୀତଳ ଷଷ୍ଠୀ ଯାତ୍ରା ଏ ମାଟି ପାଇଁ, ମାନବ ଜାତି ପାଇଁ ପରମାନନ୍ଦର ଅନୁଭବ ଦେଉ। ସୁପର ଏଲନିନୋ ପାଇଁ ସମଗ୍ର ପୃଥିବୀ ଆତଙ୍କିତ ହେଉଥିବା ବେଳେ ସେହି ଏଲନିନୋର ସଂହାରକାରୀ ଶକ୍ତିକୁ ସହିବା ପାଇଁ ଏ ଯାତ୍ରା ଆମକୁ ସକ୍ଷମ କରୁ। ଧୀରେ ଧୀରେ ଉତ୍ତପ୍ତ ହୋଇଯାଉଥିବା ପୃଥିବୀକୁ ଶୀତଳ କରିବାର ଶିବ ସଂକଳ୍ପ ଦେଉ। ଶିବ ପାର୍ବତୀଙ୍କ ମିଳନ ମହୋତ୍ସବ ବିଶ୍ୱବାସୀଙ୍କୁ ମିଳିମିଶି ରହିବାର ମନ୍ତ୍ର ଦେଉ। ଏହି ପ୍ରାର୍ଥନା

0: ତେଣୁ ଶଙ୍କରାଚାର୍ଯ୍ୟଙ୍କର ସେ ଉଦ୍ଘୋଷଣା ଯେ ଶିବହମ୍ ଶିବ ମୁଁ ହିଁ ଶିବ ମୁଁ ହିଁ ଶିବ, ମାନେ ମଣିଷ ଚାହୁଁଛି ଭଗବାନଙ୍କ ସହିତ ଆତ୍ମସ୍ଥ ହେବା ପାଇଁ ଏବଂ ଭଗବାନଙ୍କ ପାଇଁ ନିଜକୁ ମିଶାଇ ଦେବା ପାଇଁ। ତେଣୁ ଏଇ ଯେଉଁ ଅଲୌକିକ ପରମ୍ପରା ଏଇଟା ହେଲା ଶୀତଳଷଷ୍ଠୀ, ଏ ଗୋଟେ ସାଂସ୍କୃତିକ ପର୍ବ ନୁହଁ, କେବଳ ଗୋଟେ ଆଧ୍ୟାତ୍ମିକ ଯାତ୍ରା ନୁହଁ, କେବଳ ଗୋଟେ ଧାର୍ମିକ ପରମ୍ପରାର ଗୋଟେ ପରମ୍ପରାର ଗୋଟେ ପର୍ବ ନୁହଁ, ବରଂ ଗୋଟେ ଉଚ୍ଚତର ଚେତନାକୁ ମଣିଷ ସମାଜକୁ ନେଇଯିବା ପାଇଁ ଯେଉଁ ଅଭିପ୍ସା ତାହାର ଗୋଟେ ସାଂସ୍କୃତିକ ରୂପ। ତେଣୁ ଆଜି ଯେତେବେଳେ ମଣିଷ ସମାଜ ଖୋଜୁଛି ଯେ ସମଗ୍ର ପୃଥିବୀରେ କେମିତି ଶାନ୍ତି ବିରାଜମାନ କରୁ, ସମଗ୍ର ପରିବେଶରେ କେମିତି ଶୀତଳତା ଆସୁ, ଏବଂ ଏଇ କଥାକୁ ନେଇ ଶୀତଳଷଷ୍ଠୀର ପରିକଳ୍ପନା ଏବଂ ଯେଉଁ ଐତିହାସିକ ଶୀତଳଷଷ୍ଠୀ ସମ୍ବଲପୁର ସହରରେ ହେଇଥିଲା, ଆଜି ବିଶ୍ୱରେ ପ୍ରସିଦ୍ଧ ହେଇଛି ତାର ଯେଉଁ ଉଚ୍ଚତର ଚେତନା ପାଇଁ। ଆଜି ଆମେ ସମସ୍ତେ ଦେଖିପାରୁଛୁ ଆମ ସାମ୍ନାରେ ଏବେ ଯାତ୍ରାର ଅୟମାରମ୍ଭ ହେଇଛି ଏବଂ ମଣିଷ ସମାଜ ଏବଂ ସମଗ୍ର ସମ୍ବଲପୁର ସହର ଚଳଚଞ୍ଚଳ ହେଇ ଉଠୁଛି ଯେ ଯୁଗଳମୂର୍ତ୍ତିଙ୍କର ଦର୍ଶନ କରିବା ପାଇଁ। ଏବଂ ଯୁଗଳମୂର୍ତ୍ତି ହେଲେ ଯେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କର ଯେଉଁ ଅଲୌକିକ ମିଳନ ହେଇଛି, ବିବାହ ହେଇଛି ଏବଂ ତା ଲୋକନୀତିରେ ସମ୍ପନ୍ନ ହେଇଛି, ଯେଉଁ ଲୋକନୀତି ଆଧ୍ୟାତ୍ମିକତା ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଲୋକ ସଂସ୍କୃତିର ଯେଉଁ ମହାସମନ୍ୱୟ ସମ୍ବଲପୁର ଶୀତଳଷଷ୍ଠୀ ଦେଖିବାକୁ ମିଳେ, ଏହା ସମଗ୍ର ପୃଥିବୀରେ ଅନନ୍ୟ। ଏବଂ ଆଜି ସମଗ୍ର ପୃଥିବୀରେ ଯେତେବେଳେ ସଂସ୍କୃତିକୁ ନେଇକି ଆଲୋଚନା ହେଉଛି, ସଂସ୍କୃତିକୁ ନେଇକିରି ଆମର ପରିଚୟ, ସଂସ୍କୃତିକୁ ନେଇକିରି ଆମର ଅସ୍ମିତା ସୃଷ୍ଟି ହେଇଛି, ଏଇଥିରେ ଶୀତଳଷଷ୍ଠୀ ସବୁଥିରେ ଅଗ୍ରଗଣ୍ୟ। ଏଇଟା ହେଉଛି ଭାରତୀୟ ସମାଜର ଗୋଟେ ବିଭବ ଏବଂ ଏହାର ଗୋଟେ ଅମୃତ ସାଂସ୍କୃତିକ ବିଭବ। ଏବଂ ଯେଉଁ ଅମୃତ ସାଂସ୍କୃତିକ ବିଭବ ଆଜି ଆରମ୍ଭ ହୋଇଥିଲା ଏବଂ ଆଜି ତାର 400 ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ସମ୍ବଲପୁର ସହରରେ, ଯେ ତାର ଉଦ୍ଦେଶ୍ୟ ଥିଲା ଲୋକଙ୍କର କଲ୍ୟାଣ ପାଇଁ ବିଭୁଙ୍କ ଆରାଧନା। ଏବଂ ଆଜି ସେଇ ବିଭୁ ଯିଏ ସ୍ୱରୂପ ନେଇଛନ୍ତି ଶିବଙ୍କ ହିସାବରେ ଏବଂ ମାତା ପାର୍ବତୀଙ୍କ ହିସାବରେ, ସେମାନେ ଯୁଗଳ ହେଇକିରି ଆଜି ସମଗ୍ର ସହରରେ ପରିଭ୍ରମଣ କରିବେ ଏବଂ ଶିବ ହେଇଯିବେ ଲୋକନାଥ, ଏବଂ ଲୋକମାନେ ଅପେକ୍ଷା କରିଛନ୍ତି ତାଙ୍କର ନାଥ ଶ୍ରୀ ମହାଦେବ, ଯିଏ ହେଉଛନ୍ତି ସେ ଲୋକନାଥ, ଏବଂ ସମସ୍ତଙ୍କର ସେ କଲ୍ୟାଣକାରୀ ଆଶୀର୍ବାଦ ପ୍ରଦାନ କରିବେ। ତେଣୁ ଆମ ସଂସ୍କୃତିରେ ସେଇଟା ରହିଛି ଯେ ଏଇଟା ହେଲା ଗୋଟେ ଗଣପର୍ବ ଏବଂ ଲୋକଙ୍କର ପର୍ବ, ଏବଂ ସେ ହେବେ ଲୋକନାଥ, ଏବଂ ଲୋକଙ୍କର କଲ୍ୟାଣ ପାଇଁ ସେ ଆଜି ରାଜରାସ୍ତାରେ ଆସିବେ ଏବଂ ସମସ୍ତଙ୍କୁ କଲ୍ୟାଣ ପ୍ରଦାନ କରିବେ। ତେଣୁ ଆଜି ଯେତେବେଳେ ଆମେ ସଂସ୍କୃତିର ସହର ସମ୍ବଲପୁରରେ ଶୀତଳଷଷ୍ଠୀର ଆଲୋଚନା କରୁଛୁ, ଆମେ ଭାରତୀୟ ତତ୍ତ୍ୱ ପରମ୍ପରା କିମ୍ବା ଭାରତୀୟ ଜ୍ଞାନ ପରମ୍ପରା କିମ୍ବା ଭାରତୀୟ ଆଧ୍ୟାତ୍ମିକ ଇତିହାସର ମଧ୍ୟ ସେ ପୃଷ୍ଠାକୁ ଉନ୍ମୋଚନ କରୁଛୁ। ଯେତେବେଳେ କୁହାଯାଏ ଯେ ଆମ ଭାରତୀୟ ସଂସ୍କୃତିରେ ସଦାବେଳେ କୁହାଯାଇଛି ଯେ ମଣିଷର ସୃଷ୍ଟି ସେ ବ୍ରହ୍ମର ସୃଷ୍ଟି ଏବଂ ବ୍ରହ୍ମରେ ସେ ମଧ୍ୟ ଲୀନ ହେବ, କିନ୍ତୁ ସେ ବ୍ରହ୍ମକୁ ବେଳେବେଳେ ଆମେ ମୂର୍ତ୍ତି ଆକାରରେ ଦେଖୁ ଏବଂ ବେଳେବେଳେ ତାକୁ ଆମେ ନିର୍ଗୁଣ ଭାବରେ ମଧ୍ୟ ଦେଖୁ ଏବଂ ତାଙ୍କର ନିରାକାର ଭାବରେ ମଧ୍ୟ ଆମେ ଦେଖୁ। ଏବଂ ପରବର୍ତ୍ତୀ ସମୟର ପ୍ରତ୍ୟକ୍ଷ ଭବିଷ୍ୟତ ଧାରା ବିବରଣୀ ପାଇଁ ଆମେ ଗୋଲବଜାର ସ୍ଥିତ ବୁଥକୁ ନେଇଯାଉଛୁ। ଏହି ବିଜ୍ଞାନ ବିଜ୍ଞାପନ ପରେ ଆପଣମାନେ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଶୁଣିପାରିବେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
3: କୁହାଯାଏ ସମ୍ବଲପୁରର ଶୀତଳଷଷ୍ଠୀ ପରମ୍ପରାର ଇତିହାସ ପ୍ରାୟ 450-450 ବର୍ଷ ପୁରାଣର। ବାଲିବନ୍ଧା ସ୍ଥିତ ସୋମନାଥ ମନ୍ଦିରରୁ ଏହା ଆରମ୍ଭ ହୋଇଥିଲା, ପରେ ପରେ ନନ୍ଦ

0: ପଡ଼ାର ବାଲୁକେଶ୍ୱର ମନ୍ଦିର ଏବଂ ଝାଡ଼ୁଆପଡ଼ାର ଶ୍ରୀଲଙ୍କନାଥ ବାବାଙ୍କର ମନ୍ଦିରରେ ସ୍ୱେଚ୍ଛାସେବୀମାନେ ଏହାକୁ ଆୟୋଜନ କରିଥିଲେ। ଚଳିତ ବର୍ଷ ଏହା ସମ୍ପ୍ରସାରିତ ହୋଇ ପ୍ରାୟତଃ 22ଟି ଶିବ ମନ୍ଦିରର ମନ୍ଦିରର ସ୍ୱେଚ୍ଛାସେବୀମାନେ ଚଳିତ ବର୍ଷ ଶିବ ପାର୍ବତୀ ବିବାହ ଆୟୋଜନ କରିଛନ୍ତି। ଏହା କମ୍ ବଡ଼ କଥା ନୁହେଁ। ସମଗ୍ର ଭାରତ ବର୍ଷରେ ଶିବ ପାର୍ବତୀ ବିବାହ ଉତ୍ସବକୁ ଏତେ ଆକର୍ଷଣୀୟ, ଏତେ ଭବ୍ୟ, ଏତେ ମହାସମାରୋହରେ ଆୟୋଜନ କରାଯାଉଥିବ ନା ନାହିଁ କେ ଜାଣି, କିନ୍ତୁ ସମ୍ବଲପୁରରେ ପ୍ରତ୍ୟେକ ବର୍ଷ ଏଭଳି ଆୟୋଜନ ବଢ଼ିବାରେ ଲାଗିଛି। ଶିବ ଏବଂ ପାର୍ବତୀ ଉଭୟଙ୍କର ମିଳନରେ ଏ ପୃଥିବୀ ତିଷ୍ଠିବ, ପ୍ରକୃତି ତିଷ୍ଠିବ, ଆକାଶରେ ମେଘ ଆସିବ, ବର୍ଷା ହେବ, ଧରଣୀ ବା ଧରିତ୍ରୀ ଶୀତଳୀକରଣ ହେବ, ମାନବ ସଭ୍ୟତା ବଞ୍ଚିବ। ଶିବଙ୍କର ଆଜିର ରୂପ, ଯେଉଁ ରୂପକୁ ଦର୍ଶନ ଦେବା ପାଇଁ ହଜାର ହଜାର ଲକ୍ଷାଧିକ ଭକ୍ତମାନଙ୍କର ସମାବେଶ ଘଟିଥାଏ ସମ୍ବଲପୁରରେ, ସେ ଶିବ ତିନି ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ବୋଲି ଆମେ ମନେ କରୁଛୁ। କେଉଁ ତିନି ଦେବତା? ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର। ତେଣୁ ମହାବିଷ୍ଣୁ କହୁନାହୁଁ ଆମେ, ମହାବ୍ରହ୍ମା ବି କହୁନାହୁଁ, କିନ୍ତୁ ଶିବଙ୍କୁ କହୁଛୁ ମହାଦେବ, ମହେଶ୍ୱର, ମହାଈଶ୍ୱର। ଏଇଥିପାଇଁ ଯେ ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା, ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, କିନ୍ତୁ ଶିବ ବା ମହାଦେବ ହେଉଛନ୍ତି ପାଳନକର୍ତ୍ତା ବି, ସୃଷ୍ଟିକର୍ତ୍ତା ବି ଏବଂ ସଂହାରକର୍ତ୍ତା ବି। ସେଇଥିପାଇଁ ତାଙ୍କୁ କେବଳ ମହାଦେବ ନୁହେଁ, ଦେବ ଦେବ ମହାଦେବ ବୋଲି ଆମେ ସମ୍ବୋଧିତ କରୁଛୁ। ଏବଂ ତାଙ୍କର ବିବାହ ଉତ୍ସବକୁ ଯେଉଁ କନ୍ୟା ପିତାମାନେ ଆୟୋଜନ କରୁଛନ୍ତି, ନିଜ ଝିଅ ବାହାଘର ବେଳେ ବି ଏତେ ଖର୍ଚ୍ଚ କରୁଥିବେ ନା କେଜାଣି, ଚଳିତ ବର୍ଷ ଦେଖିବାକୁ ମିଳୁଛି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନେ ଭବ୍ୟ ଆୟୋଜନ କରିଥିଲେ। ମହାଦେବଙ୍କର ରୂପ ବର୍ଣ୍ଣନା କରିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ଅଛି, ଗବିଷ ପତ୍ର ନଗଜାର୍ତ୍ତହାରି କୁମାର ତାତ ଶଶିଖଣ୍ଡ ମୌଳି ଲଙ୍କେଶ ସମ୍ପୂଜିତ ପାଦ ପଦ୍ମ ପାୟାଦନାଦି ପରମେଶ୍ୱର। ସେଇ ଶିବ ଯାହାଙ୍କର ବାହନ ବୃଷବ, ଯେ ନଗଜ ଅର୍ଥାତ୍ ହିମାଳୟ ପର୍ବତରୁ ଜାତ, ଅର୍ଥାତ୍ ପାର୍ବତୀଙ୍କର ଦୁଃଖ ହରଣକାରୀ, କାର୍ତ୍ତିକେୟଙ୍କର ପିତା, ଶିରରେ ଯାହା ଚନ୍ଦ୍ର ଶୋଭିତ ହୋଇଛନ୍ତି ଯାହାଙ୍କର, ଏବଂ ରାବଣ ଯାହାଙ୍କର ପାଦ ପଦ୍ମକୁ ପୂଜା କରୁଥିଲେ, ସେହି ପରମେଶ୍ୱର ଅର୍ଥାତ୍ ଶିବ ସମସ୍ତଙ୍କୁ ରକ୍ଷା କରନ୍ତୁ, ସମସ୍ତଙ୍କର ଶୁଭ ସମ୍ପାଦନ କରନ୍ତୁ, ଏହି ପ୍ରାର୍ଥନା କରି ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ଅତି ମହାସମାରୋହରେ ଆୟୋଜିତ ହେଉଛି। ସ୍ୱୟଂ ଶିବ ତ ଜଣେ ନଟରାଜ, ତେଣୁ ଏହି ଶୋଭାଯାତ୍ରାରେ, ଯୁଗଳ ଦର୍ଶନ ଦେବାର ଯେଉଁ ଶୋଭାଯାତ୍ରା ଆୟୋଜନ ହେଉଛି, ନୃତ୍ୟ ଗୀତର ପ୍ରଚଣ୍ଡ ସମାରୋହ ହେଉଛି। ଚଳିତ ବର୍ଷ ପ୍ରାୟତଃ ସମଗ୍ର ଭାରତ ବର୍ଷରୁ 10,000 କଳାକାରଙ୍କର ସମାଗମ ଘଟିଛି ଏହି ବର୍ଷ। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ଦେଉଛି ମୋ ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇଙ୍କୁ।
1: ଧନ୍ୟବାଦ ଡକ୍ଟର ଦ୍ୱାରିକା ନାୟକ ମହୋଦୟ। ପଶ୍ଚିମ ଓଡ଼ିଶାର ଏହି ଅଞ୍ଚଳରେ ଶିବ ଆରାଧନା ବା ଶିବ ଉପାସନାର ଯଥେଷ୍ଟ ପ୍ରାବଲ୍ୟ ରହିଛି। ଏହି ଅଞ୍ଚଳରେ ନିର୍ମିତ ହୋଇଛି ବହୁ ସଂଖ୍ୟକ ଶିବ ମନ୍ଦିର। ଦେବଦେବ ମହାଦେବ ସକଳ ପ୍ରକାର ପାପ ତାପ ସନ୍ତାପ ଉତ୍ରାସରୁ ମୁକ୍ତି ଦିଅନ୍ତି, ଏ ଗଭୀର ବିଶ୍ୱାସ ସମସ୍ତଙ୍କ ମଧ୍ୟରେ ରହିଛି। ଶିବ ଶବ୍ଦର ଅର୍ଥ ହେଉଛି ଆନନ୍ଦଦାୟକ, ତେଣୁ ସେ ଶଙ୍କର ତଥା ଆଶୁତୋଷ। ବ୍ରହ୍ମ ବୈବର୍ତ୍ତ ପୁରାଣ ଅନୁସାରେ ସି ଅର୍ଥ ପାପନାଶକ ଓ ବ ଅର୍ଥ ମୁକ୍ତିଦାୟକ। ଶିବ ହେଉଛନ୍ତି ଏକାଧାରରେ ପାପନାଶକ ଓ ମୁକ୍ତିଦାୟକ। ଭଗବାନ ଶଙ୍କର ହେଉଛନ୍ତି ଏକମାତ୍ର ଦେବତା ଯିଏକି ସୃଷ୍ଟିର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା, ସେଥିପାଇଁ ସେ ପୁଣି ଶିବ ଏବଂ ରୁଦ୍ର। ଶିବେତି ଦ୍ୱୟକ୍ଷରମ ନାମ ବ୍ୟାହରି ସନ୍ତି ୟେ ଜନାଃ ତେଷାଂ ସ୍ୱର୍ଗୀୟ ମୋକ୍ଷଶ୍ଚ ଭବିଷ୍ୟତି ନ ଚ ଅନ୍ୟଥା। ଶିବ ଏପରି ଏକ ଦେବତା ଯାହାଙ୍କର ସ୍ଥିତି ଅଣୁଠାରୁ ପରମାଣୁ, ପର୍ଣ୍ଣକୁଟୀର ଠାରୁ ରାଜପ୍ରାସାଦ, ଶ୍ମଶାନଠାରୁ କୈଳାସ ପର୍ବତ, ଧୂଳି ଧୂସରିତ ପୃଥିବୀଠାରୁ ଦ୍ୟୁଲୋକ ପର୍ଯ୍ୟନ୍ତ ସର୍ବତ୍ର ବିଦ୍ୟମାନ। ତେଣୁ ଭାରତବର୍ଷରେ ବିଭିନ୍ନ ଧର୍ମ ଯଥାକ୍ରମେ ବୌଦ୍ଧ, ଜୈନ, ନାଥ, ଶାକ୍ତ, ବୈଷ୍ଣବ, ଭାଗବତ, ତନ୍ତ୍ର ଆଦି ତାଙ୍କର ଉପସ୍ଥିତିକୁ

0: ଏଡ଼ାଇ ପାରିନାହାନ୍ତି। ସୁତରାଂ ଶିବ ତନ୍ତ୍ରର ଆଦ୍ୟ ପ୍ରବକ୍ତା, ଜୈନ ଧର୍ମର ଆଦି ଜୈନ, ନାଥ ଧର୍ମର ଉଚ୍ଚତମ ସତ୍ତା, ବୌଦ୍ଧ ଧର୍ମର ନିର୍ଗୁଣ ବ୍ରହ୍ମ, ଭାଗବତ ଧର୍ମରେ ପରମ ଭାଗବତ, ଶାକ୍ତ ଧର୍ମରେ ଶକ୍ତିଙ୍କର ପତି ତଥା ନିଜେ ହିଁ ସୃଷ୍ଟି କ୍ରିୟାରେ ଯୋଗମାୟା, ବୈଷ୍ଣବ ଧର୍ମରେ ହରିହର ଏକାତ୍ମା, ଶକ୍ତି ସହ ମିଶି ଅର୍ଦ୍ଧନାରୀଶ୍ୱର, ବିଷ୍ଣୁ ସହ ଯୋଗମାୟା ମିଶି ସେ ପୁଣି ବୈଷ୍ଣବୀ, ଏପରିକି ଭାରତବର୍ଷରେ ବିଭିନ୍ନ ପୁରାଣରେ ଶିବଙ୍କର ପ୍ରାଧାନ୍ୟ ରହିଛି। ପୁଣି ଯେଉଁଠି ବିଷ୍ଣୁଙ୍କର ପ୍ରାଧାନ୍ୟ ଅଛି ସେଠାରେ ସେହି ବୈଷ୍ଣବ ଧର୍ମର ପ୍ରବକ୍ତା ହେଉଛନ୍ତି ଶିବ ଏବଂ ସ୍ତ୍ରୋତା ହେଉଛନ୍ତି ଜଗଜ୍ଜନନୀ ମାତା ପାର୍ବତୀ। ସମ୍ବଲପୁରରେ ଶିବାଳୟ ପ୍ରତିଷ୍ଠା ଏବଂ ଶୀତଳ ଷଷ୍ଠୀ ଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। 1570 ଖ୍ରୀଷ୍ଟାବ୍ଦ ବେଳକୁ ସମ୍ବଲପୁରରେ ପାଟଣା ମହାରାଜା ନରସିଂହଦେବଙ୍କ ସାନ ଭାଇ ବଳରାମ ଦେବଙ୍କ ଦ୍ୱାରା ଚୌହାନ ରାଜ୍ୟ ସ୍ଥାପିତ ହୋଇଥିଲା। ଏଠାରେ ଶିବ ଉପାସନାର ଏକ ପରମ୍ପରା ସେହି ସମୟରୁ ସୃଷ୍ଟି ହୋଇଥିଲା। ରାଜା ବଳରାମ ଦେବ କେତେକ ପ୍ରାଚୀନ ଲିଙ୍ଗ ଉପରେ ଛୋଟ ଛୋଟ ମନ୍ଦିରମାନ ନିର୍ମାଣ କରାଇଥିଲେ। ଚୌହାନ ବଂଶର ତୃତୀୟ ରାଜା ବଳଭଦ୍ର ଦେବ ରାଜପ୍ରାସାଦ ମଧ୍ୟରେ ସୋମନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ଏହି ସୋମନାଥ ମନ୍ଦିର ସାମିଆଗୁଣୀ ଭାବରେ ବହୁ ପରିଚିତ। ଶିବ ବିବାହ ଉତ୍ସବ ତାଙ୍କ ସମୟରୁ ଆରମ୍ଭ ହୋଇଥିବା କୁହାଯାଏ। ବଳଭଦ୍ର ଦେବ ଜଣେ ପରମ ଶିବ ଭକ୍ତ ଥିଲେ। ମାନେଶ୍ୱରଠାରେ ପୂଜା ପାଉଥିବା ମାନଧାତା ବାବାଙ୍କ ଦର୍ଶନ ସହ ତାଙ୍କର ଦିନଚର୍ଯ୍ୟା ଆରମ୍ଭ ହେଉଥିଲା। ଥରେ ରାଜା ବଳଭଦ୍ର ଦେବ ମାଳତୀ ଜୋରରେ ପ୍ରବଳ ବନ୍ୟା ପାଣି ଆସୁଥିବା ଯୋଗୁଁ ଆରପାରିରେ ଥିବା ମାନଧାତା ବାବାଙ୍କ ଦର୍ଶନ କରିପାରିଲେ ନାହିଁ। ବନ୍ୟା ପାଣି କମିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବା ପାଇଁ ପଡ଼ିଲା। ଏହା ଦିନେ ଅଧେ ନୁହେଁ, ପୁରା 3 ଦିନ। ରାଜାଙ୍କ ଭକ୍ତିରେ ଅତ୍ୟନ୍ତ ପ୍ରୀତ ହୋଇ ମହାଦେବ ସ୍ୱପ୍ନାଦେଶ କଲେ। ରାଜାଙ୍କ ବାସଭବନ ପାଖ ବାଲିବନ୍ଧାରେ ଶିବଙ୍କ ଉଭାଲିଙ୍ଗ ରହିଛି, ସେଠାରେ ମନ୍ଦିର ନିର୍ମାଣ କର। ରାଜା ବଳଭଦ୍ର ଦେବ ଏହାପରେ ସୋମନାଥ ମନ୍ଦିର ନିର୍ମାଣ କରାଇଥିଲେ। ପଞ୍ଚମ ରାଜା ବଳିଆର ସିଂହଙ୍କ ବୀରତ୍ୱରେ ସନ୍ତୁଷ୍ଟ ହୋଇ ପୁରୀର ଗଜପତି ମହାରାଜ ହୀରାଖଣ୍ଡ ଛତ୍ରପତି ଅଖରଖଣ୍ଡ 18 ଖଣ୍ଡ ମୌଡ଼ମଣି ସମ୍ମାନ ପ୍ରଦାନ କରିବା ପାଇଁ ତାଙ୍କୁ ପୁରୀକୁ ନିମନ୍ତ୍ରଣ କରିଥିଲେ ଏବଂ ସେଠାରେ ତାଙ୍କର ବୀରତ୍ୱର ପରୀକ୍ଷା ନେଇଥିଲେ। ଜଣେ ମଲ୍ଲ ଯୋଦ୍ଧାଙ୍କ ସହ ରାଜା ବଳିଆର ସିଂହଙ୍କୁ ଯୁଦ୍ଧ କରିବା ପାଇଁ ପଡ଼ିଥିଲା। ତହିଁରେ ରାଜା ବଳିଆର ସିଂହ ଆପଣାର ବୀରପଣିଆ ଦେଖାଇଥିଲେ। ଗଜପତି ମହାରାଜ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରି କେତେକ ବ୍ରାହ୍ମଣ ପରିବାରକୁ ବଳିଆର ସିଂହଙ୍କ ସହିତ ପଠାଇଥିଲେ ସମ୍ବଲପୁରକୁ। ଏହି ବ୍ରାହ୍ମଣମାନେ ଆସି ହୋତାପଡ଼ାରେ ବସତି ସ୍ଥାପନ କରିଥିଲେ। ଏହି ସମୟରେ ସୋମନାଥ ମନ୍ଦିରରେ ଶିବ ବିବାହ ଉତ୍ସବ ଆରମ୍ଭ ହୋଇଥିବା ମଧ୍ୟ କୁହାଯାଏ। କେତେକ ଗବେଷକ ରାଜା ବଳଭଦ୍ର ଦେବଙ୍କ ସମୟରୁ ଶିବ ବିବାହ ଚାଲି ଆସୁଥିବା କଥା କହିଛନ୍ତି। ଶ୍ରୋତା ବନ୍ଧୁ, ମୁଁ ବର୍ତ୍ତମାନ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀ ଦାସ ପ୍ରଧାନ ମହୋଦୟଙ୍କୁ।
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ। ଆମେ ଶୁଣୁଥିଲେ ଚୌହାଣ କାଳରୁ କେଉଁଭଳି ଭାବରେ ସମ୍ବଲପୁର ମାଟିରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ସେଇ ଚୌହାଣ କାଳରୁ ପ୍ରାଚୀନ କାଳରୁ ଆରମ୍ଭ ହୋଇଥିବା ଶୀତଳଷଷ୍ଠୀ ଯାତ୍ରା ଆଜିର ସମୟରେ ପରିପାଳିତ ହେବା ସବୁବେଳେ ଯେଉଁଭଳି ଭାବରେ ଭବ୍ୟ ରୂପ ଧାରଣ କରିଛି, ସେ ସମ୍ପର୍କରେ ମଧ୍ୟ ସୂଚନା ଶୁଣୁଥିଲେ ଉଦ୍ଘୋଷକ ଡକ୍ଟର ଦ୍ୱାରିକାନାଥ ନାୟକଙ୍କ ଠାରୁ। ଏବେ ଆମେ ସେ ଭବ୍ୟ ରୂପର ଆଉ ଏକ ଜ୍ୱଳନ୍ତ ନିଦର୍ଶନ ଆମ ସାମ୍ନାରେ ଦେଖୁଛୁ। ଯେଉଁ ଝାଙ୍କିଟି ଆମ ସାମ୍ନାରେ ଅଛି, ଝାଙ୍କିରେ ହାତଟିଏ ଅଛି ଏବଂ ହାତରେ ମୋବାଇଲଟିଏ ଅଛି। ସ୍ମାର୍ଟଫୋନ୍ର ସେ ପରଦାରେ ଶ୍ରୀ ଲୋକନାଥ ବାବାଙ୍କ ଦୃଶ୍ୟ, ମନ୍ଦିର ଲେଉଟାଣ ଦୃଶ୍ୟ କୟତ କରି ଯେଉଁ ବାର୍ତ୍ତାଟିଏ ଦେବାକୁ ଝାଡ଼ୁଆପଡ଼ା ସ୍ୱେଚ୍ଛାସେବୀମାନେ ପରିକଳ୍ପନା କରିଛନ୍ତି, ସେ ପରିକଳ୍ପନା କହେ ଚୌହାଣ ଯୁଗରୁ ଆରମ୍ଭ ହୋଇଥିବା ଶୀତଳଷଷ୍ଠୀ ଯାତ୍ରାକୁ 2026 ମସିହାରେ ପହଞ୍ଚେଇଲା ବେଳେ କିଭଳି ଘରେ ଘରେ ପୁରେ ପୁରେ ଏବଂ ଭାରତରୁ ବାହାରକୁ ଯାଇ ବିଶ୍ୱ ଦରବାରରେ ଏଇ ଯାତ୍ରାକୁ ପହଞ୍ଚାଇବାର ଉଦ୍ୟମ କରୁଛି, ତାର ସୂଚନା ଦେଉଛି ଏଇ ଝାଙ୍କିଟି। ଆମେ କହୁଥିଲୁ ଆମେ ଯେଉଁଠି ଅଛୁ ଆମଠୁ ଆଗକୁ 17 ମେଢ଼ ଚାଲିଗଲେଣି, ଆମ ପଛପଟେ ଅଛନ୍ତି 19 ମେଢ଼, ଆମେ ଠିକ୍ ମଝିରେ ଅଛୁ। ଏବେ ଧୀରେ ଧୀରେ କଳାକାରମାନେ ଆସିବାକୁ ଆରମ୍ଭ କଲେଣି, କିଛି କିଛି ରଥରେ କଳାକାରମାନେ ସଜିଲ ହେବାକୁ ଆରମ୍ଭ କଲେଣି। ସ୍ୱେଚ୍ଛାସେବୀମାନେ ଯେଉଁ ସାମୟିକ ବିରତି ନେଇଥିଲେ ସେଇ ବିରତି ଭାଙ୍ଗି ନିଜ ନିଜ ରଥ ପାଖକୁ ଯିବାକୁ ଆରମ୍ଭ କଲେଣି। ଆମକୁ ଲାଗୁଛି ଆଉ ଅଳ୍ପ ସମୟ ଭିତରେ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା ଆରମ୍ଭ ହୋଇଯିବ। ଆମେ କୁଞ୍ଜେଲପଡ଼ା ଛକ ଆଡ଼କୁ ଆଖି ବୁଲେଇଲା ବେଳେ ଦେଖୁଛୁ ନଟରାଜ ହୋଟେଲ ସାମ୍ନା ପାଖରେ ରହିଛି ମୁଖ୍ୟ ତୋରଣ, ଏବଂ ଏପଟେ ଦେଖିଲା ବେଳେ ଆମେ ଦେଖୁଛୁ ଯେ ସିଲ୍କି କୋଟ୍ ଦୋକାନ ପାଖରେ ଏକ ରଥ

0: ଆମ ଆଖିକୁ ଦେଖାଯାଉଛି। ଏଇ ଯେଉଁ ବ୍ୟବଧାନକୁ ପରିପୂର୍ଣ୍ଣ କରି ଆଗ୍ରହୀ ଦର୍ଶକମାନେ ଗାଁ ଗହଳିରୁ ଆସିଥିବା ଷଷ୍ଠୀ ଦେଖଣାହାରୀମାନେ ନିଜ ନିଜ ଜାଗାରେ ଆସନ ମେଳାଇ ବସିଗଲେଣି। ଆମେ ଯେଭଳି ଆମ ସାମ୍ନାରେ ଏକ ଫୋନରେ ଷଷ୍ଠୀ ଦୃଶ୍ୟ କଏଦ ହେବାର ଦେଖୁଛୁ, ଠିକ୍ ଏପଟକୁ ଦେଖିଲା ବେଳେ ଆମେ ଦେଖିପାରୁଛୁ ନୃସିଂହ ଅବତାରଙ୍କ ଝାଙ୍କିକୁ ଦେଖୁଛୁ, ଏକ ବିରାଟକାୟ ପୁତନାର ଝାଙ୍କିକୁ ଦେଖୁଛୁ, ଯେଉଁ ପୁତନାକୁ ଶ୍ରୀକୃଷ୍ଣ ଭଗବାନ ବାଳ ରୂପ ଧରି ତାର କ୍ଷୀର ହରଣ କରି ଜୀବନ ଶୋଷିଥିଲେ ସେଇ ଝାଙ୍କିକୁ ଦେଖୁଛୁ। ଆଉ ଟିକିଏ ଆଗକୁ ଆମକୁ ଦେଖାଯାଉଛି ହାତୀ ଝାଙ୍କି, ଏବଂ ତା ଆଗକୁ ଦେଖାଯାଉଛି ଏକ କାର୍ଟୁନ୍ ଝାଙ୍କି। କାର୍ଟୁନ୍ ଠାରୁ ଆରମ୍ଭ କରି ନୃସିଂହ ଭଗବାନଙ୍କୁ ଦେଖେଇ ପୁତନା ବଧ ଦେଖେଇ ମୋବାଇଲ ଫୋନରେ ବିଶ୍ୱରୂପକୁ ବିଶ୍ୱବାସୀଙ୍କୁ ଷଷ୍ଠୀ ଦେଖେଇବାର ଏ ଯେଉଁ ବିରାଟ ପରିକଳ୍ପନା ସମ୍ବଲପୁର ମାଟିରେ ସ୍ୱେଚ୍ଛାସେବୀମାନେ କରୁଛନ୍ତି, ଏହା ମାଧ୍ୟମରେ କହିଛନ୍ତି ଯେ ଆମେ ସମ୍ବଲପୁର ମାଟିରେ ଷଷ୍ଠୀ କଥା କହିଲା ବେଳେ ପୁରାଣ କଥା କହୁ, ଇତିହାସ କଥା କହୁ, ବିଜ୍ଞାନ କଥା କହୁ, ଲୋକକଳା କଥା କହୁ, ଏ ମାଟିର କଥା କହୁ, ମହିମାର କଥା କହୁ, ବଳିଆରସିଂହ କଥା କହୁ, ବଳଭଦ୍ର ଦେବଙ୍କର କଥା କହୁ, ଏବଂ ଏହି ମାଟି ଯେଭଳି ଚିରକାଳ ପାଇଁ ସଂସ୍କୃତିକୁ ସମ୍ମାନ ଦେଇ ଜାଣେ, ପୁରାଣକୁ ସମ୍ମାନ ଦେଇ ଜାଣେ, ପରମ୍ପରାକୁ ସମ୍ମାନ ଦେଇ ଜାଣେ, ଇତିହାସକୁ ସମ୍ମାନ ଦେଇ ଜାଣେ, ପୂର୍ବଜମାନଙ୍କୁ ସମ୍ମାନ ଦେଇ ଜାଣେ, ସେଇ କଥା କହୁ। ଏଭଳି କଥା କହିବା ପାଇଁ ଯେଉଁ ଯାତ୍ରା ଆୟୋଜିତ ହୁଏ ସେ ଯାତ୍ରା ଧୀରେ ଧୀରେ ଏକ ପ୍ରବାହ ରୂପ ଘେନିବାକୁ ଲାଗିଲାଣି। ଲୋକମାନେ ଧୀରେ ଧୀରେ ଗହଳି କରିବାକୁ ଆରମ୍ଭ କଲେଣି। ସ୍ୱେଚ୍ଛାସେବୀମାନେ, ଆରକ୍ଷୀ ବାହିନୀମାନେ, କଳାକାରମାନେ ନିଜ ନିଜ ରଥ ପାଖକୁ ଯାଇ ନିଜ ନିଜ ପୋଜିସନ୍ ନେବାକୁ ଆରମ୍ଭ କଲେଣି। ଆମେ ଆଶା କରୁଛୁ ପାଗ ମଧ୍ୟ ଆମକୁ ସେତେ ବେଶୀ କାଟିବ ନାହିଁ, ଟିକିଏ ଟିକିଏ ପବନ ବହୁଛି, ପତାକା ଗୁଡ଼ିକ ଟିକିଏ ଟିକିଏ ଦୋହଳୁଛି। ଆମକୁ ଆଶା ଲାଗୁଛି ଆଜିର ଦିନଟି ଏଇଭଳି ଭାବରେ ଏକ ମଧୁର ସୁଶୀତଳ ପରିବେଶ ଦେବ, ଯେଉଁ ପରିବେଶ ଭିତରେ 2026 ଶୀତଳଷଷ୍ଠୀ ଯାତ୍ରା ଝାଡ଼ୁଆପଡ଼ା ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣି ଯାତ୍ରା, ସମଗ୍ର ଭାରତବର୍ଷରୁ ଆସିଥିବା କଳାକାରମାନଙ୍କର ଯାତ୍ରା, ସୁଦୀର୍ଘ ଅଞ୍ଚଳରୁ ଆସିଥିବା ଦର୍ଶନାର୍ଥୀମାନଙ୍କର ଯାତ୍ରା ଅତି ସୁନ୍ଦର ଭାବରେ ଏଇ ମାଟିରେ ଅଭିନୀତ ହେବ, ଏବଂ ଏଇ ମାଟିରେ ଅଭିନୟ ହେଉଥିବାର କଥା ଆପଣମାନଙ୍କୁ ଆମେ ସୁନ୍ଦର ଭାବରେ ଜଣେଇବୁ। ଆମେ ଝାଡ଼ୁଆପଡ଼ାର କଥା କହୁଥିଲା ବେଳେ, ମୁଦିପଡ଼ାକୁ ଅପେକ୍ଷା କରିଥିଲା ବେଳେ, ବର୍ତ୍ତମାନ ଆପଣଙ୍କୁ ନେଇଯାଉଛୁ ପୀର ବାବା ବୁଦ୍ଧ ନମ୍ବର 1କୁ ନନ୍ଦପଡ଼ା ଏବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣୀ ଯାତ୍ରାର କଥା କହିବା ପାଇଁ। କିନ୍ତୁ ଏହି ବିଜ୍ଞାପନ ବିରତି ପରେ ଆପଣମାନେ ଶୁଣିପାରିବେ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCL ର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍।
3: ବର୍ତ୍ତମାନ ସୁଦ୍ଧା ଶୋଭାଯାତ୍ରା ଆରମ୍ଭ ହୋଇନାହିଁ। ଆମେ ବସିଛୁ ପୀର ବାବା ଛକରେ। ଆମ ବା ପଟରେ ଶୋଭାଯାତ୍ରାରେ ଯେତିକି ମୃଣ୍ମୟ ମୂର୍ତ୍ତି ସବୁ ତିଆରି କରାଯାଇଛି ସେ ମେଢ଼ଗୁଡ଼ିକ ଖୁବ୍ ଆଗକୁ ଚାଲିଯାଇଛି। ମୁଖ୍ୟ ତୋରଣଟି ବର୍ତ୍ତମାନ ଗୁଜୁରାତି ଏମି ସ୍କୁଲର ସମ୍ମୁଖରେ ରହିଛି। ତା ପରେ ପରେ ଯେତେ ପ୍ରଜ୍ଞାପନ ମେଢ଼ ରହିଛି, ପ୍ରଜ୍ଞାପନ ମେଢ଼ରେ ପେଟ୍ରୋଲ ବଞ୍ଚାଅ,

0: టోప్ అండ్ జెరీ, గొరిలా, సంభాజీ, సింహమూర్తి ଏହିସବୁ ମୂର୍ତ୍ତି ଗୁଡ଼ିକ ରହିଛି ଏବଂ ଯେଉଁ ଦର୍ଶକମାନେ ଆସିଛନ୍ତି ଏ ଯାତ୍ରାରେ ସାମିଲ ହେବା ପାଇଁ ସେମାନେ ସେ ମୂର୍ତ୍ତି ଗୁଡ଼ିକୁ ଲକ୍ଷ୍ୟ କରୁଛନ୍ତି ଏବଂ ଛୋଟ ଛୋଟ ଛୋଟ ଛୁଆମାନେ ସେ ମୂର୍ତ୍ତି ଗୁଡ଼ିକୁ ଦେଖି ସେମାନେ ବହୁତ ଖୁସି ହେଉଛନ୍ତି ଯେ ଆମ କଳାକାରମାନେ ସାମ୍ପ୍ରତିକ ସମସ୍ୟା ଏବଂ ସାମ୍ପ୍ରତିକ ବିଷୟବସ୍ତୁକୁ ନେଇ ଯେଉଁ ପ୍ରତିମୂର୍ତ୍ତି ଗୁଡ଼ିକ ସ୍ଥାପନ କରିଛନ୍ତି ଏ ଯାତ୍ରାରେ ସାମିଲ ହେବା ପାଇଁ ତାକୁ ମଧ୍ୟ ସେ ହେଉଛି ମନୋରଞ୍ଜନର ଗୋଟିଏ ଉପାଦାନ। ବର୍ତ୍ତମାନ ସୁଦ୍ଧା ଯାତ୍ରା ଆରମ୍ଭ ହୋଇନାହିଁ ଏବଂ ମୁଖ୍ୟ ତୋରଣଟି ରହିଛି ମାତା ପାର୍ବତୀଙ୍କୁ ନେଇ ଦେବଦେବ ମହାଦେବ ନଗର ପରିକ୍ରମା କରୁଛନ୍ତି, ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୁଖ୍ୟ ତୋରଣଟି ରହିଛି ବର୍ତ୍ତମାନ ପ୍ରଭାତ ହୋଟେଲ ସମ୍ମୁଖରେ, ତା ଆଗରେ ରହିଛି ନୃସିଂହଙ୍କର ମୂର୍ତ୍ତି ଏବଂ ମୁଖ୍ୟ ତୋରଣ ପରେ ରହିଛି ସାକ୍ଷୀ ଗୋପୀନାଥଙ୍କର ମୂର୍ତ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କଳାକାର କି ଉଦ୍ୟୋକ୍ତାମାନେ ବର୍ତ୍ତମାନ ପହଞ୍ଚି ନାହାନ୍ତି, ଶୋଭାଯାତ୍ରା ଆରମ୍ଭ ହୋଇନାହିଁ, କିନ୍ତୁ ଉଦ୍ୟୋକ୍ତାମାନେ ଯେଭଳି ଭାବରେ ଏ ଯାତ୍ରାକୁ ସଫଳତା ଦେବା ପାଇଁ ପ୍ରୟାସ କରିଛନ୍ତି ଏମାନଙ୍କୁ ଧନ୍ୟବାଦ ଦେବାର କଥା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର କଥାବସ୍ତୁ ଯଦିଓ ପୌରାଣିକ, ଏ ଯାତ୍ରାରେ ଆମେ ଆଧୁନିକତାର ଛାପ ଦେଖିବାକୁ ପାଉ। ପୂର୍ବକାଳରେ ଯେଉଁ ଯାତ୍ରା କରାଯାଉଥିଲା ଯେଭଳି ଭାବରେ ଶୀତଳଷଷ୍ଠୀ ଯାତ୍ରା ହେଉଥିଲା, ବର୍ତ୍ତମାନ ତାହା ପରିବର୍ତ୍ତନ ହୋଇସାରିଛି ଏବଂ ଶୀତଳଷଷ୍ଠୀ ଯାତ୍ରା ପରିକଳ୍ପନା ମୂଳରେ ରହିଛି ପ୍ରକୃତି ଓ ପୁରୁଷର ମିଳନରୁ ହିଁ ଜୀବଜଗତର ସୃଷ୍ଟି, ତେଣୁ ପ୍ରକୃତି ସହିତ ମଣିଷର ରହିଛି ନିବିଡ଼ ସମ୍ପର୍କ। ଏହି ପରିପ୍ରେକ୍ଷୀରେ ଆମର ପର୍ବପର୍ବାଣି ଯାନିଯାତ୍ରା ମଧ୍ୟ ପ୍ରକୃତି ଉପରେ ପର୍ଯ୍ୟବେସିତ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ସେଥିରୁ ବାଦ୍ ଯାଇନି। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପ୍ରକୃତି ସହିତ ରହିଛି ନିବିଡ଼ ସମ୍ପର୍କ। ଦୀର୍ଘ 400 ବର୍ଷ ହେଲା ଚାଲି ଆସୁଥିବା ଏହି ଯାତ୍ରା ସମୟ ସ୍ରୋତରେ ପରିବର୍ତ୍ତନ ହୋଇଛି। ପ୍ରାରମ୍ଭରେ ଯାତ୍ରାରେ ଯେଉଁ ରୂପରେଖ ଥିଲା ତାହା ପରିବର୍ତ୍ତିତ ହୋଇ ସାମ୍ପ୍ରତିକ ସମାଜର ଛବି ଏଥିରେ ପ୍ରତିଫଳିତ ହୋଇଛି। ଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ରତାପ, ବର୍ଷାର ଆଗମନକୁ ଆକୁଳ ପ୍ରତୀକ୍ଷା, ଆକାଶରେ ଭସାମେଘ ଖଣ୍ଡେ ଦେଖିଲେ ପ୍ରାଣରେ ଭରିଯାଏ ଆଶାର ଝଲକ। ଠିକ୍ ବର୍ଷାର ଆଗମନ ଏବଂ ଗ୍ରୀଷ୍ମର ଅବସାନ ସମୟରେ ପାଳିତ ହୋଇଥାଏ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା। ବର୍ଷା ପରେ ସମ୍ଭବତଃ ପୃଥିବୀ ପୃଷ୍ଠ ଶୀତଳ ହୋଇଯାଉଥିବାରୁ ଯାତ୍ରାକୁ ଶୀତଳଷଷ୍ଠୀ ନାମରେ ନାମିତ କରାଯାଇଛି। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପଶ୍ଚିମ ଓଡ଼ିଶାର ସଂସ୍କୃତି ପରମ୍ପରା ଐତିହ୍ୟକୁ ବହନ କରିଛି। ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ପବିତ୍ର ବିବାହ ଉତ୍ସବ ସମ୍ପୂର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହୋଇଥାଏ। ମହାଦେବଙ୍କ ପାଇଁ କନ୍ୟା ଦେଖାଯିବା, ନିର୍ବନ୍ଧ, ଦେବାଦେବୀଙ୍କ ନିମନ୍ତ୍ରଣ, ମହାଦେବଙ୍କ ବରାତି, କନ୍ୟାଗୃହରେ ଦେବମନ୍ତ୍ର ଉଚ୍ଚାରଣ କରି ଦେବଦମ୍ପତିଙ୍କର ବିବାହ, ବିବାହ ପରେ ଦେବଦମ୍ପତି ଏକ ଭବ୍ୟ ଶୋଭାଯାତ୍ରାରେ ମନ୍ଦିର ପ୍ରତ୍ୟାବର୍ତ୍ତନକୁ ନେଇ ଅନୁଷ୍ଠିତ ହୋଇଥାଏ ଶୀତଳଷଷ୍ଠୀ ଯାତ୍ରା। ଏବଂ ଏ ବିବାହ ବେଦୀରେ ବୈଦିକ ରୀତିରେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତମାନେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି ଏବଂ ବେଦୀ ଯେଉଁ ବିବାହ ବେଦୀରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହୋଇଥାଏ ଏବଂ ଚତୁଃପାର୍ଶ୍ୱରେ ଆୟୋଜକମାନେ କନ୍ୟା, ପିତା, ମାତା, ତାଙ୍କର ବନ୍ଧୁ ବାନ୍ଧବ, ଜାତି, କୁଟୁମ୍ବ ଏମାନେ ସମସ୍ତେ ଆଗ୍ରହର ସହିତ ଏବଂ ହୃଦୟର ସହିତ ସୌହୃଦତାର ସହିତ ଏଇ ଯାତ୍ରାକୁ, ଏ ବିବାହ ଉତ୍ସବକୁ କେମିତି ସଫଳ କରିବେ ସେ ଦିଗରେ ପ୍ରୟାସ କରିଥାନ୍ତି, ଯାହାକି ସମ୍ପନ୍ନ ହୋଇସାରିଛି। ବର୍ତ୍ତମାନ ଦେବଦେବ ମହାଦେବ ଜଗତ ଜନନୀ ପାର୍ବତୀଙ୍କୁ ନେଇ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ। ବର୍ତ୍ତମାନ ସୁଦ୍ଧା ଶୋଭାଯାତ୍ରା ଆରମ୍ଭ ହୋଇନାହିଁ ଏବଂ ଧୀରେ ଧୀରେ ଜନସମାଗମ ବୃଦ୍ଧି ହେବାକୁ ଲାଗିଛି ଏବଂ ସମସ୍ତେ ଚାହିଁଛନ୍ତି ସେହି ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବା ପାଇଁ ଏବଂ ପୁଣ୍ୟ ଅର୍ଜନ କରିବା ପାଇଁ। ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ମନୋଜ ପଣ୍ଡାଙ୍କୁ ମୁଁ ମାଇକ୍ ପ୍ରଦାନ କରୁଛି।
1: 1679 ମସିହାରୁ ଆରମ୍ଭ ଶୀତଳଷଷ୍ଠୀ ଯାତ୍ରା ବୋଲିକରି ଐତିହାସିକମାନେ ଦାବି କରନ୍ତି। ପ୍ରାୟତଃ 400 ବର୍ଷ ଆଗରୁ ସମ୍ବଲପୁରରେ ପୁରୀରୁ ଆସିଥିବା କିଛି ବଳିଆର ସିଂହଙ୍କ ଦ୍ୱାରା ଆମନ୍ତ୍ରିତ କିଛି ବ୍ରାହ୍ମଣମାନେ, ଉତ୍କଳୀୟ ବ୍ରାହ୍ମଣମାନେ ଯେଉଁମାନେ ମୁଖ୍ୟତଃ ଶିବ ପୂଜକ ଥିଲେ ସେମାନଙ୍କ ଦ୍ୱାରା ଏହି ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଶିବ ଶୀତଳଷଷ୍ଠୀ ଏବଂ ଶିବ ପାର୍ବତୀଙ୍କର ଏଇ ଯେଉଁ ମିଳନର ଯେଉଁ ମହାପର୍ବ ଏଠି ଅନୁଷ୍ଠିତ ହେଉଛି ଏହାର ପଛରେ

0: ଦୃଶ୍ୟ ଥିଲା ଯେ ସମ୍ବଲପୁରରେ ସମ୍ବଲପୁରରେ ପ୍ରାୟତଃ ଶିବଙ୍କର ଯେଉଁ ଅର୍ଦ୍ଧନାରୀଶ୍ୱର ଶିବ ପାର୍ବତୀଙ୍କର ଯେଉଁ ଅର୍ଦ୍ଧନାରୀଶ୍ୱର ଯେଉଁ ମୂର୍ତ୍ତିର ଯେଉଁ ଉଦ୍ଦେଶ୍ୟ ଅର୍ଦ୍ଧନାରୀଶ୍ୱର ଯେଉଁ ରୂପର ଯେଉଁ ମହାର୍ଗ ରୂପରେଖ ତାକୁ କେମିତି ଲୋକମାନଙ୍କ ଭିତରେ ଆହୁରି ଟିକେ ସମ୍ପ୍ରସାରିତ ହେଇଯାଉ, ସେମାନେ ନିଜକୁ ବୁଝନ୍ତୁ, ସେମାନେ ନିଜକୁ ନିଜ ଭିତରେ ଶିବତତ୍ତ୍ୱକୁ ଅନୁଶୀଳନ କରନ୍ତୁ, ତାହା ହିଁ ଥିଲା ବୋଧହୁଏ ସେହି ସମୟର ସେ ଯେଉଁ ଆଭିମୁଖ୍ୟଟି ଆମର ଶୀତଷଷ୍ଠୀ ଯାତ୍ରାର ପଛରେ ଯେଉଁ ଉଦ୍ଦେଶ୍ୟଟି ସେ ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ଯେଉଁ ଶିବତତ୍ତ୍ୱବିତ୍ ମାନେ ବିଭିନ୍ନ କଥା କହନ୍ତି। ଟିକେ ଆଗରୁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ସୁନ୍ଦର ଧର ଏ ସମ୍ପର୍କରେ ବକ୍ତବ୍ୟ ତାଙ୍କର ବକ୍ତବ୍ୟରେ କହୁଥିଲେ, ଧାରାବିବରଣୀ ଛଳରେ ସେ କହୁଥିଲେ ଯେ ଶିବତତ୍ତ୍ୱ ଏଇ ଯେଉଁ ଶୀତଷଷ୍ଠୀ ଆରମ୍ଭଟି କିପରି ଏବଂ କାହିଁକି ଏ ସମ୍ପର୍କରେ ଆମର ଯେଉଁ ଶୀତଳଷଷ୍ଠୀ ସମ୍ପର୍କରେ ଯେଉଁ କୁହାଯାଇଛି ଯେ ଶୀତଳଷଷ୍ଠୀ ଶିବ ଏବଂ ପାର୍ବତୀଙ୍କର ଯେଉଁ ମେଳନ ଏବଂ ଏହାପରେ ଯେମିତି ଆମର ଉତ୍ତପ୍ତ ଗ୍ରୀଷ୍ମ ପରିବେଶରୁ ଆମର ପୃଥିବୀ ଟିକେ ଶାନ୍ତ ଶୀତଳ ହେଇଯାଉ ଏବଂ ପୃଥିବୀ ଆଉ ଟିକେ ମୌସୁମୀ ଆଗମନ ଘଟିବ ଏବଂ ପୃଥିବୀ ଶୀତଳ ହେଇଯିବ ଏବଂ ଏହା ପଛରେ କିନ୍ତୁ ଆଉ ଗୋଟେ ଅନ୍ୟ ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ଶିବ ଏବଂ ମା ପାର୍ବତୀ ହେଉଛନ୍ତି ପୁରାଣର ଚରିତ୍ର। ଆମର ଯେଉଁ ପ୍ରତୀକାତ୍ମକ ଭାବରେ ଶିବ ପାର୍ବତୀଙ୍କର ଯେଉଁ ପୁରାଣରେ ଏ କଥାଟି କୁହାଯାଇଛି, ଶିବପୁରାଣରେ ଏ କଥାଟି କୁହାଯାଇଛି, ଶିବ ମଙ୍ଗଳ ସତ୍ୟ ଏବଂ ସୁନ୍ଦର। ସୁନ୍ଦର ଭିତରେ ସୁନ୍ଦର ମାଧ୍ୟମରେ ହିଁ ଶକ୍ତି ପ୍ରକଟ ହୁଏ, ଶକ୍ତି ବାହାରେ ପ୍ରଦର୍ଶିତ ହୁଏ, ଶକ୍ତି ପ୍ରକାଶ ପାଏ। ଶିବ ପାର୍ବତୀ ନର ନାରୀ ଯେଉଁ ଯୁଗଳ ମୂର୍ତ୍ତି ସେମାନେ ହେଉଛନ୍ତି ଅର୍ଦ୍ଧନାରୀଶ୍ୱର ଏବଂ ଏଇ ଅର୍ଦ୍ଧନାରୀଶ୍ୱର ହିଁ ଜଗତର ମଙ୍ଗଳ ବିଧାନ ପାଇଁ, ଜଗତର ଆନନ୍ଦ ବିଧାନ ପାଇଁ, ଏମାନେ ମଣିଷ ଭିତରେ ସୃଜନାତ୍ମକ ପ୍ରଭାବର ଜନ୍ମ ପାଇଁ ଏମାନେ କାର୍ଯ୍ୟ କରିଥାନ୍ତି। ଏବଂ ସେଇ ଯେଉଁ ଯୁଗଳ ମୂର୍ତ୍ତି ନିଜ ଭିତରେ ଅନୁଭବ କରିବା, ମଣିଷ ନିଜ ଭିତରେ ଅନୁଭବ କରିବା ଏବଂ ନିଜକୁ ସେ ଯୁଗଳ ନିଜ ଭିତରେ ସେ ଯୁଗଳ ମୂର୍ତ୍ତିକୁ ଦୃଷ୍ଟି ଦେବା, ତାର ଏହା ହେଉଛି ମୁଖ୍ୟତଃ ମୁଖ୍ୟ କାରଣ ଏଇ ଯେଉଁ ଶିବ ବିବାହର ଏବଂ ଶିବ ପାର୍ବତୀଙ୍କର ଯେଉଁ ଯୁଗଳ ମୂର୍ତ୍ତି ସଂଦର୍ଶନର। ସୃଷ୍ଟି ସଂରଚନା ଆମ ଶରୀର ଭିତରେ ଅଛି ବୋଲିକିରି ବି ଆମର ଶିବତତ୍ତ୍ୱବିତ୍ ମାନେ କହନ୍ତି। ଏ ଶରୀର ଭିତରେ ଯେମିତି ମଣିଷର ଶରୀର ଭିତରେ ଯଦି ମଣିଷ ଏଇ ତତ୍ତ୍ୱଟିକୁ ବୁଝିଯାଏ, ଯେ ଶିବତତ୍ତ୍ୱଟିକୁ ବୁଝିଯାଏ, ତେବେ ସେ ଜୀବନରେ ପରିପୂର୍ଣ୍ଣତା ଲାଭ କରେ। ଶିବ ପାର୍ବତୀ ଉଭୟଙ୍କୁ ନିଜ ଭିତରେ ନିଜ ଆତ୍ମାରେ ଟିକିଏ ଆଗରୁ ଆମର ଯେଉଁ ମୋର ସାଥୀ ଉଦ୍ଘୋଷକ ସୁଜିତ ପୁଷେଟ ଏ ସମ୍ପର୍କରେ କହୁଥିଲେ ଶିବ ହମ୍, ଯେ ମୁଁ ନିଜେ ସ୍ୱୟଂ ଶିବ ମୁଁ, ଏବଂ ଏଇ ଯେଉଁ ମୁଁ ନିଜେ ଶିବ, ମୋ ଭିତରେ ଶକ୍ତି, ମୋ ଭିତରେ ସେଇ ଯେଉଁ ମଙ୍ଗଳ ଏବଂ ମୋ ଭିତରେ ସୁନ୍ଦରତା, ମୋ ଭିତରେ ଏବଂ ଏଇ ଯେଉଁ ସକଳ କ୍ରିୟାର ଯେଉଁ ସାଧନ ନିଜ ଭିତରେ ସମ୍ଭବ, ଏ ମେଳନ ଘଟିପାରିଲେ ଯାଇ ଜୀବନ ମଙ୍ଗଳମୟ ହୁଏ ବୋଲି ସେ କହୁଥିଲେ। ଏବଂ ଏହା ହେଉଛି ଶୀତଳଷଷ୍ଠୀ ପର୍ବର ଅନ୍ୟତମ ମୁଖ୍ୟ ବିଷୟ। ମୁଁ ବର୍ତ୍ତମାନ ମୋର ସାଥୀ ଉଦ୍ଘୋଷକ ଡକ୍ଟର ସୁଜିତ ପୁଷେଣ୍ଟଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
1: ନମାମି ଶିବ ନମାମି ସମୀଶାମ ନିର୍ବାଣ ରୂପମ ବିଭୁ ବ୍ୟାପକମ ସର୍ବବେଦ ସ୍ୱରୂପମ। ଗୋସ୍ୱାମୀ ତୁଳସୀଦାସଙ୍କର ଯେଉଁ ଅନନ୍ୟ ବର୍ଣ୍ଣନା ଶିବଙ୍କ ମହାଦେବ ଶିବଙ୍କ ଉପରେ, ଯେ ସେ ହେଲେ ସର୍ବବେଦ ସ୍ୱରୂପମ, ସର୍ବ ବେଦଙ୍କର ସବୁ ସମାହାର, ଏବଂ ସେ ହେଲେ ବିଭୁ ଏବଂ ସେ ହେଲେ ବ୍ୟାପକ। ବ୍ୟାପକ ଅର୍ଥ ହେଲା ସମଗ୍ର ବ୍ରହ୍ମାଣ୍ଡ, ସମଗ୍ର ସୃଷ୍ଟିର ସେ ହେଲେ ଦେବ ଏବଂ ଦେବଙ୍କ ମଧ୍ୟରେ ଦେବ, ଏବଂ ତାଙ୍କର ସମନ୍ୱୟଟି ହେଉଛି, ତାଙ୍କର ଯେଉଁ ଚରିତ୍ରଟି ହେଉଛି, ସେ ହେଲେ ଲୋକନାଥ। ସେ ଲୋକଙ୍କ କଲ୍ୟାଣ ପାଇଁ ସମାଜରେ ସେ ଅବତୀର୍ଣ୍ଣ ହେବେ ଏବଂ ଲୋକାଚାରରେ ସେ ବିବାହ କରିବେ ଏବଂ ମାତା ପାର୍ବତୀଙ୍କୁ ନେଇ ସୃଷ୍ଟିର ଅୟମ ଆରମ୍ଭ ମଧ୍ୟ ହେବ। ଏବଂ ଗୋସ୍ୱାମୀ ତୁଳସୀଦାସଙ୍କର ଯେଉଁ ରଚନା, ଏଥିରେ କୁହାଯାଇଛି ନମାମି ସମୀଶାମ ନିର୍ବାଣ ରୂପମ, ସେ ହେଲେ ନିର୍ବାଣ ରୂପ। ଯେ ମଣିଷ ଯେତେବେଳେ ତାର ଜନ୍ମ ଲାଭ କରେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏବଂ ଭାରତୀୟ ଦର୍ଶନ କହୁଛି ଯେ ମୃତ୍ୟୁ ପରେ ମଧ୍ୟ ଗୋଟେ ଜୀବନ ରହିଛି, ତେଣୁ ଯେଉଁ ମୃତ୍ୟୁ ପରେ ଜୀବନ ଏବଂ ଜୀବନ ପରେ ମୃତ୍ୟୁ, ପୁନଶ୍ଚ ମୃତ୍ୟୁ ପୁନଶ୍ଚ ଜୀବନ, ଏବଂ ଏଇଟା କେତେଦିନ ଚାଲେ, ତାର ସବୁ ହେଉଛି ଅନ୍ତ ହୁଏ ଯେତେବେଳେ ସେ ମୋକ୍ଷ ପାଏ ଏବଂ ଯେତେବେଳେ ସେ ନିର୍ବାଣ ପ୍ରାପ୍ତି ହୁଏ। ତ ମଣିଷର ଜନ୍ମର ଗୋଟେ ଉଦ୍ଦେଶ୍ୟ ରହେ ଯେ ସେ ନିର୍ବାଣ ପ୍ରାପ୍ତି ହେବ। ନିର୍ବାଣ ପ୍ରାପ୍ତି କେତେବେଳେ ହେବ, ଯେତେବେଳେ ସେ ବିଭୁ କୃପା ଲାଭ କରିବ, ଏବଂ ବିଭୁ କୃପା ଲାଭ କରିବାର ଗୋଟେ ପ୍ରକୃଷ୍ଟ ସମୟ ହେଉଛି ଶୀତଳଷଷ୍ଠୀ ସମୟ। ଏବଂ ଶୀତଳଷଷ୍ଠୀର ସେ ଉଦ୍ଦେଶ୍ୟ, ମହତ୍ ଉଦ୍ଦେଶ୍ୟ ରହିଛି ଯେ ମଣିଷ ନିଜର କର୍ମ କରିବ,

0: ନିଜର ସମାଜ ଚଳିବ, ନିଜର ପରିବାର ଚଳିବ, କିନ୍ତୁ ତାର ସେତେବେଳେ ସେ ସ୍ମରଣ କରିବା କଥା ଯେ ତାର ଜୀବନର ଗୋଟେ ଅନ୍ତ ଅଛି ଏବଂ ଜୀବନଟା ମଧ୍ୟ ଗୋଟେ ନୀତି, ଗୋଟେ ନୈତିକତାର ଆରମ୍ଭରେ, ନୈତିକତା ଆଧାରରେ ଚାଲିବ ଏବଂ ସର୍ବଶେଷରେ ସେ ଜନ୍ମ ଜନ୍ମାନ୍ତରରୁ ମୁକ୍ତି ପାଇବ, ଜନ୍ମ ଜନ୍ମାନ୍ତରରୁ ସେ ନିର୍ମାଣ ପ୍ରାପ୍ତ ହେବ ଏବଂ ଏହାର ଯେ ନିୟନ୍ତ୍ରକ ସେ ହେଲେ ସ୍ୱୟଂ ଶିବ, ସେ ହେଲେ ସ୍ୱୟଂ ମହାଦେବ। ତେଣୁ ନିର୍ମାଣ ରୂପ ଶିବ ତାଙ୍କର ଆଶୀର୍ବାଦ ପ୍ରାପ୍ତ ପାଇଁ ଆଜି ମଣିଷ ସମାଜ ଆକୁଳ ଏବଂ ମଣିଷ ଉଦ୍ବିଗ୍ନ ହୋଇଛି ତାଙ୍କର ଦର୍ଶନ ପାଇବା ପାଇଁ ଏବଂ ସେ ଆଶା ରଖିଛି ଯେ ଯେଉଁ ଯୁଗଳ ମୂର୍ତ୍ତିଙ୍କର ଯେତେବେଳେ ସେ ଆଶୀର୍ବାଦ ପ୍ରାପ୍ତ ହେବ ତାର ଜନ୍ମ ଜନ୍ମ ଜନ୍ମ ଜନ୍ମାନ୍ତରର ଯେଉଁ ମୁଖ୍ୟ ସେ ପ୍ରାପ୍ତି ତାଙ୍କ ସୁଲଭ ହେବ ଏବଂ ନିର୍ମାଣ ମଧ୍ୟ ସେ ପ୍ରାପ୍ତ ହେବ। ତେଣୁ ଭାରତୀୟ ଦର୍ଶନର ଯେ ଅନନ୍ୟ ଚିନ୍ତାକୁ ନେଇକରି ଯେଉଁ ଲୋକାଚାରର ଯେ ଶୀତଳ ଷଷ୍ଠୀ, ଏଇଟା ଗୋଟେ ଅନନ୍ୟ ପର୍ବ ଯେ ସମଗ୍ର ମଣିଷ ସମାଜକୁ ସଚେତନ କରାଇ ଦେଉଛି ଯେ ଆମ ସମସ୍ତଙ୍କ ଜୀବନରେ ଜଣେ ବିଭୁକୃପା ହିଁ ଲାଭ କରିବ ଏବଂ ବିଭୁକୃପା ପାଇଁ ପ୍ରାପ୍ତ ହେବା ପାଇଁ ଆମ ସମସ୍ତଙ୍କୁ ଗୋଟେ ନୈତିକତାର ଜୀବନଟା ମଧ୍ୟ କରିବାକୁ ପଡ଼େ। ତେଣୁ ସାଧାରଣ ମଣିଷ ଏ କଥାକୁ ଯେତେବେଳେ ବୁଝିପାରେ ନାହିଁ ତାକୁ ଆମେ ସଂସ୍କୃତି ମାଧ୍ୟମରେ, ସାଂସ୍କୃତିକ ବିଭବ ରୂପରେ ଏବଂ ପର୍ବପର୍ବାଣୀ ଯାନିଯାତ୍ରା ମାଧ୍ୟମରେ ଆମେ ପରିପ୍ରକାଶ କରିଥାଉ ଏବଂ ଶୀତଳ ଷଷ୍ଠୀ ହେଉଛି ସେଇ ମହାନ ଚିନ୍ତା, ମହାନ ଚେତନା ଏବଂ ଭାରତୀୟ ଦର୍ଶନର ଗୋଟେ ଲୌକିକ ପରମ୍ପରା। ଆମ ସାମ୍ନାରେ ଏବେ ମଧ୍ୟ ସେ ଶୀତଳ ଷଷ୍ଠୀର ଯେଉଁ ଚଳଚଞ୍ଚଳ ତାର ବେଗଟା ବୃଦ୍ଧି ପାଇଛି, ବେଗଟା ଏବେ ତୀବ୍ର ହୋଇଛି ଏବଂ ଦୁଇପଟରୁ ଲୋକମାନେ, କଳାକାରମାନେ ଏବଂ ସମସ୍ତେ ଯିବା ଆସିବା ଆରମ୍ଭ କରିଛନ୍ତି ଏବଂ ଶୀତଳ ଷଷ୍ଠୀ ପାଇଁ ସମସ୍ତେ ଆସନ୍ତି। ଦେବତା ଆସନ୍ତି, ଦେବତାଙ୍କ ପରେ ଗନ୍ଧର୍ବ ଆସନ୍ତି, ନର କିନ୍ନର ଦେବ ଦେବୀ ସମସ୍ତେ ଆସନ୍ତି ସେଇ ଯୁଗଳ ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ଏବଂ ଜନ୍ମ ଜନ୍ମାନ୍ତରରୁ ମୋକ୍ଷ ପାଇବା ପାଇଁ ଏବଂ ନିର୍ବାଣ ପାଇବା ପାଇଁ। ସମ୍ବଲପୁର ହେଉଛି ମହାନଦୀ କୁଳିଆ ସହର ଏବଂ ଏଇଟା ହେଉଛି ଇଷ୍ଟଦେବୀ ସମଲେଶ୍ୱରୀଙ୍କର ମଧ୍ୟ ଭୂମି ଏବଂ ସମଲେଶ୍ୱରୀଙ୍କୁ ମଧ୍ୟ କୁହାଯାଇଛି, ବର୍ଣ୍ଣନା କରାଯାଇଛି ସେ ହେଲେ ବିଦ୍ରନ କରଣୀ। ବିଦ୍ରନ କରଣୀ ମାନେ ସେ ହେଲେ ଶତ୍ରୁ ସଂହାରକାରିଣୀ ଏବଂ ଶିବ ମଧ୍ୟ ସେଇ ସହରରେ ଅଛନ୍ତି ଏବଂ ସେଇ ମାତା ସମଲେଶ୍ୱରୀ ଏବଂ ମାତା ପାର୍ବତୀ ଏବଂ ସ୍ୱୟଂ ଶିବ ଗୋଟେ ଜାତାଳିତ ରହନ୍ତି, ସମଗ୍ର ମଣିଷ ସମାଜର କଲ୍ୟାଣ ହିଁ ପ୍ରାପ୍ତ ହୁଏ। ତେଣୁ ଯେଉଁ କଥାଟି ଭାରତୀୟ ସମାଜରେ, ଭାରତୀୟ ଦର୍ଶନରେ ମଧ୍ୟ କୁହାଯାଉଛି ଯେ ଜୀବନର ଅନ୍ତଟା ସେ ମୋକ୍ଷ ପ୍ରାପ୍ତ ହେବ, ନିର୍ବାଣ ପ୍ରାପ୍ତ ହେବ। ମୋ ସାମ୍ନାରେ ଆମେ ଦେଖୁଛୁ ଯେ କିଛି ଫେରିବାଲା ମଧ୍ୟ ବିକ୍ରି କରୁଛନ୍ତି ଏବଂ ଛୋଟ ଶିଶୁ ମଧ୍ୟ, ଯେଉଁ ଆମେ କହୁ ସମ୍ବଲପୁରୀ ଭାଷାରେ ଚକ୍ରି, ଯେଉଁ ଚକ୍ରିଟା କିଣିବା ପାଇଁ ସେ ଅବୋଧ ଶିଶୁଟି ଅଝଟ କରୁଛି ତା ମାତା ପିତାଙ୍କୁ ସେ କିଣିଦେବା ପାଇଁ, କିନ୍ତୁ ସେ ବୁଝିପାରୁନାହିଁ ଯେ ଜୀବନର ଗୋଟେ ପ୍ରତୀକ ହେଉଛି ସେଇ ଯେଉଁ ଚକ୍ରିଟା, ଯେ ଜୀବନଟା, ଜୀବନ ଆସିବ ତାପରେ ମରଣ ଆସିବ, ଯେଉଁଟା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି, ପୁନରପି ମରଣମ ପୁନରପି ଜନନୀ ଜଠରେ ଶୟନମ। ତ ମଣିଷକୁ ଯେତେବେଳେ କୁହାଯାଏ ଯେ ମଣିଷ ଯେତେବେଳେ ଉଦ୍ଧତ ହୁଏ, ମଣିଷ ଯେତେବେଳେ ଚିନ୍ତା କରେ ସେ ନିଜେ ଭଗବାନ ହୋଇଯିବ କି, ମଣିଷକୁ ଯେତେବେଳେ ବାରଣ କରାଯାଏ ଯେ ତୁମର ତ ଗୋଟେ ନିର୍ଦ୍ଦିଷ୍ଟ ସୀମା ଅଛି, ସେ ସୀମା ମଧ୍ୟରେ ତୁମେ ବିଭୁଙ୍କ ପ୍ରତି ସମର୍ପିତ ରହ ଏବଂ ସେଇ ବିଭୁ କୃପା ହିଁ ତୁମକୁ ମଣିଷ ଜୀବନରୁ ସେ ମୁକ୍ତି ଲାଭ କରିବ, ନିର୍ମାଣ ପ୍ରାପ୍ତ କରିବ ଏବଂ ମୋକ୍ଷ ପ୍ରାପ୍ତ କରିବ। ଏହି ଚିନ୍ତାକୁ ନେଇ ଶୀତଳଷଷ୍ଠୀ ଯାତ୍ରା ଆମ ସାମ୍ନାରେ ଏବେ ଚଳଚଞ୍ଚଳ ହେଉଥିବା ସମ୍ବଲପୁର ସହର, ରଙ୍ଗରେ ସଜାଇଥିବା ସମ୍ବଲପୁର ସହର ଶୀତଳଷଷ୍ଠୀ ଯାତ୍ରା ଆମ ଅନନ୍ୟ ପରମ୍ପରାର ଧାରା ବିବରଣୀ ଦେବା ପାଇଁ ଆମର ଅନ୍ୟତମ ବୁଥକୁ ଆପଣମାନଙ୍କୁ ନେଇଯାଉଛୁ। ଏ ବିଜ୍ଞାପନ ପରେ ଆପଣମାନେ ସେ ପ୍ରତ୍ୟକ୍ଷ ଦର୍ଶୀ ଧାରା ବିବରଣୀ ଶୁଣିପାରିବେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।

0: ସମ୍ବଲପୁରୀରେ କଥାଟିଏ ଅଛି, ଯି ଜାଗିଥିଲେ ବର୍ଷେ, ମାନେ କୌଣସି ଗୋଟେ ଉତ୍ସବ ଯଦି ଅତିକ୍ରାନ୍ତ ହେଇଗଲା ଆଉ ବର୍ଷେ ତା ପାଇଁ ଅପେକ୍ଷା କରିବା ପାଇଁ ପଡ଼ିବ। ଶୀତଳଷଷ୍ଠୀ ଯାତ୍ରା ଦେଖିବା ପାଇଁ ବର୍ଷେ ଅପେକ୍ଷା କରିବା ପଡ଼େ ପରେ ଚଳିତ ବର୍ଷ ଶୀତଳଷଷ୍ଠୀ ଆସିଯାଇଛି। ପ୍ରଚୁର ଭକ୍ତଗଣଙ୍କର ସମାବେଶରେ ଶ୍ରୀ ଲୋକନାଥ ବାବା ଏବଂ ପାର୍ବତୀଙ୍କର ଯୁଗଳ ନବ୍ୟ ବିବାହିତ ଯୁଗଳ ମୂର୍ତ୍ତି ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେଉଛି। ମୁଁ ଦେଖିଛି ଯେତେବେଳେ ବାହାଘର ପୂର୍ବରୁ ମନ୍ଦିରକୁ ଆସି କନ୍ୟା ପିତା ଏବଂ କନ୍ୟା ମାତା ପାର୍ବତୀଙ୍କୁ ନେଇଯାଆନ୍ତି ଝିଅ ଭାବରେ, ତାଙ୍କ ଆଖି ଛଳ ଛଳ ହୋଇଯାଉଥାଏ। ତାଙ୍କ କୋଳରେ ସେମାନେ ହାତରେ ବୋହି କରି ନିଅନ୍ତି, ବାଜା ରୋଷଣୀ ବାଜୁଥାଏ ଏବଂ ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ଆଖି ଛଳ ଛଳ ହେଉଥାଏ। ମନେ ମନେ ସେମାନେ କହୁଥାନ୍ତି ଯେ ମୁଁ କିଏ, ମୁଁ କି ଛାର ମଣିଷ, ଆପଣ ତ ଦେବୀ, ହେ ଦେବୀ, ମୁଁ କାହାକୁ ଜାଣିନାହିଁ, ମାଆକୁ ଜାଣିନାହିଁ, ବନ୍ଧୁକୁ ଜାଣିନାହିଁ, ପୁତ୍ର କନ୍ୟା କାହାକୁ ଏବେ ମୁଁ ଜାଣୁନାହିଁ, ଭୃତ୍ୟ କର୍ତ୍ତା ଜାୟା ବିଦ୍ୟା ଏବେ ମୁଁ କାହାକୁ କିଛି ଜାଣିପାରୁନାହିଁ। ଏବେ ମୋ ଦୃଷ୍ଟି କେବଳ ତମେ ଦେବୀ, କେବଳ ତମେ, ତମେ ହିଁ ମୋର ମୁକ୍ତିଦାତ୍ରୀ, ମୋର ଗତିଦାତା ତମେ, ମୋର ସର୍ବସ୍ୱ ତମ ନିକଟରେ ସମର୍ପିତ। ଏହି ଭାବ କନ୍ୟା ପିତା ଏବଂ କନ୍ୟା ମାତାଙ୍କୁ ଭାବ ବିହ୍ୱଳ କରିପକାଏ ଏବଂ ଯେତେବେଳେ ବାହାଘର ଅନୁଷ୍ଠିତ ହୁଏ ନିଜ ଝିଅ ଭଳି ପାର୍ବତୀଙ୍କୁ ସଜେଇ ଗଂସନ କରେଇ ମେହେନ୍ଦି ମଖେଇ ହଳଦୀ ମଖେଇ ରାତିରେ ଯେତେବେଳେ ଶିବ ବରାତି ସହିତ ଆସନ୍ତି, ବରଯାତ୍ରୀଙ୍କ ସହିତ ଆସନ୍ତି, ଦେବଙ୍କ ସହିତ ଆସନ୍ତି, ସେ ଦୃଶ୍ୟ ଯିଏ ଆଖିରେ ଦେଖିଛି ସେ ନିଶ୍ଚୟ ଭାବ ବିହ୍ୱଳ ହେଇଯିବ। ଦେବତାମାନଙ୍କର ବିବାହ କରିବାର ସୌଭାଗ୍ୟ ଯେଉଁ କନ୍ୟା ପିତା କନ୍ୟା ମାତାମାନେ ପାଇଥାନ୍ତି, ସେମାନେ ତାଙ୍କ ଜୀବନ ସାର୍ଥକ ହୋଇଗଲା ବୋଲି ସେମାନେ ମନେ କରନ୍ତି। ସେ ଭାବନ୍ତି ମୁଁ ଧ୍ୟାନ କିଛି ଜାଣେ ନାହିଁ, ଯୋଗ ବି ଜାଣେ ନାହିଁ, ତନ୍ତ୍ରମନ୍ତ୍ର ସ୍ତୋତ୍ର କିଛି ମୁଁ ଜାଣେ ନାହିଁ, ପୂଜା ଜାଣେ ନାହିଁ, ଭଜନ କୀର୍ତ୍ତନ ମୁଁ କିଛି ଜାଣେ ନାହିଁ। ଜାଣିଛି କହିଲେ ମୁଁ ହାତରେ ଯେଉଁ ଶୋଭା ପାଉଛନ୍ତି ଦେବୀ, କେବଳ ତମକୁ ଜାଣିଛି, ତମେ ହିଁ ମୁକ୍ତିଦାତା, ତମେ ହିଁ ମୋର ଏକମାତ୍ର ପଥ ଲକ୍ଷ୍ୟ ଅଭିଳାଷ ଦେବୀ। ଏହି ଚିନ୍ତାଧାରାରେ ଏହି ଭାବରେ ଏହି ଅଭିଳାଷରେ ସେମାନେ ଗୋଟେ ବର୍ଷ ପାଇଁ କନ୍ୟା ପିତା ହୁଅନ୍ତି, କନ୍ୟା ମାତା ହୁଅନ୍ତି। ଅକ୍ଷିତୃତୀୟା ଏମିତି ଏକ ଲଗ୍ନ ଯାହା ପୁରୀର ରଥଯାତ୍ରା ପାଇଁ ରଥ କାଠ ଚିରା ହୁଏ ଏବଂ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ପାଇଁ ଥାଳ ଉଠା କାର୍ଯ୍ୟକ୍ରମରୁ ଯାତ୍ରାର ଆୟୋଜନ ଆରମ୍ଭ ହୋଇଯାଏ। ଚଳିତ ବର୍ଷ ଦୁଇଟି ଜ୍ୟେଷ୍ଠ ପଡ଼ିବାରୁ ସମୟ ପ୍ରଚୁର ପାଇଛନ୍ତି ଉଭୟ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ କରିବା ପାଇଁ ଏବଂ ରଥଯାତ୍ରା ଆୟୋଜନ କରିବା ପାଇଁ। ସେଇଥିପାଇଁ ଅତି ଭବ୍ୟ ଆକାରରେ ଚଳିତ ବର୍ଷ ସମ୍ବଲପୁରରେ ଏହି ଶୀତଳଷଷ୍ଠୀ ଯାତ୍ରା ଆୟୋଜିତ ହେଉଛି। ସମସ୍ତଙ୍କ ମନ ଭିତରେ କେବଳ ଗୋଟେ ଚିନ୍ତାଧାରା, ଆମେ କେମିତି ଦର୍ଶନ କରିବୁ ଶିବ ମହାପ୍ରଭୁଙ୍କୁ, ପାର୍ବତୀ ଦେବୀଙ୍କୁ କେମିତି ଦର୍ଶନ କରି ଆତ୍ମଲବ୍ଧି ପାଇବୁ, ଆତ୍ମତୃପ୍ତି ପାଇବୁ। ବର୍ତ୍ତମାନ ମାଇକ୍ରୋଫୋନ୍ ମୋ ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇଙ୍କୁ ଦେଉଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ଯେଉଁ ପରମ୍ପରା, ଏ ଯାତ୍ରାରେ ଭକ୍ତମାନଙ୍କର ସମାଗମ, ସମାବେଶ ଏବଂ ସମସ୍ତଙ୍କ ଭିତରେ ରହିଥିବା ଯେଉଁ ଉତ୍କଣ୍ଠା, ତାକୁ ଶୁଣୁଥିଲେ ଆପଣମାନେ। ସମ୍ବଲପୁରରେ ଅନୁଷ୍ଠିତ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ଆପଣମାନେ ଜାଣନ୍ତି, ତିନିଟା ଯେଉଁ ଯାତ୍ରା କମିଟି ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କର ଯେଉଁ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ କରାଯାଏ, ଜାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଯେଉଁ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ କରାଯାଏ, ଏବଂ ମୁଦିପଡ଼ା ସ୍ଥିତ ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ଯେଉଁ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହୁଏ, ତା ସହିତ ପ୍ରାୟତଃ 22 ଜାଗାରେ ସମ୍ବଲପୁର ସହରର ଆଖପାଖରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି। ଏବଂ ସମସ୍ତ ଆୟୋଜନ କମିଟିର ସଦସ୍ୟମାନେ ଅତ୍ୟନ୍ତ ଆନନ୍ଦର ସହିତ, ଅତ୍ୟନ୍ତ ଉତ୍କଣ୍ଠାର ସହିତ ସେ ପରମ ମୁହୂର୍ତ୍ତକୁ ଅପେକ୍ଷା କରିଥାନ୍ତି। ବର୍ତ୍ତମାନ ଆମେ ଦେଖୁଛୁ ସମ୍ବଲପୁରର ଗୋଲବଜାର ଛକରେ ଲୋକମାନଙ୍କର, ଭକ୍ତମାନଙ୍କର, ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ବଢ଼ିବାରେ ଲାଗୁଛି। ଭକ୍ତମାନେ ଖରାର ତେଜ ତାତିକୁ ଖାତିର ନକରି ସେମାନେ ଅପେକ୍ଷା କରିଛନ୍ତି କେତେବେଳେ ଶୋଭାଯାତ୍ରା ପୁନର୍ବାର ଆରମ୍ଭ ହେବ, ଏବଂ ସେମାନେ ନିଜର ସମ୍ମୁଖ ଦେଇ ଯାଉଥିବା ଦେବ ଦମ୍ପତିଙ୍କର ଯୁଗଳ ଦର୍ଶନ କରି ଆପଣଙ୍କୁ କୃତାର୍ଥ ମନେ କରିବେ। ମୁଁ ବର୍ତ୍ତମାନ

ସମ୍ବଲପୁରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଯେଉଁ ଯାତ୍ରା କମିଟି ଦ୍ୱାରା ଆୟୋଜିତ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରାର ଯେଉଁ ପରମ୍ପରା କଥା କହିବା ପାଇଁ ଟିକେ ଚାହିଁବି। ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା ନନ୍ଦପଡ଼ାର ଯେଉଁ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜନ କରନ୍ତି, ସମ୍ବଲପୁରର ରାଜା ଅଜିତ ସିଂ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ତାଙ୍କର ଦେୱାନ ଆକବର ରାୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ମନ୍ଦିର ପ୍ରତିଷ୍ଠା ପରେ ଉତ୍କଳୀୟ ବ୍ରାହ୍ମଣମାନଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା। ବାଲୁଙ୍କେଶ୍ୱର ବାବାଙ୍କ ବିବାହ ହେତୁ ଦେବାଦେବୀଙ୍କୁ ନିମନ୍ତ୍ରଣ ପାଇଁ ପ୍ରଥମେ ଭୈରବ ଯାଉଥିଲେ। ଏକଦା ମହାନଦୀରେ ବଢ଼ି ପାଣିରେ ଭାସି ଆସି ଏକ କାଠ ତିଆରି ନୃସିଂହ ମୂର୍ତ୍ତି ବାଲୁଙ୍କେଶ୍ୱର ମନ୍ଦିରରେ ଲାଗିଥିଲା। ସେହି ବର୍ଷଠାରୁ ବାଲୁଙ୍କେଶ୍ୱର ମହାଦେବଙ୍କ ବିବାହ ପାଇଁ ଭୈରବଙ୍କ ବଦଳରେ ନୃସିଂହ ନିୟୁତା ପରମ୍ପରା ଆରମ୍ଭ ହୋଇଥିବା କୁହାଯାଏ। ନିୟୁତା ଅର୍ଥ ହେଉଛି ନିମନ୍ତ୍ରଣ। ସମସ୍ତ ଦେବଦେବୀଙ୍କୁ ଶିବ ପାର୍ବତୀଙ୍କର ବିବାହ ଉତ୍ସବରେ ଯୋଗଦାନ କରିବାକୁ ଦିଆଯାଉଥିବା ନିମନ୍ତ୍ରଣର ନାମ ହେଉଛି ଦେବ ନିମନ୍ତ୍ରଣ। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଯେଉଁ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି, ସମ୍ବଲପୁର ସହରର ପ୍ରତିଷ୍ଠିତ ବେହେରା ବଂଶର ଲୋକେ ନିର୍ମାଣ କରାଇଥିଲେ ଝାଡ଼ୁଆପଡ଼ାର ଲୋକନାଥ ମନ୍ଦିର। ଝାଡ଼ୁଆପଡ଼ା

0: କୁହାଯାଏ। ନିୟୁତା ଅର୍ଥ ହେଉଛି ନିମନ୍ତ୍ରଣ। ସମସ୍ତ ଦେବଦେବୀଙ୍କୁ ଶିବ ପାର୍ବତୀଙ୍କର ବିବାହ ଉତ୍ସବରେ ଯୋଗଦାନ କରିବାକୁ ଦିଆଯାଉଥିବା ନିମନ୍ତ୍ରଣର ନାମ ହେଉଛି ଦେବ ନିମନ୍ତ୍ରଣ। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଯେଉଁ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି, ସମ୍ବଲପୁର ସହରର ପ୍ରତିଷ୍ଠିତ ବେହେରା ବଂଶର ଲୋକେ ନିର୍ମାଣ କରାଇଥିଲେ ଝାଡ଼ୁଆପଡ଼ାର ଲୋକନାଥ ମନ୍ଦିର। ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବାଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଅବସରରେ ପ୍ରଥମେ ଆରମ୍ଭ ହୋଇଥିଲା ଭବ୍ୟ ଶୋଭାଯାତ୍ରା। ଆରଣ୍ୟକ ବ୍ରାହ୍ମଣମାନେ ଏହି ଦାୟିତ୍ୱ ତୁଲାଇଥିଲେ। ମୁଦିପଡ଼ାରେ ଥିବା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ଶୀତଳଷଷ୍ଠୀ ଯାତ୍ରା 1862 ମସିହାରେ ଏବର ହୀରାକୁଦ ଜଳଭଣ୍ଡାର ପାଖ ବଲବସପୁର ଗାଁର ଚାଷୀ ଦନେଇ ପଟେଲ ମୁଦିପଡ଼ା ଜୁରାବନ୍ଧ ଭିତରେ ନିର୍ମାଣ କରାଇଥିଲେ ଶ୍ରୀ ଜାଗେଶ୍ୱର ବାବାଙ୍କ ମନ୍ଦିର। ଦନେଇଙ୍କୁ ମହାଦେବ ସ୍ୱପ୍ନରେ ଜାଗ୍ରତ କରିଥିବାରୁ ମନ୍ଦିରର ନାମ ରଖାଯାଇଥିଲା ଜାଗେଶ୍ୱର ମନ୍ଦିର। 1974-75 ଶିବ ବିବାହ ଆରମ୍ଭ ହୋଇଥିଲେ ମଧ୍ୟ 1978 ମସିହାରେ ସ୍ୱର୍ଗତ ବାଦଲ ଦାନୀଙ୍କ ପ୍ରୟାସରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା। ମାତ୍ର 1985 ମସିହାରେ ମୁଦିପଡ଼ା ବାହାରକୁ ଶୋଭାଯାତ୍ରା ନେବା ପାଇଁ ଅନୁମତି ମିଳିଥିଲା। ସେହିଭଳି ବଡ଼ବଜାରସ୍ଥିତ ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବାଙ୍କର ଶୀତଳଷଷ୍ଠୀ ଯାତ୍ରା ମହାନଦୀ କୂଳରେ ସମଲେଶ୍ୱରୀ ଘାଟ ପାଖରେ ଥିବା ମହାଦେବଙ୍କ ଏକ ପ୍ରତିମୂର୍ତ୍ତି ପୂଜା କରାଯାଉଥିଲା। ନାଥୁରାମ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ରାଜସ୍ଥାନରୁ ଉକ୍ତ ପ୍ରତିମୂର୍ତ୍ତି ଆଣି ସ୍ଥାପନ କରିଥିଲେ। ରିଙ୍ଗ ରୋଡ୍ ନିର୍ମାଣ ବେଳେ ତାହା ଅପର ପାର୍ଶ୍ୱକୁ ଅଣାଯାଇଥିଲା। ବର୍ଷା ଦିନେ ନାଳ ପାଣିରେ ଏହା ବୁଡ଼ି ଯାଉଥିଲା। ପାଣି କମିବା ପରେ ପୁଣି ପବିତ୍ର କରାଯାଇ ପୂଜାର୍ଚ୍ଚନା ହେଉଥିଲା। ପରେ ନୂତନ ମନ୍ଦିର ନିର୍ମାଣ କରି ଅକ୍ଷୟ ତୃତୀୟା ତିଥିରେ ପ୍ରତିଷ୍ଠା କରାଯିବା ସହ ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ସେହିଭଳି ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କର ଶୀତଳଷଷ୍ଠୀ ଯାତ୍ରା 1986 ମସିହାରେ ଭଗବାନ ପଡ଼ିଆ ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ଶୀତଳଷଷ୍ଠୀ ଯାତ୍ରା ସମୟରେ ମୁଖ୍ୟତଃ ଫାଟକ ଆରପଟେ ଭିଡ଼ ହୋଇଥାଏ, ଫାଟକ ପଟେ ଯାତ୍ରା ହୋଇନଥାଏ। ଏହା ଉପଲବ୍ଧି କରି 2007 ମସିହାରେ ଠାକୁରପଡ଼ା ଗୋପାଳମାଲ ବୁଢ଼ାରଜା ଅଞ୍ଚଳର ଲୋକେ ମିଶି ଆରମ୍ଭ କଲେ ଗୁପ୍ତେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା। ଶୋଭାଯାତ୍ରା ଅଇଁଠାପାଲି ଛକରୁ ଗୋପାଳମାଲ ହୋଇ ଠାକୁରପଡ଼ା ପର୍ଯ୍ୟନ୍ତ ଯାଇଥାଏ। ଅନ୍ୟାନ୍ୟ ଯେଉଁ ଶିବମନ୍ଦିର ଶିବାଳୟ ସବୁ ରହିଛି, ଯେଉଁଠି ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହେଉଛି ସମାରୋହ ସହକାରେ, ତା ଭିତରେ ରହିଛି ବୁଢ଼ାରଜା ପାହାଡ଼େଶ୍ୱର ବାବାଙ୍କର, ସାକ୍ଷୀପଡ଼ାସ୍ଥିତ ଓଙ୍କାରେଶ୍ୱର ବାବାଙ୍କର, ସିନ୍ଦୁରପଙ୍କସ୍ଥିତ ତାରକେଶ୍ୱର ବାବାଙ୍କର, ଦୁର୍ଗାପାଲିସ୍ଥିତ ଗୁଡ଼େଶ୍ୱର ବାବାଙ୍କର, ମାନେଶ୍ୱରସ୍ଥିତ ମାନଧାତା ବାବାଙ୍କର ମନ୍ଦିର ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହୁଏ। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀଦାସ ପ୍ରଧାନ ମହୋଦୟଙ୍କୁ।
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ ମହାଶୟ। ଆମେ ଶୁଣୁଥିଲେ କେବେ ଯାତ୍ରା ଆରମ୍ଭ ହେଲା ଏବଂ ବର୍ତ୍ତମାନ ସମ୍ବଲପୁରରେ କେଉଁଠି କେଉଁଠି ଯାତ୍ରା ହେଉଛି। ଏସବୁ କଥାକୁ ସୂଚାଇବା ପାଇଁ ବଡ଼ ସୁନ୍ଦର ବାକ୍ୟଟିଏ ଆମ ସାମ୍ନାରେ ଅଛି, ଯେଉଁଟା ଲୋକନାଥ ବାବାଙ୍କ ମନ୍ଦିରରେ ଗୋଟେ ଯାତ୍ରା ସହିତ ଯୋଡ଼ି ହେଇଛି। ଯେଉଁ ମୋବାଇଲ କଥା ମୁଁ କହୁଥିଲି, ମୋବାଇଲରେ ଯାତ୍ରା କଥା କହୁଥିଲି, ତାର ତଳେ ଲେଖା ହେଇଛି ମଶାଲ ଯୁଗ ସେ ଡିଜିଟାଲ ଯୁଗ। ଏକ ସମୟ ଥିଲା ଷଷ୍ଠୀ ଯାତ୍ରା ଆରମ୍ଭ ହେଲା ବେଳେ ରାତିରେ ଯାତ୍ରାକୁ ଆଲୋକିତ କରିବା ପାଇଁ ସ୍ୱେଚ୍ଛାସେବୀମାନେ ମଶାଲ ଜଳେଇ ଯେଉଁ ଯାତ୍ରା କରୁଥିଲେ, ଆଜିର ସମୟରେ ତାହା ପହଞ୍ଚି ଯାଇଛି ଡିଜିଟାଲ ଯୁଗରେ। ଏ ମଶାଲ ଯୁଗରୁ ଡିଜିଟାଲ ଯୁଗ ଯାଏ ଆସିଥିବା ଯାତ୍ରାର କଥା ବର୍ତ୍ତମାନ ଆମ ସାମ୍ନାରେ ଅତି ସୁନ୍ଦର ଭାବରେ ଅଭିନୀତ ହେବାକୁ ଆରମ୍ଭ କଲାଣି। ସମୁଦ୍ର ନୀଳ ରଙ୍ଗର ପାଇଜାମା ପିନ୍ଧିଛନ୍ତି ଏବଂ ଧଳା ପ୍ୟାଣ୍ଟ ପିନ୍ଧି ମିଠେଇ ଲାଲ ରଙ୍ଗର ଗାମଛା ଧରି ଝାଡ଼ୁଆପଡ଼ାର ସ୍ୱେଚ୍ଛାସେବୀମାନେ ଏବେ ଧୀରେ ଧୀରେ କଳାକାରମାନଙ୍କୁ ତାଙ୍କ ରଥ ପାଖକୁ କଢ଼େଇ ନେଇଗଲେଣି। ଆମ ସାମ୍ନା ବାଟ ଦେଇ ବର୍ତ୍ତମାନ ଭଞ୍ଜନଗରରୁ ଆସିଥିବା ବାଘ ନାଚ ଓ ମୁଖା ନାଚର କଳାକାରମାନେ ଆଗକୁ ବଢ଼ିଗଲେଣି। ଏକ ରଥ ନୃତ୍ୟକୁ ପ୍ରସ୍ତୁତ କରିବା ପାଇଁ ସ୍ୱେଚ୍ଛାସେବୀମାନେ କଳାକାରମାନଙ୍କୁ ନେଇ ରଥ ଉପରେ ଛିଡ଼ା କରାଇ ଦେଲେଣି ଏବଂ ଆମେ ଦେଖୁଛୁ ଆମ ସାମ୍ନାରେ ବର୍ତ୍ତମାନ କୁଞ୍ଜେଲପଡ଼ା ପଟକୁ ଯାଇଥିବା ରାସ୍ତାରେ ସ୍ୱେଚ୍ଛାସେବୀମାନେ ହୁଇସିଲ୍ ବଜାଇ ଧୀରେ ଧୀରେ ଆଗକୁ ବଢ଼ିଲେଣି। ଆରକ୍ଷୀ ବାହିନୀମାନେ ଶୃଙ୍ଖଳା ରକ୍ଷା କରିବା ପାଇଁ ଶତାଧିକ ସଂଖ୍ୟାରେ ଏଠି ଉପସ୍ଥିତ ହେଲେଣି। ଯେଉଁଭଳି ଭାବରେ ଶୃଙ୍ଖଳାର ସହ ସମସ୍ତେ ଯାତ୍ରାକୁ ଉପଭୋଗ କରିବେ, କଳାକାରମାନେ ଯାତ୍ରା ପ୍ରଦର୍ଶନ କରିବେ, ଭଗବାନଙ୍କ ରଥ ଏହି ମାର୍ଗରେ ଭକ୍ତମାନଙ୍କୁ ଦର୍ଶନ ଦେଇ ଦେଇ ପ୍ରେମର ମନ୍ଦାକିନୀ ଧାରା ବୁହେଇ ବୁହେଇ ଭକ୍ତିର ମନ୍ଦାକିନୀ ଧାରା ବୁହେଇ ବୁହେଇ ଯେଉଁଭଳି ଭାବରେ ଏଇପଟେ ପ୍ରବାହିତ ହେବ ତାକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଗୋଟାପଣେ ସଜ୍ଜିତ ହୋଇଗଲେଣି। ଏଇଭଳି ଏକ ସାଜସଜ୍ଜାର ପରିବେଶକୁ ଦେଖିଲା ବେଳେ ମନେ ପଡ଼ିଯାଉଛି ପାର୍ବତୀଙ୍କ ପିତାଙ୍କ ନଗର ଶୋଭା ବର୍ଣ୍ଣନା କରି ତୁଳସୀଦାସ କୃତ ରାମାୟଣ ଅନୁବାଦ କଲାବେଳେ ଏମାଟିରେ

0: ସ୍ୱପ୍ନେଶ୍ୱର ଦାସ ଲେଖିଥିଲେ, ଜହି ଜଗତ ଜନନୀ ଛନ୍ତି ଅବତରୀ, ରିଦ୍ଧି ସିଦ୍ଧି ସକଳ ସମ୍ପଦ ସୁଖେ ଧରି, ନବ ନବ ସୁଖ ରାଶି ବଢ଼ୁଛି ପ୍ରତ୍ୟହ, ସେ ପୁର ବର୍ଣ୍ଣନା କରି ପାରିବ କେ କହ। ଯେଉଁ ମାଟିରେ ଦେବୀ ପାର୍ବତୀଙ୍କୁ ନିଜର ଝିଅ ରୂପରେ ପାଇବା ପାଇଁ ଆତୁର ଅପେକ୍ଷା କରିଥାନ୍ତି ଲୋକମାନେ ବର୍ଷ ବର୍ଷ ଧରି। ଆପଣ ଶୁଣୁଥିଲେ ଦ୍ୱାରିକାନାଥ ନାୟକ କହୁଥିଲେ, ପାର୍ବତୀଙ୍କୁ ଝିଅ କରି ଲମ୍ବେଇ ଦେଲାବେଳେ କେମିତି ଆଖି ଛଳ ଛଳ ହେଇଯାଏ। ଏଇ ଯେଉଁ ଆତୁରତାର ଆବେଦନ, ଯେଉଁଠି ଝିଅ ଭଳି ମାଆଙ୍କୁ ଗ୍ରହଣ କରାଯାଏ, ସେ ମାଟିର ସୁଖ ସମ୍ପଦର କଥା, ସେ ମାଟିର ଯାତ୍ରାର କଥା, ସେ ମାଟିର ଆବେଗର କଥା, ସେ ମାଟିର ପ୍ରବାହର କଥା ବର୍ଣ୍ଣନା କରିବା ପାଇଁ ଆମ ପାଖରେ ଭାଷା ହିଁ ନାହିଁ। ଆପଣମାନେ ଶୁଣିପାରୁଥିବେ କିଭଳି ଭାବରେ ଏବେ ଜେନେରେଟର ଚାଲିଲାଣି, ରଥଗୁଡ଼ିକ ପ୍ରସ୍ତୁତ ହେଲେଣି, ଆମେ ଯିବୁ ଯିବୁ ବୋଲି କହିଲେଣି। ଗତ ରାତିରୁ ମହାଆରତ୍ରୀ ପରେ ଯେଉଁ ଯାତ୍ରା ଆରମ୍ଭ ହୋଇ ସାମୟିକ ବିରତି ନେଇଥିଲା, ସେହି ଯାତ୍ରା ଏବେ ଆଉ ଥରେ ଆଗକୁ ବଢ଼ିବା ପାଇଁ କେଉଁଭଳି ଭାବରେ ସଜ୍ଜିତ ହେଲାଣି ଆପଣମାନେ ଏ ଧ୍ୱନିରୁ ଶୁଣିପାରୁଥିବେ। ଆମର ଶବ୍ଦ ଭିତରେ ଆପଣ ଅନୁମାନ କରିପାରୁଥିବେ, ଲୋକନାଥ ବାବା ମାତା ପାର୍ବତୀଙ୍କ ସହ ନଗର ପରିକ୍ରମା କରି ପୃଥିବୀ ପ୍ରଦକ୍ଷିଣ କରି ଆଉ ଥରେ ମନ୍ଦିରକୁ ଫେରିବା ପାଇଁ ଯେଉଁ ଯୋଜନା, ସେଇଟା କେଉଁଭଳି ଭାବରେ ଆଗକୁ ବଢ଼ିଲାଣି, କିଭଳି ଲୋକ ଗହଳି ବଢ଼ିଲାଣି ଆପଣମାନେ ଅନୁମାନ କରିପାରୁଥିବେ। ଏ ଧାରା ପ୍ରବାହର କଥା କହିଲା ବେଳେ, ଏ ଯାତ୍ରାର କଥା କହିଲା ବେଳେ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନର କଥା କହିଲା ବେଳେ, ଆମେ ଯେଉଁଭଳି ଭାବରେ ପୁରାଣକୁ ମନେ ପକାଉଛୁ, ଯେଉଁଭଳି ଭାବରେ ବଳିଆର ସିଂହଙ୍କୁ ମନେ ପକାଉଛୁ, ଯେଉଁଭଳି ଭାବରେ ନନ୍ଦପଡ଼ାରୁ ଆରମ୍ଭ ହୋଇ ସାମିଆଗୁଡ଼ିରୁ ଆରମ୍ଭ ହୋଇ ବର୍ତ୍ତମାନ ସାରା ସମ୍ବଲପୁରର 21-22 ଜାଗାରେ ହେଉଥିବା ଯାତ୍ରାର କଥା ମନେ ପକାଉଛୁ, ସେହିଭଳି ଭାବରେ ଆପଣମାନଙ୍କୁ ଜଣେଇ ଦେଉଛୁ ଯେ ମାଟିରେ ସଂସ୍କୃତି କେଉଁଭଳି ଭାବରେ ଜୀବନ୍ତ ଅଛି, ସଂସ୍କୃତିର ପ୍ରାଣପୂର୍ଣ୍ଣ ପ୍ରବାହଟିଏ କେଉଁଭଳି ଭାବରେ ପ୍ରତିବର୍ଷ ଏହି ମାଟିରେ ପ୍ରବାହିତ ହେଉଛି, ଯାହା ଏ ମାଟିର ମହାନତାର କଥା କହୁଛି, ସଂସ୍କୃତି ପ୍ରାଣତାର କଥା କହୁଛି, ଜୀବନ୍ତତାର କଥା କହୁଛି ଏବଂ କହୁଛି, ହେ ପୃଥିବୀବାସୀ, ହେ ବିଶ୍ୱବାସୀ, ସମ୍ବଲପୁର ଏଇଭଳି ଏକ ଜାଗା ଯେଉଁଠି ପାର୍ବତୀଙ୍କୁ କନ୍ୟା ରୂପରେ ସ୍ୱୀକାର କରାଯାଏ, ତାଙ୍କୁ କନ୍ୟାଦାନ କରି ତାଙ୍କୁ ଝିଅ ରୂପେ ଗ୍ରହଣ କରି ପ୍ରତିବର୍ଷ ବାତ୍ସଲ୍ୟର ସ୍ୱରେ ଏକ ନବଭାବ ଜାଗରିତ କରାଯାଏ। ଏହି ନବଭାବ ଜାଗରଣର କଥା ଆପଣଙ୍କୁ ଜଣାଇବା ପାଇଁ ବମ୍ବରାଡ଼ ବାଲୁଙ୍କେଶ୍ୱର ମହାଦେବଙ୍କ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣି ଯାତ୍ରା କଥା କହିବା ପାଇଁ ବର୍ତ୍ତମାନ ଆମେ ଆପଣମାନଙ୍କୁ ଗୋଲବଜାର ବୁଥରୁ ନେଇଯାଉଛୁ ପୀର ବାବା ଛକ ବୁଥକୁ, ଯେଉଁଠି ଆପଣ ଶୁଣିପାରିବେ ପରବର୍ତ୍ତୀ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ, କିନ୍ତୁ ଏହି ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
3: ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା ଆରମ୍ଭ ହୋଇନାହିଁ, କିନ୍ତୁ ଧୀରେ ଧୀରେ ଜନଗହଳିର ବୃଦ୍ଧି ଘଟିଛି ଆମେ ଦେଖୁଛୁ। ଆମ ସମ୍ମୁଖରେ ଶ୍ରଦ୍ଧାଳୁ ଭକ୍ତମାନେ ସମସ୍ତେ ଅପେକ୍ଷା କରି ରହିଛନ୍ତି ଯେ ଶୋଭାଯାତ୍ରା କେତେବେଳେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟର ଶୋଭାଯାତ୍ରା ସକାଳେ ସମାପ୍ତ ହୋଇଛି, କିଛି ସମୟ ପାଇଁ ବିଶ୍ରାମ ନେଇଛନ୍ତି କଳାକାରମାନେ, ଉଦ୍ୟୋକ୍ତାମାନେ, ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଶୋଭାଯାତ୍ରା ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ଦର୍ଶକମାନଙ୍କର ଆଗ୍ରହ ଉତ୍କଣ୍ଠାର ସହିତ ସମସ୍ତେ ଅପେକ୍ଷା କରି ରହିଛନ୍ତି ଏ ଶୋଭାଯାତ୍ରାକୁ

କିପରି ଉପଭୋଗ କରିବେ ଏବଂ ଛୋଟ ଛୋଟ ଛୁଆଙ୍କୁ ନେଇ ତାଙ୍କର ଅଭିଭାବକମାନେ ଛାଇର ଆଶ୍ରୟ ନେଇଛନ୍ତି। ପାଗ ଶୀତଳଷଷ୍ଠୀ ଯାତ୍ରା ପାଇଁ ଅନୁକୂଳ ହୋଇଛି। ବିଗତ କିଛି ଦିନ ଭିତରେ ଅସରାଏ ଦୁଇ ଅସରା ବର୍ଷା ହୋଇସାରିଛି, ତେଣୁ କିଛି ଶୀତଳତା ଅନୁଭବ କରାଯାଉଛି ଏବଂ ଆମେ ଯେଉଁ ସ୍ଥାନରେ ବସିଛୁ ଆମେ ଲକ୍ଷ୍ୟ କରୁଛୁ ଯେ ଉଦ୍ୟୋକ୍ତାମାନେ ପ୍ରସ୍ତୁତ ହେଉଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କରିବା ପାଇଁ। ତ ଶୀତଳଷଷ୍ଠୀ ଯାତ୍ରା ଯେଉଁ ବ୍ରାହ୍ମଣମାନେ ପ୍ରଥମେ ଆସିଥିଲେ, ସମ୍ବଲପୁରର ଚତୁର୍ଥ ରାଜା ବଳିଆର ସିଂ ନନ୍ଦ ତିହାଡ଼ି ହୋତା ମିଶ୍ର ସାଙ୍ଗିଆ ଯେଉଁ ବ୍ରାହ୍ମଣମାନଙ୍କୁ ଆଣିଥିଲେ ଏବଂ ସେମାନେ ହୋତାପଡ଼ାରେ ସେମାନେ ରହୁଥିଲେ, ଯାହାକୁ କୁଞ୍ଜେଲପଡ଼ା ବୋଲି କୁହାଯାଉଛି, ଏବଂ ସେମାନେ ପ୍ରଥମେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ ବାଲିବନ୍ଧା ସୋମନାଥ ମନ୍ଦିରରେ। ଏବଂ ପୁରୀରେ ଯେମିତି ଶୀତଳଷଷ୍ଠୀ ଯାତ୍ରା ହୁଏ ସେହି ଶୈଳୀରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ ବୋଲି ଆମେ ଯାହା ଶୁଣିଛୁ ଏବଂ ଆମେ ଯାହା ଇତିହାସ ଜାଣିବାକୁ ପାଉଛୁ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏ ଯାତ୍ରାର ପରିବର୍ତ୍ତନ ଘଟିଛି, ଲୋକାଚାରକୁ ପ୍ରବେଶ କରାଯାଇଛି ଶିବ ବିବାହରେ। ଏବଂ ଏ ଶୀତଳଷଷ୍ଠୀ ଯାତ୍ରାର ଅୟମ ଆରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଠାରୁ। ଅକ୍ଷୟ ତୃତୀୟା ଶାସ୍ତ୍ର ପୁରାଣରେ ଏହାର ମର୍ଯ୍ୟାଦାକୁ ସମସ୍ତେ ସ୍ୱୀକାର କରନ୍ତି। ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠ ଚାଷୀକୂଳ

କୃଷି କାର୍ଯ୍ୟର ଅୟମ ଆରମ୍ଭ ଦିନ ଅକ୍ଷିମୁଠି ଛୁଇଁଥାନ୍ତି ଏବଂ ପୂଜା ଆରାଧନା କରିଥାନ୍ତି ଏବଂ ନିଜ କିଆରିରେ ସେମାନେ କୃଷିକ୍ଷେତ୍ରର ଉପାସନା କରନ୍ତି, ପ୍ରକୃତିକୁ ଉପାସନା କରନ୍ତି ଏବଂ ଅକ୍ଷୟ ତୃତୀୟା ଦିନ ଜଗନ୍ନାଥଙ୍କର ରଥ ନିର୍ମାଣ ଶୁଭାରମ୍ଭ ହୁଏ, ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ତେଣୁ ଭାରତୀୟ ସଂସ୍କୃତିରେ ଅକ୍ଷୟ ତୃତୀୟାର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ସେହି ଅକ୍ଷୟ ତୃତୀୟା ହେଉଛି ଶୀତଷଷ୍ଠୀ ଯାତ୍ରାର ଅୟମ ଆରମ୍ଭ। ଅକ୍ଷୟ ତୃତୀୟା ଦିନ ହିଁ ଥାଳ ଉଠେ, ଯେଉଁ ଆମର ଲୋକାଚାର ରହିଛି ସେ ଲୋକାଚାର ଅନୁସାରେ ଶୀତଷଷ୍ଠୀର ପ୍ରଥମ ପର୍ଯ୍ୟାୟ ହେଉଛି ଥାଳ ଉଠିବା। ଥାଳ ଉଠିବାର ତାତ୍ପର୍ଯ୍ୟ ହେଉଛି ଶୀତଷଷ୍ଠୀ ଯାତ୍ରାର ଏଇଟା ହେଉଛି ଶୁଭାରମ୍ଭ। ପ୍ରତ୍ୟେକ ବର୍ଷ ବୈଶାଖ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ। ଏହି ଦିନ ଥାଳ ଉଠେ ଓ ଅର୍ଥ ସଂଗ୍ରହ ଇତ୍ୟାଦି କରିବାର ଆରମ୍ଭ ହୁଏ। କନ୍ୟା ପିତା ହେବା ପାଇଁ ଉପଯୁକ୍ତ ଯୋଗ୍ୟ ପାତ୍ର ମଧ୍ୟ ସ୍ଥିର କରାଯାଏ। ପର୍ଭା ଓ ଅନ୍ୟାନ୍ୟ ବିବାହର ସାମଗ୍ରୀ ତିଆରି ହୁଏ ଏବଂ କିଣା ମଧ୍ୟ ହୁଏ। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ପତରପେଣ୍ଡି। ଏଇ ଯେଉଁ ଲୋକାଚାରଟି ରହିଛି, ଏ ଲୋକାଚାରଟି ସମ୍ବଲପୁରବାସୀ ସମସ୍ତେ ପ୍ରାୟ ଜାଣନ୍ତି ଏବଂ ସମସ୍ତେ ଅପେକ୍ଷା କରିଥାନ୍ତି ଯେ ଶୀତଳଷଷ୍ଠୀ ଯାତ୍ରା ଆସିଲେ ଏଇ ଏଇ କାର୍ଯ୍ୟକ୍ରମ କିପରି ହେବ ଏବଂ ଉଦ୍ୟୋକ୍ତାମାନେ ଏ କାର୍ଯ୍ୟକ୍ରମକୁ କେମିତି ସଫଳତାର ସହିତ ସେମାନେ ସମାପନ କରିବେ, ସମସ୍ତେ ଏହାକୁ ଅପେକ୍ଷା କରିଥାନ୍ତି ଏହାକୁ ଦେଖିବା ପାଇଁ। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ପତରପେଣ୍ଡି। ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦା ଠାରୁ ଜ୍ୟେଷ୍ଠ ଶୁକ୍ଳ ତୃତୀୟା ତିଥି ଯାଏ ନିଜର ସୁବିଧା ଅନୁସାରେ ପତରପେଣ୍ଡି ବା ନିର୍ବନ୍ଧ ହୁଏ। ଏହାକୁ ପିହ୍ନାଣି କୁହାଯାଏ। ଶିବଙ୍କର ପିତା କନ୍ୟା ପିତା ଘରକୁ ଯାଇ ଶିବଙ୍କର ବିବାହ ସମ୍ବନ୍ଧରେ ପ୍ରସ୍ତାବ ଦିଅନ୍ତି। ସପ୍ତର୍ଷି ଅର୍ଥାତ୍ ସାତ ଜଣ ଋଷି ବା ବ୍ରାହ୍ମଣ କନ୍ୟା ପିତା ଘରକୁ ଯାଇ ଶିବଙ୍କର ବିବାହ ସମ୍ବନ୍ଧରେ ପ୍ରସ୍ତାବ ଦିଅନ୍ତି। ଜ୍ଞାତି ବନ୍ଧୁ ବାନ୍ଧବ ମଧ୍ୟ ସାଙ୍ଗରେ ଯାଆନ୍ତି। କନ୍ୟାର ପିତାମାତା ସ୍ୱୀକୃତିରେ ତାଙ୍କ ଘରେ ସ୍ୱର୍ଗୀ ଅର୍ଥାତ୍ ଶାଳପତ୍ର ପେଣ୍ଡାଏ ସେ ତାଙ୍କ ଘରେ ଥୋଇଦିଅନ୍ତି, ସେ ହେଉଛି ସାକ୍ଷୀ। ଏବଂ ବରପିତା ଜ୍ଞାତି ବନ୍ଧୁଙ୍କ ସହିତ ଚୁଡ଼ି ସିନ୍ଦୁର ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପରସ୍ପର ବିବାହ ବିଷୟରେ କଥାବାର୍ତ୍ତା କରନ୍ତି। ସେ ଅନୁସାରେ ବିବାହ ଲଗ୍ନ ଓ ଦିନ ସ୍ଥିର ହୁଏ। ଏହାକୁ ପତରପେଣ୍ଡି ବା ନିର୍ବନ୍ଧ କୁହାଯାଏ। କନ୍ୟା ପିତା ସମୁଧି ଓ ଜ୍ଞାତିବନ୍ଧୁଙ୍କୁ ପାନ ଭୋଜନରେ ଆପ୍ୟାୟିତ କରନ୍ତି। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ନିୟୁତା ବା ଦେବ ନିମନ୍ତ୍ରଣ। ତା ପରଦିନ ହୁଏ ଗୁଆଗୁଣ୍ଡା ଅର୍ଥାତ୍ ବିବାହ ନିମନ୍ତ୍ରଣ। ଲୋକନାଥ ବାବାଙ୍କର ଜାଗେଶ୍ୱର ବାବାଙ୍କର ତରଫରୁ ହନୁମାନଜୀ ସମସ୍ତ ଦେବତା ଋଷି ମୁନି ଆଦିଙ୍କୁ ଗୁଆ ହଳଦୀ ଦେଇ ନିମନ୍ତ୍ରଣ କରନ୍ତି। ବାଲୁକେଶ୍ୱର ବାବାଙ୍କର ତରଫରୁ ନୃସିଂହ ଭଗବାନଙ୍କର ଦ୍ୱାରା ନିମନ୍ତ୍ରଣ ହୁଏ, ଏଣୁ ଏହାକୁ ନୃସିଂହ ନିୟୁତା ବୋଲି କୁହାଯାଏ। ଏହି ନିମନ୍ତ୍ରଣ ଉତ୍ସବରେ ଏକ ବିରାଟ ପଟୁଆର ଯାତ୍ରା ହୁଏ। ଗଣ୍ଠଲା ହିଟା ବା ବିବାହ ପୂର୍ବରୁ ବିଗତ ବର୍ଷ ଯେଉଁମାନେ କନ୍ୟା ପିତାମାତା ହୋଇଥିବେ ସେମାନେ ତା ପରଦିନ ଆସି ଯେ ଯେଉଁ ଶିବ ପାର୍ବତୀଙ୍କର ବିବାହ ସମୟରେ ଯେଉଁ

0: କଇଁଛାଳ ପଡ଼ିଥିବ ସେଇ କଇଁଛାଳକୁ ସେମାନେ ଖୋଲି ଦିଅନ୍ତି ଏବଂ ଚଳିତ ବର୍ଷ ଯେଉଁ କନ୍ୟା ପିତାମାତା ହୋଇଥିବେ ତାଙ୍କୁ ପାର୍ବତୀଙ୍କୁ ସେମାନେ ନିଜ ଗୃହକୁ ନିଅନ୍ତି ଏବଂ ଏହିଭଳି ଭାବରେ ଗଣ୍ଠଲାହିଟା କାର୍ଯ୍ୟକ୍ରମ ହୁଏ ଏବଂ ସେ ଯାଆନ୍ତି ମାତା ପାର୍ବତୀ ଯାଆନ୍ତି ନୂତନ ପିତାମାତାଙ୍କର ଗୃହକୁ ଏବଂ ଏ କାର୍ଯ୍ୟକ୍ରମ ସରିଲା ପରେ ରାତିରେ ବିବାହ ଉତ୍ସବ ହୁଏ ଏବଂ ବରକନ୍ୟାଙ୍କର ଆଗମନ ହୁଏ। ତା ପରଦିନ ବାବା ସଦାଶିବ ମାତା ପାର୍ବତୀଙ୍କ ସହିତ ବିଶାଳ ଜନଗହଳିରେ ସ୍ୱମନ୍ଦିରକୁ ବାହୁଡ଼ି ଆସନ୍ତି। ଶୀତଳଷଷ୍ଠୀ ଏ ହେଉଛି ତାର ପରମ୍ପରା, ସାରା ସହର ଲୋକ ଗହଳିରେ ପୂର୍ଣ୍ଣ। ବର୍ତ୍ତମାନ ଶୀତଳଷଷ୍ଠୀ ଯାତ୍ରା ଗୋଟେ ବ୍ୟାପକ ରୂପ ଧାରଣ କଲାଣି। ଆଜି ସମ୍ବଲପୁର ଜିଲ୍ଲାରେ କେବଳ ସମ୍ବଲପୁର ସହରରେ 20ରୁ ଅଧିକ ଶିବାଳୟରେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ହେଉଛି ଏବଂ ପ୍ରତ୍ୟେକ ଯାତ୍ରା କମିଟି ନିଜ ନିଜ ଯାତ୍ରାକୁ କେମିତି ସଫଳତାର ସହିତ ସମାପନ କରିବେ, ସେମାନେ ଗଳଧର୍ମ ହୋଇ ଦୀର୍ଘ ଗୋଟିଏ ମାସ ପର୍ଯ୍ୟନ୍ତ ପରିଶ୍ରମ କରି ଏ ଯାତ୍ରାକୁ ସଫଳତା କେମିତି କରିବେ ସେ ଦିଗରେ ସେମାନେ ଯତ୍ନବାନ ହୁଅନ୍ତି। ମୁଁ ଦେଖିବାକୁ ପାଉଛି ବର୍ତ୍ତମାନ ଯେଉଁ ଉଦ୍ୟୋକ୍ତାମାନେ ଅଛନ୍ତି ସେମାନେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାକୁ ଆହୁରି ସୁଦୂର ପ୍ରସାରୀ କରିବା ପାଇଁ କେମିତି ପ୍ରୟାସ କରୁଛନ୍ତି, ସେ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ମନୋଜ କୁମାର ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: जगत पितरो वंदे पार्वती परमेश्वर भगवान शंकर ओ माँ पार्वती शुभ परिणय जो उत्सव धीरे धीरे लोक मानकर समागम बढ़िबारे लागिलाणी एवं आज जो पवित्र परिणय परवर्ती जो सहर परिक्रमार जो मधुर सुंदर मुहूर्त शीतलषष्ठी पर्व समस्त को आउ थे अनेक अनेक शुभेच्छा ଓ ଶୁଭକାମନା। ଶିବ ବିବାହ ସରିଯାଇଛି ଏବଂ କନ୍ୟା ଏବଂ ଶିବ ପାର୍ବତୀ ଉଭୟେ ଆଜି ସହର ପରିକ୍ରମା କରିବେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଶଙ୍କର ଓ ମା ପାର୍ବତୀଙ୍କ ଶୁଭ ପରିଣୟ ଜ୍ୟେଷ୍ଠ ଶୁକ୍ଲପକ୍ଷ ପଞ୍ଚମୀ ଦିନ ଆରଣ୍ୟକ ପଞ୍ଚମୀ ବୋଲି ଯାହାକୁ ଶାସ୍ତ୍ରୀୟ ଭାଷାରେ କୁହାଯାଏ ସେହିଦିନ ପ୍ରଦୋଷ ସମୟରେ ଅନୁଷ୍ଠିତ ହୁଏ ଏବଂ ପରବର୍ତ୍ତୀ ଦିନ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଯାହା ଆଜି ଦିବସରେ ବରବଧୂ ଭାବରେ ସମସ୍ତ ନରନାରୀଙ୍କୁ କୃପା ଦୃଷ୍ଟିରେ ସିକ୍ତ କରିବା ପାଇଁ ଶିବ ପାର୍ବତୀ ସହର ପରିକ୍ରମା କରନ୍ତି। ଭଗବାନ ଶିବ ଓ ମା ପାର୍ବତୀଙ୍କ ଶୁଭ ପରିଣୟରେ ଯେଉଁ ବ୍ୟାପକ ଆୟୋଜନ, ଏ ବ୍ୟାପକ ଆୟୋଜନରେ ଆଜି ସାରା ସହର ସତୃଷ୍ଣ ନୟନରେ କେମିତି ଦର୍ଶନ କରିବ, କେମିତି ଦେଖିବେ ସେମାନେ ତାଙ୍କର ମାଙ୍କୁ ଏବଂ ଭଗବାନ ଶଙ୍କରଙ୍କୁ ଦେଖିବେ, ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଦର୍ଶନ କରିବେ ସେଇ ଆଖିରେ ଅନେଇ ରହିଛନ୍ତି। ଏବଂ ଏଇ ତିଥିଟିର ନାଁ କାହିଁକି ଶୀତଳଷଷ୍ଠୀ ହେଲା ସେ ବିଷୟରେ ଶାସ୍ତ୍ରୀୟ ଭାଷାରେ ଗୋଟେ ସାମାନ୍ୟ ଅନୁଶୀଳନ ମୁଁ କରୁଛି। ଧର୍ମେନ କୃତ ମିଳନମ୍ ହି ଶୀତଳମ୍, ବୋଧେନ ଭକ୍ତ୍ୟା ମିଳନମ୍ ହି ଶୀତଳମ୍। ଧର୍ମେନ କୃତ ମିଳନମ୍ ହି ଶୀତଳମ୍, ବୋଧେନ ଭକ୍ତ୍ୟା ମିଳନମ୍ ହି ଶୀତଳମ୍। କ୍ଷେତ୍ରେନ ବୃଷ୍ଟ ମିଳନମ୍ ହି ଶୀତଳମ୍, ଶିବେନ ଶକ୍ତ୍ୟା ମିଳନମ୍ ହି ଶୀତଳମ୍। କ୍ଷେତ୍ରେନ ବୃଷ୍ଟ ମିଳନମ୍ ହି ଶୀତଳମ୍, ଶିବେନ ଶକ୍ତ୍ୟା ମିଳନମ୍ ହି ଶୀତଳମ୍। ଯେତେବେଳେ ଯାଏ ଧର୍ମ ସହିତ କ୍ରିୟା ବା କର୍ମର ମିଳନ ହୁଏ ସେତେବେଳେ ତାହା ହୋଇଯାଏ ଶୀତଳ। ବୋଧ କହିଲେ ଜ୍ଞାନ, ଜ୍ଞାନ ଓ ଭକ୍ତିର ମିଳନ। ଏଇ ଯେତେବେଳେ ବୋଧ ଏବଂ ଜ୍ଞାନର ମିଳନ ଘଟେ, ଜ୍ଞାନ ଓ ଭକ୍ତିର ମିଳନ ଘଟେ ସେତେବେଳେ ତାହା ଫଳପ୍ରସୂ ହୁଏ। ଶ୍ରଦ୍ଧାବାନ ଲଭତେ ଜ୍ଞାନ, ଜ୍ଞାନ ନଥାଇ ଭକ୍ତିର ସ୍ଥିତି ନଥାଏ। ଶ୍ରଦ୍ଧା ରତିରେ ଭକ୍ତିରେ ଅନୁକ୍ରମୀ ଶ୍ରତି ବୋଲି ଗୋଟେ ଶ୍ଳୋକ ଅଛି। ପ୍ରଥମେ ଶ୍ରଦ୍ଧା, ତାପରେ ଜ୍ଞାନ, ତାପରେ ରତି ଭକ୍ତି। ପ୍ରଥମେ ଶ୍ରଦ୍ଧା, ଯେଉଁଠାରେ ଆମେ କ୍ଷେତ୍ରରେ ଶସ୍ୟ ଉତ୍ପାଦନ ପାଇଁ କୃଷି କରିବା, ଏ ଗ୍ରୀଷ୍ମ ପରେ ଆଷାଢ଼ ଆସିବ, ରଜ ସଂକ୍ରାନ୍ତି ପରେ ପରେ ଆଷାଢ଼ ଆସି ସମଗ୍ର ଧରିତ୍ରୀକୁ ଉଷ୍ମତା ପ୍ରଦାନ କରେ, ଶାନ୍ତ କରିଦିଏ। ଶିବଙ୍କ ସହିତ ଶକ୍ତିଙ୍କର ମିଳନ, ମହାଭାରତ ଅନୁଶାସନ ପର୍ବର ଗୋଟିଏ ଶ୍ଳୋକକୁ ମନେ ପକାଇ ଦେଉଛି। ତୀର୍ଥଯାତ୍ରା ଉପସର୍ଗରେ ଗୋଟିଏ ଶ୍ଳୋକ, ଅଗ୍ନିଜ୍ୱାଳ ମହାଜ୍ୱାଳ ଅତି ଦୁମ୍ର ହୁତ ହବି। ଶିବଙ୍କର ଗୋଟିଏ ନାମ ହେଉଛି ମହାଜ୍ୱାଳ।

0: ଶିବଙ୍କର ଗୋଟେ ବଡ଼ ନାମ ହଉଛି ମହାଜ୍ୱାଳ, ଦୁର୍ଗା ସହସ୍ର ନାମରେ ମା ପାର୍ବତୀଙ୍କର ନାମ ହଉଛି ଶୀତଳା, ଶଶିମଣ୍ଡଳ ମଧ୍ୟସ୍ଥା ଶୀତଳାମ୍ବୁ ନିବାସିନୀ, ଅର୍ଥାତ୍ ମହାଜ୍ୱାଳଙ୍କ ସହିତ ଶୀତଳାଙ୍କର ମିଳନ। ଭଗବାନ ଶଙ୍କର ଜ୍ୱାଳାଙ୍କୁ ସାତ କରିବା ପାଇଁ, ଭଗବାନ ଶଙ୍କର ମା ପାର୍ବତୀଙ୍କ ମିଳନକୁ ଏ ଜଗତର ପ୍ରଶାନ୍ତିକାରକ, ମଙ୍ଗଳକାରକ, ଶାନ୍ତିକାରକ, ଶୀତଳ ଷଷ୍ଠୀ ପ୍ରଶାନ୍ତି ବିଧାନ ବିଧାନ ନିମନ୍ତେ ଚାରିଟି ମୁଖ୍ୟ କାର୍ଯ୍ୟକୁ ନିର୍ବାହ କରୁଥିବା ଆମେ ଜାଣୁ। ଧର୍ମ ସହିତ କ୍ରିୟାର ସାଂସାରିକ ଶୀତଳତା, ବୋଧ ସହିତ ଭକ୍ତିର ସାଂସାରିକ ଶୀତଳତା, କ୍ଷେତ୍ର ସହିତ ବୃଷ୍ଟିର ବ୍ୟବହାରିକ ଶୀତଳତା, ଶିବଙ୍କ ସହିତ ଶକ୍ତିର ପରମାର୍ଥିକ ଶୀତଳତା, ଆଉ ଦୁଇଟି ଶୀତଳତା ବି ଭକ୍ତମାନଙ୍କୁ ମିଳିଥାଏ, କୃପାରୂପକ ଶୀତଳତା ଓ କରୁଣାରୂପକ ଶୀତଳତା। ଏହି କେନ୍ଦ୍ର ଦିବ୍ୟ ଅନୁଭୂତି ପାଇବା ଆମ ସମସ୍ତଙ୍କର ଧ୍ୟେୟ ହେଉ। ନମୋ ଶିବାଭ୍ୟାମ ନମୋ ଯୌବନାଭ୍ୟାମ ପରାଶ୍ୱର ଲିଙ୍ଗିତ ନମ ବିଗ୍ରହାଭ୍ୟାମ ନାଗେନ୍ଦ୍ର କନ୍ୟା ବୃଷକେତିନାଭ୍ୟାମ ନମୋ ନମ ଶଙ୍କର ପାର୍ବତୀଭ୍ୟାମ। ମୁଁ ପରବର୍ତ୍ତୀ ଉଦ୍ଘୋଷଣା ପାଇଁ ଡକ୍ଟର ସୁଜିତ ଭୂଷଣଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
1: ଶିବଙ୍କର ଯେତେବେଳେ ଆମେ ଆଲୋଚନା କରୁ, ଶିବଙ୍କର ଆରାଧନା ଉପରେ ଯାହାଙ୍କର ସବୁଥିରୁ ବେଶୀ ଭାଷ୍ୟ ଅଛି, ବେଶୀ ଟୀକା ଅଛି, ଏବଂ ଯିଏ ଶିବଙ୍କୁ ଗୋଟେ ଲୋକାଚାରରେ ତାଙ୍କୁ ଏବଂ ଆଧ୍ୟାତ୍ମିକତା ଭାରତ ତାଙ୍କର ବୋଧେ ପରିଚୟ ଦେଇଥିଲେ, ସେ ହେଲେ ଆଦି ଶଙ୍କରାଚାର୍ଯ୍ୟ। ଆଦି ଶଙ୍କରାଚାର୍ଯ୍ୟଙ୍କର ବେଦ ସ୍ରୋତରେ ଲେଖା ଅଛି, ଶିବ ହେଉଛନ୍ତି ପଶୁନାମ ପତି ପାପନାଶମ ପରେଶମ, ସେ ସମଗ୍ର ପାପର ନାଶକାରକ, ସମଗ୍ର ପଶୁ ଜଗତର ସେ ହେଲେ ସ୍ୱୟଂ ନାଥ ଏବଂ ସେ ହେଲେ ପରେଶମ। ତେଣୁ ଶିବଙ୍କ କଥାଟା ଆଲୋଚନା କଲେ ଆଜି ଯେତେବେଳେ ଆମେ ଶୀତଳ ଷଷ୍ଠୀଟା ଦେଖୁଛୁ, ଏହି ସମଗ୍ର କଥାଟା ନେଇ ମାନବ ସମାଜ ତାଙ୍କୁ ଅନେଇ ରଖିଛି, ଅନେଇ ବସିଛି, ଯେ ସେତେବେଳେ ସେ ଯୁଗଳ ମୂର୍ତ୍ତି ହେଇକରି ସମ୍ବଲପୁର ରାଜରାସ୍ତାରେ ଆସିବେ ଏବଂ ମଣିଷ ତାଙ୍କର ଦର୍ଶନ କରିବ ଏବଂ ଦର୍ଶନ ହେଇକି ତାର ସମଗ୍ର ପାପ ସେ ଖଣ୍ଡନ କରିବ, ଏବଂ ପାପ ଯେତେବେଳେ ଖଣ୍ଡନ ହେବ ଶିବ ତାକୁ ଆଶୀର୍ବାଦ ପ୍ରାପ୍ତ କରିବେ ଏବଂ ଯୁଗଳ ମୂର୍ତ୍ତି ତାଙ୍କୁ ସମଗ୍ର ଜୀବନରେ ଗୋଟେ ନୈତିକତାର ଜୀବନ ପାଇଁ ଆଶୀର୍ବାଦ ପ୍ରଦାନ କରିବେ। ଆମ ସାମ୍ନାରେ ଏବେ ଯେ ସମଗ୍ର ମାନବ ସମାଜ ଯେ ଉତ୍କଣ୍ଠିତ ହୋଇ ବସିଥିଲା, ଏବେ ଆନନ୍ଦରେ ଉଲ୍ଲସିତ ହେଉଛି, ନୃତ୍ୟ ଏବଂ ସଙ୍ଗୀତରେ ମଧ୍ୟ ବିଭୋର ହେବାକୁ ଆରମ୍ଭ ହେବାକୁ ଯାଉଛି। ଆପଣମାନେ କିଛି ଶ୍ରବଣ କରିପାରୁଥିବେ, ଆମ ସାମ୍ନାରେ କିଛି ନୃତ୍ୟ ଏବଂ ସଙ୍ଗୀତର ଆୟୋଜନ ମଧ୍ୟ ଚାଲିଛି, ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୀତଳ ଷଷ୍ଠୀରେ ଯେ ଆଧ୍ୟାତ୍ମିକତା ଧାର୍ମିକତା ମଧ୍ୟରେ ଲୋକ ସଂସ୍କୃତିର ଯେଉଁ ସମନ୍ୱୟଟି ଏଥିରେ ଆଲୋଚନା ଚାଲିଥିବ। ଆପଣମାନେ ଦେଖିପାରୁଥିବେ, ଶୁଣିପାରୁଥିବେ, ଗୋଟେ ଶ୍ରବଣ କରିପାରୁଥିବେ, ଅନୁଭବ କରିପାରୁଥିବେ, ଏ ଅଞ୍ଚଳର ଗୋଟେ ଯେଉଁ ଅନୁଭବ, ଏ ଅଞ୍ଚଳର ଯେଉଁ ଆବେଗ, ଏ ଅଞ୍ଚଳର ଯେଉଁ ଉତ୍ସୁକତା, ଏ ଅଞ୍ଚଳର ଯେଉଁ ଖୁସି ଏବଂ ଆନନ୍ଦର ସମନ୍ୱୟ, ଏହି ସମସ୍ତକୁ ନେଇକରି ଆଗାମୀ ଯେଉଁ ଭାଷ୍ୟ ଅଛି, ଆଗାମୀ ଯେଉଁ ଧାରା ବିବରଣୀ ଅଛି, ଆମେ କିଛି ସମୟ ପରେ ବିଜ୍ଞାପନ ପରେ ତାକୁ ଆପଣ ପ୍ରତ୍ୟକ୍ଷ ଭାବରେ ପୁନଶ୍ଚ ଶୁଣିପାରିବେ।
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
3: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
3: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
3: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
4: ବଜାର ଛକରୁ କହୁଛି ଡକ୍ଟର ଦ୍ୱାରିକାନାଥ ନାୟକ।

0: କିଛି ସମୟ ପୂର୍ବରୁ ଗୋଲବଜାର ଛକଟା ଲୋକମାନଙ୍କର ଉପସ୍ଥିତି କମ୍ ଥିଲା, ଏବେ ଦେଖିବାକୁ ପାଉଛି ପ୍ରାୟ ଜନାକୀର୍ଣ୍ଣ ହୋଇଗଲାଣି, ଲୋକାରଣ୍ୟ ହୋଇଗଲାଣି, ଆଉ କଳାକାରମାନେ ଧୀରେ ଧୀରେ ରଥାରୂଢ଼ ହୋଇଗଲେଣି, ରେକର୍ଡ ବାଜିବାକୁ ବସିଲାଣି, ଆଉ କିଛି ମୁହୂର୍ତ୍ତ ଭିତରେ ନୃତ୍ୟ ଗୀତ ସବୁ ଆରମ୍ଭ ହୋଇଯିବ, ଯାହାକୁ ଦେଖିବା ପାଇଁ, ଯାହାକୁ ଶୁଣିବା ପାଇଁ ଏ ଆଖାପାଖି ପାଖାପାଖି ଅଞ୍ଚଳର ବିଭିନ୍ନ ଗ୍ରାମାନ୍ତରରୁ ଲୋକମାନେ ଭକ୍ତମାନେ ଆସି ରୂଢ଼ ହୋଇଗଲେଣି, ଯାହା ଏକ ବର୍ଷ ପାଇଁ ତାଙ୍କୁ ଅପେକ୍ଷା କରିବା ପାଇଁ ପଡ଼ିଥିଲା। ଆମେ ଲକ୍ଷ୍ୟ କରିଛୁ ଯେତେବେଳେ ନନ୍ଦପଡ଼ାର ବାଲୁକେଶ୍ୱର ବାବା ଏବଂ ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କର ଏଭଳିଆ ପୃଥିବୀ ପ୍ରଦକ୍ଷିଣ ଶୋଭାଯାତ୍ରା ଆୟୋଜିତ ହେଉଥିଲା, ସେତେବେଳେ ବାଇ ନାଚ ଅଣାଯାଉଥିଲା ରାୟପୁରରୁ କଲିକତାରୁ, ବାଇମାନଙ୍କର ପ୍ରଭୁତ୍ୱ ରହୁଥିଲା, ବିଭିନ୍ନ ରଥମାନଙ୍କୁ ବାଇମାନେ ନାଚ କରୁଥିଲେ ଏବଂ ତାକୁ ଦେଖିବା ପାଇଁ ଯୁବକମାନଙ୍କ ଉତ୍ତ୍ୟକ୍ତ ଅବସ୍ଥାରେ ରୁଣ୍ଡ ହେଉଥିଲେ। ଏଇ ମୋଦିପଡ଼ାର ଜାଗେଶ୍ୱର ବାବା ଯେତେବେଳେ 1974 ତାଙ୍କର ଯାତ୍ରା ଆରମ୍ଭ ହୋଇଗଲା, ତାପରେ ଦେଖିବାକୁ ମିଳିଲା ଆଉ ବାଇମାନେ ଆସିଲେ ନାହିଁ, କିଛି ପ୍ରତିରୋଧ କରାହେଲା, କିଛି ବିରୋଧ କରାହେଲା, ଯେ ବାଇମାନଙ୍କ ଜାଗାରେ ରେକର୍ଡ ଡ୍ୟାନ୍ସର ନର୍ତ୍ତକୀମାନେ ଆସିଲେ, ବିଭିନ୍ନ ପ୍ରକାର ଯୌନ ଉଦ୍ଦୀପକ ପୋଷାକ ପିନ୍ଧି ସେମାନେ ରଥାରୂଢ଼ ହୋଇ ନୃତ୍ୟ କଲେ, ସେଥିରେ ମଧ୍ୟ ଯୁବକମାନେ ତଳେ ଥାଇ ମଧ୍ୟ ଉତ୍ତ୍ୟକ୍ତ ଭାବରେ ନୃତ୍ୟ କରିବାକୁ ଆରମ୍ଭ କଲେ। ଧୀରେ ଧୀରେ ଗୀତଷଷ୍ଠୀ ଯାତ୍ରା ସଂସ୍କାର ହେଲା, ଏଇ କିଛି 10-15 ବର୍ଷ ହେଲା ଏହା ନିଜ ଅଞ୍ଚଳର ଏବଂ ସମଗ୍ର ଭାରତବର୍ଷର ଲୋକ ସଂସ୍କୃତିର ପ୍ରାଧାନ୍ୟ ଦେଖିବାକୁ ମିଳୁଛି, ଲୋକନୃତ୍ୟର ପ୍ରାଧାନ୍ୟ ଦେଖିବାକୁ ମିଳୁଛି, ଏହା ସତ କଥା। ଏବେ ବି ଆମେ ପ୍ରଥମ ଆରମ୍ଭରୁ ଯାତ୍ରାର ଆରମ୍ଭରେ ଯେଉଁ କିନ୍ତୁଟି ରଥ ଥାଏ ସେଥିରେ ଯେଉଁ ନର୍ତ୍ତକୀମାନେ ନୃତ୍ୟ କରୁଥାନ୍ତି, କିଛି ଯୌନ ଉଦ୍ଦୀପକ ମୁଦ୍ରା ସେମାନେ ଲୋକମାନଙ୍କୁ ଦେଖାଇଥାନ୍ତି, ଏବଂ ଶେଷରେ ଯାଇ ମହାପ୍ରଭୁଙ୍କର ମୁଖ୍ୟ ମେଢ଼ ଆମ ସାମ୍ନାକୁ ଆସିଯାଏ। ଏହାର କାରଣ ଯଦି ଆମେ ନିରୀକ୍ଷିବା ଖୋଜିବା, ଭାରତବର୍ଷର ବହୁତ ଗୁଡ଼ିଏ ମନ୍ଦିରର ବାହାରେ ଆପଣମାନେ ଦେଖିବେ ଯୌନ ଉଦ୍ଦୀପକ ମୂର୍ତ୍ତି ଗୁଡ଼ିକୁ ଆପଣ ଲକ୍ଷ୍ୟ କରିବେ, ତାର ମୋହରେ ନ ଆସି ଯେଉଁ ଭକ୍ତ ଗର୍ଭଗୃହକୁ ଯାଏ ସେ ହିଁ ଈଶ୍ୱରଙ୍କୁ ଆତ୍ମାରେ ଅନୁଭବ କରେ, କେବଳ ଆଖିରେ ଦେଖେ ନାହିଁ, ଆତ୍ମାରେ ମଧ୍ୟ ତାଙ୍କ ସ୍ୱରୂପ ଲେଖି ହୋଇଯାଏ। ଠିକ୍ ସେହିପରି ଏ ଶୀତଳଷଷ୍ଠୀ ଯାତ୍ରାର କିଛି ରଥ ଗଲାପରେ, କିଛି ନୃତ୍ୟ ଗଲାପରେ, ଡାଲଖାଇ ରସରକେଲି ଆଦି କିନ୍ନରମାନଙ୍କ ନୃତ୍ୟ ହେଉ, ହାଇଦ୍ରାବାଦ କଲିକତା ଆଡ଼ୁ ଆସିଥିବା ନର୍ତ୍ତକୀମାନଙ୍କର ରେକର୍ଡ ଡ୍ୟାନ୍ସ ହେଉ, ବା କଟକ ଅଞ୍ଚଳରୁ ଆସିଥିବା ଅର୍କେଷ୍ଟ୍ରା ହେଉ, ଏଇସବୁ ପାର ହୋଇଗଲା ପରେ ଘଣ୍ଟ ବାଜିବ, ଶଙ୍ଖ ବାଜିବ, ମୃଦଙ୍ଗ ବାଜିବ, ଏବଂ ସର୍ବଶେଷରେ ନବ୍ୟ ବିବାହିତ ଶିବ ପାର୍ବତୀଙ୍କର ସୁନ୍ଦର ମୂର୍ତ୍ତି ସବୁ ବିରାଟ ମେଢ଼ ଆକାରରେ ଦେଖାଯିବ। ଏ ନୃତ୍ୟ ଦେଖି ଦେଖି ଯେଉଁ ଭକ୍ତମାନେ ଆସୁଥିବେ ସେମାନେ ଭୁଲିଯିବେ ଯେ ଆମେ ଯୌନ ଉଦ୍ଦୀପକ ନୃତ୍ୟ ଦେଖି ଆସିଛୁ। ସେ ଘଣ୍ଟ ମାଡ଼ରେ, ଶଙ୍ଖ ନାଦରେ, ମୃଦଙ୍ଗ ବାଜଣାରେ, ସମ୍ପର୍ଦ୍ଧା ନୃତ୍ୟ ଦେଖି ତାଙ୍କ ଅନ୍ତର ଭିତରଟା ସ୍ୱଚ୍ଛ ହୋଇଯିବ, ଏବଂ ଶିବ ପାର୍ବତୀଙ୍କର ନବ୍ୟ ବିବାହିତ ରୂପ ଦେଖି ନତମସ୍ତକ ହୋଇଯିବ। ଏହା ହିଁ ହେଉଛି ତାର କାରଣ। ଏହା ସମାଜର ସଂସ୍କାର ଉପରେ ନିର୍ଭର କରେ, ଯେଉଁମାନେ ଆୟୋଜନ କରୁଛନ୍ତି ତାଙ୍କର ସଂସ୍କାର ଉପରେ ନିର୍ଭର କରେ ଯେ ଯାତ୍ରାକୁ କେତେ ସ୍ୱଚ୍ଛ, କେତେ ପବିତ୍ର କରିବା, ଭକ୍ତମାନଙ୍କର ହୃଦୟକୁ କେମିତି ଆକର୍ଷଣ କରିବା, ଏଇଟା ସେମାନଙ୍କ ଦାୟିତ୍ୱ। ମୁଁ ଲକ୍ଷ୍ୟ କରୁଛି ଝାଡ଼ୁଆପଡ଼ାର ସ୍ୱେଚ୍ଛାସେବୀମାନେ ନର୍ତ୍ତକୀମାନଙ୍କୁ ଆଣି ରଥାରୂଢ଼ କରିସାରିଲେଣି, ଆମ ଆଖି ଆଗରେ କିଛି ରଥରେ ନୃତ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ନିଜେ ସ୍ୱୟଂ ଶିବତ ନଟରାଜ ସେ ନୃତ୍ୟ ଏବଂ ନାଟକର ସ୍ରଷ୍ଟା, ତାଙ୍କ ବାହାଘରରେ ପୃଥିବୀ ପ୍ରଦକ୍ଷିଣ ଶୋଭାଯାତ୍ରାରେ ନୃତ୍ୟ ଗୀତ ନ ହେବ ତ ଆଉ କାହା ବାହାଘରରେ ହେବ, ତା ହିଁ ଲକ୍ଷ୍ୟ କରିବାକୁ ପଡ଼ୁଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସି ପହଞ୍ଚି ଛୁଆ ପୁତା ଧରି ସେମାନେ ଆସିଗଲେଣି। ଛୁଆମାନେ କହୁଛନ୍ତି କିଏ ମୋତେ ଚକ୍ରିଟିଏ କିଣିଦିଅ, କିଏ କହୁଛି ମୋତେ ବେଲୁନ୍ଟିଏ କିଣିଦିଅ ବାପା, କିଏ କଦଳୀଟିଏ କିଣିଦିଅ, ମୋତେ ବମ୍ବେକା ଲଡ଼ୁ କିଣିଦିଅ। ଏଇଭଳି କୋଳାହଳ ଭିତରେ ଯାତ୍ରା ଏପର୍ଯ୍ୟନ୍ତ ଆଗକୁ ବଢ଼ି ନାହିଁ, ନୃତ୍ୟ ଗୀତ କିନ୍ତୁ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ମୋର ବନ୍ଧୁ ଡକ୍ଟର ଶ୍ୟାମ ଭୋଇଙ୍କୁ ଅର୍ପଣ କରୁଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ।

0: ଲୋକମାନଙ୍କୁ ଏଭଳି ଭାବରେ ମତୁଆଲା କରିଦିଏ ଯେ ବାପାଟିଏ ତାର କାନ୍ଧରେ ଛୋଟ ଛୁଆକୁ ଧରେ, ଛୁଆକୁ ମଧ୍ୟ ସେଇଭଳି ଭାବରେ ନଚାଏ। ଏ ଯେଉଁ ସମସ୍ତଙ୍କୁ ନୃତ୍ୟମୟ କରିଦେବାର ପରିବେଶ ମନେ ପକାଇ ଦେଉଛି। ଶିବ ସ୍ୱୟଂ ନୃତ୍ୟର ଦେବତା, ଶ୍ରେଷ୍ଠ ନଟ ନଟରାଜ, ତାଙ୍କ ବିବାହ ଯାତ୍ରାରେ ନୃତ୍ୟ ଦଳ ସମବେତ ନହେବେ ବା କିପରି? କୁହାଯାଏ ତାଣ୍ଡବ ନୃତ୍ୟରୁ ଜଗତର ସୃଷ୍ଟି। ସେ ସମଗ୍ର ସୃଷ୍ଟିକୁ ଧାରଣ କରନ୍ତି ତାଣ୍ଡବ ନୃତ୍ୟ ମଧ୍ୟରେ। ତାଙ୍କ ନଟରାଜ ପ୍ରତିମା କହେ, ଉପର ଡାହାଣ ହସ୍ତରେ ଧରନ୍ତି ଡମ୍ବରୁ, ଯାହାର ଶବ୍ଦରୁ ସୃଷ୍ଟିର ପ୍ରାରମ୍ଭ। ଯିଏ ଏଇଭଳି ଭାବରେ ପୃଥିବୀକୁ ନୃତ୍ୟମୟ କରିପାରନ୍ତି, ଯିଏ ଏଇଭଳି ଭାବରେ ପୃଥିବୀକୁ ଲାସ୍ୟମୟ କରିପାରନ୍ତି, ଯିଏ ଏଇଭଳି ଭାବରେ ପୃଥିବୀକୁ ଆନନ୍ଦମୟ କରିପାରନ୍ତି, ସେଇ ଦେବଦେବ ମହାଦେବଙ୍କ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରାରେ ରଥ ଉପରେ ନୃତ୍ୟ କରୁଥିବା ନର୍ତ୍ତକୀଟିଏ, ପଥରେ ନୃତ୍ୟ କରୁଥିବା ଲୋକ କଳାକାରଟିଏ, ଏମାନଙ୍କ ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ଯେ ନୃତ୍ୟାନନ୍ଦ ପରିବେଷଣ କରା ନଯିବ ତାହା ଆମେ କହିବା କିପରି? ଏଇଟା ହିଁ ଆମେ ଦେଖୁଛୁ। ଏ ନୃତ୍ୟକୁ ଦେଖିବା ପାଇଁ ସ୍ୱୟଂ ପବନ ଦେବତା ଏବଂ ମେଘ ଦେବତା ସେମାନେ ବି ଆକାଶରେ ପହଞ୍ଚିଗଲେଣି। ଆଜି ସକାଳୁ କାର୍ଯ୍ୟକ୍ରମ ଆରମ୍ଭ କଲା ବେଳକୁ ଆମେ ଡରୁଥିଲୁ କେବଳ ସୂର୍ଯ୍ୟ ଦେବତା ଷଷ୍ଠୀ ଯାତ୍ରା ଦେଖିବେ କି, କିନ୍ତୁ ଏବେ ମେଘ ଦେବତା ମଧ୍ୟ ଆମ ସହିତ ସାମିଲ ହୋଇଗଲେଣି। ଏ ଷଷ୍ଠୀ ଯାତ୍ରାରେ କଳାକାରମାନଙ୍କୁ ଦେଖିବା ପାଇଁ ସେ ବି ଆସିକି ମୁହଁ ଦେଖାଇଲେଣି। ମେଘ ଯେପରି ମୁହଁ ଦେଖାଇଲେଣି, ପବନ ଦେବତା ମଧ୍ୟ ସାଥି ଦେଲେଣି। ସେ ବି କହିଲେ ମୁଁ ବି ସମ୍ବଲପୁର ଆସିବି, ଷଷ୍ଠୀ ଯାତ୍ରା ଦେଖିବି। ସୂର୍ଯ୍ୟ ଦେବତା, ମେଘ ଦେବତା, ପବନ ଦେବତା, ସବୁ ଦେବତାମାନେ ବର୍ତ୍ତମାନ ସମ୍ବଲପୁରରେ ଆସି ଷଷ୍ଠୀ ଯାତ୍ରା ଦେଖିଲା ବେଳେ ଆମକୁ ଲାଗୁଛି ଏ ମାଟି ଏବେ ଆନନ୍ଦମୟ ପ୍ରବାହରେ ପରିବାହିତ ହେଉଛି। ଯେଉଁ ଯାତ୍ରା ସଂସ୍କୃତିର କଥା କହେ, ଯେଉଁ ଯାତ୍ରା ପରମ୍ପରାର କଥା କହେ, ଯେଉଁ ଯାତ୍ରା ଇତିହାସର କଥା କହେ, ଯେଉଁ ଯାତ୍ରା ଅସ୍ମିତାର କଥା କହେ, ସେଇ ଯାତ୍ରା ଯେ ଏଇଭଳି ମଧୁମୟ ନ ହେବ, ଆନନ୍ଦମୟ ନ ହେବ, ପ୍ରାଣମୟ ନ ହେବ, ପ୍ରାଚୁର୍ଯ୍ୟମୟ ନ ହେବ, ଆମେ କହିବା କିପରି? ଏଇଭଳି ଯାତ୍ରାର କଥା ଆମେ ଆପଣମାନଙ୍କୁ ଆଉ ଏକ ବୁଦ୍ଧରୁ, ପୀର ବାବା ଛକ ବୁଦ୍ଧରୁ, ଯେଉଁଠି ବରାଡ଼ ବାଲୁଙ୍କେଶ୍ୱର ମହାଦେବ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣି କରୁଛନ୍ତି, ସେଇ କଥା କହିବା ପାଇଁ ଆମେ ବର୍ତ୍ତମାନ ଆପଣମାନଙ୍କୁ ନେଇଯାଉଛୁ ପୀର ବାବା ଛକ ବୁଥ ନମ୍ବର 1କୁ। ପରବର୍ତ୍ତୀ ଧାରା ବିବରଣୀ ଶୁଣିପାରିବେ ଏଇ ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ। ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍। ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରୁ ପୃଥିବୀ କ୍ରମକ୍ରମେ ଉତ୍ତରୋତ୍ତର ଶୀତଳତା ପ୍ରାପ୍ତ ହୁଏ ବୋଲି ଭାରତୀୟ ଜ୍ୟୋତିତତ୍ତ୍ୱବିତ୍ମାନେ ମତ ଦିଅନ୍ତି। କାରଣ ସୂର୍ଯ୍ୟଙ୍କର ଗତିକ୍ରମରେ ଦୁଇଟି ଗତି ସ୍ଥିର କରାଯାଇଛି। ମହାବିଷୁବ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଦକ୍ଷିଣରୁ ଉତ୍ତରାୟଣକୁ ଅଗ୍ରସର ହେଉଥିବା ବେଳେ ଜଳ ବିଷୁବ ସଂକ୍ରାନ୍ତି ଠାରୁ ସେ ଉତ୍ତରରୁ ଦକ୍ଷିଣାୟନକୁ ଗତି କରନ୍ତି। ସୂର୍ଯ୍ୟଙ୍କର ଗତିକ୍ରମରେ ଆକାଶରେ ମେଘ ସୃଷ୍ଟି ହୁଏ। ସୂର୍ଯ୍ୟ ରଶ୍ମି ଦ୍ୱାରା ଶୋଷିତ ହୋଇ ଆକାଶରେ ଭାସୁଥିବା ଜଳକଣା ବା ମେଘ ଶୀତଳତାର ସ୍ପର୍ଶ ପାଇ ଘନୀଭୂତ ହୁଏ। ଘନୀଭୂତ ଜଳକଣାର ସମନ୍ୱୟରେ ବର୍ଷା ହୁଏ। ଏହି ବର୍ଷା ରୂପକ ରେତକୁ ଧାରଣ କରି ମାତା ଗର୍ଭଧାରଣ କରେ ଓ ସୃଷ୍ଟିକାରିଣୀ ହୁଏ। ତହିଁରୁ ପ୍ରକୃତି, ଶସ୍ୟ ଓ ଜୀବ ଆଦି ଜାତ ହୁଅନ୍ତି। ସୃଷ୍ଟି ପାଇଁ ମିଳନର ଆବଶ୍ୟକ ହେଉଥିବାରୁ ମିଳନ ପାଇଁ ବିଶ୍ୱ ପିତା ଓ ବିଶ୍ୱ ମାତାଙ୍କର ବିବାହ କର୍ମର ମଧ୍ୟ ଆବଶ୍ୟକ ପଡ଼ିଥାଏ। ଆକାଶ ଓ ପୃଥିବୀର ମିଳନ କେବଳ ବର୍ଷା ଋତୁରେ ହିଁ ଏକ ସବୁଜ ପ୍ରାକୃତିକ ପରିବେଶ।

0: ମାତ୍ର ସୃଷ୍ଟି ପାଇଁ ଏହି ମେଳନ ହିଁ ଆଧାର ରୂପେ ଗୃହୀତ ହୋଇଥାଏ। ଶିବଶକ୍ତିଙ୍କ ମେଳନ ଭିତରେ ସମସ୍ତ ଜୀବଜଗତର ସୃଷ୍ଟି ସଙ୍ଗେ ସଙ୍ଗେ ସମସ୍ତ ପ୍ରାକୃତିକ ପରିବେଶର ସୃଷ୍ଟି ସମ୍ଭବ ହୁଏ ବୋଲି ବିଜ୍ଞାନସମ୍ମତ ଭାବେ ବହୁ ପ୍ରାଚୀନ କାଳରୁ କଳ୍ପନା କରାଯାଇଛି। ଶିବ ପାର୍ବତୀଙ୍କର ମେଳନ ପ୍ରକୃତି ଓ ପୁରୁଷର ମେଳନ, ଭୌତିକ ତତ୍ତ୍ୱ ସମୂହ ଓ ଆତ୍ମସତ୍ତାର ମେଳନ, ଅନ୍ତରିକ୍ଷ ଓ ଧରତ୍ରୀର ମେଳନ ତଥା ସର୍ବୋପରି ମନୁଷ୍ୟର ବାହ୍ୟ ଜଗତ ସହ ଅନ୍ତର୍ଜଗତର ମେଳନର ସ୍ମାରକୀ ରୂପେ ଗୃହୀତ ହୋଇଥିବାରୁ ସମଗ୍ର ବିଶ୍ୱ ଭବନରେ ଏକାତ୍ମ ଭାବ ସୃଷ୍ଟି କରିବାର ଏହି ପର୍ବଟି ପାଳିତ ହୁଏ ବୋଲି ଶୈବାଗମରେ ବିଶ୍ୱାସ କରାଯାଏ। ପଶ୍ଚିମ ଓଡ଼ିଶାର ଶିବ ବିବାହ ଅନୁଷ୍ଠାନର ପୃଷ୍ଠଭୂମିରେ ସାମାଜିକ, ଅର୍ଥନୈତିକ, କୃଷିଭିତ୍ତିକ, ଧର୍ମତାତ୍ତ୍ୱିକ, ଯୌଗିକ ଓ ଜନମଙ୍ଗଳ ତତ୍ତ୍ୱ ପର୍ଯ୍ୟବେସିତ ଶୀତଳଷଷ୍ଠୀ ଯାତ୍ରା ଉତ୍ସବର ବିଶ୍ୱ ଏକାତ୍ମବୋଧର ଗଭୀର ଦର୍ଶନ ନିହିତ ଥିବାର ଲକ୍ଷ୍ୟ କରାଯାଏ। ସମାଜରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମିତ୍ତ ବିଭିନ୍ନ ଶ୍ରେଣୀର ଲୋକଙ୍କ ମଧ୍ୟରେ ଏକତା, ସମନ୍ୱୟ ଓ ସଂହତିର ଆବଶ୍ୟକତାକୁ ସବୁ ଯୁଗରେ ଉପଲବ୍ଧି କରାଯାଇଅଛି। ସେଥିପାଇଁ ବିଭିନ୍ନ ଯୁଗରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକ ପରମ୍ପରାର ସୃଷ୍ଟି ହୋଇ ପ୍ରଚଳିତ ହୋଇଆସିଛି। ଏହି ଦୃଷ୍ଟିକୋଣରୁ ଶୀତଳଷଷ୍ଠୀ ପରମ୍ପରା ସୃଷ୍ଟି ପଛରେ ଏକ ସାର୍ବଜନୀନ ଆକାଂକ୍ଷା ନିହିତ, ସବୁ ଶ୍ରେଣୀର ଲୋକଙ୍କ ଧାର୍ମିକ ଅଭିଳାଷ ସହିତ ମନୋରଞ୍ଜନକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ପାଳିତ ହେଉଥିବା ଶୀତଳଷଷ୍ଠୀ ପର୍ବ ଏହି ସାର୍ବଜନୀନ ଆକାଂକ୍ଷାର ପୂର୍ତ୍ତି ପାଇଁ ଏକ ନିରୁପମ ତଥା ଯଥାର୍ଥ ପଦକ୍ଷେପ। ବନ୍ଦେ ଦେବ ମୁମାପତି ସୁରଗୁରୁମ୍, ବନ୍ଦେ ଜଗତ କାରଣମ୍, ବନ୍ଦେ ପର୍ଣ୍ଣଗଭୂଷଣ ମୃଗଧରମ୍, ବନ୍ଦେ ପଶୁନାମ ପତିମ୍, ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନିନୟନମ୍, ବନ୍ଦେ ମୁକୁନ୍ଦ ପ୍ରିୟମ୍, ବନ୍ଦେ ଭକ୍ତ ଜନାଶ୍ରୟମ୍ ଚ ବରଦମ୍, ବନ୍ଦେ ଶିବଶଙ୍କରମ୍, ବନ୍ଦେ ଶିବଶଙ୍କରମ୍। ଏହି ତତ୍ତ୍ୱକୁ ନେଇ ଶୀତଳଷଷ୍ଠୀ ଯାତ୍ରାର ପରିକଳ୍ପନା କରାଯାଇଛି। ଏବେ ଆମେ ସମ୍ମୁଖରେ ଦେଖିବାକୁ ପାଉଛୁ ବିଭିନ୍ନ ସାଂସ୍କୃତିକ ଦଳ, ସେମାନେ ପ୍ରସ୍ତୁତ ହେଉଛନ୍ତି ତାଙ୍କର କାର୍ଯ୍ୟକ୍ରମ ପରିବେଷଣ କରିବା ପାଇଁ, ଏବଂ ଶହ ଶହ ସଂଖ୍ୟାରେ କଳସ ନୃତ୍ୟ ପରିବେଷଣ କରିବା ପାଇଁ ଛତିଶଗଡ଼ରୁ ଆସିଥିବା କଳାକାରମାନେ ସେମାନେ ପ୍ରସ୍ତୁତ ହୋଇ ରହିଛନ୍ତି। ଘୁମରା ଦଳ ପ୍ରସ୍ତୁତ ହୋଇ ରହିଛନ୍ତି। ଆମ ସମ୍ମୁଖରେ ଅର୍କେଷ୍ଟ୍ରା ଦଳ ଅର୍କେଷ୍ଟ୍ରା ପରିବେଷଣ କରିବା ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି, ଏବଂ ଆମ ସମ୍ମୁଖରେ ମାଇକ୍ରୋଫୋନ୍ର ଏ ଶବ୍ଦ ଗୋଟିଏ ଗୁରୁଗମ୍ଭୀର ଶବ୍ଦ ରାଜରାସ୍ତାକୁ ମୁଖରିତ କରିଦେଉଛି। ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ମନୋଜ କୁମାର ପଣ୍ଡାଙ୍କୁ ମୁଁ ମାଇକ୍ ପ୍ରଦାନ କରୁଛି।
1: ଧୀରେ ଧୀରେ ଗହଳି ବଢ଼ିବାରେ ଲାଗିଛି। ଆମ ସମ୍ମୁଖରେ ବର୍ତ୍ତମାନ ଧୀରେ ଧୀରେ ଲୋକଙ୍କର ସମାଗମ ଆହୁରି ବେଶୀ ବେଶୀ ସଂଖ୍ୟାରେ ବଢ଼ିବାରେ ଲାଗିଲାଣି, ଏବଂ ଯେଉଁ ନୃତ୍ୟ ଗୀତ ଏବଂ ପ୍ରଜ୍ଞାପନ ମେଢ଼ମାନଙ୍କର ଯେଉଁ ଆସର କ୍ରମଶଃ ଆରମ୍ଭ ହେବା ଆମେ ପ୍ରତ୍ୟକ୍ଷ କରୁଛୁ। ବିଭିନ୍ନ ଗାଁରୁ, ବିଭିନ୍ନ ଅଞ୍ଚଳରୁ ଲୋକମାନଙ୍କର ଯେଉଁ ସମାଗମ ଆମେ ଦେଖିବାକୁ ପାଉଛୁ, ଆଜି ସମ୍ବଲପୁର ସତେ ଯେମିତି ସେଇ ଯେଉଁ ଆମର ଯେଉଁ ଶୀତଳଷଷ୍ଠୀ ବିଗତ ଚାରି ବର୍ଷ ପୂର୍ବରୁ ବା ଶିବ ପାର୍ବତୀଙ୍କର ଯେଉଁ ବିବାହର ଯେଉଁ ଆମର ଯେଉଁ ଉଦ୍ଦେଶ୍ୟକୁ ସମାହିତ କରିବା ପାଇଁ ଆଜି ଲୋକମାନଙ୍କ ଭିତରେ ଯେଉଁ ସତୃଷ୍ଣ ନୟନରେ ଲୋକମାନେ ଅନେଇ ରହିଛନ୍ତି, କେତେବେଳେ ସେମାନେ ଦର୍ଶନ କରିବେ ମାତା ପାର୍ବତୀ ଏବଂ ଶିବଙ୍କର ସେ ଯେଉଁ ନବଯୌବନ ରୂପକୁ, ସେ ଯେଉଁ ବିବାହ ପରବର୍ତ୍ତୀ ଯେଉଁ ଯୁଗଳ ମୂର୍ତ୍ତିକୁ ସେଇ ଆଖିରେ ଅନେଇ ରହିଛନ୍ତି ସକଳ ଦର୍ଶକ, ସକଳ ଆସିଥିବା ଦର୍ଶନାର୍ଥୀମାନେ। ଶୀତଳଷଷ୍ଠୀ ତପ୍ତ ଧରିତ୍ରୀକୁ ଶୀତଳ କରିବା ଆଜି ଏ ମହାର୍କ ପର୍ବର ଯେଉଁ ମୁଖ୍ୟ ଉଦ୍ଦେଶ୍ୟ, ସେ ଉଦ୍ଦେଶ୍ୟ ଚରିତାର୍ଥ ହେବ। ଆମ ସାମ୍ନାରେ ଗୋଟେ ରଥ ଉପରେ ଗୋଟେ କୁନି ପୁଅଟେ ନୃତ୍ୟ କରୁଛି, ଆଉ ଜଣଙ୍କ ସହିତ କୁନି ଛୋଟ ଛୁଆଟେ ନୃତ୍ୟ କରୁଛି, ଏବଂ ତାକୁ ବହୁତ ଆଗ୍ରହରେ ଦେଖୁଛନ୍ତି ଦର୍ଶକମାନେ। କେମିତି ଗୋଟେ ବସି ଆସିଛି ସେ ମଞ୍ଚ ଉପରକୁ, ତାର ଯେଉଁ ଆଗ୍ରହକୁ ଆମେ ଦେଖୁଛୁ ଯେ କେତେ ସୁନ୍ଦର ସେ ମଞ୍ଚ ଉପରେ ହାତ ଗୋଡ଼ ଛାଡ଼ି ଛାଡ଼ିକିରି ସୁନ୍ଦର ସମସ୍ତଙ୍କର ନଜର ଅଛି। ଆମ ସାମ୍ନାରେ ଅଳ୍ପ ଦୂରରେ ସମସ୍ତ ଦର୍ଶନାର୍ଥୀମାନଙ୍କ ଉଦ୍ଦେଶ୍ୟରେ ଖାଦ୍ୟପେୟର ଗୋଟେ ବଡ଼ ଷ୍ଟଲ୍ ଲାଗିଛି, ଏବଂ ଯେଉଁ ଷ୍ଟଲ୍ରେ ବିଭିନ୍ନ ଦର୍ଶନାର୍ଥୀମାନେ ସେମାନେ ଲାଇନ୍ ଲାଗିକିରି ସୁନ୍ଦର ଧାଡ଼ିରେ ସେମାନେ ଖାଦ୍ୟପେୟ ସଂଗ୍ରହ କରୁଛନ୍ତି। ଆମେ ଦେଖୁଛୁ କ୍ରମଶଃ ଲୋକମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି, ଏବଂ ଏବେ

0: କନ୍ୟା କୁଆଣ, ଅର୍ଥାତ୍ ଯେଉଁ କନ୍ୟାର କାନ୍ତିଟି ତାଙ୍କର କୌଣସି ବିଭୂଷଣ ଦରକାର ନାହିଁ ତାଙ୍କୁ ସେଇ ହିସାବରେ ଅଣାଯାଉ ଏବଂ ପରବର୍ତ୍ତୀ ସମୟରେ ସେଇ କନ୍ୟାକୁ ସଜ୍ଜିତ କରି ବର ସମ୍ମୁଖରେ ପ୍ରସ୍ତୁତ କରାଯାଉ। ଆପଣମାନେ ସମସ୍ତେ ଦେଖିଛନ୍ତି ଶୀତଳ ଷଷ୍ଠୀରେ ଏଇ ଲୋକ ସଂସ୍କୃତିର ପରିଚୟ ମଧ୍ୟ ଦେଖିବାକୁ ମିଳେ। କନ୍ୟା ଘର, କନ୍ୟା ପିତା, କନ୍ୟା ମାତା ଏବଂ କନ୍ୟା ପରିବାରର ସମସ୍ତେ ସମ୍ପର୍କୀୟ ଏମାନେ ସମସ୍ତେ ଉତ୍କଣ୍ଠିତ ଉତ୍ସାହିତ ହୋଇ କନ୍ୟାଙ୍କୁ ଜଣେ ସାଧାରଣ କନ୍ୟା ଭାବରେ ମଧ୍ୟ ସୁସଜ୍ଜିତ କରିକିରି ତାଙ୍କର ବର ଯିଏ ହେଲେ ଶିବ ତାଙ୍କ ସାମ୍ନାରେ ପ୍ରସ୍ତୁତ କରନ୍ତି ଏବଂ ଲୋକନୀତି, ଲୋକ ରୀତି ଏବଂ ଲୋକ ଆଚାରରେ ବିବାହ ସମ୍ପନ୍ନ ହୁଏ ଏବଂ ସେଇଥିରେ ସମ୍ପନ୍ନ ହୋଇଯାଏ। ଗୋଟେ ଲୋକାଚାର ସଂସ୍କୃତିର ଗୋଟେ ମହାମିଳନ ହୁଏ ଆମ ଆଧ୍ୟାତ୍ମିକତା ସହିତ। ତେଣୁ ଏତେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୀତଳ ଷଷ୍ଠୀରେ ଯେ ଭଗବାନ ଯିଏ ନିଜ ଭକ୍ତଙ୍କ ପାଇଁ ନିଜକୁ ଧରାପୃଷ୍ଠରେ ଅବତରଣ କରନ୍ତି ଏବଂ ଲୋକ ସଂସ୍କୃତିରେ ମଧ୍ୟ ସେ ସମାଗମ ହୋଇଯାଆନ୍ତି, ଲୋକଙ୍କ ମଧ୍ୟରେ ସେ ଏକ ହୋଇଯାଆନ୍ତି ଏବଂ ଭକ୍ତ ଏବଂ ଭଗବାନଙ୍କର ଯେଉଁ ଅନନ୍ୟ ମିଳନଟା ତାର ପ୍ରତିଫଳନ ରହେ ଶୀତଳ ଷଷ୍ଠୀ ଯାତ୍ରାରେ। ଆଜି ଆମେ ଆମ ସାମ୍ନାରେ ଦେଖିପାରୁଛୁ ଯେ ଆମ ସାମ୍ନାରେ ଯେମିତି ଭିଡ଼ ବଢ଼ି ଚାଲିଛି, ଲୋକଙ୍କର ଭିତରେ ଉଲ୍ଲାସ ଖେଳି ବୁଲୁଛି ଏବଂ ଆନନ୍ଦର ଗୋଟେ ଲହରୀଟେ ମଧ୍ୟ ଖେଳିବା ଆମେ ଦେଖିପାରୁଛୁ, ଅନୁଭବ କରିପାରୁଛୁ। ଏବଂ ଆମ ସାମ୍ନାରେ କିଛି ବିକାଳୀ ମଧ୍ୟ ଅଛନ୍ତି, ଜଣେ ବିକାଳୀ ବିକୁଛନ୍ତି ତାଙ୍କର ବଂଶୀ ଏବଂ ସେ ମଧ୍ୟ ବିକୁଛନ୍ତି କିଛି ବେଲୁନ ଏବଂ ସମଗ୍ର ଯେଉଁ ପରିବେଶଟି ହେଇଛି ତାକୁ ଗୋଟେ ଆମ ଜୀବନ ଦର୍ଶନରେ ଗୋଟେ ସେଟା ପ୍ରତିଫଳନ କରୁଛି ଯେ ଜୀବନଟା ଗୋଟେ ବେଲୁନ ଭଳିଆ କିନ୍ତୁ ସେ ଜୀବନରେ ମଧ୍ୟ କିଛି ସଙ୍ଗୀତ ରହିବ, ବଂଶୀର ଧ୍ୱନ ରହିବ ଯାହାର ଆଶୀର୍ବାଦ ପ୍ରାପ୍ତ ହେବ ଶିବଙ୍କ ଦ୍ୱାରା, ମାତା ପାର୍ବତୀଙ୍କ ଦ୍ୱାରା। ତେଣୁ ମଣିଷକୁ ସେ ସମଗ୍ର ଭାବରେ ସଚେତନ କରିଦେଉଛି ଯେ ମଣିଷ ଜୀବନ କେବଳ କଣ୍ଟକିତ ନୁହେଁ, କେବଳ କଷ୍ଟର ଜୀବନ ନୁହେଁ, ମଣିଷ ଜୀବନରେ ମଧ୍ୟ ସଙ୍ଗୀତ ଅଛି, ମୂର୍ଚ୍ଛନା ଅଛି, ଯଦିଓ ମଣିଷ ଜୀବନ ପାଣି ଫୋଟକା ପଡ଼ି। ତେଣୁ ମଣିଷ ଜୀବନର ସାଧାରଣ ମଣିଷ ତାର ଜୀବନଯାତ୍ରା ସେ ଅୟମ ଆରମ୍ଭ କରିବ, ଜୀବନଯାତ୍ରାକୁ ସେ ବଜାୟ ରଖିବ, ଜୀବନଯାତ୍ରାରେ ସେ ସବୁବେଳେ ଅଗ୍ରଗତି ନେବ ଏବଂ ତାର ସବୁବେଳେ ପୃଷ୍ଠଭୂମିରେ ରହିବେ ବିଭୁ କୃପା, ତାର କର୍ମ ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ବିଭୁଙ୍କ ପ୍ରତି ସମର୍ପିତ ରହିବ ଏବଂ ଯେଉଁଟା ଆମ ଗୀତାରେ ମଧ୍ୟ କୁହାଯାଉଛି ଯେ ନିଷ୍କାମ କର୍ମ ସେ କରିବ। ତେଣୁ ଆଜି ଶୀତଳ ଷଷ୍ଠୀରେ ଆମେ କେବଳ ତତ୍ତ୍ୱ କଥା ହେଉନାହୁଁ, ତତ୍ତ୍ୱକୁ ନେଇ ଯେଉଁ ସଂସ୍କୃତିର ମହାମିଳନଟା ହେଇଛି ଏବଂ ଲୋକ ସଂସ୍କୃତି ଲୋକାଚାର ମଧ୍ୟ ମାଧ୍ୟମରେ ସବୁବେଳେ ମଣିଷ ସମାଜକୁ ସଚେତନ କରି ଦିଆଯାଉଛି ସେଇ ଅନ୍ୟାନ୍ୟ ସଂସ୍କୃତି ସେଇଟା ହେଲା ଶୀତଳ ଷଷ୍ଠୀ। ଏବେ ଆମ ସାମ୍ନାରେ କିଛି କଳାକାର ସେମାନେ ଚିତ୍ର ବିଚିତ୍ର ହୋଇ ଲୋକଙ୍କର ମନୋରଞ୍ଜନ ପାଇଁ ଆଗକୁ ବଢ଼ୁଛନ୍ତି, ଯେଉଁଟା ଓଡ଼ିଶାର ଗୋଟେ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି, ତାର ପ୍ରତିଫଳନ ଏଇଠି ଘଟିଛି। ଏବେ ପରବର୍ତ୍ତୀ ସମୟର ଯେଉଁ ଧାରା ବିବରଣୀ, ପ୍ରତ୍ୟକ୍ଷ ବ୍ୟବସ୍ଥା ଧାରା ବିବରଣୀ ଆପଣମାନେ ପୁନଶ୍ଚ ଶୁଣିପାରିବେ ଗୋଟେ ବିଜ୍ଞାପନ ପରେ।
1: ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍,
2: ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍।
3: ନୃତ୍ୟ ଗୀତରେ ଗଗନ ପବନ ମୁଖରିତ ହୋଇ ଉଠୁଛି ସମଗ୍ର ସମ୍ବଲପୁର ସହର। ଆଗ ଯେତେବେଳେ ନନ୍ଦପଡ଼ା ଏବଂ ଝାଡ଼ପଡ଼ା ଦୁଇଟି ପଡ଼ା ଶ୍ରୀ ଷଷ୍ଠୀ ଯାତ୍ରା ଆୟୋଜନ କରୁଥିଲେ, ସାନ ସଡ଼କ ଏବଂ ବଡ଼ ସଡ଼କ କୁଞ୍ଜଲପଡ଼ାକୁ ଧରି ଏଇ ଯେଉଁ ଗୋଟେ ରାଉଣ୍ଡ ପରିଧି ଏହାକୁ ପୃଥିବୀ ବୋଲି କଳନା କରାଯାଇ ଯାତ୍ରାକୁ ପୃଥିବୀ ପ୍ରଦକ୍ଷିଣ ବୋଲି କୁହାଯାଉଥିଲା। ଯେହେତୁ ଶିବ ପାର୍ବତୀଙ୍କ ବାହା ପରେ ସେମାନେ ପୃଥିବୀ ପ୍ରଦକ୍ଷିଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି, ଆଉ ସେଇ ସେତେବେଳେ ନର କିନ୍ନର ଦେବ ଦାନବ ପଶୁ ପକ୍ଷୀ କି ସମସ୍ତେ ତାଙ୍କ ସାଥିରେ ଯାଇଥିଲେ, କାରଣ ନଟରାଜ ନିଜେ ହେଉଛନ୍ତି ଶିବ।

0: ଜଣେ ନୃତ୍ୟପ୍ରିୟ ଲୋକ, ନୃତ୍ୟପ୍ରିୟ ସମସ୍ତ ଦେବଦେବୀମାନଙ୍କ ଭିତରେ ଶିବ ହିଁ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଅଟନ୍ତି। ସେ ହେଉଛନ୍ତି ନୃତ୍ୟର ଦେବତା ଏବଂ ଜଗତର ପ୍ରଥମ ଓ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଅଟନ୍ତି। ତେଣୁ ତାଙ୍କ ଶୋଭାଯାତ୍ରାରେ ନୃତ୍ୟ ନ ହେବ ବା କେମିତି, ତେଣୁ ତାକୁ ନଟରାଜ ନାମରେ ଅଭିହିତ କରାଯାଏ। ତାଙ୍କର ନୃତ୍ୟ ଛନ୍ଦରେ ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ଏବଂ ବିନାଶ, ଏ ଜଗତର ସମସ୍ତ ପ୍ରକ୍ରିୟା ତାଙ୍କର ଅଙ୍ଗ ସମ୍ଭୂତ ଅଟେ। ଏ ଜଗତର ସମସ୍ତ ଶବ୍ଦ ତଥା କଥା ସମୂହ ତାଙ୍କର ବଚନ, ଚନ୍ଦ୍ର ପରକାଦି ତାଙ୍କର ଭୂଷଣ ଏବଂ ସତ୍ୟଗୁଣ ତାଙ୍କର ଅନ୍ତର୍ନିହିତ ପ୍ରକୃତି ଅଟେ। ତାଙ୍କର ଇଚ୍ଛା ଶକ୍ତି ବିନା ସମସ୍ତ ପ୍ରକୃତି ଜଡ଼ ଓ ସ୍ଥିର। ତାଙ୍କ ଡମ୍ବରୁର ଅପୂର୍ବ ଧ୍ୱନିରେ ସମସ୍ତ ଜଗତ ଜାଗ୍ରତ ଏବଂ ନୃତ୍ୟ ଛନ୍ଦରେ ପରିଚାଳିତ। ଶିବ ବା ମହାଦେବ ସେ ସଦାସର୍ବଦା ନର୍ତ୍ତନ ପ୍ରିୟ। ଆମର ଗୋଟେ ଶାସ୍ତ୍ର ଅଛି ଯାହାକୁ କୁହାଯାଏ ଶିବ ପ୍ରଦୋଷ ସ୍ତୋତ୍ର, ସେଥିରେ ବର୍ଣ୍ଣିତ ଅଛି ଯେ ନଟରାଜ ଶିବ ପ୍ରତ୍ୟେକ କୈଳାସ ପର୍ବତରେ ସାନ୍ଧ୍ୟ ତାଣ୍ଡବ ପ୍ରଦର୍ଶନ କରନ୍ତି। ଏହି ସାନ୍ଧ୍ୟ ତାଣ୍ଡବ ସମ୍ପର୍କରେ ପୁରାଣ କହୁଛି ଯେ ତିନିପୁର ମାତାଙ୍କୁ ସୁବର୍ଣ୍ଣ ସିଂହାସନରେ ବସାଇ ବିଭିନ୍ନ ରତ୍ନରେ ବିଭୂଷିତ ହୋଇ ଷୋଳପାଣି କୈଳାସରେ ନୃତ୍ୟ କରନ୍ତି ଏବଂ ଦେବଦେବୀଗଣ ଚତୁଃପାର୍ଶ୍ୱରେ ଏକତ୍ରିତ ହୁଅନ୍ତି। ଗନ୍ଧର୍ବ, ଯକ୍ଷ, ପର୍ଣ୍ଣଗ, ସୁରଗ, ସିଦ୍ଧ, ସାଧ୍ୟ, ବିଦ୍ୟାଧର, ଅମର, ଅପ୍ସରା ଓ ତିନିପୁରରେ ଥିବା ପ୍ରାଣୀଗଣ ଏହି ପବିତ୍ର ନୃତ୍ୟ ଦେଖିବାକୁ ଏବଂ ପବିତ୍ର ସଙ୍ଗୀତ ଶୁଣିବାକୁ ସନ୍ଧ୍ୟାକାଳରେ ଏକତ୍ରିତ ହୋଇଥାନ୍ତି। ଶୈବ ଗ୍ରନ୍ଥମାନଙ୍କରେ ଏଭଳି ନୃତ୍ୟର ମଧ୍ୟ ଉଲ୍ଲେଖ ଆମେ ଦେଖିବାକୁ ପାଉ। ଓଡ଼ିଶାର ଜଗନ୍ନାଥ ମନ୍ଦିରର ଭୋଗମଣ୍ଡପରେ ଋଷଭ ଉପରେ ଷଡ଼ଭୁଜ ଶିବ ଏତାଦୃଶ ନୃତ୍ୟ କରୁଥିବାର ଦୁଇଟି ନୃତ୍ୟ ଲକ୍ଷ୍ୟ କରାଯାଏ। ତନ୍ମଧ୍ୟରୁ ଗୋଟିଏ ହେଉଛି ପୁରାପୁରି ନଗ୍ନ ମୂର୍ତ୍ତି। ଶିବଙ୍କର ନୃତ୍ୟକୁ ଆମେ କହୁଛୁ ସାନ୍ଦବ ବୋଲି। ଏହି ନୃତ୍ୟକୁ ଆମେ ସାତ ଭାଗରେ ବିଭକ୍ତ କରୁଛୁ, ଆନନ୍ଦ ତାଣ୍ଡବ, ସାନ୍ଧ୍ୟ ତାଣ୍ଡବ, କାଳିକା ତାଣ୍ଡବ, ତ୍ରିପୁରା ତାଣ୍ଡବ, ସଂହାର ତାଣ୍ଡବ, ଗୌରୀ ତାଣ୍ଡବ ଏବଂ ଉମା ତାଣ୍ଡବ। ଉମା ଓ ଗୌରୀଙ୍କ ସହିତ ଶିବ ଯେଉଁ ନୃତ୍ୟ କରିଥାନ୍ତି ତାହା ତାଙ୍କର ତାମସିକ ଭାବର ଦ୍ୟୋତକ ଅଟେ। ଶିବ ବୀରଭଦ୍ର ବା ନଟଭୈରବ ଭାବରେ ଶ୍ମଶାନରେ ରହି ନୃତ୍ୟ କରନ୍ତି। ତାହାକୁ ଅନୁସରଣ କରି ସମ୍ବଲପୁରରେ ଆୟୋଜିତ ହେଉଥିବା ଏହି ବିରାଟ ଶୀତଳ ଷଷ୍ଠୀ ଯାତ୍ରାରେ ସମଗ୍ର ଭାରତ ବର୍ଷରୁ ନିର୍ବାଚିତ କରି ନୃତ୍ୟ ଦଳମାନଙ୍କୁ ଆମନ୍ତ୍ରିତ କରାଯାଏ, ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଏ। ମୁଁ ଦେଖିବାକୁ ପାଉଛି ସମଗ୍ର ଗୋଲବଜାର ଅଞ୍ଚଳଟି ଜନାରଣ୍ୟ ହୋଇଗଲାଣି, ଠିଆ ହେବା ପାଇଁ ମଧ୍ୟ ଆଉ ଜାଗା ନାହିଁ। ରଥ ଗୁଡ଼ିକ ଧୀରେ ଧୀରେ ଆରମ୍ଭ କଲେଣି ଗଡ଼ିବାର, ଗୋଟାଏ ପରେ ଗୋଟାଏ ରଥ ଯେଉଁଥିରେ ନର୍ତ୍ତକୀମାନେ ନୃତ୍ୟ କରୁଛନ୍ତି ରେକର୍ଡ ନୃତ୍ୟର ତାଳେ ତାଳେ, ସେମାନେ ଧୀରେ ଧୀରେ ଧୀରେ ଧୀରେ ଆମ ସମ୍ମୁଖରୁ ଅତିକ୍ରାନ୍ତ ହେଉଛନ୍ତି। ତାଙ୍କ ପଛପଟରେ ଆଉ ଗୋଟେ ମୂର୍ତ୍ତି ଆସୁଛି। ପରବର୍ତ୍ତୀ ତାହାର ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଡକ୍ଟର ଶ୍ୟାମ ଭୋଇଙ୍କୁ ମାଇକ୍ରୋଫୋନ୍ ଦେଉଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଯେ କିଭଳି ଭାବରେ ବର୍ତ୍ତମାନ ଗୋଲବଜାର ଛକରେ ଭକ୍ତମାନଙ୍କର ଗହଳି ବଢ଼ିବାରେ ଲାଗିଛି ଏବଂ ଧୀରେ ଧୀରେ ଧୀରେ ଧୀରେ ରଥମାନେ ଆଗକୁ ଆଗକୁ ଅତିକ୍ରମ କରୁଛନ୍ତି, ବଢ଼ୁଛନ୍ତି। ଲୋକମାନଙ୍କ ଭିତରେ ଥିବା ଭକ୍ତମାନଙ୍କର ଭିତରେ ଥିବା ଉତ୍ସାହ ଉଦ୍ଦୀପନାକୁ ବେଶ ଲକ୍ଷ୍ୟ କରି ହେଉଛି। କେମିତି ସେ ପରମ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି, ସେ ପାବନ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଯେ କେତେବେଳେ ଭଗବାନ ଶଙ୍କର ଏବଂ ଦେବୀ ପାର୍ବତୀଙ୍କର ଯୁଗଳ ଦର୍ଶନ ସେମାନେ କରିବେ। ଗୋଟେ ବଡ଼ କଥା ହେଉଛି ସବୁଠାରୁ ଯେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ତାଙ୍କର ଯୁଗଳ ମୂର୍ତ୍ତି ଦର୍ଶନ ଦେବା ପାଇଁ ସେମାନେ ଭକ୍ତ ସମୁଦାୟଙ୍କ ଗହଣକୁ ଆଗେଇ ଆସୁଛନ୍ତି ଏବଂ ବର୍ତ୍ତମାନ ଆମେ ଦେଖିପାରୁଛୁ ଆମ ସମ୍ମୁଖରେ କଳାକାରମାନେ ସୁନ୍ଦର ବାଘ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ପାଞ୍ଚ ଜଣ କଳାକାର ବାଘ ମୁଖା ପରିଧାନ କରି ଦେହରେ ଚିତା ପ୍ରଲେପିତ ହୋଇଛନ୍ତି ଏବଂ ସେମାନେ ବାଘର ଯେଉଁ ପଟା ପଟା ଦାଗ ଥାଏ ତାଙ୍କର ଦେହରେ ସେମିତିଆ ଦାଗ ସେମାନେ ଲଗେଇଛନ୍ତି ଏବଂ ସୁନ୍ଦର ଭାବରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିକି ସେମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି। ସେମାନେ ଜଣେ ଢୋଲକ ବଜାଉଛନ୍ତି, ଆଉ ଜଣେ ତାସା ବଜାଉଛନ୍ତି।

0: ଅଛୁଁ, କେଉଁ ପଦବୀରେ ଅଛୁଁ, କେଉଁ ଗାଁରେ ଆସିଛୁଁ, କେଉଁ ଭାଷାରେ କଥା ହେଉଛୁଁ, କେଉଁ ପୋଷାକ ପିନ୍ଧୁଛୁଁ, ସେମାନଙ୍କର କୌଣସି ପରିଚୟ ନାହିଁ। ଏକମାତ୍ର ପରିଚୟ ଆଜି ଆମେ ଦେବଦେବ ମହାଦେବଙ୍କ ମନ୍ଦିର ଲେଉଟାଣି ଯାତ୍ରା ଯାତ୍ରୀ। ଏଇ ଯାତ୍ରାରେ ଆମେ ନାଚିବୁ, ଆମେ ଆନନ୍ଦ ବାଣ୍ଟିବୁ, ଆମେ ବାଜା ବଜେଇବୁ, ଆମେ ମୁଦ୍ରା କରିବୁ, ଆମେ ମୁଖ ହଳେଇବୁ, ଆମର କର ହଲିବ, ଆମର ବାସ୍ତ ହଳିବ। ଏସବୁ ଦେଖେଇବା ଭିତରେ ସେମାନେ ମନେ ପକାଇ ଦେଉଛନ୍ତି ଏ ଯାତ୍ରାର ପ୍ରାଣ ପ୍ରବାହକୁ, ଏ ଯାତ୍ରାର ଆନନ୍ଦମୟତାକୁ। ଧନ୍ୟ ହଲ, ଧନ୍ୟ ହଲ ଆମାର ଜୀବନ ଜଗତରେ ଆନନ୍ଦେ ମାଝେ ଆମାର ନିମନ୍ତ୍ରଣ। ଏ ଆନନ୍ଦମୟତାର କଥା, ଯାତ୍ରାର କଥା, ସଂସ୍କୃତିର କଥା, ପ୍ରାଣ ପ୍ରବାହର କଥା ଆମେ ଆଗକୁ ଆପଣଙ୍କୁ ଆହୁରି କହିବୁ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କୁ ଆମେ ନେଇଯାଉଛୁ ପରବର୍ତ୍ତୀ ବୁଥକୁ, ଯେଉଁ ବୁଥରୁ ଆପଣମାନେ ଶୁଣିପାରିବେ ନନ୍ଦପଡ଼ା ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା। ଏଇ ବିଜ୍ଞାପନ ବିରତି ପରେ
1: ମହାନଦୀ କୋଲଫିଲ୍ଡ ଲିମିଟେଡ୍।
2: ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନହେବ ତଥା ପରିବେଶ ପ୍ରଦୂଷିତ ନହେବ, ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ। ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍। ସମ୍ବଲପୁରର ଜନଜୀବନର ଅଙ୍ଗ ପାଲଟିଛି ଶୀତଳଷଷ୍ଠୀ ଯାତ୍ରା। ସମୟ ଗଡ଼ିବା ସହ ଶୀତଳଷଷ୍ଠୀ ଏକ ବିଶ୍ୱପ୍ରସିଦ୍ଧ ଗଣଯାତ୍ରାର ରୂପ ନେଇଛି। ମହାଦେବଙ୍କ ବରଯାତ୍ରୀ ଏବଂ ତତ୍ପରବର୍ତ୍ତୀ ଶୋଭାଯାତ୍ରାରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶା, ପୁରୀ ତଥା ଛତିଶଗଡ଼ ଅଞ୍ଚଳର କଳାକାର ସ୍ୱତଃସ୍ଫୂର୍ତ୍ତ ଭାବେ ଭକ୍ତ ଏବଂ କଳାକାରମାନେ ଆସିଛନ୍ତି। କ୍ରମଶଃ ଏହି ଯାତ୍ରାର କଳିବର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଏହିଭଳି ଅନେକ ପୁରୁଣା ଯାତ୍ରା ଓ ପର୍ବପର୍ବାଣି ସମୟ ସ୍ରୋତରେ ବନ୍ଦ ହୋଇଗଲା ବେଳେ ସମାଜର ଚାହିଦା ଅନୁଯାୟୀ ନିଜକୁ ଢାଳି ପାରିଥିବାରୁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଏବେ ବଢ଼ି ବଢ଼ି ଚାଲିଛି। କେବଳ ସେତିକି ନୁହେଁ, 400 ବର୍ଷ ମଧ୍ୟରେ ଶୀତଳଷଷ୍ଠୀ ସମ୍ବଲପୁର ଜନଜୀବନ ଓ ଭାବଧାରାର ଅଭିନ୍ନ ଅଙ୍ଗ ହୋଇଯାଇଛି। ପ୍ରାଚୀନ କାଳରୁ ନନ୍ଦପଡ଼ା ଏବଂ ଝାଡ଼ୁଆପଡ଼ାର ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରେ ବିଂଶ ଶତାବ୍ଦୀରେ ମୁଦିପଡ଼ା ଏହା ଆରମ୍ଭ ହୋଇଥିଲା। ଚଳିତ ଶତାବ୍ଦୀରେ ବଡ଼ବଜାର, ଠାକୁରପଡ଼ା ସମେତ ଆହୁରି ଅନେକ ପଡ଼ାରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି। ବର୍ଷକ ଥରେ ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତିଙ୍କ ନବଯୌବନ ଦର୍ଶନ ପାଇଁ ସମ୍ବଲପୁରବାସୀ ଚାହିଁ ବସିଥାନ୍ତି। କେବଳ ସମ୍ବଲପୁର ନୁହେଁ, ସମଗ୍ର ଓଡ଼ିଶା, ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡର ଭକ୍ତମାନେ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଲୋକଙ୍କୁ ଭକ୍ତିଭାବରେ ଉଦ୍ବୁଦ୍ଧ କରିବା ବ୍ୟତୀତ କଳା ଓ ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶୀତଳଷଷ୍ଠୀ ଯାତ୍ରାର ଭୂମିକା ଅତୁଳନୀୟ। ପ୍ରତିବର୍ଷ ବିଭିନ୍ନ ପ୍ରକାର ଯାତ୍ରାରେ ଦେଶର କୋଣ ଅନୁକୋଣରୁ ହଜାର ହଜାର କଳାକାର ଏକତ୍ରିତ ହୁଅନ୍ତି। ସେମାନେ ମହାଦେବଙ୍କର ବରଯାତ୍ରୀ ଶୋଭାଯାତ୍ରାରେ ଗୋଟିଏ ରାତ୍ରି ନୃତ୍ୟ କରନ୍ତି, ଏହା ପରଦିନ ମୁଖ୍ୟ ଶୋଭାଯାତ୍ରାରେ ରାତି ତମାମ ଏବଂ ତା ପରଦିନ ସକାଳେ ଦିନ ତମାମ ନିଜ କଳାର ପ୍ରଦର୍ଶନ କରନ୍ତି। ଶୀତଳଷଷ୍ଠୀ ଯାତ୍ରା କଳାକାରମାନଙ୍କର ଏକ ମୁକ୍ତ ପ୍ରଦର୍ଶନୀ। ରାଜରାସ୍ତାରେ କଳାକାରମାନେ ସେମାନଙ୍କର ନୃତ୍ୟ କୌଶଳକୁ ପ୍ରଦର୍ଶନ କରନ୍ତି ଏବଂ ସମଗ୍ର ଭାରତବର୍ଷରୁ ଆସନ୍ତି ଲୋକନୃତ୍ୟ ଦଳ। ଆସାମରୁ ବିହୁ, ପଞ୍ଜାବରୁ ଭାଙ୍ଗଡ଼ା, କେଉଁଠୁ ଆସନ୍ତି ସିଦ୍ଧି ଧମାଲ ଏବଂ ଓଡ଼ିଶାର ଭିତରେ ଥିବା ଲୋକନୃତ୍ୟ ଦଳ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଆମ ବାପଟରେ ବର୍ତ୍ତମାନ ଯେଉଁ ଲୋକନୃତ୍ୟ ଦଳ ସେମାନେ ନୃତ୍ୟ ପରିବେଷଣ କରିବାରେ ଲାଗିଛନ୍ତି, ସେମାନେ ହେଉଛନ୍ତି କଳସ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଛତିଶଗଡ଼ରୁ ଆସିଥିବା କଳାକାରମାନେ। ତାଙ୍କ ଆଗରେ ରହିଛନ୍ତି କାନ୍ତାରା ନୃତ୍ୟ, ବିଚିତ୍ର ବେଶ ପୋଷାକରେ

0: ପରିଚିତ ଏବଂ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି। ସେମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ, କଳା ରଙ୍ଗ ବୋଲି ହେଇଛନ୍ତି ମୁହଁରେ, ସେମାନେ ମୁଖା ପିନ୍ଧିଛନ୍ତି ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି। କିଏ ବର୍ଷା ଧରିଛି, କିଏ ଟାଙ୍ଗିଆ ଧରିଛି ଏବଂ ଗୋଟିଏ ପଟରେ ସବଳ ନୃତ୍ୟ ଦଳ ସେମାନେ ତାଙ୍କର ନୃତ୍ୟ ପରିବେଷଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଧୀରେ ଧୀରେ ଧୀରେ ଧୀରେ ଯାତ୍ରା ଅଗ୍ରସର ହେବାକୁ ଯାଉଛି ଏବଂ କଳାକାରମାନେ ଯେଭଳି ଭାବରେ ଉତ୍ସାହିତ ହୋଇ ତାଙ୍କର କଳା ପ୍ରଦର୍ଶନ କରୁଛନ୍ତି, ଦର୍ଶକମାନେ ମଧ୍ୟ ସେମାନଙ୍କ ନୃତ୍ୟକୁ ଦେଖିବା ପାଇଁ ଏବଂ ଏ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ଏବଂ ଦେବଦମ୍ପତିଙ୍କୁ ଦର୍ଶନ କରି ମୁଖ୍ୟ ପ୍ରାପ୍ତି ହେବା ପାଇଁ ସମସ୍ତଙ୍କର ଅଭିଳାଷ। ଶ୍ରଦ୍ଧାଳୁ ଭକ୍ତମାନେ ସେହି ନବଯୌବନ ବେଶ ହୋଇଥିବା ଦେବଦେବ ମହାଦେବ ଏବଂ ଜଗତଜନନୀ ପାର୍ବତୀଙ୍କୁ ସାଙ୍ଗରେ ନେଇ ଯେତେବେଳେ ନଗର ପରିକ୍ରମା କରୁଛନ୍ତି, ଏ ଦୃଶ୍ୟ, ଅପୂର୍ବ ଦୃଶ୍ୟ, ଏ ମହନୀୟ ଦୃଶ୍ୟକୁ କଳାକାରମାନେ ଉପଭୋଗ କରିବା ପାଇଁ, ଭକ୍ତମାନେ ଉପଭୋଗ କରିବା ପାଇଁ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଆମ ସମ୍ମୁଖରେ ଦେଖୁଛୁ ଆମେ ଫେରିବାଲା ବୁଲାବିକାଳି, ସେମାନେ ନିଜ ନିଜ ବ୍ୟବସାୟରେ ବ୍ୟସ୍ତ ଏବଂ ଦର୍ଶକ ଶ୍ରଦ୍ଧାଳୁ ଭକ୍ତ ସେମାନେ ଛାଇର ଆଶ୍ରୟ ନେଇଛନ୍ତି ଶୀତଳଷଷ୍ଠୀ ଯାତ୍ରାକୁ ଉପଭୋଗ କରିବା ପାଇଁ ଏବଂ ଦେବଦମ୍ପତିକୁ ଦର୍ଶନ କରିବା ପାଇଁ। ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ମନୋଜ ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: 400 ବର୍ଷ ଆଗରୁ ଆରମ୍ଭ ହୋଇଥିବା ଏଇ ଯେଉଁ ଶୀତଳଷଷ୍ଠୀ ଯାତ୍ରା, ଆଜି ଠିକ 400 ବର୍ଷ ପରେ ବି ଆବାଳ ବୃଦ୍ଧ ବନିତା ଏବଂ ମୁଁ ତ ଦେଖୁଛି ମୋ ସାମ୍ନାରେ 80 ବର୍ଷରୁ ଉର୍ଦ୍ଧ ବୃଦ୍ଧ ବ୍ୟକ୍ତି ଏବଂ ଅତି କୁନି ଶିଶୁ, ମା କାଖରେ ଥିବା ଶିଶୁ, ସମସ୍ତଙ୍କର ଯେମିତି ଗୋଟେ ସତୃଷ୍ଣ ନୟନ, ଯେମିତି ଆଖି ଫେଡ଼ିକରି ସେମାନେ ଅପେକ୍ଷା କରିଛନ୍ତି କେତେବେଳେ ଶିବ ପାର୍ବତୀ ଆସିବେ ଏବଂ ତାଙ୍କର ଦର୍ଶନ କରିବେ। ବୁଲା ଯେଉଁ ବିକାଳିମାନେ ବିଭିନ୍ନ ଜାଗାରେ ସେମାନଙ୍କର ବେପାର ମଗ୍ନ ଅଛନ୍ତି, ବ୍ୟସ୍ତ ଅଛନ୍ତି ଏବଂ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଯେ ଶିବ ପାର୍ବତୀ ଆସିବେ ଏବଂ ସେ ନବଯୌବନ ଏବଂ ନବବରବଧୂ ସେମାନେ ଆସିବେ ଏବଂ ତାଙ୍କୁ ଦର୍ଶନ କରିବେ। ମୁଁ ଯେଉଁ କହୁଥିଲି 400 ବର୍ଷ ଆଗରୁ ଏଇ ଯେଉଁ ଆରମ୍ଭ ହୋଇଥିବା ଏ ଯାତ୍ରାରେ କେତେ କେତେ ବ୍ୟକ୍ତି, କେତେ କେତେ ମଣିଷ ଏଇ ଯାତ୍ରା ଦର୍ଶନ କରି ସେମାନଙ୍କର ଜୀବନରେ ପୁଣ୍ୟଫଳ ପାଇଛନ୍ତି। ଆଜି ପୁଣି ଏଇ ଯେଉଁ ଆଜି ପର୍ବରେ, ଏଇ ଯେଉଁ ଚଳିତ ପର୍ବରେ ଯେଉଁମାନେ ଦର୍ଶନ କରିବାର ଅପେକ୍ଷାରେ ସେମାନେ ବି ଥରେ ଅପେକ୍ଷା କରିଛନ୍ତି ଏଇଥିପାଇଁ ଯେ ସେମାନେ ଦର୍ଶନ କରିବେ ଏବଂ ସେମାନଙ୍କର ଜୀବନର ଚରମ ପ୍ରାପ୍ତି, ଚରମ ଫଳ ସେମାନେ ପ୍ରାପ୍ତି କରିବେ। ଆଜି ଶୀତଳଷଷ୍ଠୀ ଯାତ୍ରାର ଯେଉଁ ଆଭିମୁଖ୍ୟ, ସେ ସେମାନଙ୍କ ପ୍ରାଣକୁ ଶୀତଳତା ଦେବ, ସେମାନଙ୍କ ଭିତରେ ଯେଉଁ ଶିବ ପାର୍ବତୀଙ୍କର ଯେଉଁ ପ୍ରତି ଯେଉଁ ଆସ୍ଥା, ବିଶ୍ୱାସ, ଯେଉଁ ଭକ୍ତି, ସେ ଗୋଟେ ସାକାର ରୂପ ଧାରଣ କରିବ, ସେମାନେ ସାକାର ରୂପ ପାଇବେ। ଏବଂ ଆଜି ମୁଁ ଦେଖୁଛି ଯେ କେତେ କେତେ ଦର୍ଶନାର୍ଥୀ ଅପେକ୍ଷାରତ, କେବଳ ସମସ୍ତଙ୍କର ଅପେକ୍ଷା ଯେ କେତେବେଳେ ଆସିବେ। ଆମ ଆଗରୁ, ଟିକେ ଆଗରୁ ଆମ ସାମ୍ନାରେ ମୁଁ ଦେଖୁଥିଲି ଯେ କଳା ବେଶ, କଳା ରଙ୍ଗରେ ରଙ୍ଗିତ, କଳା ରଙ୍ଗରେ ସାରା ଦେହ ଏବଂ ସତୀ ଯେମିତି ମା କାଳୀଙ୍କ ରୂପ ନେଇଥିବା କେତେ ଜଣ ନାରୀ ବେଶଧାରୀ ଏବଂ ଶିବଙ୍କର ବେଶ ଧାରଣ କରିଥିବା କିଛି, ବା ଶିବଙ୍କର ଯେଉଁ ପାର୍ଶ୍ୱଚର ମାନେ ଥାଆନ୍ତି, ତାଙ୍କର ଯେଉଁ ଶିବଙ୍କୁ ଯେଉଁମାନେ ପାଶ୍ଚାତ୍ୟାପନ କରୁଥାନ୍ତି, ସେଇଭଳି କିଛି ଯେଉଁ ଆମେ ଦେଖିଛୁ ଯେଉଁ ଚିତ୍ରରେ, ସେଭଳି କିଛି ଦୃଶ୍ୟ ବ୍ୟକ୍ତିମାନେ ଆମ ସାମ୍ନାରେ ସେମାନେ ନୃତ୍ୟ କରିକରି ଆଗକୁ ଚାଲିଗଲେ ଏବଂ ଆମର ଆଉ ଗୋଟେ ଦଳ ଆମ ପଛରେ ସେମାନେ ପ୍ରସ୍ତୁତ ହେଇକିରି ଆସୁଛନ୍ତି। ସେମାନେ ଦେହରେ ନୀଳ ରଙ୍ଗ ବୋଳି ହେଇଛନ୍ତି ଏବଂ ନୀଳ ରଙ୍ଗ ବୋଳି ହେଇକିରି ସେମାନେ ଯେମିତି ସତେ ଯେମିତି ଗୋଟେ ଶବର ସେମାନେ ଅରଣ୍ୟରୁ ଆସିଛନ୍ତି। ସେମାନେ ସେମାନଙ୍କର ଅଣ୍ଟା ତଳେ ଗଛର ବକଳ, ସେମାନେ ଯେମିତି ଗଛର ବକଳକୁ, ଚିରା ହେଇଥିବା ବକଳକୁ ସେମାନେ ପରିଧାନ କରିଛନ୍ତି ଏବଂ ଦେହରେ ନୀଳବର୍ଣ୍ଣ, ତାଙ୍କର କେଶରେ ସେମାନେ ବିଭିନ୍ନ ପତ୍ରରେ ଶୋଭା ପାଉଥିବା ସେମାନେ ଦଳେ ସେମାନେ ଧୀରେ ଧୀରେ ସେମାନେ ଯାଇଛନ୍ତି ପଛକୁ, ସେମାନେ ଧୀରେ ଧୀରେ ଆଗକୁ ଆସୁଛନ୍ତି ଏବଂ ଶିବ ପାର୍ବତୀଙ୍କର ଏଇ ଯେଉଁ ତାଙ୍କର ଯେଉଁ ମୁଖ୍ୟ ଯେଉଁ ନବଯୌବନ ମୂର୍ତ୍ତି, ତାର ଆଗରେ ଏଇ ଯେଉଁ ବିରାଟ ଗୋଟେ ରୋଷଣୀ, ବିରାଟ ଗୋଟେ ଯେଉଁ ସାଜସଜ୍ଜାର, ଗୋଟେ ଶୋଭାଯାତ୍ରାର ଯେଉଁ ବାତାବରଣ ପ୍ରକୃତରେ ଦେଖିବାର କଥା। ଏବଂ କେତେ, ମୁଁ କହୁଥିଲି ଟିକେ ବୟସ୍କ, କେତେ ବୟସ୍କ ବ୍ୟକ୍ତି ଏବଂ କେତେ କୁନି ଶିଶୁ ଏବଂ ତାର ମଝିରେ ଯେଉଁ କେତେ କେତେ ଅପେକ୍ଷାରତ, ସବୁ ଅପେକ୍ଷାରତ ଯେ ସେମାନେ ଥରେ ଦର୍ଶନ କରିବେ ଏବଂ ଏ ଦର୍ଶନ କରି ନିଜର ପୁଣ୍ୟଫଳ ପ୍ରାପ୍ତ କରିବେ। ସେମାନଙ୍କର ଯେଉଁ ତାପିତ ଜୀବନ, ସେମାନଙ୍କର ଯେଉଁ ସାଂସାରିକ ଯେଉଁ ବନ୍ଧନର ଯାବତୀୟ ପୀଡ଼ା କ୍ଲେଶରୁ ସେମାନେ ନିଜକୁ ମୁକ୍ତି ପ୍ରଦାନ କରିବେ

0: ନିଜକୁ ବଞ୍ଚେଇବେ ଏବଂ ଥରେ ଦର୍ଶନ କରିବେ। 400 ବର୍ଷ ଆଗରୁ କେତେ ମଣିଷ ଦର୍ଶନ କରିଛନ୍ତି, ଆଜି ସାରା ଭାରତ ବର୍ଷରୁ ଲୋକମାନେ ଛୁଟି ଆସିଛନ୍ତି। ଯେମିତି କିଏ ନୃତ୍ୟ କରିବା ପାଇଁ ଆସିଛନ୍ତି, କିଏ ବିଭିନ୍ନ ଶୋଭାଯାତ୍ରାରେ ସାମିଲ କରିବା ପାଇଁ, ବିଭିନ୍ନ ନିଜ ନିଜକୁ ସମସ୍ତେ ଏଇ ଯେଉଁ ଗଣପର୍ବରେ, ଏଇ ଯେଉଁ ଗଣଯାତ୍ରାର ଯେଉଁ ବଡ଼ ତିହାର ବଡ଼ ପର୍ବରେ ସମସ୍ତେ ଯେମିତି ଗୋଟେ ଗୋଟେ ନିଜକୁ ସମସ୍ତେ ନିଜକୁ ଗୋଟେ ଗୋଟେ ସଖ୍ୟ ଦେବା ପାଇଁ ଯେ ସମସ୍ତେ ମିଶିବେ, ସମସ୍ତଙ୍କର କିଛି କିଛି ଯୋଗଦାନ ରହିବ ଶିବଙ୍କର ଏଇ ଯେଉଁ ବିବାହ ପରବର୍ତ୍ତୀ ଏଇ ଯେଉଁ ଯାତ୍ରାରେ, ଏବଂ ଏଇ ଉଦ୍ଦେଶ୍ୟରେ ସମସ୍ତେ ଛୁଟି ଆସିଛନ୍ତି ଏବଂ ସମସ୍ତଙ୍କର ସମସ୍ତେ କେବଳ ଅପେକ୍ଷାରେ ମୁଁ ପରବର୍ତ୍ତୀ ଧାରାବିବରଣୀ ଦେବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ସୁଜିତ ପୁସେଟଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
1: ଶୀତଳ ଷଷ୍ଠୀ ଯାତ୍ରାର ଅବସରରେ ଆଜି ସମ୍ବଲପୁର ସହର ସଜେଇ ହୋଇଛି। ସମ୍ବଲପୁର ସହରରେ ଗୋଟେ ଆନନ୍ଦର, ଗୋଟେ ଉଲ୍ଲାସର ଗୋଟେ ଲହରୀ ଖେଳି ବୁଳିବା ଆରମ୍ଭ କରିଛି, ଏବଂ ଲହରୀଟି ଧୀରେ ଧୀରେ ସମୟ ଯେମିତି ବିତୁଛି ସେଥିରେ ଆହୁରି ସେ ତୀବ୍ରତର ହେଉଛି। ମଣିଷଙ୍କ ମାନ ସମସ୍ତ ମଣିଷମାନଙ୍କ ମନରେ ଗୋଟେ ଅହେତୁକ ଉଲ୍ଲାସ ଉଦ୍ଦୀପନା ଯେ ଆଜି ହେଲା ଆମର ଯାତ୍ରା, ଏବଂ ଏ ଯାତ୍ରାଟି ହେଉଛି ଭଗବାନଙ୍କର ଯାତ୍ରା। ଭଗବାନଙ୍କ ଯାତ୍ରା ହେଉଛି ସେ ଭକ୍ତଙ୍କ ସହିତ ମିଶିବେ, ଏବଂ ଭକ୍ତମାନଙ୍କ ପାଇଁ ଯାତ୍ରାଟି ହେଉଛି ସେ ବିଭୁ କୃପା ଲାଭ କରିବ, ଏବଂ ସ୍ୱୟଂ ମାତା ପାର୍ବତୀ ଏବଂ ଶିବଙ୍କର ଯେଉଁ ଯୁଗଳ ମୂର୍ତ୍ତିର ସେ ଅନନ୍ୟ ଦୃଶ୍ୟକୁ ସେ ଚକ୍ଷୁରେ, ନିଜ ମାନବ ଚକ୍ଷୁରେ ଦେଖିପାରିବ। ତେଣୁ ଯାତ୍ରାଟି ଯେଉଁଟି ହେଉଛି ମଣିଷ ଜୀବନର ଯାତ୍ରା।

0: ପାହାଡ଼ ହେଇସାରିଛି। ତେଣୁ ଏଇ ରଙ୍ଗୀନ ଯାତ୍ରା ଏବଂ ପ୍ରଗାଢ଼ ହେଉଥିବା ରଙ୍ଗର ଯାତ୍ରା ଶୀତଳଷଷ୍ଠୀ ଯାତ୍ରାର ଯେଉଁ ଆଉ ଟିକେ ରଙ୍ଗ ବଳୁଛି ସେଇଟା ହେଲା ସମ୍ବଲପୁର ଅଞ୍ଚଳର ଗୋଟେ ଅନନ୍ୟ ଶିଳ୍ପ, ସେଇଟା ହେଲା ବାନ୍ଧ ଶିଳ୍ପ। ସେ ବାନ୍ଧ ଶିଳ୍ପରେ ବୁଣା ହେଇଥିବା ଶାଢ଼ୀ ପରିହିତା ବହୁତ ମହିଳା, ସେ ସମ୍ବଲପୁରୀ ବସ୍ତ୍ର ପରିହିତ ବହୁତ ମାନବ, ବହୁତ ମଣିଷ, ବହୁତ ଛୋଟ ଏବଂ ବଡ଼ ଲୋକ ସମସ୍ତେ ଆହୁରି ରଙ୍ଗୀନ ହେଇଯାଇଛନ୍ତି। ଏବଂ ସମ୍ବଲପୁର ସହର ଯେଉଁ ରଙ୍ଗଟା ସେଇଟା ସେ ସମ୍ବଲପୁର ଅଞ୍ଚଳର ଯେଉଁ ମୋହନୀୟ କଳା ସେଇଟା ହେଲା ବାନ୍ଧ କଳା, ସେଥିରେ ମଧ୍ୟ ସେମାନେ ରଙ୍ଗୀନ ହେଇସାରିଛନ୍ତି। ଆମ ସାମ୍ନାରେ ଏବେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବା ଏବଂ ସମ୍ବଲପୁର ବସ୍ତ୍ର ପରିଧାନ କରିଥିବା ବହୁତ ଦର୍ଶକ ସମସ୍ତେ ଏଇ ଯାତ୍ରାର ରଙ୍ଗକୁ ଆହୁରି ବଢ଼େଇଛନ୍ତି। ତେଣୁ ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ଦିଗଟା ହେଲା ଯେ ନିହାତି ଭାବରେ ଭଗବାନ ଶିବଙ୍କ ମାତା ପାର୍ବତୀ ସେମାନେ ସମସ୍ତ ଆକର୍ଷଣର କେନ୍ଦ୍ରବିନ୍ଦୁ, କିନ୍ତୁ ଭକ୍ତ ମଧ୍ୟ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେ ଯେଉଁ ଅନନ୍ୟ ପରମ୍ପରା ଯେ ଲୋକାଚାର ପରମ୍ପରା ଭିତରେ ଭକ୍ତ ଏବଂ ଭଗବାନଙ୍କର ମିଳନ ହେବ, ଏଥିରେ ଆନନ୍ଦ ଉଲ୍ଲାସ ସହିତ ଆଧ୍ୟାତ୍ମିକର ମହାମିଳନ ହେବ ଏବଂ ଭବ୍ୟ ଧାର୍ମିକତା ସହିତ ଯେଉଁ ଆମେ ଦେଖୁ ଦିବ୍ୟ ଆଧ୍ୟାତ୍ମିକତାର ମିଳନ ହେବ। ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକ ସଂସ୍କୃତିର ଏଇଟା ଗୋଟେ ମହାକୁମ୍ଭ, ଦେଶର ଅନୁକୋଣ ଅନୁକୋଣରୁ ଯେଉଁ କଳାକାର ଆସିଛନ୍ତି ସମ୍ବଲପୁର ମାଟିକୁ, ଏମାନେ ଏ ମାଟିକୁ ପ୍ରକମ୍ପିତ କରୁଛନ୍ତି, ତାଙ୍କର ଭାରତୀୟର ଯେଉଁ ସାଂସ୍କୃତିକ ବିବିଧତା ଅଛି ତାକୁ ମଧ୍ୟ ରେଖାଙ୍କିତ କରୁଛନ୍ତି ଏବଂ ଭାରତର ସାଂସ୍କୃତିକ ବିବିଧତାକୁ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ମହନୀୟ କରି ତୋଳି ରଖିଛି, ଅନନ୍ୟ ଭାବରେ ତାକୁ ଗଢ଼ି ଉଠିଛି। ତେଣୁ ଆମେ ଦେଖିପାରୁଛୁ ସମସ୍ତଙ୍କ ମନ ଭିତରେ ଗୋଟେ ଉତ୍କଣ୍ଠା ଯେ କେରଳରୁ ଆସିଥିବା ଯେଉଁ କଳାକାରମାନେ କିମ୍ବା ପଞ୍ଜାବରୁ ଆସିଥିବା କଳାକାର କିମ୍ବା ଆସାମରୁ ଆସିଥିବା କଳାକାରମାନେ ସେମାନେ ନିଜକୁ କେମିତି ସମ୍ବଲପୁର ମାଟିରେ, ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଳାକାରମାନଙ୍କ ମଧ୍ୟରେ ଯିଏ ସବୁଥିରୁ ଅଗ୍ରପୂଜ୍ୟ ସେ ହେଲେ ସ୍ୱୟଂ ମହାଦେବ, ସେ ନଟରାଜ ମାଧ୍ୟମରେ ସେ ପ୍ରତିଭାତ ହେଉଛନ୍ତି। ଆଜି ନଟରାଜଙ୍କର ବିବାହ ଉତ୍ସବ, ତ କଳାକାର କେମିତି ଘରେ ବସିପାରିବ, କଳାକାର ସ୍ୱତଃସ୍ଫୂର୍ତ୍ତ ଭାବରେ ସେ ନୃତ୍ୟରତ ହେବ, ଯିଏ ଗାୟକ ସେ ଗାଇବ, ଯିଏ ବାଦ୍ୟକାର ସେ ବାଦ୍ୟ ବଜେଇବ। ତେଣୁ ସମସ୍ତେ ତଲ୍ଲୀନ, ସମସ୍ତେ ଆଜି ଉଲ୍ଲସିତ ଯେ ସମସ୍ତଙ୍କର ଆରାଧ୍ୟ ଦେବତା ସ୍ୱୟଂ ମହାଦେବ ଯିଏ ନଟରାଜ, ସେ ଆଜି ସମଗ୍ର ମଣିଷ ସମାଜରେ ଆବିର୍ଭୂତ ହେବେ। ତ ସମସ୍ତେ ଉତ୍ସାହ ସହିତ, ତଲ୍ଲୀନତା ସହିତ, ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ କଳାକାର ନିଜକୁ ସମର୍ପିତ କରିବ, ତାର ଦେବ ନଟରାଜଙ୍କ ସମ୍ମୁଖରେ ସେ ନୃତ୍ୟ ପରିବେଷଣ କରିବ। ତାଠାରୁ ବଡ଼ ଆଶୀର୍ବାଦ କ'ଣ ହେଇପାରେ, ଯେତେବେଳେ କଳାକାର ନିଜର ଆରାଧ୍ୟ ଦେବତା, ନିଜର ପରମ୍ୟ ଦେବତାଙ୍କ ସାମ୍ନାରେ ସେ ନିଜର କଳା ପ୍ରଦର୍ଶନ କରିବ ଏବଂ ସେ କଳାକୁ ଦେଖିକରି ସାଧାରଣ ମଣିଷ ବିଭୋହିତ ହେବ, ବିଭୋର ହେବ, ମୋହିତ ହେବ। ତେଣୁ ଆମ ଜୀବନରେ ଦେଖାଯାଇଛି ଯେ ଆମ ଜୀବନରେ ଯେତେବେଳେ ଆମେ ଯାତ୍ରାଟା କରୁ, ଆମ ଜୀବନରେ ମଧ୍ୟ କଳା ଏବଂ ଯେଉଁ ସଂସ୍କୃତିର ମହାମିଳନଟା ଦେଖିବାକୁ ମିଳେ। ଆମ ଛୋଟ ବାହାଘରଟା ହଉ କିମ୍ବା ଜୀବନରେ ଆଉ କୌଣସି ପର୍ବପର୍ବାଣୀ ହଉ, ଆମେ ସମସ୍ତେ ଦେଖୁ ଲୋକସଙ୍ଗୀତ, ଲୋକ ସଂସ୍କୃତି ଏବଂ କଳାକାର ଜୀବନର ଆମେ ସମସ୍ତେ ବିଭୋର ହୋଇ ନାଚି ଉଠୁ, ଯେଉଁଟା ଶୀତଳଷଷ୍ଠୀ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ଆମେ ବରାତି ଯାଆନ୍ତି ଶିବ, ସେ ବରାତି ଜଳରେ ସମଗ୍ର କଳାକାରମାନେ ସମ୍ମିଳିତ ହୁଅନ୍ତି, ଆନନ୍ଦରେ ସେ ତଲ୍ଲୀନ ହୋଇ ନୃତ୍ୟ କରନ୍ତି ଏବଂ ସଙ୍ଗୀତ ଗାଆନ୍ତି। ତେଣୁ ଆଜି ଯେତେବେଳେ ସ୍ୱୟଂ ନଟରାଜ ନିଜେ ବାହା ହୋଇ ନିଜର ଧର୍ମପତ୍ନୀ ମାତା ପାର୍ବତୀଙ୍କୁ ନେଇ ଆସିଛନ୍ତି, କଳାକାର ଆହୁରି ଉତ୍ସାହିତ ଯେ ସେ ଯୁଗଳ ମୂର୍ତ୍ତିଙ୍କ ସାମ୍ନାରେ ସେ ନୃତ୍ୟ ପରିବେଷଣ କରିବ। ଆମେ ଦେଖିପାରୁଛୁ ସମ୍ବଲପୁର ଶ୍ରୀମା ଅରବିନ୍ଦ ଯେଉଁ ମନ୍ଦିର ଅଛି ପୀରବାବା ଛକରେ, ସେଇଠୁ କଳାକାରମାନଙ୍କର ସମାଗମ ଆଗକୁ ବଢ଼ିଛି। ତେଣୁ ଆଗାମୀ ଏଇ ଯାତ୍ରାର ଆଗାମୀ ଧାରାବାହିକ ଯେଉଁ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମ ବୁଥ୍ ନମ୍ବର 2 ଗୋଲବଜାରକୁ ଅନୁରୋଧ କରିବି। ଗୋଟେ ବିଜ୍ଞାପନ ପରେ ସେମାନେ ତାକୁ ଅନବରତ ଭାବରେ ଜାରି ରଖିବେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCL

0: ଆସାମର ନାଚ, ଭଞ୍ଜନଗରରୁ ଆସିଥିବା ବାଘ ନାଚ ମୁଖା ନାଚ, ତେଲେଙ୍ଗାନାରୁ ଆସିଥିବା ଓଗଲି ଡୋଲି ଡ୍ୟାନ୍ସ ଗ୍ରୁପ୍, ବଢ଼ିଗଲେଣି ଆଗକୁ ପୁରୀରୁ ଆସିଥିବା ପଞ୍ଚମୁଖୀ ଅନୁମାନ ନୃସିଂହ ମେଢ଼ ନାଚ, କୋଲକାତା ରାଧାକୃଷ୍ଣ ନାଚ, ରାୟଗଡ଼ା କୋବରା ନାଚ, ପୁରୀ କଣ୍ଠେଇ ନାଚ, ବାଘ ନାଚ ପୁରୀ, ଏବଂ ଆମ ଆଗରେ ଏବେ ଟିକିଏ ଟିକିଏ ବଢ଼େଇ ଯାଉଛନ୍ତି ଜଗନ୍ନାଥ ଭକ୍ତି ନୃତ୍ୟ ପୁରୀ। ଆମେ ଏଇଟା କହିବା ମାଧ୍ୟମରେ ଜଣାଇ ଦେଉଛୁ, ଯେଉଁ ରାସ୍ତାରେ କଳାହାଣ୍ଡିର କଳାକାର ନାଚୁଛି, ଯେଉଁ ରାସ୍ତାରେ ରାୟଗଡ଼ାର କଳାକାର ନାଚୁଛି, ଯେଉଁ ରାସ୍ତାରେ କୋରାପୁଟର କଳାକାର ନାଚୁଛି, ଠିକ୍ ସେଇ ରାସ୍ତାରେ ଆସିଥିବା ଘଣ୍ଟ ନୃତ୍ୟ ଦଳ ବଲାଙ୍ଗୀର ମଲମୁଣ୍ଡା ସେମାନେ ମଧ୍ୟ ନାଚୁଛନ୍ତି। ଆମେ କୁହାଯାଏ ଆଗରେ ଯୌନ ଉଦ୍ଦୀପକ ନୃତ୍ୟ ଦଳ, ମନୋରଞ୍ଜକ ନୃତ୍ୟ ଦଳ ବଢ଼ିଯିବା ପରେ ଧୀରେ ଧୀରେ ଆସନ୍ତି ଭକ୍ତିଭାବ ସୃଷ୍ଟି କରୁଥିବା ନୃତ୍ୟ ଦଳ। ଆମ ସାମ୍ନାରେ ଏବେ ନାଚୁଛନ୍ତି ବଲାଙ୍ଗୀର ମଲମୁଣ୍ଡାର ଘଣ୍ଟ ନୃତ୍ୟ ଦଳ। ସମସ୍ତେ ଅପରୂପ ଦୃଶ୍ୟ ପରିପାଟିରେ ସଜ୍ଜିତ ହୋଇଛନ୍ତି। ନୃତ୍ୟାଙ୍ଗନାଙ୍ଗମାନଙ୍କ ମୁଣ୍ଡରେ ଅଛି ଗରିଆ, ଗରିଆ ଉପରେ ଅଛି ସୁଦୃଶ୍ୟ ଦେବଦାରୁ ଡାଳ, କେହି ଜଣେ କଳାକାର ଦେବୀ ମୁଖାରେ ପରିବେଷିତ ହୋଇଛି, ଦୁଲଦୁଲି ବାଜୁଛି, ନିଶାନ ବାଜୁଛି, ମୃଦଙ୍ଗ ଘଣ୍ଟ ବାଜୁଛି, ଏବଂ ସେଇ ଯେଉଁ ଦୁଲଦୁଲି ନିଶାନ ଘଣ୍ଟର ତାଳେ ତାଳେ ନୃତ୍ୟ କରୁଛନ୍ତି ଘଣ୍ଟ ନୃତ୍ୟ ଦଳ, ମାଆ ବୀଣା ପାଣି ଘଣ୍ଟ ନୃତ୍ୟ ଦଳ। ଏବଂ ତାର ଠିକ୍ ପଛେ ପଛେ ଆସୁଛନ୍ତି ଶଙ୍କର ସୁବନ କେଶରୀ ନନ୍ଦନ ହନୁମାନଜୀ ମହାରାଜ, ଯେ ହନୁମାନଜୀ ମହାରାଜ ଲୋକନାଥ ବାବାଙ୍କ ବିବାହ ପ୍ରସ୍ତାବ ନେଇ, ମାତା ପାର୍ବତୀଙ୍କ ସହିତ ତାଙ୍କର ବିବାହ ନେଇ ମନ୍ଦିର ମନ୍ଦିର ବୁଲି ନିଉତା ବାଣ୍ଟିଥିଲେ, ହନୁମାନ ନିଉତା ଦେଇଥିଲେ। ସେଇ ଶଙ୍କର ସୁବନ କେଶରୀ ନନ୍ଦନ ହନୁମାନଜୀ ମହାରାଜଙ୍କ ପ୍ରଭା ବର୍ତ୍ତମାନ ଆମ ଆଖିକୁ ଦିଶିଗଲାଣି। ପଛରେ ଆସୁଛନ୍ତି ହନୁମାନ ମହାରାଜ, ହନୁମାନ ମହାରାଜଙ୍କ ସାମ୍ନାରେ ସୁନ୍ଦର ନିଶାଣ ବାଦ୍ୟ ସହ, ଘଣ୍ଟ ବାଦ୍ୟ ସହ, ଟିମିକି ବାଦ୍ୟ ସହ, ଝାଞ୍ଜ ବାଦ୍ୟ ସହ ଆସୁଛନ୍ତି ବର୍ତ୍ତମାନ ମଲମୁଣ୍ଡା ବଲାଙ୍ଗୀରର ଘଣ୍ଟ ପାଠି। ଏଇ ତ ସଂସ୍କୃତି। ଆମେ ଯେପରି ମନ୍ଦିରର ନାଟମଣ୍ଡପ ଠାରୁ ଧୀରେ ଧୀରେ ଗର୍ଭଗୃହ ଆଡ଼କୁ ଯାଉ, ବାହ୍ୟ ଦୁନିଆରୁ ଧୀରେ ଧୀରେ ଆଧ୍ୟାତ୍ମିକ ଦୁନିଆ ଆଡ଼କୁ ଯାଉ, ଭୌତିକ ଦୁନିଆରୁ ଧୀରେ ଧୀରେ ପାରମାର୍ଥିକ ଦୁନିଆ ଆଡ଼କୁ ଯାଉ, ଠିକ୍ ସେହିଭଳି ଭାବରେ ମନୋରଞ୍ଜକ ନୃତ୍ୟର ଆଡ଼େଇ ଯିବା ପରେ ଆମ ସାମ୍ନାରେ ବି ଆସିଗଲେ ଘଣ୍ଟ ପାଠି। ଘଣ୍ଟ ବାଜୁଛି, ନିଶାଣ ବାଜୁଛି, ଏବଂ ତାଳ ଦେଇକି କଳାକାରମାନେ ଆମ ସାମ୍ନାରେ ନୃତ୍ୟ କରିଦେଉଛନ୍ତି। ଏଇଆ ସୂଚାଉଛନ୍ତି ଯେ ଯେଉଁଠି ଆଧୁନିକ ନୃତ୍ୟ ହେଉଛି ସେଇଠି ପାରମ୍ପରିକ ନୃତ୍ୟ ହେଉଛି, ଯେଉଁଠି ପୌର ନୃତ୍ୟ ଅଛି ସେଠି ଗ୍ରାମୀଣ ନୃତ୍ୟ ଅଛି, ଯେଉଁଠି ଡ୍ରମ୍ ବାଜା ବାଜୁଛି ସେଠି ଢୋଳ ବାଜା ବି ବାଜୁଛି। ଏଇ ଯେଉଁ ବିଭିନ୍ନ ନୃତ୍ୟର ଏକ ସୁନ୍ଦର ମାଳ, ବିଭିନ୍ନ ପରମ୍ପରାର, ବିଭିନ୍ନ ସଂସ୍କୃତିର, ବିଭିନ୍ନ ଭାଷାର, ବିଭିନ୍ନ ଭୂଷାର ସୁନ୍ଦର ମାଳଟିଏ ଲମ୍ବି ଯାଉଛି ଧୀରେ ଧୀରେ ଧୀରେ ଧୀରେ କୁଞ୍ଜଲପଡ଼ା ଛକ ଆଡ଼କୁ ଏକ ବର୍ଣ୍ଣାଢ୍ୟ ରୂପ ଧାରଣ କରୁଛି। ଏବଂ ଏ ବର୍ଣ୍ଣାଢ୍ୟ ରୂପ ଭିତରେ ଆମେ ଦେଖୁଛୁ କଳାକାରମାନଙ୍କ ସହିତ ସ୍ୱେଚ୍ଛାସେବୀମାନେ ବି ନାଚୁଛନ୍ତି। ଏ ନାଚୁଥିବା ଯାତ୍ରାର କଥା ଶଙ୍କର ସୁବନ କେଶରୀ ନନ୍ଦନ ହନୁମାନଜୀଙ୍କ ମାର୍ଗଦର୍ଶନରେ ଆଗକୁ ଆଗକୁ ବଢ଼ୁଥିବା ଯାତ୍ରାର କଥା, ଝାଡ଼ୁଆପଡ଼ା ଲୋକନାଥ ବାବାଙ୍କ ମନ୍ଦିର ଲେଉଣୀ ଯାତ୍ରାର କଥା ଆମେ ପୁଣି ଆପଣମାନଙ୍କୁ କହିବୁ, କିନ୍ତୁ ବର୍ତ୍ତମାନ ଆପଣମାନଙ୍କୁ ଆମେ ନେଇଯାଉଛୁ ନନ୍ଦପଡ଼ା ଏବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଣୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ପୀର ବାବା ଛକରେ ଥିବା ବୁଥ୍ ନମ୍ବର ଏକକୁ ଧାରା ବିବରଣୀ ଆପଣ ଶୁଣିପାରିବେ ଏଇ ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ

0: ସେମାନେ ପ୍ରକୃତରେ ଏତେ ପ୍ରଚଣ୍ଡ ରୌଦ୍ରକୁ ଖାତିର କରୁନାହାନ୍ତି କେମିତି ଲୋକମାନେ ଯାତ୍ରାକୁ ଯାତ୍ରାର ଆନନ୍ଦକୁ ଉପଭୋଗ କରିବେ ଏବଂ ସେ ଯାତ୍ରାରେ ନିଜକୁ ସଂଶ୍ଲିଷ୍ଟ କରିବେ, ନିଜକୁ ସମ୍ପୃକ୍ତ କରିବେ, ସେ ଦିଗରେ ସେମାନେ ପ୍ରଯତ୍ନ କରୁଛନ୍ତି। ଏବଂ ଛୋଟ ଛୋଟ କୁନି ଛୁଆଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଯେମିତି ଅପେକ୍ଷମାଣ କେତେବେଳେ ଶିବ ପାର୍ବତୀଙ୍କର ସେଇ ଯେଉଁ ଯୁଗଳ ମୂର୍ତ୍ତି ଆସିବ ସେମାନଙ୍କ ସମ୍ମୁଖକୁ, ଏମାନେ ସେମାନେ ତାଙ୍କୁ ଦର୍ଶନ କରି ସେମାନଙ୍କର ଯେଉଁ ପୁଣି କେତେ ବର୍ଷ ପରେ ପୁଣି କେତେ ଦିନ ପରେ ସେମାନେ ଦର୍ଶନ କରିବେ ଏବଂ ତାଙ୍କର ଭିତରେ ଯେଉଁ ସାଂସାରିକ ଯେଉଁ ଜଞ୍ଜାଳର ଯେଉଁ ରୌଦ୍ର ଅନୁଭବ କରୁଛନ୍ତି ସେଥିରୁ ସେମାନେ କ୍ଷାନ୍ତ ହେବେ, ତୃପ୍ତି ଅନୁଭବ କରିବେ। ସେଥିପାଇଁ ଅପେକ୍ଷା କରିଛନ୍ତି ସମସ୍ତେ। ଗୋଟେ ରେକର୍ଡ ଡ୍ୟାନ୍ସ ରଥ କ୍ରମଶଃ ଆମକୁ ଧୀରେ ଧୀରେ ଆମ ଆଗରେ ଆଗକୁ ବଢ଼ିବାରେ ଲାଗିଛି ଏବଂ ଶବରଲୀଳା ଆଗକୁ ବଢ଼ି ସାରିଛି। କାନ୍ଥାରା ଡ୍ୟାନ୍ସ ଏବଂ ସେ କାନ୍ଥାରା ଡ୍ୟାନ୍ସ ଯିଏକି ଯେଉଁମାନେ କି ବିଭିନ୍ନ କଳା ରଙ୍ଗରେ ନିଜକୁ କାଳୀ ଭାବରେ କାଳୀ ମୂର୍ତ୍ତି ଭାବରେ ସଜ୍ଜିତ କରିଥିବା କିଛି ଅଭିନେତା ଏବଂ ଶିବଙ୍କ ରୂପରେ ବା ଶିବଙ୍କର ପାଶ୍ୱଚର ଭାବରେ ନିଜକୁ ଚିତ୍ରିତ କରିଥିବା କିଛି ବ୍ୟକ୍ତି ଅଭିନେତା ସେମାନେ ଆମକୁ ଅତିକ୍ରମ କରିସାରିଛନ୍ତି ଏବଂ ଆମ ପରେ ପରେ ଆସୁଛନ୍ତି। ସେଇ କାନ୍ଥାରା ଏବଂ ଏ ରେକର୍ଡ ଡ୍ୟାନ୍ସ ପରେ ପରେ ଶବର ଡ୍ୟାନ୍ସ, ଶବର ନୃତ୍ୟ ସେମାନେ ଆସିଛନ୍ତି ଆମର ଏଇ ପଶ୍ଚିମ ଓଡ଼ିଶାର ବୋଧ ହୁଏ କେଉଁ ଜାଗା କୋରାପୁଟ ଅଞ୍ଚଳରୁ ବୋଧ ହୁଏ ଆସୁଛନ୍ତି, ଓଡ଼ିଶାର କୋରାପୁଟ ଅଞ୍ଚଳରୁ ସେମାନେ ପୁଣି ଆମ ପଛରେ ସେମାନେ ଆମ ସାମ୍ନାରେ ଅତିକ୍ରମ କରିବେ। ସେମାନେ ଆସିଲା ପରେ ଆମେ ତାଙ୍କର ସମ୍ପର୍କରେ ସୂଚନା ଦେବୁ। ବର୍ତ୍ତମାନ ରେକର୍ଡ ଡ୍ୟାନ୍ସ ଆମକୁ ଅତିକ୍ରମ କରିବାକୁ ଯାଉଛି ଏବଂ ମୁଁ ଦେଖୁଛି ଲୋକମାନେ ବହୁ ଆଗ୍ରହରେ ରେକର୍ଡ ଡ୍ୟାନ୍ସ ପାଖରେ ଦୂରରେ ଥାଇକିରି ଛୋଟ ଛୋଟ ଶିଶୁମାନେ ମଧ୍ୟ ନୃତ୍ୟ କରିବାରେ ଲାଗିଛନ୍ତି ଏବଂ ଲୋକମାନେ ଆନନ୍ଦରେ ଉପଭୋଗ କରୁଛନ୍ତି ସେଇ ଆଜି ଏଇ ଯେଉଁ ମହାର୍ଗ ଯାତ୍ରାର ଉତ୍ସବକୁ। ପୁଣି ଗୋଟିଏ ବର୍ଷ ପ୍ରତୀକ୍ଷା କରିବେ ସେମାନେ, ଆଜି ସେମାନଙ୍କର ଯେଉଁ ସତୃଷ୍ଣ ନୟନକୁ ତୃପ୍ତି ଦେବେ ଏଇ ଯାତ୍ରାକୁ ସେମାନେ ଦର୍ଶନ କରି। ମୁଁ ପରବର୍ତ୍ତୀ ଧାରାବିବରଣୀ ପାଇଁ ମୋ ସାଥୀ ଉଦ୍ଘୋଷକ ଡକ୍ଟର ସୁଜିତ ପୁଷେଣ୍ଟକୁ ମାଇକ୍ ହସ୍ତାନ୍ତର କରୁଛି।
1: ଆକାଶବାଣୀ ସମ୍ବଲପୁର ଦ୍ୱାରା ଆୟୋଜିତ ସମ୍ବଲପୁରର ଶୀତଳ ଷଷ୍ଠୀର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଏବେ ଆମେ ଦେଖିପାରୁଛୁ। ଆମ ସାମ୍ନାରେ ଲୋକଙ୍କର ଯେଉଁ ଉତ୍କଣ୍ଠା ଗୋଟେ ଚରମ ସୀମାରେ ପହଞ୍ଚିଛି ଏବଂ ସମସ୍ତେ ଯେଉଁ ଉଲ୍ଲାସରେ ଥିଲେ ସେଟା ଚରମ ସୀମାରେ ମଧ୍ୟ ପହଞ୍ଚିଛି। ଏଠି ଆମେ ଆଲୋଚନା କରୁଥିଲୁ ଶୀତଳ ଷଷ୍ଠୀ କେବଳ ଗୋଟେ ଆଧ୍ୟାତ୍ମିକ ଏବଂ ଧାର୍ମିକ ଯାତ୍ରା ନୁହଁ, ବରଂ ଗୋଟେ ଲୋକ ସଂସ୍କୃତିର ଗୋଟେ ଭବ୍ୟ ମହାକୁମ୍ଭ। ଏଠିରେ ବହୁତ କଳାକାରଙ୍କର ସମାଗମ ହେଇଛି, ବହୁ କଳା ରୂପର ମଧ୍ୟ ସଂଦର୍ଶନ ହେଉଛି ଏବଂ ସମସ୍ତେ ଉଦ୍ବିଗ୍ନ, ସମସ୍ତେ ଉତ୍କଣ୍ଠିତ ଯେ ସେ କେତେବେଳେ ଆସିବେ ସେ ଯୁଗଳ ମୂର୍ତ୍ତି ଏବଂ ସେମାନଙ୍କର ସାମ୍ନାରେ ସେମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରି ତାଙ୍କୁ ସେମାନେ ଶ୍ରଦ୍ଧା, ତାଙ୍କୁ ସମ୍ମାନ ଏବଂ ତାଙ୍କଠାରୁ କରୁଣା ମଧ୍ୟ ସେମାନେ ଭିକ୍ଷା କରିବେ। ଯେତେବେଳେ ଆମେ ଶିବଙ୍କର କଥାଟା ଆଲୋଚନା କରୁ, ତାଙ୍କର ବର୍ଣ୍ଣନା କରାଯାଇଛି ଯେ ତାଙ୍କର ହେଲେ ସେ କର୍ପୂର ଗୌରମ ଏବଂ କର୍ପୂର ଭଳିଆ ସେ ଯେତେବେଳେ ଗୌରମ ତାଙ୍କର ଯେଉଁ ଉଜ୍ଜଳତା, ତାଙ୍କର ଯେଉଁ ବର୍ଣ୍ଣନା ସେଇଟା ସେ ହେଲେ କର୍ପୂର ଗୌରମ। ଶିବଙ୍କର ଯେତେବେଳେ ସୌନ୍ଦର୍ଯ୍ୟର କଥାଟା ଉଠେ ସେତେବେଳେ ଆମେ ଦେଖୁ କାଳିଦାସ, ଭାରତୀୟ କାବ୍ୟ ସାହିତ୍ୟର ଯିଏ ସବୁଥିରୁ ଅଗ୍ରପୁରୁଷ କାଳିଦାସ, ସେ ବର୍ଣ୍ଣନା କରୁଛନ୍ତି ଶିବଙ୍କୁ ଯେ ଶିବଙ୍କର ଯେଉଁ ଶିରରେ ଯେଉଁ ଅର୍ଦ୍ଧଚନ୍ଦ୍ରଟି ରହନ୍ତି ସେଇଟା ହେଲା ଗୋଟେ ସୌନ୍ଦର୍ଯ୍ୟର ପରିଚାୟକ। ତେଣୁ କାଳିଦାସ ଗୋଟେ ଉପମା ବ୍ୟବହାର କରୁଛନ୍ତି ଯେ ହର ଶିର ଚନ୍ଦ୍ରିକା, ଯେ ହରଙ୍କ ଶିରରେ ଥିବା ଯେଉଁ ଚନ୍ଦ୍ରିକା ଅର୍ଦ୍ଧଚନ୍ଦ୍ରଟି ସେଇଟା ହେଲା ସର୍ବୋତ୍କୃଷ୍ଟ ସୌନ୍ଦର୍ଯ୍ୟର ପ୍ରତୀକ। ତେଣୁ ଯେ ସୌନ୍ଦର୍ଯ୍ୟର ସେ ପ୍ରତୀକ, ସେ ହେଲେ ତ୍ରିଲୋଚନ, ସେ ହେଲେ ଭଗବାନ, ସେ ହେଲେ ଶିବ, ସେ ହେଲେ ମହାଦେବ ଏବଂ ସେ ହେଲେ ପାର୍ବତୀଙ୍କର ମଧ୍ୟ ସ୍ୱାମୀ। ଆଜି ତାଙ୍କର ବାହାଘର ହେଉଛି ଏବଂ ବାହାଘର ବେଳେ ଲୋକାଚାରରେ ବର ସେ ଗୋଟେ ସୌନ୍ଦର୍ଯ୍ୟର ପ୍ରତୀକ ମଧ୍ୟ ହୋଇଯାଏ, ସେ ନିଜେ ସଜେଇ ହେଇ ବାହାଘରକୁ ଯାଆନ୍ତି। ତେଣୁ ଶିବ ମଧ୍ୟ ଆଜି ନିଜକୁ ସୌନ୍ଦର୍ଯ୍ୟର ଆଭୂଷଣ କରି ସେ ଲୋକାଚାରରେ ବର ବେଶରେ ଯାଇଥିଲେ ଏବଂ ଆଜି ନିଜର ଧର୍ମପତ୍ନୀଙ୍କୁ ସାଙ୍ଗରେ ଧରି ଆଜି ସମ୍ବଲପୁର ନଗର ପରିକ୍ରମା କରୁଛନ୍ତି।

ଏ ସ୍ୱାଭାବିକ ଭାବରେ ସମଗ୍ର ମଣିଷ ସମାଜର ସମସ୍ତ କଳାକାର ସମାଜ ଆଜି ସମସ୍ତେ ଏକତ୍ରିତ ହୋଇଛନ୍ତି ସେଇ ଭଗବାନଙ୍କର ଏବଂ ମାତା ପାର୍ବତୀଙ୍କରୁ ତାଙ୍କର ଗୋଟେ ସମ୍ମାନ ଜଣାଇବା ପାଇଁ ଏବଂ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିବା ପାଇଁ। ଆପଣମାନେ ଶୁଣିପାରୁଥିବେ ଆମ ମଞ୍ଚ ତଳରେ ଯେଉଁ ନୃତ୍ୟ ଏବଂ ଗୀତର ଆଶାରଟା ଚାଲିଛି ତାହା ମଣିଷ ଯେଉଁ ସମବେତ ମଣିଷଙ୍କୁ ମଧ୍ୟ କିଛି ଆହ୍ଲାଦିତ କରୁଛି, ତଲ୍ଲୀନ କରୁଛି ଏବଂ ତାକୁ ଖୁସି ମଧ୍ୟ ପ୍ରଦାନ କରୁଛି। ତେଣୁ ଜୀବନରେ ଖୁସି ମଧ୍ୟ ଦରକାର, ଗୋଟିଏ କିଛି ସଙ୍ଗୀତ ନୃତ୍ୟରେ ବିଭୋର ମଧ୍ୟ ହେବା କଥା। ତେଣୁ ଜୀବନରେ ଆମେ କୁହାଯାଏ ଧର୍ମ ଅର୍ଥ କାମ ଏବଂ ମୋକ୍ଷ। ତ ଯେତେବେଳେ ଜୀବନଟା ଦେଖାଯାଏ ଜୀବନରେ ମଧ୍ୟ ଭଗବତ ପ୍ରାପ୍ତିର ମଧ୍ୟ ଗୋଟେ ଉଦ୍ଦେଶ୍ୟ ରହିବା କଥା ଏବଂ ସେଥିରେ ମଧ୍ୟ ଜୀବନଯାତ୍ରାରେ କିଛି ସଙ୍ଗୀତ କିଛି ନୃତ୍ୟ କିଛି ଆନନ୍ଦ ରହିବା କଥା। ଏବଂ ଆମେ ଯେତେବେଳେ ଲୋକାଚାର ଦେଖୁ ଲୋକ ସଂସ୍କୃତି ଦେଖୁ ଆମ ବାହାଘର ଯେତେବେଳେ ସମ୍ପନ୍ନ ହୁଏ ବାହାଘରରେ କେବଳ ଲୋକ ସଂସ୍କୃତି ଦେଖାଯାଏ ନାହିଁ ଏବଂ ଲୋକାଚାର ଦେଖାଯାଏ ନାହିଁ। ଆମେ ଦେଖିପାରୁ ଯେ ଲୋକ ସଂସ୍କୃତିକୁ ସାଧାରଣ ମଣିଷ ସେ ନେଇ ତାକୁ ସେଥିରେ ତଲ୍ଲୀନ ହୋଇଯାଏ। ଆମେ ଦେଖୁ ପଶ୍ଚିମ ଓଡ଼ିଶାର ଯେଉଁ ଜୀବନ ଧାରାଟି ଅଛି, ପଶ୍ଚିମ ଓଡ଼ିଶାର ଯେଉଁ ଜନଜୀବନଟି ଅଛି ସେଥିରେ ନୃତ୍ୟ ଏବଂ ସଙ୍ଗୀତ ପ୍ରାଧାନ୍ୟ ରଖିଥାଏ। ତେଣୁ ଆମ ସାଧାରଣ ଭାବରେ ଦେଖିଲେ ଯେତେବେଳେ କୌଣସି ପର୍ବପର୍ବାଣି ହୁଏ, ଯାନିଯାତ୍ରା ହୁଏ କିମ୍ବା କୌଣସି ତିହାର ହୁଏ ସେତେବେଳେ ଆମେ ଦେଖୁ ସଙ୍ଗୀତ ଏବଂ ନୃତ୍ୟର ପ୍ରାଧାନ୍ୟଟା ବେଶୀ। ସେ ନୂଆଖାଇ ହେଉ, ସେ ପୁଷ୍ପୁନୀ ହେଉ, ସେ ଶୀତଳ ଷଷ୍ଠୀ ହେଉ, ଏସବୁଥିରେ ଗୋଟେ ସମାହାର ଦେଖିବାକୁ ମିଳେ, ସଙ୍ଗୀତର ନୃତ୍ୟର ଗୋଟେ ଆସର ଜମିଯାଏ। ସେ ନୂଆଖାଇ ବେଳକୁ ଆମେ ଦେଖୁ ଯେ ସମସ୍ତେ ସମ୍ବଲପୁରୀ ନୃତ୍ୟ କରନ୍ତି, ସମ୍ବଲପୁରୀ ବସ୍ତ୍ର ପରିଧାନ କରନ୍ତି ଏବଂ ବର୍ଷା ଯେତେବେଳେ ହୁଏ ଆମ ଅଞ୍ଚଳଟା ହେଉଛି ଝାର ଜଙ୍ଗଲର ଅଞ୍ଚଳ, ଯେତେବେଳେ ମହୁଲ ଝାରରେ ଯେତେବେଳେ ବର୍ଷାଟା ହୁଏ ତେଣୁ ଯେ କଳାକାରଟେ ନାଚି ଉଠେ ଯେ ମହୁଲ ଝାରରେ ବର୍ଷା ହେଲା। ତେଣୁ ଆଜି ସମଗ୍ର ମଣିଷ ସମାଜ ପଶ୍ଚିମ ଓଡ଼ିଶାରେ ଏବଂ ଓଡ଼ିଶାରେ ମଧ୍ୟ ମୌସୁମୀର ଆଗମନକୁ ସମସ୍ତେ ଚାହିଁ ବସିଛନ୍ତି। ସମ୍ଭବତଃ ମୌସୁମୀ ମଧ୍ୟ ଅପେକ୍ଷା କରିଛି ଯେ ନବଯୁଗଳ ନବଦମ୍ପତିଙ୍କର ଆଶୀର୍ବାଦ ପାଇଲେ ସେ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ତେଣୁ ଶୀତଳ ଷଷ୍ଠୀର ଯେଉଁ ଯାତ୍ରାର ଗୋଟେ ଅନନ୍ୟ ପୃଷ୍ଠଭୂମି ଅଛି ଯେ ସମଗ୍ର ମଣିଷ ସମାଜ ଯେତେବେଳେ ଗ୍ରୀଷ୍ମର ରୌଦ୍ରରେ ସେ ଆକ୍ରାନ୍ତ ହୋଇଥିବ ତାକୁ ଶୀତଳତା ପ୍ରଦାନ କରିବା ପାଇଁ ବର୍ଷା ହେବ ଏବଂ ଶୀତଳ ଷଷ୍ଠୀ ପରେ ପରେ ମଧ୍ୟ ବର୍ଷାର ଆଗମନ ହୁଏ, ଏଇଟା ଆମେ ଦେଖି ଆସିଛୁ। ତେଣୁ ଶୀତଳ ଷଷ୍ଠୀର ଯେଉଁ ପ୍ରାସଙ୍ଗିକତାଟା ରହିଛି ଏ ମଣିଷ ସମାଜ ତାର ଯେଉଁ ପ୍ରକୃତି ଅଛି ପ୍ରକୃତି ସହିତ ସେ ସନ୍ତୁଳିତ ଜୀବନଯାପନ କରିବ ଏଇଟା ଶୀତଳ ଷଷ୍ଠୀ ମଧ୍ୟ ସେଇ ବାର୍ତ୍ତାଟା ପ୍ରଦାନ କରେ। ତେଣୁ ଆମେ ଯଦି ଦେଖୁ ଯେ ଶୀତଳ ଷଷ୍ଠୀ କେବଳ ଗୋଟେ ସାଂସ୍କୃତିକ ଆଡ଼ମ୍ବର ନୁହେଁ ବରଂ ଲୋକ ସଂସ୍କୃତିର ଲୋକାଚାରର ଯେଉଁ ସମନ୍ୱୟ ତାର ଗୋଟେ ଭବ୍ୟ ପରିପ୍ରକାଶ। ଆଜି ଆମେ ଆମ ସାମ୍ନାରେ ଦେଖୁଛୁ ଯେ ବିଭିନ୍ନ କଳାକାର ତାଙ୍କର ବିଭିନ୍ନ କଳାକାର ସ୍ୱରୂପ ନେଇକରି କଳାର ସ୍ୱରୂପ ନେଇ ସେମାନେ ତାଙ୍କର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅପେକ୍ଷା ଏବଂ ସମସ୍ତେ ତଲ୍ଲୀନ, ସମସ୍ତେ ବିଭୋର ଏବଂ ସମସ୍ତେ ଅନ୍ୟକୁ ମଧ୍ୟ ତଲ୍ଲୀନ, ଅନ୍ୟକୁ ଉଲ୍ଲସିତ ଏବଂ ଅନ୍ୟମାନଙ୍କୁ ବିଭୋର କରିବା ପାଇଁ ମଧ୍ୟ ମାନେ ଉତ୍କଣ୍ଠିତ ହୋଇ ବସି ରହିଛନ୍ତି। ଏହି ଶୀତଳ ଷଷ୍ଠୀ ଯାତ୍ରାର ଅନନ୍ୟ ଧାରା ବିବରଣୀ, ପ୍ରତ୍ୟକ୍ଷ ଧାରା ବିବରଣୀ ଆମର ଅନ୍ୟତମ ବୁଥ୍ ଯେଉଁଟା ଗୋଲବଜାର ଛକରେ ଅଛି ସେଇଠାରୁ ଆପଣ ଶୁଣିପାରିବେ ଏହି ବିରତି ପରେ।

0: ପବିତ୍ର ଶୀତଳ ଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀର ପ୍ରାୟୋଜକ ଥିଲି ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍।
1: ସୁସ୍ଥ ଜୀବନ ଏବଂ ସ୍ୱଚ୍ଛ ବାତାବରଣ ପାଇଁ ସ୍ୱଚ୍ଛତା ଆପଣାନ୍ତୁ। ଜନସମ୍ପର୍କ ବିଭାଗ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।

ମୁଁ ଏବେ ଦେଖିବାକୁ ପାଉଛି ରାଧାକୃଷ୍ଣଙ୍କର ମୂର୍ତ୍ତି ଏକ ବିରାଟ ସୁବର୍ଣ୍ଣ ରଙ୍ଗର ଜରିରେ ଗଢ଼ା ହୋଇଥିବା ମେଢ଼ରେ ସୁସଜ୍ଜିତ ଅବସ୍ଥାରେ ଅତିକ୍ରାନ୍ତ କରୁଛନ୍ତି ଆମ ସମ୍ମୁଖରୁ। ତା ସମ୍ମୁଖରେ ବଲାଙ୍ଗୀର ମଲିମୁଣ୍ଡାରୁ ଆସିଥିବା ଘଣ୍ଟ ଦଳ ନେଳିଆ ରଙ୍ଗର ଜାମା ପିନ୍ଧି ସେମାନେ ଖୁବ୍ ସୁନ୍ଦର ତାଳରେ ନୃତ୍ୟ କରିକରି ବାଜା ବଜାଉଛନ୍ତି ଏବଂ ତା ସହିତ ଆମର ଝାଡ଼ୁଆପଡ଼ାର ସ୍ୱେଚ୍ଛାସେବୀମାନେ

0: ନେଳି ରଙ୍ଗର ପରିଧାନ ପରିଧାନ କରି ନୃତ୍ୟ କରି ପକାଉଛନ୍ତି। ତାପରେ ପରେ ଆସୁଛନ୍ତି ଯେ ଦେବ ନିମନ୍ତ୍ରଣ କରି ଦେବତାମାନଙ୍କୁ ଶିବଙ୍କର ବିବାହ ଉପଲକ୍ଷେ ନିମନ୍ତ୍ରଣ କରିଥିଲେ ହନୁମାନଜୀ। ତାଙ୍କ ମେଢ଼ ମଧ୍ୟ ସୁବର୍ଣ୍ଣ ରଙ୍ଗର ଜରିରେ ତିଆରି ହେଇଛି, ଖୁବ ସୁନ୍ଦର ଆକାରରେ ତା ସଜା ଯାଇଛି। ଆପଣ ଦେଖିଲେ ଜଣାପଡ଼ୁଛି ତତେ ଏମିତି ଗୋଟେ ସୁନାର ମେଢ଼ଟିଏ ତିଆରି ହେଇଛି ଏବଂ ସେଥିରେ ସୁନ୍ଦର ଉଡ୍ୟମାନ ଅବସ୍ଥାରେ ଅଛନ୍ତି ବୀର ବଜରଙ୍ଗ ବଲି ଆଉ ବୀର ହନୁମାନ। ତାଙ୍କ ସମ୍ମୁଖରେ ଭଇଁସା ବଲାଙ୍ଗୀର ଭଇଁସାରୁ ଆସିଥିବା ଘଣ୍ଟ ଦଳ ଖୁବ ସୁନ୍ଦର ତାଳ ମାନରେ ଘଣ୍ଟ ବଜାଉଛନ୍ତି। ବଡ଼ ବଡ଼ ଦୁଇଟି ନିଶାନ ରିକ୍ସାରେ ଥୁଆ ହେଇଛନ୍ତି, ଦୁଇ ଜଣ କଳାକାର ତାଳ ଦେଉଛନ୍ତି। ସମ୍ବଲପୁରୀ କନାରେ ତିଆରି ଜାମା ପିନ୍ଧିଛନ୍ତି ପ୍ରାୟ 40 ଜଣ ଘଣ୍ଟ ବାଦ୍ୟକାର, ତାଙ୍କ ସାଙ୍ଗରେ ନିଶାନ ଢୋଲ ଆଦି ମଧ୍ୟ ବାଜୁଛି। ତାଙ୍କ ପଛରେ ଶୋଭା ପାଉଛନ୍ତି ହନୁମାନଙ୍କର ବିରାଟ ମୂର୍ତ୍ତି। ମୁଁ ଆଗରୁ କହୁଥିଲି ମନୋରଞ୍ଜକ ନୃତ୍ୟ ଅତିବାହିତ ହୋଇଗଲେଣି, ଅତିକ୍ରାନ୍ତ ହୋଇଗଲେଣି। ବର୍ତ୍ତମାନ ଭକ୍ତମାନଙ୍କର ଅନ୍ତର ଭିତରେ ଆଧ୍ୟାତ୍ମିକତାର ରସ ସିକ୍ତ କରିବା ପାଇଁ ଘଣ୍ଟ ବାଜୁଛି, ଶଙ୍ଖ ବାଜୁଛି, ସମ୍ପ୍ରଦା ବାଜୁଛି, ନୃତ୍ୟ ବାଜୁଛି, ଆଧ୍ୟାତ୍ମିକ ରସ ନୃତ୍ୟ। ପରେ ପରେ ମୁଁ ଦେଖିବାକୁ ପାଉଛି ହର ଗୌରୀଙ୍କର ନବ୍ୟ ବିବାହିତ ରୂପ ଗଣ୍ଠିଆଳ ପକାଇ ମାଡ଼ି ଧୀରେ ଧୀରେ ଧୀରେ ଧୀରେ ଆମ ସାମ୍ନାକୁ ଆସୁଛନ୍ତି। ବିରାଟ ରୂପା ଏବଂ ସୁନାରରେ ତିଆରି ମେଢ଼ ସୁସଜ୍ଜିତ ଭାବରେ ଆମ ଆଡ଼କୁ ଆସୁଛନ୍ତି, ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଘଣ୍ଟ ବାଜୁଛି, ମୃଦଙ୍ଗ ବାଜୁଛି, ତାଳବାଦ୍ୟ ବାଜୁଛି, ସମସ୍ତେ ନୃତ୍ୟରତ। ଭକ୍ତମାନେ ମଧ୍ୟ ନୃତ୍ୟ କରି ପକାଉଛନ୍ତି, ଘୋଳ ହୋଇଯାଉଛନ୍ତି ଶିବ ପାର୍ବତୀଙ୍କର ନବ ଯୁଗଳ ଦର୍ଶନ ପ୍ରାପ୍ତ ହୋଇ। ଏଭଳି ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା, ସେହି ଦୃଶ୍ୟ ଏବେ ଆମ ସମ୍ମୁଖରେ ଆସି ପହଞ୍ଚି ସାରିଛନ୍ତି। ଆଦ୍ୟରୋଳର ଆଧ୍ୟାତ୍ମିକତା ଅଛି, ଏଠି କୌଣସି ଯୌନ ଉଦ୍ୟୋଗିକ ରସ ନାହିଁ, ଏଠି ସମ୍ପୂର୍ଣ୍ଣ ଭାବରେ ହୃଦୟକୁ ସିକ୍ତ କରିବା ପାଇଁ ଆଧ୍ୟାତ୍ମିକତା ବାଧ୍ୟ ବାଜୁଛି। ତା ପଛରେ ସମ୍ପ୍ରଦା ଦଳ ଅଛନ୍ତି, ସମ୍ପ୍ରଦା ଆମ ପଶ୍ଚିମ ଓଡ଼ିଶାର ଏକ ଅତି ଲୋକପ୍ରିୟ ପଲ୍ଲୀ ନୃତ୍ୟ, ଯେଉଁଥିରେ ପ୍ରାୟ 40-50 ଜଣ କଳାକାର ମୃଦଙ୍ଗ ବଜାନ୍ତି, କସ୍ତାଳ ବଜାନ୍ତି। ସେଇମାନେ ନୃତ୍ୟ କରି କରି ନୃତ୍ୟ କରି କରି ଗୋଲବଜାର ଛକ ଆଡ଼କୁ ଆସୁଛନ୍ତି। ହନୁମାନଙ୍କର ମେଢ଼ ପଛପଟେ ଏବଂ ତା ପଛପଟେ ଶଙ୍ଖନାଦରେ ପ୍ରକମ୍ପିତ ହୋଇ ଉଠୁଛି ସମଗ୍ର ଗୋଲବଜାର ଛକ, ଏବଂ ତା ପଛରେ ସ୍ୱୟଂ ହର ପାର୍ବତୀ ହର ବେଶରେ ମଧୁ ବେଶରେ ସଜ୍ଜିତ ହୋଇ ଆମ ପଟକୁ ଧୀରେ ଧୀରେ ବିମାନରେ ଉପବେଶନ ହୋଇ ଆମ ପଟକୁ ଆସୁଛନ୍ତି। ଶହ ଶହ ସ୍ୱେଚ୍ଛାସେବୀମାନଙ୍କର ଅକ୍ଲାନ୍ତ ପରିଶ୍ରମରେ ସମ୍ବଲପୁର ସ୍ଥିତ ଷଷ୍ଠୀ ଯାତ୍ରା ଆୟୋଜିତ ହୁଏ ଏବଂ ଗୋଲବଜାର ଛକକୁ ଆସିଲା ମାନେ ସମସ୍ତେ ନୃତ୍ୟ ଅବସ୍ଥାରେ ନୃତ୍ୟ କରିବା ଅବସ୍ଥାକୁ ଆସିଯାଆନ୍ତି। ସମ୍ପ୍ରଦା ବାଦ୍ୟର ତାଳେ ତାଳେ ଭକ୍ତମାନେ କଳାକାରମାନେ ସ୍ୱେଚ୍ଛାସେବୀମାନେ ମଧ୍ୟ ନୃତ୍ୟ କରି ପକାଉଛନ୍ତି। ଧୀରେ ଧୀରେ ଧୀରେ ଧୀରେ ହର ଗୌରୀଙ୍କର ବିମାନଟି ଆମ ପଟକୁ ଆସୁଛି। ସ୍ୱେଚ୍ଛାସେବୀମାନେ ନିଜ ନିଜ ଦାୟିତ୍ୱରେ ଅତି ପ୍ରଖର ଅଟନ୍ତି, ନେଳିଆ କୁର୍ତ୍ତା ପିନ୍ଧିଥିବା ପାଇଜାମା ପିନ୍ଧିଥିବା ସମସ୍ତ ସ୍ୱେଚ୍ଛାସେବୀମାନେ ଝାଳ ନାଳ ଖରା ବର୍ଷା କିଛି ନଚାହିଁ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। ମୁଁ ଦେଖିବାକୁ ପାଉଛି ମୃଦଙ୍ଗର ତାଳେ ତାଳେ ଘଣ୍ଟବାଦ୍ୟର ତାଳେ ତାଳେ ସ୍ୱୟଂ ଶିବ ପାର୍ବତୀଙ୍କର ନବଦମ୍ପତିଙ୍କର ଯୁଗଳ ଦର୍ଶନ ଆମେ ପାଇ ନିଜକୁ କୃତକୃତ ଅନୁଭବ କରୁଛୁ। ଏବଂ ଏଭଳି ଦୃଶ୍ୟ ଦେଖିବାକୁ ଯାହା ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ ତାହା ଆମ ସମ୍ମୁଖରେ ବିଦ୍ୟମାନ। ବେଲପତ୍ର ମାଳରେ ଗଣ୍ଠିଆଳ ପଡ଼ିଛି, ସମ୍ବଲପୁରୀ ଶାଢ଼ୀରେ ଗଣ୍ଠିଆଳ ପଡ଼ିଛି, ସ୍ୱର୍ଣ୍ଣ ଏବଂ ରୂପା ଅଳଙ୍କାରରେ ଆଚ୍ଛାଦିତ ହୋଇଛନ୍ତି ଏବଂ ଏମାନେ ଦେବାଳୟକୁ ଲେଉଟାଣି କରୁଛନ୍ତି। ଦେବାଳୟକୁ ଚାଲିଗଲା ପରେ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ତ୍ରିଲୋକନାଥ ବାବାଙ୍କର ଏଭଳି ପାର୍ବତୀଙ୍କ ସହିତ ବାବା ହବା ବାବା ବିବାହ ଉତ୍ସବ। ବର୍ତ୍ତମାନ ଏଭଳି ଏକ ସୁନ୍ଦର ଦୃଶ୍ୟକୁ ବର୍ଣ୍ଣନା କରିବା ପାଇଁ ମୁଁ ମାଇକ୍ରୋଫୋନ୍ ଅର୍ପଣ କରୁଛି ଡକ୍ଟର ଶ୍ୟାମ ଭୋଇଙ୍କୁ।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁଗଣ, ଶିବ ପାର୍ବତୀଙ୍କର ନିର୍ବନ୍ଧ ସମ୍ପନ୍ନ ହେଲା ପରେ ଚତୁର୍ଥୀ ତିଥିରେ ସନ୍ଧ୍ୟାରେ ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଆଳତୀ କରାଯିବା ପରେ

ଚଳିତ ରଥରେ ଯେଉଁ ବୀର ହନୁମାନ ସବାର ହୋଇ ଦେବ ନିମନ୍ତ୍ରଣ ପାଇଁ ବାହାରିଥିଲେ, ବର୍ତ୍ତମାନ ଆମ ସମ୍ମୁଖରେ ଏକ ସୁସଜ୍ଜିତ ରଥରେ ବୀର ହନୁମାନ ଉପବେଶନ କରିଛନ୍ତି। ତାଙ୍କର ରଥ ଆମ ସମ୍ମୁଖ ଦେଇ ଅତିକ୍ରମ କରୁଛି। ବୀର ହନୁମାନ ତାଙ୍କ ସାଥିରେ ବର ପିତା ପଡ଼ାର ମୁରବୀ ଓ ଯାତ୍ରା କମିଟିର ସଦସ୍ୟଗଣ ବିଭିନ୍ନ ମନ୍ଦିର ଯାଇ ଗୁଆ ହଳଦୀ ନୂଆ ଲୁଗା ପଇତା ଓ ଭୋଗ ଦେଇ ନିମନ୍ତ୍ରଣ କରିଥିଲେ। ଏହି କ୍ରମରେ ବ୍ରହ୍ମପୁରା ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ବାରିହାଗୁଡ଼ି, ଦଧିବାବନ ମନ୍ଦିର, ଗୌରମଠ, ଟିମିନିଗୁଡ଼ି, ଭାଗବତ ମନ୍ଦିର, ହୋତାପଡ଼ା ମନ୍ଦିରରେ ନିମନ୍ତ୍ରଣ ଦେଇଥିଲେ। ଆମର ଲୌକିକ ପରମ୍ପରାରେ ରହିଛି ଯେ ସାମାଜିକ କାର୍ଯ୍ୟକ୍ରମରେ ଆମର ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ସମସ୍ତଙ୍କୁ ଆମେ ନିମନ୍ତ୍ରଣ କରିଥାଉ। ଠିକ୍ ସେହିଭଳି ଭାବରେ ଦେବ ଦମ୍ପତିଙ୍କର ବାହାଘର ସମୟରେ ବର ପିତା, ଅପରପକ୍ଷରେ କନ୍ୟା ପିତାମାତା, ସେମାନେ ମଧ୍ୟ ସେମାନଙ୍କର ଆତ୍ମୀୟ ସ୍ୱଜନଙ୍କୁ ନିମନ୍ତ୍ରଣ କରିଥାନ୍ତି। ନିଜେ ଯାଇକି ନିମନ୍ତ୍ରଣ କରିବାର ବିଧି ରହିଛି, ଯେଉଁଥିପାଇଁ ଯେତେବେଳେ ଆମେ ନିମନ୍ତ୍ରଣ ପତ୍ରଟିଏ ପଠାଇଦେଉ ଆମର ପ୍ରିୟଜନଙ୍କ ପାଖକୁ, ଆତ୍ମୀୟ ସ୍ୱଜନଙ୍କ ପାଖକୁ, ସେଥିରେ ଆମେ ଉଲ୍ଲେଖ କରିବା ପାଇଁ ଭୁଲି ନଥାଉ ଯେ ପତ୍ର ଦ୍ୱାରା ନିମନ୍ତ୍ରଣ ଜନିତ ତ୍ରୁଟି ମାର୍ଜନା କରିବେ। କିନ୍ତୁ ଏଇଠି ଶିବ ପାର୍ବତୀଙ୍କର ଯେତେବେଳେ ବାହାଘର କରାଯାଉଛି, ତିଥି ନିର୍ଦ୍ଦିଷ୍ଟ ହେଲା ପରେ, ବାହାଘର ଲଗ୍ନ ସ୍ଥିର ହେଲା ପରେ ଗୁଆଗୁଣ୍ଡା ଦେଇକିରି ସେ ବାହାଘରରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଉଛି। ସ୍ୱୟଂ ବର ପିତା ନିଜେ ଯାଉଛନ୍ତି, ହନୁମାନ ଯାଉଛନ୍ତି, ଦେ ନିୟୁ ତା ଦେବ ନିମନ୍ତ୍ରଣ ବୋଲି ଆମେ ଯେଉଁ କହୁଛୁ। ଆମର ଆଧ୍ୟାତ୍ମିକ ପରମ୍ପରାରେ ଶିବାର୍ଚ୍ଚନ ତାର ମହତ୍ତ୍ୱ ଏବଂ କେମିତି ଗୁରୁତ୍ୱ ରହିଛି, ଆମର ଆଧ୍ୟାତ୍ମିକ ପରମ୍ପରାରେ ଶିବାର୍ଚ୍ଚନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ। ଭଗବାନ ଶଙ୍କର ସମୁଦ୍ର ମନ୍ଥନରୁ ଉତ୍ପନ୍ନ ଉତ୍କଟ ହଳାହଳ ଅକୁଣ୍ଠ ଚିତ୍ତରେ ପାନ କରି ନୀଳକଣ୍ଠ ନିଖିଳ ବିଶ୍ୱର ଦାଣକର୍ତ୍ତା ସାଜିଛନ୍ତି। ସେ ସଂସାର ଉଦାସୀ ଶ୍ମଶାନବାସୀ, ଅଙ୍ଗ ଭସ୍ମ ବିଲପିତ, ଶିରରେ ଜଟା, ଗଳାରେ ଭୁଜଙ୍ଗହାର, ପରିଧେୟ ବ୍ୟାଘ୍ର ବିନାମ୍ବର, ବାହନ ବୃଷଭ, ନିଜର ସମ୍ବଳ ଖୁବ୍ ସୀମିତ, ଅଥଚ ପାର୍ଥିବ ଅପାର୍ଥିବ ସବୁକିଛି ଦେବା ପାଇଁ ସେ ସମର୍ଥ। ସେ ପୁଣି ଆଶୁତୋଷ ଓ କର୍ମ କର୍ମଦାୟକ, ତାଙ୍କର ଟୋପାଏ ପାଦୋଦକ ଜନ୍ମ ଜନ୍ମାନ୍ତର ପାପ ଖେଳ।

0: ତୀରରେ ଜଟା ଗଳାରେ ଭୁଜଙ୍ଗ ହାର ପରିଧେୟ ବ୍ୟାଘ୍ର ବିନମ୍ର ବାହନ ବୃଷଭ ନିଜର ସମ୍ବଳ ଖୁବ୍ ସୀମିତ ଅଥଚ ପାର୍ଥିବ ଅପାର୍ଥିବ ସବୁକିଛି ଦେବା ପାଇଁ ସେ ସମର୍ଥ ସେ ପୁଣି ଆଶୁତୋଷ ଓ ଅକର୍ମ କର୍ମଦାୟକ ତାଙ୍କର ଟୋପାଏ ପାଦୋଦକ ଜନ୍ମ ଜନ୍ମାନ୍ତର ପାପ ଖେଳନ କରିଦିଏ ଅପାର ମହିମା ତାଙ୍କର ବର୍ତ୍ତମାନ ଆମ ସମ୍ମୁଖରେ ବିରାଜମାନ କରିଛନ୍ତି ସୁସଜ୍ଜିତ ଆକର୍ଷଣୀୟ ରଥରେ ଦେବଦେବ ମହାଦେବ ଏବଂ ଜଗତ ଜନନୀ ପାର୍ବତୀଙ୍କର ଯୁଗଳ ମୂର୍ତ୍ତି ଏଇ ଯେଉଁ ଦର୍ଶନର ବିରଳ ସୁଯୋଗ ପ୍ରକୃତରେ ଆମେମାନେ ଭାଗ୍ୟବାନ ଆମେ ଯେଉଁମାନେ ଏହି ସମୟ ଖଣ୍ଡରେ ଦେବଦେବ ମହାଦେବ ଏବଂ ଜଗତ ଜନନୀ ପାର୍ବତୀଙ୍କର ଯୁଗଳ ଦର୍ଶନକୁ ଆମେ ଦର୍ଶନ କରିପାରୁଛୁ ସେମାନଙ୍କର ଆଶୀର୍ବାଦ ଆମେ ଭିକ୍ଷା କରୁଛୁ ପ୍ରାର୍ଥନା କରୁଛୁ କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ ସଦା ବସନ୍ତମ ହୃଦୟାରବିନ୍ଦେ ଭବମ ଭବାନୀ ସହିତମ ନମାମି କର୍ପୂର ସମାନ ଗୌରବର୍ଣ୍ଣ କରୁଣାର ସାକ୍ଷାତ ମୂର୍ତ୍ତି ସଂସାରର ସାର ରୂପ ଯାହାଙ୍କ ଗଳାରେ ସର୍ପ ଶୋଭାୟମାନ ଯେ ଆପଣା ଭକ୍ତଜନଙ୍କ ହୃଦପଦ୍ମରେ ବିରାଜିତ ଅଟନ୍ତି ଏହିପରି ଭଗବାନ ଶିବଙ୍କୁ ପାର୍ବତୀଙ୍କ ସହିତ ମୁଁ ପ୍ରଣାମ କରୁଛି ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣ ଜାଭ୍ୟାମ ବିନା ନ ପଶନ୍ତି ସିଦ୍ଧା ସ୍ୱାନ୍ତ ସ୍ତମୀଶ୍ୱରମ ଯାହାଙ୍କ ବିନା ଯୋଗୀମାନେ ଆପଣା ଭିତରେ ବିରାଜମାନ ଈଶ୍ୱରଙ୍କୁ ଦର୍ଶନ କରିପାରିପାରନ୍ତି ନାହିଁ ଏହିପରି ଶ୍ରଦ୍ଧା ଏବଂ ବିଶ୍ୱାସ ରୂପ ପାର୍ବତୀ ଏବଂ ଶୁଭଙ୍କୁ ମୁଁ ନମସ୍କାର କରୁଛି ଧ୍ୟାୟ ନିତ୍ୟମ ବହେ ସମରଜତଗିରି ନିଭମ ଚାରୁ ଚନ୍ଦ୍ରାବତମ ସମ ରତ୍ନା କଳ୍ପ ଜୋଡ଼ାଙ୍ଗ ପରଶୁ ମୃଗ ବରା ଭିତ୍ତିୟସ୍ତମ ପ୍ରସନ୍ନମ ପଦ୍ମାସୀନମ ସମସ୍ତମର ଗଣେର ବ୍ୟାଘ୍ର କୃତ୍ରିମ୍ବସାନମ ବିଶ୍ୱାଦ୍ୟମ ବିଶ୍ୱବୀଜମ ନିଖିଳ ଭୟହରମ ପଞ୍ଚବକ୍ରମ ତ୍ରିନେତ୍ରମ ରଜତ ପର୍ବତ ପରି ଶ୍ୱେତ ରମଣୀୟ ଚନ୍ଦ୍ର ବିମଣ୍ଡିତ ରତ୍ନତୁଲ୍ୟ ଉଜ୍ଜଳ ଶରୀର ପରଶୁଧାରୀ ବରାଭୟଦାୟୀ ପ୍ରସନ୍ନ ବଦନ ପଦ୍ମାସନରେ ଆସୀନ ବ୍ୟାଘ୍ର ଚର୍ମ ପରିହିତ ଅମର ଗଣବନ୍ଦିତ ନିଖିଳ ଭୟ ହରଣକାରୀ ପଞ୍ଚାନନ ତ୍ରିନେତ୍ର ବିଶ୍ୱର ଆଦ୍ୟ ଏବଂ ମୂଳ ବିଜ ମହେଶ୍ୱରଙ୍କୁ ମୁଁ ଧ୍ୟାନ କରୁଛି ପ୍ରଣାମ କରୁଛି ଯୁଗଳ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିକି ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀଦାସ ପ୍ରଧାନଙ୍କୁ ମାଇକ୍ ହସ୍ତାନ୍ତର କରୁଛି
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ ଆଗକୁ ଆଗକୁ ବଢ଼ିଗଲାଣି ମନୋରଞ୍ଜନର ପସରା ଆଗକୁ ଆଗକୁ ଚାଲିଗଲାଣି ଆଧୁନିକ ନୃତ୍ୟର ଦଳ ଏବେ ଆମ ସାମ୍ନାରେ କେବଳ ହିଁ କେବଳ ଭକ୍ତି ନୃତ୍ୟର ପସରା ଘଣ୍ଟ ବାଜୁଛି କୋସ୍ତାଳ ବାଜୁଛି ମୃଦଙ୍ଗ ବାଜୁଛି ସମ୍ପ୍ରଦାୟ ଚାଲୁଛି ଗାୟ ସମାର ଶଙ୍ଖ ବାଜୁଛି ଏବଂ ଆମ ସାମ୍ନାରେ ଏବେ କୀର୍ତ୍ତନ ସହ ବାବା ବଟେଶ୍ୱର କୀର୍ତ୍ତନ ସମିତି ଭୋପାଳରୁ ଆସିଥିବା କଳାକାରମାନଙ୍କ ସହ ଆସିଗଲେଣି ଶ୍ରୀ ଶ୍ରୀ ଲୋକନାଥ ବାବା ନିଜ ନବଦମ୍ପତିଙ୍କୁ ଧରି ଆଗକୁ ବଢ଼ିଗଲାଣି ପଥନୃତ୍ୟ ରଥନୃତ୍ୟ ପ୍ରଜ୍ଞାପନର ମେଢ଼ ମନୋରଞ୍ଜନର ଭିଡ଼ ଆଗକୁ ବଢ଼େଇ ଏବେ ଆସିଗଲେଣି ଦେବଦମ୍ପତି ଆସିଗଲେଣି ନବବିବାହିତ ଦମ୍ପତି ବେଶରେ ଶ୍ରୀ ଶ୍ରୀ ଲୋକନାଥ ଏବଂ ମାତା ପାର୍ବତୀ ଆଗରେ ଶ୍ରୀ ଶ୍ରୀ ହନୁମାନ ଏବଂ ରାଧାକୃଷ୍ଣଙ୍କୁ ଧରି ଆସିଗଲେଣି ଆମ ସାମ୍ନାକୁ ଆମେ ଅପେକ୍ଷା କରିଥାଉ ଏ ଯୁଗଳ ଦର୍ଶନର ମୁହୂର୍ତ୍ତକୁ ହେ ଭକତେ ଆମକୁ ଦିଶିଗଲାଣି ଅର୍ଦ୍ଧବୃତ୍ତାକାରରେ ଉପରକୁ ଉଠିଥିବା ମନୋରମ ଚାନ୍ଦି ମେଢ଼ ପରମ ରମଣୀୟ ଦିଶୁଛି ଏ ଚାନ୍ଦି ମେଢ଼ ଏକ କ୍ୱିଣ୍ଟାଲ 35 କେଜି ରୂପାରେ ନିର୍ମିତ ହୋଇ ଏ ଶୋଭାକୁ ବଳି ଶୋଭାମୟ ଦିଶୁଛି ଶ୍ରୀ ଶ୍ରୀ ଲୋକନାଥ ଏବଂ ମାତା ପାର୍ବତୀଙ୍କୁ ଧାରଣ କରିଥିବା ପ୍ରଭା ହେ ଭକତେ ଆମେ ଏବେ ଦେଖୁଛୁ ଶ୍ରୀ ଶ୍ରୀ ଲୋକନାଥଙ୍କ ରୂପାର ଛତ୍ରକୁ ଆମେ ଦେଖୁଛୁ କୀର୍ତ୍ତିମୁଖକୁ ଆମେ ଦେଖୁଛୁ ରୂପାର ବଡ଼ ମୟୂର ସମେତ ବେନୀ ପାର୍ଶ୍ୱରେ ଦୁଇଟି ଛୋଟ ମୟୂରକୁ ଆମେ ଦେଖୁଛୁ ପରଭାର ବେଳପତ୍ର କିରେଟିକୁ ଆମେ ଦେଖୁଛୁ ଆମ୍ବକଷି କିରେଟିକୁ ଆମେ ଦେଖୁଛୁ ପଦ୍ମକଷି କିରେଟିକୁ ହେ ଭକତେ ଆମେ ଦେଖୁଛୁ ଶ୍ରୀ ଲୋକନାଥଙ୍କ ନାଗଫେଣୀ କିରେଟିକୁ ସପ୍ତଫେଣୀ କିରେଟିକୁ ପଞ୍ଚଫେଣୀ କିରେଟିକୁ ଦେଖୁଛୁ ବେନୀ ପାର୍ଶ୍ୱର ମୟର ମଗୁର ମୁଖକୁ ହେ ଭକତେ ଏଭଳି ଶୋଭାମୟ ପରଭାରେ ଆମକୁ ଦର୍ଶନ ଦେଉଛନ୍ତି ନବଶୃଙ୍ଗାର ଶ୍ରୀ ଶ୍ରୀ ଲୋକନାଥ ଏବଂ ମାତା ପାର୍ବତୀ ତାଙ୍କୁ ଶୃଙ୍ଗାର କରିଛନ୍ତି ସେବକମାନେ ପାଟବସ୍ତ୍ରରେ ସୁନା ଅଳଙ୍କାରରେ ରୂପା ଅଳଙ୍କାରରେ ପତ୍ରପୁଷ୍ପ ଅଳଙ୍କାରରେ କର୍ପୂର ଚନ୍ଦନରେ ଏପରା ଯୁଗଳ ଦର୍ଶନର ବେଶ ଅଙ୍ଗରାଗ ନ ଚମକିଲେ କେମିତି ହେବ ଭକତେ ଭକତେ ଅଙ୍ଗରାଗକୁ ମଣ୍ଡନ କରି ଶ୍ରୀ ଲୋକନାଥଙ୍କ ଚୌପାଖରେ ଶୋଭା ପାଉଛି ସୁନାର ପଦ୍ମ କିରେଟି ମୁଣ୍ଡରେ ସୁନାର ମୁକୁଟ ହାତରେ ସୁନାର ବଳା ସୁନା ଖଡ଼ୁ ସୁନା ତ୍ରିଭୁରମ୍ବରୁ କାନରେ ସୁନା କୁଣ୍ଡଳ ଗଳାରେ ସୁନା ମାଳ ସୁନା ଅଳଙ୍କାର ବିଭୂଷିତ ହୋଇଛି

0: ଜଗନ୍ନାଥ ବାବା ଏବେ ଆମକୁ ଦର୍ଶନ ଦେଇ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି। ଆମେ ଅପେକ୍ଷା କରିଥାଉ ଏ ଯୁଗଳ ଦର୍ଶନକୁ ଦେଖିବାକୁ, ଆମେ ଅପେକ୍ଷା କରିଥାଉ ନବଦମ୍ପତିଙ୍କ ପରମ ମୁହୂର୍ତ୍ତକୁ ଦେଖିବାକୁ। ହେ ଭଗବାନ, ଆମେ ଯୁଗଳ ଦର୍ଶନ ଏଇଭଳି ସବୁଦିନ କରୁଥାଉ। ତୁମେ ଯିଏ ଯେଉଁଠି ଥାଉ ଭକତମାନେ ଭାବନେତ୍ରରେ ଦର୍ଶନ କର ଯୁଗଳ ଦର୍ଶନର ଏ ମୂଳରମ ରୂପକୁ। ପ୍ରାର୍ଥନା କର ଏ ଯୁଗଳ ରୂପକୁ ସଦାବେଳେ ଦେଖାଇବା ପାଇଁ। ପ୍ରାର୍ଥନା କର ଯେତେବେଳେ ଷଷ୍ଠୀରେ ରୂପକଥା ଶୁଣିବାର ସୌଭାଗ୍ୟ ବର୍ଷକୁ ବର୍ଷ ମିଳୁଥାଉ ବୋଲି। ଜଗତ ପିତା ଜଗତ ମାତାଙ୍କ ଜଗତ ବିମୋହନ ରୂପ ଜନ୍ମ ଜନ୍ମାନ୍ତରରେ ଦିଶୁଥାଉ ବୋଲି। ଜଗତ ପିତରୁ ବନ୍ଦେ ପାର୍ବତୀ ପରମେଶ୍ୱର ସଦା ତୁଣ୍ଡ ଉଚ୍ଚାରଣ କରୁଥାଉ ବୋଲି। ସକଳ ସଙ୍କଟ ଭିତରେ ମାନବ ହୃଦୟରୁ ଶ୍ରଦ୍ଧା ବିଶ୍ୱାସ ହଜି ନଯାଉ ବୋଲି। ପ୍ରଭୁଙ୍କ ମାନବ ଲୀଳାର ସହଯାତ୍ରୀ ମାନବର ଚେତନା ମାର୍ଜିତ ହେଉ ବୋଲି। ହେ ଭଗତେ, ପ୍ରାର୍ଥନା କର, ପ୍ରାର୍ଥନା କର। ତୁମେ ଯେଉଁଠି ଅଛ ସେଇଠି ଥାଇ ହାତ ଯୋଡ଼, ଭାବନେତ୍ରରେ ପ୍ରଭୁଙ୍କୁ ଦେଖ, ତୁମେ ମୁଣ୍ଡିଆଟିଏ ମାର, ତାଙ୍କୁ ଦର୍ଶନ କରୁଛି ବୋଲି। ଯେଉଁଠି ଥିଲେ ଭାବ ଥିଲେ ସବୁ ଭଲ, ଭାବକୁ ନିକଟ ଅଭାବକୁ ଦୂର, ଉଦ୍ଧବକୁ ପଚାର ମଥୁରା କେତେ ଦୂର। ଏଇ ଯେଉଁ ଅପୂର୍ବ ଦୃଶ୍ୟ ଆମେ ଦେଖିବୁ ବୋଲି ଅପେକ୍ଷା କରିଥିଲୁ, ଯେଉଁ ଯୁଗଳ ଦର୍ଶନ କଥା କହିବୁ ବୋଲି ଅପେକ୍ଷା କରିଥିଲୁ, ଯେଉଁ ଭାବ ନିବେଦନର କଥା କହିବୁ ବୋଲି ଅପେକ୍ଷା କରିଥିଲୁ, ସେ ମୁହୂର୍ତ୍ତ ଏବେ ଆସିଯାଇଛି। ଆମେ ଦେଖୁଛୁ କିଏ ଦୁଇ ହାତ ଟେକି ଦେଉଛି, କିଏ ମୁଣ୍ଡିଆ ମାରୁଛି, କିଏ ଛଳ ଛଳ ଆଖିରେ ପ୍ରଭୁଙ୍କୁ ଦେଖୁଛି, କିଏ ବେଳପତ୍ରଟିଏ ମାଗୁଛି, କିଏ ଫୁଲଟିଏ ମାଗୁଛି, କିଏ ସୁନ୍ଦରଟିଏ ମାଗୁଛି, ଭାବୁଛି ବର୍ଷକୁ ଥରେ ଏ ବେଳପତ୍ରଟିଏ ପାଇଗଲେ, ଫୁଲଟିଏ ପାଇଗଲେ, ସିନ୍ଦୁର ଟିକିଏ ପାଇଗଲେ ଜୀବନ ସାର୍ଥକ ହୋଇଯିବ। ଏ ଯେଉଁ ମାଗିବାର କଥା, ଆଶୀର୍ବାଦ ମାଗିବାର କଥା, ପ୍ରଭୁଙ୍କୁ କରୁଣା ମାଗିବାର କଥା, କୃପା ମାଗିବାର କଥା, ତାଙ୍କ ଯାତ୍ରାରେ ସହଯାତ୍ରୀ ହେବାର କଥା, କେଡ଼େ ସୁନ୍ଦର ଲାଗୁଛି। ଏଇ କଥା ତ ସେଦିନ ଏ ମାଟିର ସ୍ୱଭାବ କବି କହିଥିଲେ, ହୃଦୟର କଥା ଜାଣିବାକୁ ଅଛି, ତୁମ୍ଭର ଅସୀମ ଶକ୍ତି ସେତିକି ଘେନିବ ଯେତିକି ଅଛି ମୋ ହୃଦୟ ତୁମ୍ଭ ପ୍ରତି ଭକ୍ତି। ହେ ପ୍ରଭୁ, ହୃଦୟରେ ଥିବା ଭକ୍ତିକୁ ତୁମେ ଘେନା କର, ଏଇ ମାଟିକୁ ଏଇଭଳି ବର୍ଷକୁ ଥରେ ଲେଖାଏଁ ଦର୍ଶନ ଦେଉଥାଅ, ଯୁଗଳ ରୂପରେ ନବଦମ୍ପତ୍ୟର ବିବାହ ଲେଉଟେଣ ରୂପରେ ଦର୍ଶନ ଦେଇ କୃତାର୍ଥ କରୁଥାଅ, ଭାବନେତ୍ର ସାର୍ଥକ ହେଉଥାଉ, ଚକ୍ଷୁରୁ ଲୁହ ଗଢ଼ୁଥାଉ। ଏଇ ଦୃଶ୍ୟ ଦେଖିବା ପାଇଁ ଆମେ ଯେଉଁ ଅପେକ୍ଷା କରିଥିଲୁ ଏ ଦୃଶ୍ୟ ଏବେ ଦେଖାଇ ଦେଲେଣି। ପରବର୍ତ୍ତୀ ଧାରା ବିବରଣୀ, ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟେଣ ଯାତ୍ରାର ଧାରା ବିବରଣୀ ଦେବା ପାଇଁ ଆମେ ବର୍ତ୍ତମାନ ନେଇଯାଉଛୁ ଆପଣମାନଙ୍କୁ ପୀର ବାବାରେ ଥିବା ବୁଥ ନମ୍ବର ଏକକୁ। ଆପଣ ଶୁଣିପାରିବେ ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟେଣ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ନନ୍ଦପଡ଼ାରୁ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେଉଥିବା 33 କୋଟି ଦେବାଦେବୀ ମଧ୍ୟରୁ ପଞ୍ଚବକ୍ତ୍ର ଅନ୍ୟତମ। ପ୍ରଭୁ ନୃସିଂହଙ୍କ ନିମନ୍ତ୍ରଣ ରକ୍ଷା କରି ପଞ୍ଚବକ୍ତ୍ର ସ୍ୱଦେହେ ବାଲୁଙ୍କେଶ୍ୱର ବାବାଙ୍କର ବରଯାତ୍ରା ଓ ନଗର ପରିକ୍ରମା ଶୋଭାଯାତ୍ରାରେ ସାମିଲ ହୁଅନ୍ତି। ଶୋଭାଯାତ୍ରା ଏକ ସ୍ୱତନ୍ତ୍ର ରଥରେ ପଞ୍ଚବକ୍ତ୍ର ବିରାଜମାନ ହୋଇଥାନ୍ତି। ବରଯାତ୍ରୀରେ ତାଙ୍କୁ ପାଲିଙ୍କି ବା ବିମାନରେ ବସାଇ ବହି ନିଆଯାଏ। ପଞ୍ଚବକ୍ତ୍ର ହେଉଛନ୍ତି ଶିବଙ୍କର 5ଟି ରୂପ ସମ୍ମିଳିତ ଏକ ମୂର୍ତ୍ତି। ଏହାର 4ଟି ଦିଗକୁ 4ଟି ମୁଖ ଓ ଗୋଟିଏ ଊର୍ଦ୍ଧ୍ୱ ମୁହାଁ ହୋଇଥାନ୍ତି। ପଶ୍ଚିମ ମୁହଁ ସଦ୍ୟଜାତ, ଉତ୍ତର ମୁହଁ ବାମଦେବ, ଦକ୍ଷିଣ ମୁହଁ ଅଘୋରୀ, ପୂର୍ବ ମୁହଁ ତତ୍ପୁରୁଷ ଏବଂ ଊର୍ଦ୍ଧ୍ୱମୁଖ ଈଶାନ ଭାବେ ପରିଚିତ। ନନ୍ଦପଡ଼ାର ପଞ୍ଚବକ୍ତ୍ରଙ୍କ ସ୍ୱତନ୍ତ୍ର ମନ୍ଦିର ରହିଛି, ଯାହା ସାଧାରଣତଃ ଅନ୍ୟ କେଉଁଠାରେ ନଥାଏ। 1884 କାଶୀ ବିଶ୍ୱନାଥଙ୍କ ସ୍ୱପ୍ନାଦେଶ ପାଇ ଅଭାଗୀ ପଣ୍ଡା ନାମକ ଜଣେ ନିଶାନ୍ତନ ବ୍ୟକ୍ତି ଏହି ମନ୍ଦିର ନିର୍ମାଣ କରାଇଥିଲେ। ସେ ପଞ୍ଚବକ୍ତ୍ରଙ୍କୁ ସ୍ଥାପନ କରି ମାର୍କଣ୍ଡ ପଣ୍ଡାଙ୍କୁ ତାର ପୂଜା ଦାୟିତ୍ୱ ପ୍ରଦାନ କରିଥିଲେ। ସେହିଦିନଠାରୁ ମାର୍କଣ୍ଡ ପଣ୍ଡା ପୂଜାରୀ ଭାବେ ପରିଚିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେହି ପୂଜାରୀ ବଂଶର ଦାୟାଦମାନେ ପଞ୍ଚବକ୍ତ୍ରର ପୂଜା ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏହି ଶୋଭାଯାତ୍ରାରେ ପଞ୍ଚବକ୍ତ୍ର ମଧ୍ୟ ସାମିଲ ହୋଇଥାନ୍ତି ଏବଂ ମୁଖ୍ୟ ପରଭା ବା ଶିବ ପାର୍ବତୀଙ୍କର ଯେଉଁ ଯୁଗଳ ମୂର୍ତ୍ତି ରହିଛି ତାର ସମ୍ମୁଖ ଭାଗରେ ପଞ୍ଚବକ୍ତ୍ର ରହିଛନ୍ତି। ଆମେ ବର୍ତ୍ତମାନ ଶୋଭାଯାତ୍ରା ଧୀରେ ଧୀରେ ଆଗକୁ ଆଗକୁ ବଢ଼ି ବଢ଼ି ଚାଲିଛି। ଆମର ଡାହାଣ ପଟେ ରେକର୍ଡ ଡ୍ୟାନ୍ସ ଚାଲିଛି, ନୃତ୍ୟକାରିଣୀମାନେ ତାଙ୍କ ନୃତ୍ୟ କୌଶଳ ପ୍ରଦର୍ଶନ କରୁଛନ୍ତି ଏବଂ ଯୁବ ସମାଜ ଏହି ନୃତ୍ୟକୁ ମନଭରି ଉପଭୋଗ କରୁଛନ୍ତି ଏବଂ ନୃତ୍ୟକାରିଣୀମାନଙ୍କର ସମତାଳରେ ସେମାନେ ନୃତ୍ୟ ପରିବେଷଣ କରୁଛନ୍ତି। କିଏ ତାଙ୍କର ମୋବାଇଲ ଫୋନ୍ରେ ସେମାନଙ୍କର ଚିତ୍ର ଉତ୍ତୋଳନ କରୁଛନ୍ତି ଏବଂ ଯୁବ ସମାଜ ତାଙ୍କର ତାଳେ ତାଳେ ଉଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି, ଯାହା ସମସ୍ତ ଦର୍ଶକଙ୍କର ମନୋରଞ୍ଜନ।

0: ଯାତ୍ରା ପାଇଁ ଉଦ୍ଦିଷ୍ଟ ଏବଂ ଏ ଯାତ୍ରାରେ ସମସ୍ତେ ଭାଗିଦାର ହୋଇଛନ୍ତି, ସାମିଲ ହୋଇଛନ୍ତି। ଆମେ ଦେଖିବାକୁ ପାଉଛୁ ଆମ ସମ୍ମୁଖ ଭାଗରେ ଗୋଟେ ଜନସମୁଦ୍ର ପୀର ବାବା ଛକ ଲୋକାରଣ୍ୟ ହୋଇଯାଇଛି ଏବଂ ଦର୍ଶକମାନେ ଏ ଦୃଶ୍ୟକୁ ମନଭରି ଉପଭୋଗ କରୁଛନ୍ତି। ଆମର ବାପଟେ ରଥ ନୃତ୍ୟ ହେଉଛି ଏବଂ ରେକର୍ଡ଼ ଡ୍ୟାନ୍ସ ଚାଲିଛି। ବର୍ତ୍ତମାନ ଶୋଭାଯାତ୍ରାରେ ରେକର୍ଡ଼ ଡ୍ୟାନ୍ସକୁ ଏବଂ ଅର୍କେଷ୍ଟ୍ରାକୁ ପ୍ରମୁଖ ସ୍ଥାନ ଦିଆଯାଇଛି ଏବଂ ଉଦ୍ୟୋକ୍ତାମାନେ ଏ ଯାତ୍ରାକୁ କେମିତି ସୁଶୃଙ୍ଖଳିତ କରିବେ ସେ ଦିଗରେ ବରାବର ପ୍ରୟାସରେ ଅଛନ୍ତି। ପୋଲିସ ଭାଇମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସେମାନେ ତାଙ୍କର କାର୍ଯ୍ୟରେ ବ୍ୟସ୍ତ ଏବଂ ଦର୍ଶକମାନେ ଏ ଅପୂର୍ବ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏମାନେ ଉତ୍କଣ୍ଠାର ସହିତ ଚାହିଁ ରହିଛନ୍ତି। ସମସ୍ତେ କା ପିଣ୍ଡା ତଳେ ଛାଇ ତଳେ ଛିଡ଼ା ହୋଇଛନ୍ତି, ତ କିଏ ପ୍ରାୟ ଓଭର ତଳେ ଯେଉଁ ଛାଇ ଅଛି ସେଠାରେ ଛିଡ଼ା ହୋଇଛନ୍ତି। ପୀର ବାବା ଛକ ବର୍ତ୍ତମାନ ଜନସମୁଦ୍ର ହୋଇଯାଇଛି ଏବଂ ଦର୍ଶକ ଏ ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ଏତେ ଗରମ ହେଉଥିବା ସତ୍ତ୍ୱେ ଏମାନେ ସମସ୍ତେ ତାକୁ ବୃକ୍ଷେପ ନ କରି ଏ ଦୃଶ୍ୟକୁ ଉପଭୋଗ କରିବାରେ ସେମାନେ ସମସ୍ତେ ବ୍ୟସ୍ତ। ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ମନୋଜ ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: ପରିବର୍ତ୍ତିତ ପୃଷ୍ଠଭୂମିରେ ପରିବେଶ ଏବଂ ପ୍ରକୃତିର ଯେଉଁ ଗୋଟେ ବିରାଟ ପରିବର୍ତ୍ତନ ଘଟିଛି ସମଗ୍ର ପୃଥିବୀରେ, ସେ ପ୍ରକୃତି ଏବଂ ପରିବେଶର ଯେଉଁ ପରିବର୍ତ୍ତନ ସହିତ ସମ୍ବଲପୁରର ଯେଉଁ ବିରାଟ ଶୀତଳଷଷ୍ଠୀ ଯାତ୍ରାର ପ୍ରକୃତି ଏବଂ ପରିବେଶରେ ବି କିଛି ଅଂଶରେ ପରିବର୍ତ୍ତନ ଆମେ ଦେଖିବାକୁ ପାଉଛୁ। ଆମ ସାମ୍ନାରେ ଆଜି ମୁଁ ଏବେ ପ୍ରତ୍ୟକ୍ଷ କରୁଛି ଗୋଟିଏ ରେକର୍ଡ଼ ଡ୍ୟାନ୍ସ ଦଳ ଗୋଟେ ରଥ ଆଗକୁ ଅତିକ୍ରମ କରିସାରିଛି, ଆଉ ଗୋଟିଏ ରଥ ମୋ ସାମ୍ନାରେ ବର୍ତ୍ତମାନ କିଛି ନର୍ତ୍ତକ ଏବଂ ନର୍ତ୍ତକୀମାନେ ରଥ ଉପରେ ନୃତ୍ୟ କରୁଛନ୍ତି। କିନ୍ତୁ ଯେତିକି ସଂଖ୍ୟାରେ ଯେଉଁ ଅଳ୍ପ ସଂଖ୍ୟକ ଦୁଇ ତିନି ଜଣ ନୃତ୍ୟ କରୁଛନ୍ତି ରଥ ଉପରେ, କିନ୍ତୁ ତାଠୁ ବହୁ ସଂଖ୍ୟକ ନୃତ୍ୟ କରୁଛନ୍ତି ରଥ ସମ୍ମୁଖସ୍ଥ ରାସ୍ତା ଉପରେ ଏବଂ ସେ ରାସ୍ତା ଉପରେ ଏତେ ଆଗ୍ରହର ସହିତ ନୃତ୍ୟ କରୁଛନ୍ତି ସେହି ଦର୍ଶକ ଭିତରେ ଥିବା ଯେଉଁ କିଛି ଆଗ୍ରହୀ ଦର୍ଶକମାନେ ଦେଖିଲେ ପ୍ରକୃତିରେ ଆଶ୍ଚର୍ଯ୍ୟ ଲାଗୁଛି। ଗୋଟେ ସମୟ ଥିଲା ବିଗତ ଦିନମାନଙ୍କରେ ଶୀତଳଷଷ୍ଠୀର ଏଇ ଯେଉଁ ଉତ୍ସବ ପରିପ୍ରେକ୍ଷୀରେ ଆମେ ଦେଖୁଥିଲୁ ସମ୍ପର୍ଦା ଦଳ, ଘୁମରା ଦଳ, କୀର୍ତ୍ତନ୍ୟ ବିଭିନ୍ନ କୀର୍ତ୍ତନ୍ୟ ଦଳମାନେ ଓଡ଼ିଶୀ ସାନ୍ତ ଚୌପତି ଗାଉଥିବା ବିଭିନ୍ନ ରଥମାନେ ଏବଂ ଲୋକମାନେ କେତେ ଆନନ୍ଦରେ ସେ ଉତ୍ସବର ଯେଉଁ ଅଲଗା ପ୍ରକାରର ବାତାବରଣ, କିନ୍ତୁ ଏବେ ଉତ୍ସବର ଯେଉଁ ବାତାବରଣ ଲୋକଙ୍କର ଆଗ୍ରହର ଯେଉଁ ବାତାବରଣ ସେଥିରେ କିଛି କାଂଶରେ ପରିବର୍ତ୍ତନ ଆମେ ଲକ୍ଷ୍ୟ କରୁଛୁ। ନର୍ତ୍ତକ ନର୍ତ୍ତକୀମାନେ କେତେ କେତେ ଆନନ୍ଦରେ ସେମାନେ ଯେଉଁ ନୃତ୍ୟ କରୁଛନ୍ତି ବିଭିନ୍ନ ଅଙ୍ଗଭଙ୍ଗୀରେ ଏବଂ ସମ୍ମୁଖରେ ମୋବାଇଲ ଛାଇ ହେଇଛି, ମୋବାଇଲରେ କଏଦ କରିବା ପାଇଁ ସମସ୍ତେ ଇଚ୍ଛା କରୁଛନ୍ତି ସେଇ ଯେଉଁ ନୃତ୍ୟରତ ଯୁବକ ଯୁବତୀମାନଙ୍କୁ ଏବଂ ପୋଲିସ ସ୍ୱେଚ୍ଛାସେବୀ ଯେଉଁ ଭାଇ ଭଉଣୀମାନେ ସେମାନେ ତାଙ୍କର ଯେଉଁ କେମିତି ଶୃଙ୍ଖଳା ସହିତ କେମିତି ଯାତ୍ରା ଆଗକୁ ବଢ଼ିବ ସେ ଯୁଗରେ ପ୍ରଯତ୍ନ କରୁଛନ୍ତି। ଧୀରେ ଧୀରେ ଏତେ ପ୍ରଚଣ୍ଡ ଗ୍ରୀଷ୍ମ, ଧୀରେ ଧୀରେ ମୁଁ କହୁଥିଲି ଧୀରେ ଧୀରେ ପ୍ରକୃତିରେ ପରିବର୍ତ୍ତନ ଘଟୁଛି। କୁହାଯାଉଥିଲା ଆଗ ଶୀତଳଷଷ୍ଠୀ ଦିନ ଯେକୌଣସି ପରିବେଶରେ ବି ହେଉ, ଯେକୌଣସି ପରିସ୍ଥିତିରେ ବି ହେଉ, ଶିବଙ୍କର କୃପାରୁ ନିଶ୍ଚିତ ଭାବରେ ବାତାବରଣରେ ପରିବର୍ତ୍ତନ ଘଟେ। ଏବେ ତ ଆମେ ଲକ୍ଷ୍ୟ କରୁଛୁ ଯେ କିଛି କାଂଶରେ ବାତାବରଣରେ ଏବେ କିଛି କାଂଶରେ ପରିବର୍ତ୍ତନ ଘଟୁଛି ଏବଂ ଏହି ପରିବର୍ତ୍ତନ ଭିତରେ ବି ଲୋକମାନଙ୍କର ଆଗ୍ରହରେ ବି ଧୀରେ ଧୀରେ ପରିବର୍ତ୍ତନ ଘଟୁଛି ଏବଂ ଲୋକମାନେ ଆମର ଯେଉଁ ଯାତ୍ରାର ରୂପରେଖ ଯେମିତି ପରିବର୍ତ୍ତିତ, ଆମର ପ୍ରକୃତିରେ ବି କିଛି କାଂଶରେ ପରିବର୍ତ୍ତନ ଘଟିଛି, କିନ୍ତୁ ଏ ପରିବର୍ତ୍ତନ ସହିତ ମଧ୍ୟ ଲୋକମାନେ ନିଜକୁ ଖାପ ଖୁଆଇ ନେଇଛନ୍ତି ଏବଂ ଲୋକମାନେ ଅପେକ୍ଷା କରିଛନ୍ତି ୟା ପରବର୍ତ୍ତୀ ଯେଉଁ ଅସଲ ଯେଉଁ ପ୍ରତ୍ୟକ୍ଷ କରିବେ ଶିବ ପାର୍ବତୀଙ୍କୁ, ଶିବ ପାର୍ବତୀଙ୍କର ଯୁଗଳ ମୂର୍ତ୍ତିଙ୍କୁ, ଯେଉଁମାନେ ସେମାନଙ୍କ ଜୀବନର ମୁଖ୍ୟ ବିଧେୟ, ସେମାନଙ୍କ ଜୀବନର ଯାତ୍ରା ପଥକୁ ସୁଗମ କରିବେ, ଯେଉଁମାନେ ସେମାନଙ୍କର ଯାତ୍ରାକୁ ନୂଆ ରାସ୍ତା ଦେବେ, ଦିଗ ଦେବେ, ତାଙ୍କୁ ସେମାନେ ପ୍ରତ୍ୟକ୍ଷ କରୁଛନ୍ତି। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପାଇଁ ଆମର ଉଦ୍ଘୋଷକ ସୁଜିତ ପୁଷେଣ୍ଡକୁ ମାଇକ୍ ହସ୍ତାନ୍ତର କରୁଛି।
2: ସମ୍ବଲପୁର ସହରର ଚାଲିଥିବା ଶୀତଳଷଷ୍ଠୀର ଯେଉଁ ପ୍ରତ୍ୟେକ ବର୍ଷ ଧାରା ବିବରଣୀ ଆମେ ସମସ୍ତେ

ଦେଖିପାରୁଛୁ। ଏବେ ବାତାବରଣରେ ଗୋଟେ ଉଲ୍ଲାସର ମାହୋଲ ଏବଂ ସମସ୍ତଙ୍କ ଭିତରେ ଗୋଟେ ତଲ୍ଲୀନତାର ଭାବ। ଏହି ତଲ୍ଲୀନତାର ହେଉଛି ନୃତ୍ୟ ଏବଂ ସଙ୍ଗୀତରେ ସମସ୍ତେ ମସଗୁଲ ଏବଂ ସମସ୍ତଙ୍କ ଭିତରେ ଆନନ୍ଦର ଭାବଟା ଆସିଛି, କାରଣ ଆଜି ହେଉଛି ଶିବ ପାର୍ବତୀଙ୍କର ସେ ମହାମିଳନର ଗୋଟେ ପର୍ବ। ସେଇ ପର୍ବଟା ଅନନ୍ୟ ପର୍ବ, ସେ ପର୍ବଟା ପାବନ ପର୍ବ, ସେ ପର୍ବଟା ହେଉଛି ପବିତ୍ର ପର୍ବ ଏବଂ ଏଥିରେ ଆନନ୍ଦ ଅଛି, ଏଥିରେ ଉଲ୍ଲାସ ଅଛି, ଏଥିରେ ତଲ୍ଲୀନତା ଅଛି ଏବଂ ପୃଷ୍ଠଭୂମିର ଅଛି ଏ ଅଞ୍ଚଳର ସାଂସ୍କୃତିକ ବିଭବ। ଏଇ ସମ୍ବଲପୁର ସହର ହେଉଛି, ସମ୍ବଲପୁର ଅଞ୍ଚଳ ହେଉଛି, ସମ୍ବଲପୁର ମାଟି ହେଉଛି ରଙ୍ଗର ମାଟି। ଏଥିପାଇଁ ଅଞ୍ଚଳର ଗୋଟେ ପ୍ରସିଦ୍ଧ ସଙ୍ଗୀତ ହେଉଛି ରଙ୍ଗବତୀ। ଏଠି ମଣିଷ ତା ଜୀବନରେ ରଙ୍ଗକୁ ସେ ପ୍ରାଧାନ୍ୟ ଦେଇଛି, ଶ୍ରମକୁ ପ୍ରାଧାନ୍ୟ ଦେଇଛି, ପରୋପକାରକୁ ଦେଇଛି। ତେଣୁ ଏ ରଙ୍ଗବତୀର ଯେଉଁ ମାଟି, ଏ ରଙ୍ଗବତୀ ମାଟିରେ ଆଜି ରଙ୍ଗର ଭାବର ଏବଂ ଗୋଟେ ସମର୍ପଣର ଭାବର ଗୋଟେ ସମାହାର ଆମେ ଦେଖିବାକୁ ପାଉଛୁ। ଆଜି ମୁଣ୍ଡ ଉପରେ ସୂର୍ଯ୍ୟଙ୍କର ରୌଦ୍ର ତାପ ବି ଅଛି, ସେଟାକୁ ସାଧାରଣ ଭକ୍ତ, ସାଧାରଣ ମଣିଷ ତା'ର କୌଣସି ଭୃକ୍ଷେପ ନାହିଁ। ସେ ତଲ୍ଲୀନର ଭାବରେ ସେ ନିଜକୁ ଉତ୍ସର୍ଗୀକୃତ କରିଦେଇଛି ସେ ଯାତ୍ରାରେ, ଯେଉଁ ଯାତ୍ରାର ମହାନାୟକ ହେଉଛନ୍ତି ସ୍ୱୟଂ ମହାଦେବ ଏବଂ ତାଙ୍କର ସାଙ୍ଗରେ ଅଛନ୍ତି ଜଗତଜନନୀ ମାତା ପାର୍ବତୀ। ତେଣୁ ତାଙ୍କର ଯେଉଁ ବିବାହର ଉଲ୍ଲାସ ଆଜି ସମଗ୍ର ଛୋଟ ଠାରୁ ବଡ଼ ସମସ୍ତଙ୍କୁ ସେ ଆବରି ବସିଛି ଏବଂ ପରିବେଶରେ ଖେଳି ବୁଲୁଛି ସେ ଆନନ୍ଦ ଉଲ୍ଲାସ ଏବଂ ତଲ୍ଲୀନତାର ଗୋଟେ ଲହଡ଼ି, ଏବଂ ଲହଡ଼ି ଧୀରେ ଧୀରେ ତୀବ୍ରତର ହେଉଛି ଏବଂ ସେ ତୀବ୍ର ହେବା ସ୍ୱର ସହିତ ଯେଉଁ ମଣିଷର ଭିତରେ ଯେଉଁ ସମର୍ପଣର ଭାବ, ସେମାନେ ନିଶ୍ଚିତ ଭାବରେ ତାକୁ ନେଇକରି ରହିଛନ୍ତି। ଯେଉଁ ଆମେ ଦେଖିପାରୁଛୁ ଆମ ସାମ୍ନାରେ ଯେଉଁ ମଞ୍ଚ ଅଛି, ମଞ୍ଚ ଉପରେ ଯେଉଁ ତରୁଣୀମାନେ ନୃତ୍ୟରତା ଏବଂ ସେମାନଙ୍କ ସହିତ ସେମାନେ ନୃତ୍ୟରେ ସାଥି ଦେଉଛନ୍ତି, ତଳେ ନାଚୁଥିବା କିଛି ଯୁବକ। ତେଣୁ ଏଇ ସମ୍ବଲପୁର ମାଟିର ଯୁବକ ଏବଂ ଆଖପାଖରୁ ଆସିଥିବା ଯୁବକମାନେ ନିଜେ ସମସ୍ତେ ବିଭୋର, ଆନନ୍ଦରେ ବିଭୋର, କାରଣ ଆଜି ହେଉଛି ସେଇ ମହାଦେବ, ଦେବଦେବ ମହାଦେବଙ୍କର ବାହାଘର ଏବଂ ସାଥିରେ ଆସୁଛନ୍ତି ନବଦମ୍ପତି। ଏବଂ ସାଧାରଣ ଭାବରେ ଆମେ ଦେଖୁ ବାହାଘର ପରେ ଯେତେବେଳେ ଉଲ୍ଲାସ ହୁଏ ସେଥିରେ ନୃତ୍ୟ ଗୀତ ସଙ୍ଗୀତ ମଧ୍ୟ ରହେ। ତେଣୁ ଆଜି ଦେଖୁଛୁ ଆମେ ପୀର ବାବା ଛକରୁ ଆମ ସହିତ କିଛି ରଥରେ ମଞ୍ଚରେ ସେମାନେ ସାମ୍ନାରେ ବିରାଜିତ ହୋଇ ନୃତ୍ୟ ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କରୁଛନ୍ତି ଏବଂ ସେଥିରେ ଆନନ୍ଦିତ ଉଲ୍ଲସିତ ହୋଇ ସେମାନେ ତଳେ ମଧ୍ୟ ଯୁବଗୋଷ୍ଠୀ ସେମାନେ ନୃତ୍ୟରତ। ଆଜି ଦେଖିବାକୁ ଗଲେ ସମଗ୍ର ଓଡ଼ିଶା, ସମଗ୍ର ପଶ୍ଚିମ ଓଡ଼ିଶା, ସମଗ୍ର ଓଡ଼ିଶା ଗୋଟେ ଆନନ୍ଦର ଉଲ୍ଲାସର ବାତାବରଣରେ ଖେଳି ଚାଲିଛି। ସମସ୍ତଙ୍କର ମନରେ ଗୋଟେ ଆଶା ଏବଂ ବିଶ୍ୱାସ ଯେ ଧୀରେ କରି ବର୍ଷା ଆସିବ, ବର୍ଷାର ପଦାଧ୍ୱନି ମଧ୍ୟ ଶୁଣିଲାଣି ଏବଂ ସେଥିପାଇଁ ମନ ଭିତରେ ଗୋଟେ ଉଲ୍ଲାସ, ଏଇ ମନ ଭିତରେ ଉଲ୍ଲାସକୁ ସେ ପରିପ୍ରକାଶ କରୁଛି ନୃତ୍ୟର ବିଭିନ୍ନ ପରିପ୍ରକାଶ ମାଧ୍ୟମରେ, ବିଭିନ୍ନ ମୁଦ୍ରା ମାଧ୍ୟମରେ, ଛନ୍ଦାୟିତ ତାର ପାଦ ମାଧ୍ୟମରେ। ତେଣୁ ଯେତେବେଳେ ପଶ୍ଚିମ ଓଡ଼ିଶାର ସାଧାରଣ ନୃତ୍ୟଟି ପରିବେଷଣ ହୋଇଯାଏ ସେଥିରେ ଢୋଲ ତାସା ନିଶାନ ବାଜେ, ତା ସହିତ ବାଜି ଉଠେ ମନ ଭିତରେ ଥିବା ଯେଉଁ ଉଲ୍ଲାସ ଏବଂ ମନ ଭିତରେ ରଙ୍ଗଟା ଖୋଲି ଉଠେ ଏବଂ ସମଗ୍ର ପରିବେଶକୁ ରଙ୍ଗାୟିତ କରେ, ସମଗ୍ର ପରିବେଶକୁ ସେ ତଲ୍ଲୀନ କରିଦିଏ। ତେଣୁ ଆଜି ଆମେ ଦେଖିପାରୁଛୁ ସମଗ୍ର ମଣିଷ ଯେଉଁମାନେ ସମବେତ ହୋଇଛନ୍ତି ଏ ଗୋଟେ ଭବ୍ୟ ଦିବ୍ୟ ଯାତ୍ରାରେ ସମ୍ମୁଖୀନ ହେବା ପାଇଁ, ଏ ସମସ୍ତେ ତଲ୍ଲୀନ, ସମସ୍ତେ ବିଭୋର, ଯେ ମାନବୀୟ ଲୀଳା ଯେ ସେମାନେ ବାହାଘର ପରର ଉଲ୍ଲାସ ଆନନ୍ଦ ମଧ୍ୟରେ ନିଜକୁ ହଜେଇ ଦେଇଛନ୍ତି। ସେ ହଜିଯିବା ଭିତରେ ତାଙ୍କର ଯେଉଁ ନୃତ୍ୟ ଏବଂ ସଙ୍ଗୀତ ସେଇଟା ସମସ୍ତଙ୍କୁ ଆବରି ରଖିଛି, ସେଇଟା ହିଁ ଏବେ ପ୍ରାଧାନ୍ୟ ରଖିଛି। ରଙ୍ଗର ମାଟି, ସମ୍ବଲପୁର ମାଟି, ଏଥିରେ ନୃତ୍ୟ ସଙ୍ଗୀତ ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ମଣିଷ ଜୀବନକୁ ସୁଲଳିତ ଭାବରେ ଆଗକୁ ନେବାରେ ନୃତ୍ୟ ସଙ୍ଗୀତ ଏବଂ ସାଧାରଣ ମଣିଷର ଯେଉଁ ଖୁସି ସେ ନିଜକୁ ଜାହିର କରେ, ସେ ନିଜକୁ ସମର୍ପିତ କରିଦିଏ ଏବଂ ସେ ନିଜକୁ ତଲ୍ଲୀନ କରିଦିଏ। ଏଇ ତଲ୍ଲୀନତା ଭାବଟାକୁ ମଧ୍ୟ ଆମ ସଂସ୍କୃତିରେ ଦିଆଯାଇଛି ଯେ ମଣିଷ ମିଶେଇ ଦିଏ। ଆଜି ଆମେ ସାମ୍ନାରେ ଦେଖିପାରୁଛୁ ଏଥିରେ ବୟସର କୌଣସି ଆବେଗ ନାହିଁ, ଗୋଟେ ବୟସର ସୀମା ନାହିଁ, କୌଣସି ଜାତିଭେଦ ନାହିଁ, କୌଣସି ବୟସର ପାର୍ଥକ୍ୟ ନାହିଁ, ଲିଙ୍ଗଗତ ପାର୍ଥକ୍ୟ ନାହିଁ, ସମସ୍ତେ ଏକାକାର ହୋଇଯାଇଛନ୍ତି ଏବଂ ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ଯେ ଏବେ ସମୟ ହେଉଛି ବିବାହ ପରର ଯେଉଁ ଖୁସିର, ଆନନ୍ଦର ଖୁସିର, ଏବଂ ତତ୍ପରେ ଆସିବେ ସ୍ୱୟଂ ଦେବ ଦମ୍ପତି, ନବବିବାହିତ ଦେବ ଦମ୍ପତି, ଏବଂ ସେମାନେ ମଧ୍ୟ ସଜେଇ ହୋଇକରି ଆସିବେ। ସମଗ୍ର ସମ୍ବଲପୁର ସହର ସଜେଇ ହୋଇଛି, ସମଗ୍ର ମଣିଷ ସମାଜ ନିଜକୁ ସଜେଇକରି ଘରୁ ବାହାରିଛି ଦର୍ଶନ କରିବେ, ଏବଂ ମାନବୀୟ ରୀତିରେ ମଧ୍ୟ ଭଗବାନ ନିଜକୁ ସଜେଇଛନ୍ତି ବର ବେଶରେ ଏବଂ ବଧୂ ବେଶରେ ଆସୁଛନ୍ତି ମାତା ପାର୍ବତୀ। ତେଣୁ ପରିବେଶ ସଜେଇ ହୋଇଛି କେବଳ ଆଧ୍ୟାତ୍ମିକ ଭାବରେ ନୁହେଁ, ଗୋଟେ ମାନବୀୟ ଲୀଳାରେ, ଗୋଟେ ସଙ୍ଗୀତ ନୃତ୍ୟର ତାଳେ ତାଳେ ସମଗ୍ରେ ସମସ୍ତେ ନୃତ୍ୟର

0: ସମସ୍ତେ ଉଲ୍ଲସିତ ଏବଂ ଆନନ୍ଦିତ। ଏହି ଯାତ୍ରାଟି ହେଉଛି ନୃତ୍ୟ ସଙ୍ଗୀତ ଉଲ୍ଲାସ ଭକ୍ତି ଏବଂ ଆଧ୍ୟାତ୍ମିକତାର ଗୋଟିଏ ମହାମିଳନ। ଏତାକୁ ଆଗକୁ ନେଉଛନ୍ତି ଭାରତବର୍ଷର ବିଭିନ୍ନ ଅନୁକୋଣରୁ ଆସିଥିବା ଲୋକକଳା ଲୋକସଙ୍ଗୀତ ଏବଂ ଆଧୁନିକ ନୃତ୍ୟ ଏବଂ ସଙ୍ଗୀତର ସମାହାର। ସମୟ ସହିତ ସଂସ୍କୃତି ପରିବର୍ତ୍ତିତ ହୁଏ ଏବଂ ସେ ସଂସ୍କୃତି ପରିବର୍ତ୍ତିତ ସଂସ୍କୃତିର ପ୍ରତିଫଳନ ମଧ୍ୟ ଆମେ ଦେଖିପାରୁଛୁ ସମ୍ବଲପୁର ସହରର ଏହି ଶୀତଳଷଷ୍ଠୀ ଯାତ୍ରାରେ। ଏଇଠାରେ ଆଧୁନିକ ସଙ୍ଗୀତ ଆଧୁନିକ ସଂସ୍କୃତି ସହିତ ମହାମିଳନ ଘଟୁଛି, ଯେଉଁଟା ଆମ ନୃତ୍ୟ ଲୋକ ସଂସ୍କୃତିର ଏବଂ ଆମର ଯେଉଁଟା ପାରମ୍ପରିକ ନୃତ୍ୟ ମଧ୍ୟ ଏଥିରେ ଅଛି। ଆମର ସେଇ କଳାହାଣ୍ଡିର ଯେଉଁ ଘୁମରା ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଦିବାସୀ ନୃତ୍ୟ, ଓଡ଼ିଶୀ ନୃତ୍ୟ ଏବଂ ଭାରତ ବାହାରୁ ଏବଂ ଓଡ଼ିଶା ବାହାରୁ ଆସିଥିବା ଯେଉଁ ଉଦ୍ଦାମ ନୃତ୍ୟ, ଯେଉଁଟା ପଞ୍ଜାବର ଭାଙ୍ଗଡ଼ା ହଉ, ଆସାମର ଯେଉଁଟା ତଲ୍ଲୀନତାର ନୃତ୍ୟ, ବିହୁ ସଙ୍ଗୀତ ହଉ, ଏଇ ସମୟ ଭିତରେ ସମ୍ବଲପୁର ସହର ଏବେ ଉତ୍ସବ ମୁଖରିତ। ସେ ଉତ୍ସବର ପୃଷ୍ଠଭୂମିରେ ଅଛି ଗୋଟେ ଅନନ୍ୟ ଦିବ୍ୟ ବିବାହ ଏବଂ ଦିବ୍ୟ ବିବାହ ପରେ ନବଦମ୍ପତି ସେମାନେ ସମଗ୍ର ସୃଷ୍ଟିରେ ନିଜର ଆଶୀର୍ବାଦ ପ୍ରଦାନ କରିବା ପାଇଁ ଏବଂ ସମଗ୍ର ସୃଷ୍ଟିରେ ଯେଉଁ ତାପ ଉତ୍ତାପ ରହିଛି ତାକୁ ହରଣ କରି ସମଗ୍ର ସୃଷ୍ଟିକୁ ଶୀତଳତା ପ୍ରଦାନ କରିବା ପାଇଁ ଏବଂ ସମସ୍ତଙ୍କୁ ମଣିଷ ଜୀବନରେ ଯେଉଁ ଖୁସି ଆନନ୍ଦ ଆସେ, ସାମୟିକ ଭାବରେ ଆସେ, ତାହା ସମଗ୍ର ମଣିଷ ସମାଜକୁ ଆଗକୁ ଯିବାକୁ ପ୍ରେରଣା ଦିଏ ଏବଂ ପ୍ରୋତ୍ସାହନ ମଧ୍ୟ କରେ। ଆମେ ଦେଖିପାରୁଛୁ ଯେ ସମଗ୍ର ମଣିଷ ସମାଜ ଜାତି ବର୍ଣ୍ଣ ନିର୍ବିଶେଷରେ ବୟସ ନିର୍ବିଶେଷରେ ଏବେ ସମସ୍ତେ ତଲ୍ଲୀନ, ସମସ୍ତେ ନୃତ୍ୟ ଗୀତରେ ବିଭୋର ଏବଂ ସମସ୍ତେ ସେ ବିଭୋର ହେବା ସତ୍ତ୍ୱେ ସମସ୍ତଙ୍କର ଆଖି ଅନେଇ ରହିଛି ସେଇ ଯୁଗଳ ନବଦମ୍ପତିଙ୍କୁ, ଯେଉଁମାନେ ତାଙ୍କର ଭବ୍ୟ ରୂପରେ ଦିବ୍ୟ ରୂପରେ ପ୍ରକଟିତ ହେବେ ଏବଂ ତା ପୂର୍ବରୁ କିଛି ସମୟ ନୃତ୍ୟ ସଙ୍ଗୀତ ମାଧ୍ୟମରେ ସମସ୍ତଙ୍କୁ ଆନନ୍ଦିତ ତଲ୍ଲୀନିତ କରିବାର ଯେଉଁ ପ୍ରୟାସ ରହିଛି ଶୀତଳଷଷ୍ଠୀର, ସେଇ ଯାତ୍ରାର ଗୋଟେ ଅନନ୍ୟ ରୂପ ଆମ ସାମ୍ନାରେ ଚାଲିଛି। ଏବେ ପରବର୍ତ୍ତୀ ଧାରାବିବରଣୀ ଦେବା ପାଇଁ ଆମର ଅନ୍ୟତମ ବୁଥ୍ ଗୋଲବଜାରର ବୁଥ୍ ନମ୍ବର 2କୁ ଆମେ ଆପଣମାନଙ୍କୁ ନେଇଯାଉଛୁ।
1: ବର୍ତ୍ତମାନ ଆମ ସମ୍ମୁଖରୁ ଝାଡ଼ୁଆପଡ଼ାର ତ୍ରିଲୋକନାଥ ବାବା ଏବଂ ପାର୍ବତୀଙ୍କର ମୁଖ୍ୟ ମେଢ଼ ପାର ହେଇଗଲାଣି। ପଛେ ପଛେ ଆସୁଛନ୍ତି ମୋଦିପଡ଼ାର ଜାଗେଶ୍ୱର ବାବାଙ୍କ ସହିତ ପାର୍ବତୀଙ୍କର ଶୋଭାଯାତ୍ରାର ମୁଖ୍ୟ ତୋରଣ, ଯାହା ଆମେ ଝାଡ଼ୁଆପଡ଼ାର ଯାତ୍ରାରେ ଆମେ ଆସିଲା ବେଳେ ଅତିକ୍ରାନ୍ତ ହୋଇସାରିଥିଲା, ତାହା ଜାଗେଶ୍ୱର ବାବା ମୋଦିପଡ଼ାଙ୍କର ମୁଖ୍ୟ ତୋରଣ ପାଖେ ପାଖେ ଅନୁଷ୍ଠିତ ହେଉଛି, ଯାହାକୁ ମୁଁ କହୁଛି ଦୁଲଦୁଲି ବାଜା। ଦୁଲଦୁଲି ବାଜାର ତାଳେ ତାଳେ କିନ୍ନରମାନେ ନୃତ୍ୟ କରୁଛନ୍ତି। ଡାଲଖାଇ ରସରକେରି ମାୟଲାଚଡ଼ ଆଜି ସଙ୍ଗୀତ ଗାନ କରି ଢୋଲ ନିଶାଣ ତାସା ମୁହୁରି ଆଦି ବଜାଯାଇ ସେମାନେ ଉନ୍ମତ୍ତ ଅବସ୍ଥାରେ ନୃତ୍ୟ କରୁଛନ୍ତି, ଯାହା ସୂଚନା ଦେଉଛି ବର୍ତ୍ତମାନ ମୋଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଏବଂ ପାର୍ବତୀଙ୍କର ଯୁଗଳ ଦର୍ଶନ ଯାତ୍ରା ଆରମ୍ଭ ହୋଇଗଲାଣି। ମୋଦିପଡ଼ାର ଜାଗେଶ୍ୱର ବାବାଙ୍କର ମନ୍ଦିର ସେହି ପଡ଼ାର ଦନୈ ପଟେଲ 1818 ମସିହାରେ ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିର ସମ୍ମୁଖରେ ଥିବା ଯେଉଁ ଯୋଡ଼ା ବନ୍ଧ, ସେ ନିଜେ 6 ଏକର ପରିମିତ ଜମି ଏହି ମନ୍ଦିରକୁ ଦାନ କରି ସେ ବନ୍ଧଟି କୁଡ଼େଇଥିଲେ। ମୋଦିପଡ଼ାର ଯାତ୍ରାଟା ବାସ୍ତବତ 1977 ଆରମ୍ଭ ହେଲେ ହେଁ ଏ ଯେଉଁ ପୃଥିବୀ ପ୍ରଦକ୍ଷିଣ ବା ଯୁଗଳ ଦର୍ଶନ ଯାତ୍ରା 1984-85 ଆଡ଼ୁ ଆରମ୍ଭ ହୋଇଛି। ଶିବଙ୍କର ମହିମା ଏତେ, ତାଙ୍କର ଗୁଣ ଯେତେ ଗାନ କଲେ, ତାଙ୍କର ମହାତ୍ମ୍ୟ ଯେତେ ଗାନ କଲେ ମଧ୍ୟ କମ୍ ହେବ। ଏମାନେ ସିନା ଡାଲଖାଇ ରସରକେଲି ମାୟଲାଜଡ଼ ଆଦି ସମ୍ବଲପୁରୀ ଗୀତଗୁଡ଼ିକ ଗାଇ ନୃତ୍ୟ କରୁଛନ୍ତି, କିନ୍ତୁ ଶିବ ମହିମା ଯାହା ଶିବ ପୁରାଣରେ ବର୍ଣ୍ଣିତ ସେଥିରେ କୁହାଯାଇଛି, ଥରେ ମାତ୍ର ଯେ ଭଜଇ ନାମ ଶିବଙ୍କର ସତେକ ପାପ ଅଙ୍ଗରୁ ହୋଇଯାଏ ଦୂର, ତାହାଙ୍କ ସହିତ ଥିଲେ ପାର୍ବତୀଙ୍କ ନାମ, ଖଣ୍ଡେ ଦୂରୁ ଭୟ ପାଇ ପଳାଏ ଏକ ଜମ, ସେହି ମାତା ପିତାଙ୍କର ଅବୟପୟରେ କ୍ଷେତ୍ରମୋହନର ମନ ରହୁନି ରନ୍ତରେ। ତେଣୁ ଶିବ

0: ପାର୍ବତୀଙ୍କର ଦର୍ଶନ ପାଇଲେ, ତାଙ୍କର ଚରଣ ତଳେ ଦଣ୍ଡବତ କଲେ ଯମ ମଧ୍ୟ ଆସିବାର ଶକ୍ତି ହ୍ରାସ ହୋଇଯାଏ, ଯମ ମଧ୍ୟ ଆସିପାରେ ନାହିଁ। ଏଭଳି ଜୀବଶକ୍ତି ଯାହାର ଏଭଳି ଆଶୀର୍ବାଦ ଯେଉଁ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ଠାରୁ ଆମେ ପାଉଛୁ, ତାଙ୍କର ଶୁଭ ବିବାହର ପ୍ରଚଣ୍ଡ ଯାତ୍ରା, ତାହାକୁ ଏସିଆର ସବୁଠାରୁ ବଡ଼ କାର୍ନିଭାଲ ବୋଲି କୁହାଯାଏ। ସବୁଠାରୁ ଲମ୍ବା ଶୋଭାଯାତ୍ରା ସମ୍ବଲପୁରର ଶୀତଳ ଷଷ୍ଠୀ। ଏଇ ଯେଉଁ ଭକ୍ତମାନେ ଅସଂଖ୍ୟ ସଂଖ୍ୟାରେ ଆନନ୍ଦିତ ହେଉଛନ୍ତି, ଦର୍ଶନ କରି ନିଜ ହୃଦୟ ଭିତରେ ଶିବ ଏବଂ ଶିବାଙ୍କୁ ଅନୁଭବ କରୁଛନ୍ତି, ତାହା କମ୍ କଥା ନୁହେଁ। ଏଠି ଖରା ବର୍ଷା ପବନ କିଛି ବାଧା ଆସୁନାହିଁ, ବରଂ ଥଣ୍ଡାଳିଆ ପବନ ଭକ୍ତମାନଙ୍କୁ ଉତ୍ସାହିତ କରୁଛି ଏଇ ଯାତ୍ରା ଦେଖିବା ପାଇଁ। ମୋ ମାଇକ୍ରୋଫୋନ୍ରୁ ଆପଣମାନେ ଦୁଲଦୁଲି ବାଜାର ସଙ୍ଗୀତର ଶବ୍ଦ ଶୁଣିପାରୁଥିବେ। ଗୋଲବଜାର ଛକଟି ବର୍ତ୍ତମାନ ପ୍ରକମ୍ପିତ ହୋଇଯାଉଛି ସମ୍ବଲପୁରୀ ବାଦ୍ୟରେ, ଦୁଲଦୁଲି ବାଦ୍ୟରେ, ଏବଂ ପଛେ ପଛେ ହନୁମାନଙ୍କର ମେଢ଼ ଯିଏ ଦେବ ନିମନ୍ତ୍ରଣ କରିଥିଲେ, ତାଙ୍କର ମେଢ଼ ସୁସଜ୍ଜିତ ଅବସ୍ଥାରେ ଆସୁଛି। ବହୁଜନଙ୍କର ଧାରଣା ଥାଏ ଯେ ଶିବଙ୍କର ବରଯାତ୍ରୀରେ ନର କିନ୍ନର ଦେବ ଦାନବ ସମସ୍ତେ ଯାଇଥାନ୍ତି, ଏହା ଭୁଲ ତଥ୍ୟ। ହନୁମାନ ନିମନ୍ତ୍ରଣ କରିଥାନ୍ତି କେବଳ ଦେବତାମାନଙ୍କୁ, ବିଭିନ୍ନ ମନ୍ଦିର ଯାଏ। ତେଣୁ ବରଯାତ୍ରୀ ଦଳରେ କେବଳ ଦେବତାମାନେ ସାଧୁ ସନ୍ଥମାନେ ଯାଇଥାନ୍ତି। ଏଇ ଯେଉଁ ଯାତ୍ରା ଅନୁଷ୍ଠିତ ହେଉଛି, ଯେଉଁଟା ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ନବ୍ୟ ବିବାହିତ ଶିବ ଏବଂ ଶିବା, ତାଙ୍କ ପଛେ ପଛେ ଦେବ ଦାନବ ନର କିନ୍ନର ପଶୁ ପକ୍ଷୀ ସମସ୍ତେ ଯାଇଛନ୍ତି। ଏଭଳିକି ପରସ୍ପର ବିରୋଧାଭାସ ରଖୁଥିବା ପଶୁପକ୍ଷୀମାନେ ମଧ୍ୟ ଏକତ୍ରିତ ହୋଇ ଏଇ ମେଢ଼ ପଛେ ପଛେ ଯାତାୟାତ କରିଥାନ୍ତି। ଏହା ହିଁ ଶୀତଷଷ୍ଠୀ ଯାତ୍ରାର ଏକ ସ୍ୱାତନ୍ତ୍ର୍ୟ ଅଟେ। ବର୍ତ୍ତମାନ ମୁଁ ଏହି ଧାରା ବିବରଣୀ ପ୍ରଦାନ କରିବା ପାଇଁ ଅଧ୍ୟାପକ ଡକ୍ଟର ଭୋଇଙ୍କୁ ମାଇକ୍ରୋଫୋନ୍ ପ୍ରଦାନ କରୁଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ କିଛି ସମୟ ଆଗରୁ ଝାଡ଼ୁଆପଡ଼ା ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଶୋଭାଯାତ୍ରା ଆମ ସମ୍ମୁଖ ଦେଇ ଅତିକ୍ରମ କରିସାରିଛି, ଏବଂ ବର୍ତ୍ତମାନ ମୁଦିପଡ଼ାର ଶ୍ରୀ ଶ୍ରୀ ଲୋକନାଥ ଜାଗେଶ୍ୱର ବାବାଙ୍କର ଏ ଯେଉଁ ଶୋଭାଯାତ୍ରା ଆରମ୍ଭ ହୋଇଛି, ଏହି ଭବ୍ୟ ଶୋଭାଯାତ୍ରାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଯେଉଁ ସମାବେଶ, ସେମାନଙ୍କର ଯେଉଁ ଅଂଶଗ୍ରହଣ ପରିବେଶକୁ ଆହୁରି ଉତ୍ସବ ମୁଖର କରୁଛି। ବିଭିନ୍ନ ନୃତ୍ୟ, ବିଭିନ୍ନ ବାଦ୍ୟର ତାଳେ ତାଳେ ଗଗନ ପବନ ମୁଖରିତ ହୋଇ ଉଠୁଛି। ଗୋଟିଏ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି, ଗୋଟିଏ ଭାବବିହଳ ପରିବେଶ ସୃଷ୍ଟି ହୋଇଛି, ଗୋଟିଏ ଭକ୍ତି ଭାବାପୂର୍ଣ୍ଣ ଗୋଟିଏ ପରିସର ସୃଷ୍ଟି ହୋଇଛି। ଏହି ଯାତ୍ରା କଥାକୁ ଯଦି ଆମେ ଦେଖିବା, ଯେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଯାତ୍ରାର ଅନେକ ଅର୍ଥ ଦିଆଯାଇଛି। ଯାତ୍ରାର ଅର୍ଥ ହେଉଛି ଭ୍ରମଣ, ଗମନ, ନିର୍ବାହ, ଅଭିଯାନ, ଦେବତାଙ୍କ ଉତ୍ସବ, ତୀର୍ଥକୁ ଯିବା ଇତ୍ୟାଦି। ଦେବଦେବୀଙ୍କ ପୂଜା ଉଦ୍ଦେଶ୍ୟରେ ଲୋକମାନେ ବିଭିନ୍ନ ସ୍ଥାନକୁ ଧାଡ଼ି ବାନ୍ଧି ନୃତ୍ୟ ଗୀତ କରି ଯେଉଁ ସମାରୋହରେ ଯାଉଥିଲେ ସେଥିରୁ ଯାତ୍ରା ସତ୍ୱର ଉତ୍ପତ୍ତି ହୋଇଥିବା ସମ୍ଭବ। ଧାର୍ମିକ କାରଣରୁ ହିଁ ଯାତ୍ରାର ସୃଷ୍ଟି। ଶୋଭାଯାତ୍ରାରେ ଦେବଦେବୀଙ୍କୁ ବିବାହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରୁଥିଲା ବେଳେ ତାହା ଯାତ୍ରା ନାମରେ ପରିଚିତ ହୋଇଥାଏ ବୋଲି କେହି କେହି ମତ ଦିଅନ୍ତି। ଚୀନ ପରିବ୍ରାଜକ ଫୟାନଙ୍କ ବିବରଣୀରୁ ପ୍ରମାଣ ମିଳିଥାଏ ଯେ ବୌଦ୍ଧ ଯୁଗରେ ବୁଦ୍ଧଙ୍କ ଶିଷ୍ୟମାନେ ତାଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ରଥରେ ବସାଇ ପାଟଳୀପୁତ୍ରରେ ଯାତ୍ରା ଉତ୍ସବ ପାଳନ କରୁଥିଲେ। ତେଣୁ ଖ୍ରୀଷ୍ଟପୂର୍ବ ଶତାବ୍ଦୀରୁ ଭାରତବର୍ଷରେ ଯେ ଯାତ୍ରା ପରମ୍ପରା ରହିଆସିଛି ତାହା ଅସ୍ୱୀକାର କରାଯାଇ ନପାରେ। ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ସହରୀ ସଭ୍ୟତାର ଆରମ୍ଭର ଆଦ୍ୟ ଭାଗରୁ ହିଁ ଚାଲିଆସିଛି। ଏହା ସମ୍ପୂର୍ଣ୍ଣ ଭାବରେ ଲୋକାଚାର ଭିତ୍ତିରେ ପାଳନ କରାଯାଇଥାଏ। ଆମ ଲୋକାଚାରରେ ଯେଉଁ ରୀତିନୀତି ବିବାହ ସମୟରେ ପାଳିତ ହୋଇଥାଏ, ଶୀତଳ ଷଷ୍ଠୀ ଯାତ୍ରାରେ ଶିବ ପାର୍ବତୀଙ୍କର ବିବାହରେ ଠିକ୍ ସେହି ରୀତିନୀତି ପାଳିତ ହୋଇଥାଏ। ମାନବୀୟ ରୀତିନୀତିରେ ଶିବ ପାର୍ବତୀଙ୍କର ବିବାହ କରାଇ ଉତ୍ତପ୍ତ ଧରଣୀକୁ ଶୀତଳ କରିବା ପାଇଁ ବର୍ଷାର ଆବାହନ ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯାତ୍ରା ସମୟରେ ଓ ପରବର୍ତ୍ତୀ ସମୟରେ ବର୍ଷା ହେବା ବିଧି ନିଶ୍ଚିତ। ବର୍ଷା ଧରଣୀ ପୃଷ୍ଠକୁ ଓହ୍ଲାଇ ଆସିବା ଓ ଶୀତଳ ସ୍ପର୍ଶ ଦେବା ହେତୁ ବାତାବରଣ ଶୀତଳତା ଆସେ। ଏହି ଅନନ୍ୟ ଯାତ୍ରା ମଣିଷ ଈଶ୍ୱରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ। ତେଣୁ ଏହି ମହାନ ପର୍ବରେ ଈଶ୍ୱରୀୟ କାର୍ଯ୍ୟକୁ ଲୌକିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯାଇଥାଏ। ବର୍ତ୍ତମାନ ଆମେ ଦେଖୁଛୁ ଯେ ସୁନ୍ଦର ସୁସଜ୍ଜିତ ରଥ ଧୀରେ ଧୀରେ ଆଗକୁ ଆସୁଛି। ଭକ୍ତମାନଙ୍କର

0: ଗହଳି କ୍ରମଶଃ ବଢ଼ୁଛି, ଆହୁରି ବଢ଼ୁଛି। ତାଙ୍କର ଉତ୍ସାହ, ମନ ଭିତରେ ପ୍ରଚୁର ଉତ୍ସାହ ଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ନୃତ୍ୟ ଗୀତ ଏବଂ ବାଦ୍ୟର ତାଳେ ତାଳେ ପରିବେଶ ମୁଖରିତ ହୋଇ ଉଠୁଛି। ଗୋଟେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି, ଭକ୍ତମାନଙ୍କ ଭିତରେ ଗୋଟେ ଉତ୍ସାହ ଜାଗରୁକ ହେଉଛି। କାହିଁକି ଯେ ଆମେ ବର୍ତ୍ତମାନ ଅପେକ୍ଷା କରିଛୁ, ଭକ୍ତମାନେ ମନେ ମନେ ଯେମିତିଆ ଭାବୁଥିବେ ଯେ ଆମେ ଅପେକ୍ଷା କରିଛୁ କେତେବେଳେ ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଏବଂ ଜଗଜ୍ଜନନୀ ମାତା ପାର୍ବତୀଙ୍କର ଯୁଗଳ ମୂର୍ତ୍ତି ଦର୍ଶନର ବିରଳ ସୁଯୋଗ ଆମେ ପାଇବୁ। ସେଇ ପରମ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଭକ୍ତ ସମୁଦାୟ। ଆମେ ଯଦି ଏହି ଯାତ୍ରା ସମ୍ପର୍କରେ ଦେଖିବା ଯେ ସାଧାରଣତଃ ଲୋକାଚାରରେ ବିବାହ ପରେ ପରେ ନବଦମ୍ପତିଙ୍କ ଏହିପରି ବିଶାଳ ଏବଂ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇନଥାଏ। ଏଠାରେ ଆମେ ଲକ୍ଷ୍ୟ କରିପାରିବା ଯେ ପୌରାଣିକ ଘଟଣାକୁ, ତାରକାସୁରର ନିଧନ ନିମିତ୍ତ ମହାଦେବ ଏବଂ ପାର୍ବତୀଙ୍କ ବିବାହ ଥିଲା ଅତ୍ୟନ୍ତ ଅପରିହାର୍ଯ୍ୟ। ବର୍ତ୍ତମାନ ସେହି ଉଦ୍ଦେଶ୍ୟ ସାଧିତ ହୋଇଥିବାରୁ ଅସୁରର ଅତ୍ୟାଚାରରେ ଅତିଷ୍ଠ ଦେବକୁଳଙ୍କ ସମେତ ସମସ୍ତେ ଆଶ୍ୱସ୍ତ ହେବା ସହିତ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ନାଚଗୀତ ମାଧ୍ୟମରେ ଖୁସି ମନାଉଥିବାର ଦୃଶ୍ୟ ଆମେ ସମ୍ମୁଖରେ ଉପଭୋଗ କରୁଛୁ, ଆମେ ଦେଖିପାରୁଛୁ। ପ୍ରକୃତି ଏବଂ ପୁରୁଷଙ୍କ ମିଳନ ହେଉଛି ଶୀତଳଷଷ୍ଠୀ ଯାତ୍ରାର ପ୍ରମୁଖ ବିଷୟ। ଶିବ ଏବଂ ପାର୍ବତୀ ଉଭୟ ସମର୍ଥ ଓ ସମର୍ଥା, ଉଭୟ ମିଳନାକାଂକ୍ଷୀ, ମାତ୍ର ସେମାନଙ୍କର ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସେହି ପ୍ରକୃତି ପୁରୁଷଙ୍କୁ ମିଳନରେ ବାଧା ଦିଆଯାଇଛି, ଫଳରେ ସେମାନେ ମିଳିତ ହୋଇ ନପାରି ଅଶାନ୍ତ ହୋଇଛନ୍ତି, ଧରାପୃଷ୍ଠ ହୋଇଛି ରୌଦ୍ର ତାପରେ ଦଗ୍ଧ। ପ୍ରକୃତି ପୁରୁଷଙ୍କ ମିଳନରେ ହିଁ ଧରଣୀ ହୁଏ ଶୀତଳ, ଯୋଗ୍ୟ ଯୋଗ୍ୟା ନାରୀ ପୁରୁଷର ମିଳନ ହେଲେ ଅଶାନ୍ତ ପ୍ରାଣ ଶାନ୍ତ ହୋଇଥାଏ। ତେଣୁ ଶୀତଳଷଷ୍ଠୀ ଯାତ୍ରା ପ୍ରକୃତରେ ଏହି ମହାର୍ଘ ବାର୍ତ୍ତା ଆମ ସମସ୍ତଙ୍କୁ ଦେଇଥାଏ। ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀ ଦାସ ପ୍ରଧାନ ମହୋଦୟଙ୍କୁ ମୁଁ ମାଇକ୍ ହସ୍ତାନ୍ତର କରୁଛି।
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ। ଆମେ ଶୁଣୁଥିଲେ ଶୀତଳଷଷ୍ଠୀ ଯାତ୍ରାର ଉଦ୍ଦେଶ୍ୟର କଥା। ସେ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଶହ ଶହ ବର୍ଷ ଧରି ସମ୍ବଲପୁର ମାଟିରେ ଆୟୋଜିତ ହେଉଥିବା ଏ ଶୀତଳଷଷ୍ଠୀ ଯାତ୍ରାର ଭାବର ପ୍ରବାହର ଅନ୍ତ ନାହିଁ। ଭାବର ପ୍ରବାହର ଅନ୍ତ ଯେଭଳି ନାହିଁ, ଯାତ୍ରାର ସେଭଳି ଅନ୍ତ ନାହିଁ। ଲୋକନାଥ ବାବାଙ୍କ ଯାତ୍ରା ଗୋଲବଜାର ଛକ ବାଟ ଦେଇ ଆଗକୁ ବଢ଼ିଯିବା ପରେ ବର୍ତ୍ତମାନ ସାମ୍ନାରେ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣି ଯାତ୍ରାର ଏକ ସୁନ୍ଦର ଶୃଙ୍ଖଳା ଆମେ ଦର୍ଶନ କରୁଛୁ, ଯେଉଁଠି ଦୁଲଦୁଲି ବାଜୁଛି, ଟିମିକି ବାଜୁଛି, ନିଶାଣ ବାଜୁଛି, ସେଇଠି ତାଳ ଦେଇ କିନ୍ନରମାନେ ନୃତ୍ୟ କରିବାର ମଧ୍ୟ ଦେଖାଯାଉଛି। ଏକ ସମୟ ଥିଲା କିନ୍ନରମାନେ ଆସିଲେ ଜଣାଯାଉଥିଲା ସମ୍ବଲପୁରକୁ ଷଷ୍ଠୀ ଆସିଗଲା ବୋଲି, ସେମାନେ ରାସ୍ତାରେ ବୁଲିଲେ ଜଣାଯାଉଥିଲା ଷଷ୍ଠୀ ଆସିଗଲା ବୋଲି। ସେ କିନ୍ନରମାନଙ୍କର ନୃତ୍ୟ ଏବଂ ତାଙ୍କ ସହିତ ତାଳ ଦେଇ ଏଇ ଅଞ୍ଚଳର ପିଲାମାନଙ୍କର ଉନ୍ମତ ନୃତ୍ୟ ଜଣେଇ ଦେଉଛି ଏଠି ପ୍ରାଣ ପ୍ରବାହର ଅଭାବ ନାହିଁ। ଖରା ଯେତେ ହେଉଥାଉ ପଛେ, ଗୁଳୁଗୁଳି ଯେତେ ହେଉଥାଉ ପଛେ, ଏ ମାଟି ଯେତେ ତାତୁଥାଉ ପଛେ, ଆଜି ଯେହେତୁ ଦେବଦମ୍ପତି ମନ୍ଦିର ଲେଉଟାଣି ଯାତ୍ରା କରିବେ, ତାଙ୍କ ଯାତ୍ରାକୁ ଆନନ୍ଦମୟ କରିବା ପାଇଁ, ଉଲ୍ଲାସମୟ କରିବା ପାଇଁ, ପ୍ରାଣମୟ କରିବା ପାଇଁ ଆମେ ନାଚିବୁ। ଏ ନାଚିବା ପାଇଁ ତ ଏଇ ଦିନଟିକୁ ଆମେ ଅପେକ୍ଷା କରିଥାଉ। ଯେଭଳି ଭକ୍ତ ସ୍ତବପାଠ କରି ପ୍ରଭୁଙ୍କୁ ଆବାହନ କରେ, ସେହିଭଳି ଭାବରେ ଆମେ ନୃତ୍ୟ ସହ, ତାଳ ସହ, ମୁଦ୍ରା ସହ, ଅଙ୍ଗଭଙ୍ଗୀ ସହ ପ୍ରଭୁଙ୍କୁ ଆବାହନ କରିବୁ, ଲୋକମାନଙ୍କୁ ଆନନ୍ଦ ଦେବୁ। ଶିବ ଶିବାଙ୍କ ବିବାହ ମହୋତ୍ସବ ଶହ ଶହ ବର୍ଷ ଧରି ପାଳିତ ହେଉଥିବା ଏ ଯାତ୍ରା ପ୍ରମାଣିତ କରିଦେଉଛି ଆଜି ବି ଏହି ମାଟିରେ ସଂସ୍କୃତି ଜୀବନ୍ତ। ସଂସ୍କୃତି ଯଦି ଜୀବନ୍ତ ନଥାନ୍ତା, ଏତେ ଉଦ୍ଦୀପନାର ସହ ଏ ପିଲାମାନେ ନାଚନ୍ତେ କିପରି, ଏ ରାସ୍ତା ଏତେ ଜନଗହଳିପୂର୍ଣ୍ଣ ହୁଅନ୍ତା କିପରି। ଗରମ ହେଉଥାଉ ପଛେ, ହାତ ପିଛଣା ଚାଲୁଥାଉ ପଛେ, ଝାଳ ବୋହୁଥାଉ ପଛେ, ଗୁଳୁଗୁଳି ହେଉଥାଉ ପଛେ, କିନ୍ତୁ ଆମେ ଦେଖିବୁ। ଏଇ ଦୃଶ୍ୟଟି ଦେଖିବା ପାଇଁ ବୋଧହୁଏ ସୂର୍ଯ୍ୟଦେବତା ମଧ୍ୟ ଆଗ୍ରହ ସମ୍ଭାଳି ପାରିଲେ ନାହିଁ, ମେଘ ଅଢୁଆଳରୁ ମୁହଁ ଖୋଲିଦେଇ ସେ ବି ଦେଖୁଛନ୍ତି। ବର୍ତ୍ତମାନ ଆମ ସାମ୍ନାରେ ହନୁମାନ ମହାରାଜ, ଯିଏକି ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରାରେ ମାର୍ଗଦର୍ଶନ କରୁଛନ୍ତି। ସିଏ ସବା ଆଗେ ଆଗେ ଦେବ ବିଗ୍ରହର ପ୍ରତିନିଧି ହୋଇକି ଚାଲିଛନ୍ତି। ଆଗେ ଆମେ ଦେଖୁଥିଲେ ଦୁଲ୍ଲୁରେ ପିଲାମାନେ ନାଚୁଥିଲେ, ଏବେ ଡ୍ରମ୍ ବାଜାରେ ପିଲାମାନେ ନାଚୁଛନ୍ତି। ପାରମ୍ପରିକ ଏପଟେ ଆଧୁନିକ, ସେପଟେ ଢୋଲ ନିଶାଣ, ଏପଟେ ଡ୍ରମ୍ ବାଜା, ଏ ଉଭୟଙ୍କର ମିଳନରେ, ପାରମ୍ପରିକ ଏବଂ ଆଧୁନିକର ମିଳନରେ, ପୌର ଏବଂ ଗ୍ରାମୀଣର ମିଳନରେ, ସମସ୍ତଙ୍କର ମିଳନରେ ଧୀରେ ଧୀରେ ଚାଲିଛି ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା। ଏବେ ଆମେ ଦେଖୁଛୁ ଆମ ସାମ୍ନାରେ ଆଉ ଏକ ନୃତ୍ୟ ଦଳ, ରଥ ନୃତ୍ୟ ଦଳ।

0: ଆସିଥିବା ଅର୍କେଷ୍ଟ୍ରା କଳାକାରମାନେ ସେମାନେ ଅର୍କେଷ୍ଟ୍ରା ପ୍ରଦର୍ଶନ କରୁଛନ୍ତି। ବର୍ତ୍ତମାନ ଏ ଯାତ୍ରାରେ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାର ଯେଭଳି ରଥ ନୃତ୍ୟ ରେକର୍ଡ଼ ଡ୍ୟାନ୍ସ ଏସବୁକୁ ମୁଖ୍ୟ ସ୍ଥାନ ଦିଆଯାଇଛି। ଉଦ୍ୟୋକ୍ତାମାନେ ସମଗ୍ର ଭାରତବର୍ଷରୁ ବିଭିନ୍ନ ପ୍ରାନ୍ତରୁ ଏ ନୃତ୍ୟ ଦଳକୁ ନିମନ୍ତ୍ରଣ କରୁଛନ୍ତି ଏବଂ ଏ ନୃତ୍ୟକାରୀମାନେ ସେମାନେ ଆସି ନିଜ ନିଜ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଏ ଲକ୍ଷାଧିକ ଭକ୍ତମାନଙ୍କୁ ମନୋରଞ୍ଜନ ଦେଉଛନ୍ତି ଏବଂ ତାଙ୍କର ସମତାଳରେ ମୁଁ ଦେଖୁଛି ଯେ ଯୁବକ ଦଳ ବିହୁ ନୃତ୍ୟର ତାଳେ ତାଳେ ସେମାନେ ମଧ୍ୟ ବିହୁ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଦର୍ଶକମାନେ ସେମାନଙ୍କର ନୃତ୍ୟ ଭଙ୍ଗୀକୁ ଦେଖି ସେମାନେ ସମସ୍ତେ ଆମୋଦିତ ହେଉଛନ୍ତି ଏବଂ କଳାକାର ଏଇ ତ ହେଉଛି ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ। ଏଥିପାଇଁ ଶୀତଳଷଷ୍ଠୀ ଯାତ୍ରାର ଏତେ ବଡ଼ ଆୟୋଜନ କଳାକାରମାନଙ୍କର ମହାସଙ୍ଗମ ହଜାର ହଜାର ସଂଖ୍ୟକ କଳାକାର ଏଇ ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେଉଛନ୍ତି ଏବଂ ଦେବଦେବ ମହାଦେବଙ୍କୁ ଏବଂ ମାତା ପାର୍ବତୀଙ୍କୁ ଦର୍ଶନ କରି ମୋକ୍ଷ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ଭକ୍ତବୃନ୍ଦଙ୍କର ସମାବେଶ ଘଟୁଛି। ବର୍ତ୍ତମାନ ରାଜରାସ୍ତା ଉଛୁଳି ପଡ଼ୁଛି ଏବଂ ବାଦ୍ୟରୋଳରେ ପ୍ରକମ୍ପିତ ହେଉଛି, ଗଗନ ପବନ ମୁଖରିତ ହୋଇଯାଉଛି। କଳାକାରମାନଙ୍କ ଅପୂର୍ବ ନୃତ୍ୟ ଭଙ୍ଗୀ ଏବଂ ଗୋଟିଏ ଆଧ୍ୟାତ୍ମିକ ପରିବେଶରେ ସମସ୍ତେ ବିଭୋର। ବର୍ତ୍ତମାନ ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ମନୋଜ ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: କାହାର ଖାତିର ନାହିଁ ଏ ରୌଦ୍ରକୁ, ଏ କୋଳାହଳକୁ, ଏ ଭିଡ଼କୁ, ଏ ପରିବର୍ତ୍ତିତ ପରିବେଶର ଯେଉଁ ପ୍ରଭାବକୁ ସଭେ ବି ହବି ଅପେକ୍ଷମାଣ ସଭି ଅପେକ୍ଷମାଣ ଏ ଜୀବନର ସକଳ ପାପ ତାପରୁ ମୁକ୍ତି ପାଇ ଥରେ ଦର୍ଶନ କରିବେ ମନ ଖୋଲି, ସଭିଏ ଦର୍ଶନ କରିବେ ମନ ଖୋଲି। ଅବାଳ ବୃଦ୍ଧ ବୋଲିତା ସଭିଙ୍କର ଗୋଟିଏ ଲକ୍ଷ୍ୟ, ଭାଗ୍ୟରେ ଥିଲା ବୋଲି ଏ ଦର୍ଶନ ପ୍ରାପ୍ତ ହେବ ଆଜି ପୁଣି ଆର ବର୍ଷକୁ। ଏ ପବିତ୍ର ଯୁଗଳ ମୂର୍ତ୍ତିକୁ ହୃଦୟରେ ଧାରଣ କରିବୁ, ସକଳ ପାପ ତାପରୁ ମୁକ୍ତି ପାଇଁ ଶିବ ହୋମ ଶିବ ହୋମ ଅନୁଭବ ପାଇଁ ଥରେ ଦର୍ଶନ କରିବୁ ଏ ଯୁଗଳ ମୂର୍ତ୍ତିକୁ। କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ରହାରମ ସଦା ବସନ୍ତମ ହୃଦୟାରବିନ୍ଦେ ଭବମ ଭବାନୀ ସହିତମ ନମାମି। ସଦା ଶିବ ଭବାନୀ ଆମ ହୃଦୟରେ ଅବସ୍ଥାନ କରନ୍ତୁ, ଏ ଯୁଗଳ ମୂର୍ତ୍ତି ଆମ ସମ୍ମୁଖକୁ ଆସନ୍ତୁ, ଥରେ ମାତ୍ର ଦର୍ଶନ କରିବୁ ସକଳ ପାପ ତାପରୁ ମୁକ୍ତି ପାଇଁ ଥରେ ଦର୍ଶନ କରିବୁ। ଜୀବନ ଆମର କୃତାର୍ଥ ହେବ, ଏ ଜନ୍ମ ସାର୍ଥକ ହେବ ସଫଳ ହେବ। ଆଜି ସମ୍ବଲପୁରର ଏଇ ଯେଉଁ ସଂସ୍କୃତି ବନ୍ତ ପ୍ରାଚୀନ ମାଟିରେ ଏ ଜୀବନ ସାଧନା ଆଜି ସଫଳ ହେବ ଏଇ ଆଶା ଆକାଂକ୍ଷା ନେଇ ଅବାଳ ବୁଦ୍ଧ ବନିତା ସଭି ଅପେକ୍ଷମାଣ ଆମେ ଅନୁଭବ କରୁଛୁ। ସେ ଆରାଧ୍ୟଙ୍କୁ ହୃଦୟରେ ଧାରଣ କରିବେ ବୋଲି ସଭି ପ୍ରତୀକ୍ଷମାଣ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ। ଆମ ସମ୍ମୁଖରେ ଏବେ ବିହୁ ନୃତ୍ୟ ପରିବେଷଣ କରୁଛନ୍ତି ସୁଦୂର ଆସାମରୁ ଆସିଥିବା ଯେଉଁ କଳାକାରମାନେ ଏବଂ ଏତେ ସୁନ୍ଦର ସୁନ୍ଦର ବେଶ ପୋଷାକରେ ସଜ୍ଜିତ ବିହୁ ନୃତ୍ୟରେ ଏବଂ ଏହାର ପରେ ପରେ ସେଇ ଯୁଗଳ ମୂର୍ତ୍ତି ନବଯୌବନର ମୂର୍ତ୍ତି ସେ ଶିବ ପାର୍ବତୀ ମା ଭଗବତୀ ମା ପାର୍ବତୀ ଏବଂ ଭଗବାନ ଶଙ୍କରଙ୍କର ମୂର୍ତ୍ତି ଆସିବେ। କେତେବେଳେ ବି ଅଟକି ଯିବ ଜୀବନର ଚକ, ଶଗଡ଼ର ଚକ ଗଡ଼ି ଗଡ଼ି ଯାଇ ଥାମ ବୋଲି କୁହାଯାଇଛି, କେତେବେଳେ ବି ଅଟକି ଯିବ। ଅନ୍ତତଃ ଏ ଦର୍ଶନ ଏ ପୁଣ୍ୟର ଫଳ, ଏ ଜନ୍ମର ଯେଉଁ କେତେ ପୁଣ୍ୟର ଫଳ ଅନ୍ତତଃ ଆଜି ସଫଳ ହେବ ଏଇ ଆଶା ଆକାଂକ୍ଷାରେ ସକଳ ଦର୍ଶକମାନେ କେତେ ଶତୃଷ୍ଣ ନୟନରେ ଅପେକ୍ଷା କରିଛନ୍ତି। ନମଃ ଶିବାଭ୍ୟମ ନମଃ ଯୌବନାଭ୍ୟମ ପରସ୍ପର ଲିଙ୍ଗିତ ନମଃ ବିଗ୍ରହାଭ୍ୟମ ନାଗେନ୍ଦ୍ର କନ୍ୟା ବୃଷକେତିନାଭ୍ୟମ ନମୋ ନମ ଶଙ୍କର ପାର୍ବତୀଭ୍ୟମ। ସେ ଶିବ ଏବଂ ପାର୍ବତୀଙ୍କ ନମ ନମ କୋଟି କୋଟି ପ୍ରଣାମ, ସେମାନେ ଆସିବେ ତାଙ୍କୁ ପ୍ରତ୍ୟକ୍ଷ କରିବୁ, କୋଟି ଜନ୍ମର କେତେ ଜନ୍ମର ତପସ୍ୟାର ପୁଣ୍ୟଫଳ ପ୍ରାପ୍ତ ହେବ, ଆଉ ଥରେ ପୁଣି କେବେ ଦର୍ଶନ କରିବୁ କେଜାଣି। ଏବଂ

0: କୋର ନୃତ୍ୟ ଦଳ ଭିତରେ ମନେ ପକାଇ ଦେଉଛି, ଦର୍ଶକମାନଙ୍କର ଉତ୍ସାହରେ ମନେ ପକାଇ ଦେଉଛି ପ୍ରଜ୍ଞାପନ ମଢ଼ ଭିତରେ। ଏଇ ଯେଉଁ ମନେ ପକାଇ ଦେବାର କଥା ତ ସଂସ୍କୃତି, ଯାହା ଛରି ନଯାଉ, ସବୁଦିନ ପାଇଁ ବଞ୍ଚି ରହୁ, ହୃଦୟରେ ବଞ୍ଚି ରହୁ, ଏ ମାଟିରେ ବଞ୍ଚି ରହୁ, ଏ ଜାତିରେ ଜାତରେ ବଞ୍ଚି ରହୁ, ଏ ଜାତି ପାଇଁ ଏକ ପରିଚୟ ତିଆରି କରିଦେଉ। 400 ବର୍ଷ ଧରି ଯେଉଁ ଯାତ୍ରା ଏ ମାଟିରେ ଜାତକରେ ଏକ ମହାପରିଚୟ ସୃଷ୍ଟି କରିଛି, ସେ ଯାତ୍ରା ଆଜି ବି ଦେଖିଲା ବେଳେ ସେ ପରିଚୟକୁ ଆହୁରି ପରିବ୍ୟାପ୍ତ କରିଦେଉଛି। ଏ ଯାତ୍ରା ବର୍ଷାନୁକ୍ରମେ ଏମିତି ଆଗକୁ ଆଗକୁ ବଢ଼ୁଥାଉ, ଲୋକ ଆଗ୍ରହ ଲୋକ ଉତ୍ସାହକୁ ପୁଞ୍ଜି କରି ଆଗକୁ ଆଗକୁ ବଢ଼ୁଥାଉ। କଳାକାର କଳାପ୍ରେମୀ ସେବାକାରୀ ଉପଭୋକ୍ତାଙ୍କୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଦେବ ଚରିତ୍ର ମାନବ ଚରିତ୍ରକୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଶାସ୍ତ୍ରାଚାର ଲୋକାଚାରକୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଗ୍ରାମବାସୀ ନଗରବାସୀ ଜିଲ୍ଲାବାସୀ ରାଜ୍ୟବାସୀଙ୍କୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ସ୍ଥାନୀୟ କଳାକାର ରାଜ୍ୟ କଳାକାର ଜାତୀୟ କଳାକାରଙ୍କୁ ଏକାଠି କରି ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଏ ମାଟିର ପରମ୍ପରା ଆଗକୁ ଆଗକୁ ବଢ଼ୁଥାଉ। ଏ ମାଟିର ଶ୍ରଦ୍ଧା ବିଶ୍ୱାସ ଭକ୍ତି ଅନୁରାଗକୁ ଅବଲମ୍ବନ କରି ଆଗକୁ ଆଗକୁ ବଢ଼ୁଥାଉ। ଏ ମାଟିରେ ସହଯୋଗିତା ବଦାନ୍ୟତା ସହଭାଗିତା ସହକର୍ମିତା ସମସ୍ତଙ୍କୁ ପ୍ରାର୍ଥୀୟ କରି ଏଇ ଆଗକୁ ବଢ଼ିବାର ହିଁ ତ ଜୀବନ। ସଂସ୍କାରକୁ ସଂସ୍କୃତିକୁ ପରମ୍ପରାକୁ ଏ ମାଟିର ଅସ୍ମିତାକୁ ପରିଚୟକୁ ପରିବ୍ୟାପ୍ତ କରିବାର ନା ହିଁ ତ ଜୀବନ। ଯେମିତି ମହାନଦୀ ବହୁଥିବ, ମହାନଦୀରେ ପାଣି ବହୁଥିବ, ସୂର୍ଯ୍ୟ ଚନ୍ଦ୍ର ଆତଜାତ ହେଉଥିବେ, ପବନ ବହୁଥିବ, ଚନ୍ଦ୍ର ଉଦୟ ହେଉଥିବେ, ଋତୁ ପରିବର୍ତ୍ତନ ହେଉଥିବ, ବର୍ଷା ଆସୁଥିବ, ଧାନ ଉଠୁଥିବ, ଗଛରେ ଫୁଲ ଫୁଟୁଥିବ, ଫଳ ଉଠୁଥିବ, ପତ୍ର ପିକଉଥିବ, ସେହିଭଳି ଭାବରେ ଏହି ମାଟିରେ ଷଷ୍ଠୀ ଯାତ୍ରା ଏମିତି ଆଗକୁ ଆଗକୁ ବଢ଼ୁଥାଉ। ବର୍ଷ ପରେ ବର୍ଷ, ଶତାବ୍ଦୀ ପରେ ଶତାବ୍ଦୀ, ଯୁଗ ପରେ ଯୁଗ ଏ ମାଟିକୁ ଆସୁଥାଉ। ଶୀତଳ ଷଷ୍ଠୀ ଶିବ ପାର୍ବତୀଙ୍କ ଜୟଗାନ କରି ଏ ମାଟିର ସଂସ୍କୃତି ପ୍ରୀତିରେ ଜୟଗାନ କରି, ଐତିହ୍ୟ ପ୍ରୀତିରେ ଜୟଗାନ କରି, ପରମ୍ପରା ପ୍ରୀତିରେ ଜୟଗାନ କରି ଏହି ପ୍ରାର୍ଥନା ସହ ମୁଁ ବର୍ତ୍ତମାନ ପରବର୍ତ୍ତୀ ଭାବପ୍ରବାହକୁ ଆଗକୁ ନେବା ପାଇଁ ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇ ମହାଶୟଙ୍କୁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି।
1: ଧନ୍ୟବାଦ ଡକ୍ଟର ଗୌରୀଦାସ ପ୍ରଧାନ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ସମ୍ପର୍କରେ। ଏହି ଯାତ୍ରା ଏଇମିତି ଆଗକୁ ବଢ଼ୁଥାଉ, ଆମ ସମସ୍ତଙ୍କର ଏଇମିତି ଆହୁରି ଆହୁରି ଅଧିକ ସଂଖ୍ୟାରେ ସମ୍ପୃକ୍ତି ବଢ଼ୁଥାଉ। ଏ ଯାତ୍ରାର ପ୍ରାସଙ୍ଗିକତା ଅଛି ବୋଲି ସିନା ଏତେ ଉତ୍ସାହ ଉଦ୍ଦୀପନାର ସହିତ ଏହି ଶୋଭାଯାତ୍ରାରେ ଭକ୍ତ ସମୁଦାୟ ସାମିଲ ହେଉଛନ୍ତି। ତେଣୁ ଏ ଯାତ୍ରାର ଆଜି ପ୍ରାସଙ୍ଗିକତା ଅଛି କେବଳ ନୁହେଁ, ଅନନ୍ତକାଳ ପର୍ଯ୍ୟନ୍ତ ଏ ପ୍ରାସଙ୍ଗିକତା ରହିବ। ଶିବ ପୁରାଣ ଅନୁସାରେ ଋଷି ବଶିଷ୍ଠଙ୍କ ସମେତ ଦେବୀ ଅରୁନ୍ଧତୀ ଓ ସପ୍ତ ଋଷି ରାଜା ହିମାଳୟଙ୍କ ଠାରେ ମହାଦେବଙ୍କ ତରଫରୁ ବିବାହ ପ୍ରସ୍ତାବ ନେଇ ଉପସ୍ଥିତ ହୋଇଥିବା ବେଳେ ହିମାଳୟ ସପ୍ତ ଋଷିଙ୍କ କନ୍ୟା ପିତାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚାଇ ଦେଇଛନ୍ତି। ଘର ଦ୍ୱାର ଐଶ୍ୱର୍ଯ୍ୟ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବହୀନ ଅଥର୍ବ ବରପାତ୍ର ହସ୍ତରେ କନ୍ୟାକୁ ଅର୍ପଣ କରିବା ଅନୁଚିତ। ପୁନଶ୍ଚ କାମ ମୋହ ଭୟ ଓ ଲୋଭର ବଶବର୍ତ୍ତୀ ହୋଇ ଅଯୋଗ୍ୟ ପାତ୍ର ହସ୍ତରେ ନିଜର ସୁଯୋଗ୍ୟା କନ୍ୟାକୁ ସମର୍ପଣ କରିବା କଦାପି ଗ୍ରହଣୀୟ ହୋଇନପାରେ। ସେ ସମସ୍ତ ଜାଣି ସୁଦ୍ଧା କନ୍ୟାକୁ ସମର୍ପଣ କଲେ ତାର ଭୟଙ୍କର ପରିଣାମ ସ୍ୱରୂପ ପିତାର ହୁଏ ନର୍କଗତି, ଶିବ ପୁରାଣରେ ଏ ବିଷୟ ସ୍ପଷ୍ଟ ଭାବେ ବର୍ଣ୍ଣିତ। ତେଣୁ କନ୍ୟା ସମର୍ପଣ ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଉପଯୁକ୍ତ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର ସନ୍ଧାନ କରିବା। ଶିବଙ୍କର କୁଳଗୋତ୍ର ସମ୍ପର୍କରେ ହିମାଳୟଙ୍କ ଜିଜ୍ଞାସାରେ ଯଥାର୍ଥ ଉତ୍ତର ଦେଇଛନ୍ତି ଦେବର୍ଷି ନାରଦ। ସେ କହିଛନ୍ତି ଯେ ଯେଉଁ ଯୋଗେଶ୍ୱରଙ୍କ ଗୋଟିଏ ଦିବସରେ କୋଟି କୋଟି ବ୍ରହ୍ମାଙ୍କ ବିଲୟ ଘଟେ, ସେ ହେଉଛନ୍ତି କୁଳ ଗୋତ୍ର ନାମ ରହିତ ସ୍ୱତନ୍ତ୍ର ସ୍ୱୟଂଭୂ ପରମେଶ୍ୱର। ନାଦ ହେଉଛି ତାଙ୍କର କୁଳ ଓ ଗୋତ୍ର, ନାଦ ଶିବମୟ ଓ ଶିବ ନାଦମୟ। ପରମ ତପସ୍ୱିନୀ କନ୍ୟା ପାର୍ବତୀଙ୍କ ତପସ୍ୟା ବଳରେ ହିମାଳୟ ସେହି ନିରାକାର ନିର୍ବିକାର ମାୟାଧୀଶ ପରାତ୍ପରଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିପାରିଛନ୍ତି। ଯୋଗେଶ୍ୱର ଶିବଙ୍କର ଆଦି ନାହିଁ କି ଅନ୍ତ ମଧ୍ୟ ନାହିଁ। ହିମାଳୟଙ୍କ ମନରୁ ସମସ୍ତ ପ୍ରକାର ସଂଶୟ ଦୂରୀଭୂତ ହୋଇଛି ଏବଂ ଶିବ ହିଁ ପାର୍ବତୀଙ୍କ ପାଇଁ ଉପଯୁକ୍ତ ବରପାତ୍ର ବୋଲି ସ୍ୱୀକାର କରିଛନ୍ତି। ଷୋଳ ଦୃଷ୍ଟିରେ କୁଳଗୋତ୍ରର ବିଚାର କରି ତାକୁ ନାରୀ ପୁରୁଷଙ୍କ ମେଳକ ନିର୍ଦ୍ଧାରଣ କରିବା ଏବଂ ବିବାହ ସମ୍ପନ୍ନ କରାଇବା ଏକ କୁସଂସ୍କାରଯୁକ୍ତ ପରମ୍ପରା। ଅପରପକ୍ଷରେ କନ୍ୟାର ମଧ୍ୟ ନିଜ ପାଇଁ ଉପଯୁକ୍ତ ବରପାତ୍ର ଚୟନ କରିବାର ଅଧିକାର ରହିଛି। ଅତୀତରେ ସ୍ୱୟଂବର ସଭାର ଆୟୋଜନ ତାର ବଳିଷ୍ଠ ପ୍ରମାଣ। ଶ୍ମଶାନବାସୀ ଏବଂ ଭସ୍ମ ବିଲେପିତ ଯୋଗୀ ଶିବ ହିମାଳୟଙ୍କ ଦୃଷ୍ଟି ଆକର୍ଷଣ କରିପାରିନଥିବା ବେଳେ ପୁରୁଷର ବାହ୍ୟ ସୌନ୍ଦର୍ଯ୍ୟ

ପରିଧେୟ ଅପେକ୍ଷା ଅନ୍ତଃ ସୌନ୍ଦର୍ଯ୍ୟ ଦିବ୍ୟ ସୁନ୍ଦରୀ ପାର୍ବତୀଙ୍କ ପାଇଁ ଅଧିକ ଆକର୍ଷଣୀୟ। ପାର୍ବତୀ ଯେତିକି ପରମା ସୁନ୍ଦରୀ ଦିବ୍ୟ ବେଶଭୂଷାରେ ଭୂଷିତ, ଶିବ ସେତିକି କୁତ୍ସିତ, କିନ୍ତୁ ଶିବଙ୍କର ସୁଗୁଣ ସବୁ ପାର୍ବତୀଙ୍କୁ ଅଧିକ ଭାବରେ ଆକୃଷ୍ଟ କରିଛି। ହିମାଳୟ କନ୍ୟା ପାର୍ବତୀ ସର୍ବଗୁଣ ସମ୍ପନ୍ନା, ଉଚ୍ଚ ସଂସ୍କାର ଯୁକ୍ତ ଆଉ ବିଦୁଷୀ, ଭଲ ମନ୍ଦ ବିଚାର କରିବାରେ ସେ ଧୂରିଣା। ମା ଯେଉଁଠାରେ ବରପାତ୍ର ଚୟନରେ ଭୁଲ କରିପାରନ୍ତି, ଜଣେ ବିଦୁଷୀ କନ୍ୟା ଉପଯୁକ୍ତ ବର ସନ୍ଧାନ କରିବାରେ ଆଦୌ ତ୍ରୁଟି କରିନାହାନ୍ତି। ଏହି ପ୍ରସଙ୍ଗରୁ ଆମର ବର୍ତ୍ତମାନର ସମାଜ ଏବଂ ବିଶେଷ କରି ବିବାହ ଯୋଗ୍ୟ କନ୍ୟାମାନେ ବିଶେଷ ଭାବରେ ଶିକ୍ଷା ଲାଭ କରିବା ଉଚିତ। ବରପାତ୍ର ଏବଂ ବରପକ୍ଷର ବାହ୍ୟ ଆଟୋପରେ ଭଳି ନଯାଇ ସୁଗୁଣ ସମ୍ପନ୍ନ ଉପଯୁକ୍ତ ବରପାତ୍ର ସନ୍ଧାନ ପୂର୍ବକ କନ୍ୟାମାନଙ୍କ ବିବାହ ସମ୍ପନ୍ନ କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କନ୍ୟା ଦାନ କରିବା ସମସ୍ତଙ୍କ ଭାଗ୍ୟରେ ନଥାଏ, ଏହା ଏକ ପୁଣ୍ୟ ପବିତ୍ର ତଥା ମହତ୍ କାର୍ଯ୍ୟ ରୂପେ ସ୍ୱୀକୃତ। କନ୍ୟା ଦାନ କରାଯାଏ, ମାତ୍ର କନ୍ୟା ବିକ୍ରି କରାଯାଏ ନାହିଁ। ଜଳଦାନ, ରକ୍ତଦାନ, ବିଦ୍ୟାଦାନ, ଭୂମିଦାନ, ଗୋଦାନ ଭଳି କନ୍ୟାଦାନ ଏକ ମହତ୍ ଏବଂ ପବିତ୍ର ଦାନ ବୋଲି ଆମ ସମାଜରେ ସମସ୍ତେ ସଚେତନ ହେବା ଉଚିତ। ଶିବ ବିବାହ ପ୍ରସଙ୍ଗରୁ ଆମକୁ ଏହି ମହତ୍ ଶିକ୍ଷା ମିଳେ ଯେ କନ୍ୟା ଏକ ପଣ୍ୟ ଦ୍ରବ୍ୟ ନୁହେଁ,

0: ନା ଦାନ କରିବା ସମସ୍ତଙ୍କ ଭାଗ୍ୟରେ ନଥାଏ, ଏହା ଏକ ପୁଣ୍ୟ ପବିତ୍ର ତଥା ମହତ କାର୍ଯ୍ୟ ରୂପେ ସ୍ୱୀକୃତ। କନ୍ୟା ଦାନ କରାଯାଏ, ମାତ୍ର କନ୍ୟା ବିକ୍ରି କରାଯାଏ ନାହିଁ। ଜଳଦାନ, ରକ୍ତଦାନ, ବିଦ୍ୟାଦାନ, ଭୂମିଦାନ, ଗୋଦାନ ଭଳି କନ୍ୟାଦାନ ଏକ ମହତ୍ ଏବଂ ପବିତ୍ର ଦାନ ବୋଲି ଆମ ସମାଜରେ ସମସ୍ତେ ସଚେତନ ହେବା ଉଚିତ। ଶିବ ବିବାହ ପ୍ରସଙ୍ଗରୁ ଆମକୁ ଏହି ମହତ୍ ଶିକ୍ଷା ମିଳେ ଯେ କନ୍ୟା ଏକ ପଣ୍ୟ ଦ୍ରବ୍ୟ ନୁହେଁ, କିନ୍ତୁ ଅତ୍ୟନ୍ତ ଲଜ୍ଜା ଏବଂ ପରିତାପର ବିଷୟ ହେଉଛି ଯେ ଆମ ସମାଜରେ କିଛି ଅର୍ଥଲୋଭୀ କନ୍ୟା ପିତା ଅଛନ୍ତି, ଯେଉଁମାନେ କନ୍ୟା ରତ୍ନର ଉପଯୁକ୍ତ ମୂଲ୍ୟ ନ ବୁଝି ବିବାହ ନାମରେ କନ୍ୟା ବିକ୍ରି କରିଥାନ୍ତି ଏବଂ ଅର୍ଥଲୋଭର ବଶବର୍ତ୍ତୀ ହୋଇଥାନ୍ତି। ଏହା ଅତୀବ ଘୃଣ୍ୟ କାର୍ଯ୍ୟ। ଶିବ ମହାପୁରାଣର ବର୍ଣ୍ଣନା ଅନୁସାରେ ଦେବୀ ପାର୍ବତୀ ହେଉଛନ୍ତି ହିମାଳୟଙ୍କଠାରେ ଶଙ୍କରଙ୍କର ଚିର ଅଭିଳଷିତ ଭିକ୍ଷା ଏବଂ ହିମାଳୟ ଦମ୍ପତି ଆପଣାର କନ୍ୟା ରତ୍ନ ପାର୍ବତୀଙ୍କୁ ଶିବଙ୍କୁ ଦାନ କରି ପତ୍ନୀ ରୂପରେ ଗ୍ରହଣ ପୂର୍ବକ ଏହି କନ୍ୟାଦାନରେ ସନ୍ତୁଷ୍ଟ ହେବାକୁ ଅନୁରୋଧ କରିଛନ୍ତି। କି ପ୍ରକାର ଏକ ଭାବାପୂର୍ଣ୍ଣ ମହାର୍ଘ ଅବତାରଣା! ଆମ ସମାଜରେ ଏ ପ୍ରକାର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରିଲେ ଦମ୍ପତି, ଉଭୟ ପକ୍ଷ ତଥା ସମାଜର କେତେ ଯେ ମଙ୍ଗଳ ସାଧିତ ହୋଇପାରନ୍ତା ତା'ର ଇୟତ୍ତା ନାହିଁ। ବିବାହ ସମୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯୌତୁକ ଦିଆନିଆ। ଏହା ଆମ ସମାଜରେ ଏକ କଳଙ୍କ। ଏହି ଘୃଣ୍ୟ ପରମ୍ପରା ଯୋଗୁଁ କେତେ ଯେ ନବବିବାହିତା ଯୌତୁକ ଜୁଇରେ ବଳି ପଡ଼ନ୍ତି ତା'ର ହିସାବ ନାହିଁ। କନ୍ୟାମାନଙ୍କୁ କନ୍ୟା ପିତାମାନେ ଯଥାଯୋଗ୍ୟା, ସଂସ୍କାର ସମ୍ପନ୍ନା ତଥା ସୁଶିକ୍ଷିତା କରି ଗଢ଼ି ନପାରିବା କାରଣରୁ ଯୌତୁକ ଭଳି ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରୁଛନ୍ତି ଅଯୋଗ୍ୟା କନ୍ୟାର ତଥାକଥିତ ଭବିଷ୍ୟତର ସୁରକ୍ଷା ନିମିତ୍ତ। ପାର୍ବତୀଙ୍କ ପାଣି ଗ୍ରହଣକୁ ଏକ ମହାର୍ଘ ଉପହାର ସ୍ୱରୂପ ବିବେଚନା ପୂର୍ବକ ସେଥିରେ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ବୋଲି ଶିବ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି। ଯୌତୁକ ଜର୍ଜରିତ ଆଜିର ସମାଜ ଏହି ପ୍ରସଙ୍ଗରୁ ସମୁଚିତ ଶିକ୍ଷା ଲାଭ କରିବା ସହିତ ସମାଜର କଳଙ୍କୀ ଲଗା ବ୍ୟବସ୍ଥାକୁ ପରିହାର କରିବା ପାଇଁ ବଦ୍ଧ କରିବାର ପରିକର ହେବା ସର୍ବାଧୁ ବାଞ୍ଛନୀୟ। ପୁନରାୟ କନ୍ୟାର ସୁରକ୍ଷା ଲାଗି ପିତା ଯେକୌଣସି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇ ରହିବା ବର୍ତ୍ତମାନ ସମୟର ଆହ୍ୱାନ। ନିଜର ଅଥର୍ବପଣକୁ ଲୁଚାଇବାର ଚେଷ୍ଟା କରି କନ୍ୟାପତି ଅଯଥା ଦୋଷାରୋପ କରୁଥିବା କନ୍ୟା ପିତାର ନର୍କଗତି ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଅଳ୍ପ ବୟସର କନ୍ୟାମାନଙ୍କ ଉପରେ ଅସଦାଚରଣ, ଗଣଦୁଷ୍କର୍ମ ତଥା ହତ୍ୟା ଆଦି ଅଘଟଣ ଆଜିର ସମାଜରେ ଉଦ୍ବେଗର ବିଷୟ। ଏହି ଅଘଟଣ ସବୁକୁ ଅତିକ୍ରମି ଯିବାର ସାମର୍ଥ୍ୟ ଜୁଟାଇ ନପାରି କନ୍ୟାର ଯଥାଶୀଘ୍ର ବିବାହ କରାଇଦେବାର ଭାବନା ଏହି ସମସ୍ୟାର ସମାଧାନ ନୁହେଁ। ଏ କ୍ଷେତ୍ରରେ କନ୍ୟା ପିତାମାତାଙ୍କର ସର୍ବୋପରି ସମାଜର ଗୁରୁଦାୟିତ୍ୱ ରହିଛି। ଯେଉଁ ଦେଶରେ ନାରୀର ସମ୍ମାନ ଓ ସୁରକ୍ଷା ବିପନ୍ନ, ସେ ଦେଶର ଭବିଷ୍ୟତ ଅନ୍ଧକାରମୟ। ତେଣୁ ଆଜି ସମ୍ବଲପୁର ସହରରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ସମ୍ପନ୍ନ ହେଉଛି, ଶୋଭାଯାତ୍ରା ଚାଲିଛି, ଭକ୍ତମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ତେଣୁ ଏହି ଯାତ୍ରା ଆଗକୁ ଆଗକୁ ଏମିତି ବଢ଼ୁଥାଉ, ଆମ ସମସ୍ତଙ୍କ ଭିତରେ ଭକ୍ତ ସମୁଦାୟଙ୍କର ହୃଦୟ କେଦାରରେ ଭକ୍ତିର ବୀଜ ବପନ କରୁ, ସମସ୍ତଙ୍କ ଭିତରେ ଗୋଟେ ଭକ୍ତିର ଭାବନା ସୃଷ୍ଟି ହେଉ ଏବଂ ଜଗତର ମଙ୍ଗଳ ହେଉ, ଏତିକି କାମନା କରି ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟଙ୍କୁ ମୁଁ ମାଇକ୍ ହସ୍ତାନ୍ତର କରୁଛି।
1: ବହୁତ ଧନ୍ୟବାଦ ଶ୍ୟାମ ବାବୁ। ମୁଁ ଆଗରୁ କହିଥିଲି ଯାଉଥିବା ନା ଯାତ୍ରା, ଯେଉଁଠି ଅଟକି ଯିବ ସେଇଠି ଯାତ୍ରା ଶେଷ। ଏହି ଯାତ୍ରା ଚଳିତ ବର୍ଷର 2026 ଶୀତଷଷ୍ଠୀ ଯାତ୍ରାର ଆରମ୍ଭ ହୋଇଥିଲା ଦେବାଳୟରୁ, ଝାଡ଼ୁଆପଡ଼ାର ଶ୍ରୀଲୋକନାଥ ମନ୍ଦିରରୁ। ସେଇଠୁ ଶିବ ଏବଂ ପାର୍ବତୀ ଯାତ୍ରା କରିଥିଲେ, ପାର୍ବତୀ ଯାତ୍ରା କରିଥିଲେ କନ୍ୟା ପିତା ମାତା ଘରକୁ, ଏବଂ ଶିବ ବରଯାତ୍ରୀ ବେଶରେ ଯାଇଥିଲେ ତାଙ୍କୁ ବାହା ହେବା ପାଇଁ। ଏବେ ଏଇ ଯେଉଁ ସମଗ୍ର ପୃଥିବୀବାସୀଙ୍କୁ, ସମ୍ବଲପୁରବାସୀଙ୍କୁ, ଭକ୍ତମାନଙ୍କୁ ନବଦମ୍ପତି ଦର୍ଶନ ଦେଇ ଯେତେବେଳେ ଦେବାଳୟକୁ ପ୍ରବେଶ କରିବେ ଏ ଯାତ୍ରା ଶେଷ ହେବ। ମୁଁ କାଲି ଟେଲିଭିଜନରେ ଦେଖୁଥିଲି ଝାଡ଼ୁଆପଡ଼ାର ଶ୍ରୀଲୋକନାଥ ବାବାଙ୍କର ପାର୍ବତୀଙ୍କୁ ଯିଏ କନ୍ୟା ମାତା, ସେ ପ୍ରକାଶ କରୁଥିଲେ ଯେ ପାର୍ବତୀଙ୍କର ମା ହେବାର ଯେତେ ସୌଭାଗ୍ୟ, ତାଙ୍କୁ ବାହା ଦେଇ ବିଦାୟ କରିବାର ମୁହୂର୍ତ୍ତ ବଡ଼ ହୃଦୟ ବିଦାରକ, ବଡ଼ ଦୁଃଖଦାୟକ, ବଡ଼ କାନ୍ଦ କାନ୍ଦ ଲାଗୁଛି ଝିଅକୁ ବାହା ଦେଲାବେଳେ। ପୁଣି ପୂର୍ବ ବର୍ଷର ଯିଏ କନ୍ୟା ମାତା ଥିଲେ ସେ କହୁଥିଲେ ମୁଁ ଏ ବର୍ଷ ମାତା ନହେଲେ ବି ଗଲା ବର୍ଷ ମାତା ହୋଇଥିଲି, ସବୁଦିନ ପାଇଁ ମୋ ମୃତ୍ୟୁ ପର୍ଯ୍ୟନ୍ତ ପାର୍ବତୀ ମୋର ଝିଅ ହିଁ ରହିବେ। ଏଭଳି ଯେଉଁ ଭାବବିହଳ କଥା ପ୍ରଭୁଙ୍କ ଅତି ନିକଟ କରିଦିଏ ମଣିଷକୁ। ଯାତ୍ରା ଚାଲିଛି ମୁଦିପଡ଼ାର ଜାଗେଶ୍ୱର ବାବା ଏବଂ ଗୌରୀଙ୍କର, ନବ ଦମ୍ପତିଙ୍କର ଭକ୍ତ ଦର୍ଶନ ଯାତ୍ରା ଚାଲିଛି। ଏ ଯାତ୍ରା ଶେଷ ହେବ ଯେତେବେଳେ ଦେବାଳୟ ପ୍ରବେଶ କରିବେ। ଏବଂ ନନ୍ଦପଡ଼ାର ବାଲୁକେଶ୍ୱର ବାବା।

0: ଯେତେବେଳେ ତାଙ୍କର ପାଲଙ୍କେଶ୍ୱର ମନ୍ଦିର ପ୍ରବେଶ କରିବେ ଏ ଯାତ୍ରାଟି ଶେଷ ହେବ, କିନ୍ତୁ ଏ ଯାତ୍ରାର ଅନ୍ତ ନାହିଁ। ଶିବାଙ୍କର ଯେଉଁ ଆଶୀର୍ବାଦ କାମନା କରି ଶହ ଶହ ଲକ୍ଷ ଲକ୍ଷ ଲୋକଙ୍କର ଯେଉଁ ଉପସ୍ଥିତି ଏବଂ ତାଙ୍କ ଦର୍ଶନ ପାଇ ଯେଉଁ ଅନୁଭବ ନେଇ ଯାଉଛନ୍ତି, ଆଉ ଗୋଟେ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବେ, ତାହାର ଅନ୍ତ ନାହିଁ। ଏହା ପୁଣି ଥରେ କହିବି, ଯିଏ ଜାଗିଥିଲେ ବର୍ଷେ ଚଳିତ ବର୍ଷ ଯାତ୍ରା, ଏତେ ଖରା ହେଲେ ବି ସୁଲୁସୁଲୁ ବା ପବନ ବହୁଛି, ଲୋକମାନଙ୍କର ଝାଳ ପୋଷୁଛି, ପୁଣି ମେଘ ଟିକେ ଟିକେ ଆସୁଛି, ଆସନ୍ନ ବୃଷ୍ଟିର ସୂଚନା ଦେଉଛି, ଯାହା ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଶୀତଳ ଷଷ୍ଠୀ ଯାତ୍ରା ପରେ ବର୍ଷାର ଆଗମନ ହୁଏ, ବର୍ଷାର ଆଗମନ ହେଲେ ଚାଷୀମାନେ ବ୍ୟସ୍ତ ହୋଇଯାଆନ୍ତି କୃଷି କାର୍ଯ୍ୟରେ। ଶିବ ଏବଂ ଶିବା ଉଭୟ ପର୍ବତ ଅଧିବାସୀ, ସେମାନେ ଏହା ଏକ କୃଷିଭିତ୍ତିକ ପର୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସମଗ୍ର ମାନବ ସଭ୍ୟତାର କଲ୍ୟାଣ ହେଉ, ହଜାର ହଜାର ଭକ୍ତମାନଙ୍କର ପ୍ରୟାସ, ତାଙ୍କର କଲ୍ୟାଣ, ତାଙ୍କର ଯେଉଁ ଅକ୍ଳାନ୍ତ ପରିଶ୍ରମ, ତାହା ସଫଳ ହୋଇଛି କହିଲେ କିଛି ଭୁଲ ହେବ ନାହିଁ। ଆରକ୍ଷୀ ବାହିନୀମାନେ ଯେଉଁ ଅନୁଷ୍ଠାନଗୁଡ଼ିକ ମାହାଳିଆ ଖାଦ୍ୟପେୟ ପ୍ରଦାନ କରି ଭକ୍ତମାନଙ୍କୁ ଆପ୍ୟାୟିତ କରିଛନ୍ତି, ସମସ୍ତ ସ୍ୱେଚ୍ଛାସେବୀ ବୃନ୍ଦ ଯେଉଁମାନେ ଏଥିରେ ବି ଯେଉଁ କାମରେ ଜଡ଼ିତ ରହିଛନ୍ତି, ଗୋଟେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେଉଁମାନେ ସଂଶ୍ଳିଷ୍ଟ ଥିଲେ, ସମସ୍ତଙ୍କର ପରିଶ୍ରମ ସାର୍ଥକ ହୋଇଛି। ଜାଗେଶ୍ୱର ବାବାଙ୍କର ମୁଖ୍ୟ ମେଢ଼ ତଥାପି ଆସିବାର ବାକି ଅଛି, ତେବେ ସମୟ ଅତିକ୍ରାନ୍ତ ହୋଇଥିବାରୁ ଆପଣମାନଙ୍କ ନିକଟରୁ ଆମେ ବିଦାୟ ନେବା ପାଇଁ ବାଧ୍ୟ ହେଉଛୁ। ଆମେ ବୁଥ୍ ନମ୍ବର ଦୁଇରୁ ଯେତେ ଉଦ୍ଘୋଷକ ଏବଂ ବୁଥ୍ ନମ୍ବର ଏକରୁ ଯେତେ ଉଦ୍ଘୋଷକ ଥିଲେ, ଆକାଶବାଣୀ ସମ୍ବଲପୁରର ଷ୍ଟୁଡ଼ିଓକୁ ଆପଣମାନଙ୍କୁ ଫେରାଇ ନେଉଛୁ। ନମସ୍କାର।
1: ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ପରେ ମନ୍ଦିର ଲେଉଟାଣୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିଲେ। ଧାରାବିବରଣୀ ପ୍ରଦାନ କରିଥିଲେ ପୀରବାବା ଛକ ବୁଥ୍ ନମ୍ବର ଏକରେ ଡକ୍ଟର ଶ୍ୟାମସୁନ୍ଦର ଧର, ଡକ୍ଟର ସୁଜିତ କୁମାର ପ୍ରୁସେଟ ଏବଂ ଡକ୍ଟର ମନୋଜ କୁମାର ପଣ୍ଡା, ଏବଂ ଗୋଲବଜାର ଛକ ବୁଥ୍ ନମ୍ବର ଦୁଇରେ ଥିଲେ ଡକ୍ଟର ଦ୍ୱାରିକାନାଥ ନାୟକ, ଡକ୍ଟର ଗୌରୀ ଦାସ ପ୍ରଧାନ ଏବଂ ଡକ୍ଟର ଶ୍ୟାମ ଭୋଇ। ବୈଷୟିକ ସହାୟତାରେ ଥିଲେ କୁନାଲ ମହାପାତ୍ର, ପ୍ରକାଶ ଛତ୍ରିଆ, ସାଗର ଓରାମ, ପ୍ରଫୁଲ୍ଲ କୁମାର ରଥ, ଜ୍ୟୋତିପ୍ରକାଶ ମିଶ୍ର, କାନନ ନାଗ, ଅରୁଣ କୁମାର ନାୟକ, ଲକ୍ଷ୍ମୀନାରାୟଣ ଦାସ, ସ୍ମୃତିରଞ୍ଜନ ପଟ୍ଟନାୟକ, ଭଞ୍ଜ ପଟେଲ, କିସ୍କୁ କିସ୍ପଟା, କେସି ଭୋଇ, ସୁଜୟ କୁମାର ପାରମାଣିକ। ସହଯୋଗିତାରେ ଥିଲେ ସୋମନାଥ ଜାଲ ଏବଂ ସୁଜିତ ବଂଶର। ବୁଥ୍ ପରିଚାଳନା କରିଥିଲେ କୈବର୍ତ୍ତ ସାହୁ ଏବଂ ସୌଭାଗ୍ୟ କୁମାର ରଥ।

0: ଆକାଶବାଣୀ ଭବାନୀପାଟଣା, ସମୟ ଦିନ 1:50। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ, ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ପ୍ରଥମେ ଆସନ୍ତୁ ଶୁଣିବା ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ. 47,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ. କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି, ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ଶ୍ରୀ ମୋଦି ଏହି ଗସ୍ତରେ ଆସି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳୀ ଜାହେରା, ଗୋଷାଣୀ ପୀଠ ଏବଂ ହୋ ଜାହେରା ଗସ୍ତ କରିବା ସହ ସେଠାରେ ପ୍ରାର୍ଥନା କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ସମେତ ସେଠାକାର ଅନ୍ୟ କେତେକ ପ୍ରତିଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ରଠାରେ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି. ଜନଜାତି ଅଞ୍ଚଳରେ ସମାବେଶୀ ବିକାଶକୁ ଆଗେଇ ନେବା ସହିତ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଏହି କେନ୍ଦ୍ରଠାରେ ଆଲୋକପାତ କରିଥିବା ଜଣାପଡ଼ିଛି. ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେବେ. ଏହି ଅବସରରେ ଶକ୍ତି, ପରିବହନ, ଶିଳ୍ପ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜଳସେଚନ ଏବଂ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ. ଏହି ପ୍ରକଳ୍ପଗୁଡ଼ିକ ପାଇଁ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି. ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଦେଶ ତଥା ବିଦେଶର କେତେକ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତି ନେଇ ଆଜି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମକ୍ଡ୍ରିଲ୍ର ଆୟୋଜନ କରାଯାଇଛି. ସକାଳ 9ଟାରୁ ଆରମ୍ଭ ହୋଇଥିବା ଏହି ପୂର୍ବାଭ୍ୟାସ ବିଭିନ୍ନ ପର୍ଯ୍ୟାୟରେ ଦିନସାରା ଜାରି ରହିବ. ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରସ୍ତୁତିରେ 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି. ସୁରକ୍ଷିତ, ସୁଗମ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏନ୍ଟିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି. ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ. ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଏନ୍ଟିଏ ସୂଚନା ଦେଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ନେତା ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି. ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ମୋଦି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ଅନ୍ୟତମ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି. ଆମେରିକାର ଏକ ନ୍ୟୁଜ୍ ପୋର୍ଟାଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ

0: ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। 12 ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପତ୍ତି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଣ୍ଣନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇ ବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठे के काम करना पड़ता है। वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती है, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, करने से जो भी तुम्हारा थकान आई होगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନ୍ରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇ ପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ ବଳରେ ଭାରତ 170 ରନ୍ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା। ଏହି ଗସ୍ତ ପୂର୍ବରୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ ଦୁଇ ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ ଦୁଇ ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି।

0: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳି ଭାଷାରେ ସମ୍ଭିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ 2 ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।
1: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। उड़ीसा की संतानों को पद्म सम्मान देकर सम्मानित किया है। पिछले 2 वर्षों में उड़ीसा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
0: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭୁମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭୁମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ସକାଳ 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।

ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22ଟି କିସ୍ତି ଜରିଆରେ 4 ଲକ୍ଷ କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70 ଲକ୍ଷ ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20 ଲକ୍ଷ ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଟ୍ଜରେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ଜେହେର୍ରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ, ଗୀତରଚନା ସକିଲ ଆଜମୀ, ସଙ୍ଗୀତ ସଂଯୋଜନା ରୂପ କୁମାର ରାଠୋଡ, ଚଳଚ୍ଚିତ୍ର ଜେହେର୍।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3 ହେବାକୁ ଯାଉଛି। ପରବର୍ତ୍ତୀ

0: ତୁ ମୁହଁ ଦେଖାବି ୟୁପିଆଇରେ ମିଳିବ
1: ଆପଣ ବି ନାମ
2: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ
1: ସହଜ ଅଟେ ପ୍ରତିଦିନ ଦେଣ।

0: ଶୁଭ ସନ୍ଧ୍ୟା ବନ୍ଧୁଗଣ, ଆକାଶରେ ଆଜି ମେଘର ମୃଦୁ ଆସରା, ପବନରେ ବର୍ଷାର ସୁଗନ୍ଧ, ଆଉ ପ୍ରକୃତିରେ ପ୍ରତ୍ୟେକ କୋଣରେ ଏକ ଅଲଗା ମଧୁରତା। ଏମିତି ଏକ ବର୍ଷା ଭିଜା ସୁନ୍ଦର ସନ୍ଧ୍ୟାରେ ଆପଣମାନଙ୍କ ସମସ୍ତଙ୍କୁ ଜଣାଉଛି ମୋର ଆନ୍ତରିକ ପ୍ରଣାମ ଓ ସ୍ୱାଗତ। ଆଜିର ଆମର ଏହି ପ୍ରିୟ କାର୍ଯ୍ୟକ୍ରମ ସାପ୍ତାହିକରେ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ। ମୁଁ ଲିପ୍ସା
1: ଏବଂ ମୁଁ ନନ୍ଦିତା।
0: ନମସ୍କାର ବନ୍ଧୁଗଣ। ଚିଠି କେବଳ କିଛି ଶବ୍ଦର ସମାହାର ନୁହେଁ, ଏହା ହେଉଛି ମନର ଭାବନା, ହୃଦୟର ଅନୁଭବ ଓ ଅକୁହା କଥାର ଏକ ସୁନ୍ଦର ପ୍ରତିଛବି। ଆଜିର ଏହି ଡିଜିଟାଲ ଯୁଗରେ ମଧ୍ୟ ଆପଣମାନଙ୍କ ଚିଠି, ହ୍ୱାଟ୍ସଆପ୍ ମେସେଜ ଓ ଶୁଭେଚ୍ଛାମୟ ଅଭିବ୍ୟକ୍ତି ଆମ ପାଖକୁ ପହଞ୍ଚିବା ଆମ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ।
1: କେହି ନିଜ ଗାଁ କଥା ଲେଖିଛନ୍ତି, କେହି ବର୍ଷାର ସ୍ମୃତି, କେହି ଜୀବନର ଛୋଟ ଛୋଟ ଅନୁଭୂତି, ଆଉ କେହି ନିଜର ଭଲ ପାଇବା ଓ

0: ଶୁଭେଚ୍ଛାର ବାର୍ତ୍ତା। ଆପଣଙ୍କର ପ୍ରତ୍ୟେକ ସନ୍ଦେଶ ଆମ ପାଇଁ ଅମୂଲ୍ୟ। ବର୍ଷାର ଟୁପୁରି ଟୁପୁରି ଶବ୍ଦ ଭିତରେ ଆଜି ଆମେ ଖୋଲିବା ଆପଣମାନଙ୍କର ଚିଠି, ପଢିବା ଆପଣଙ୍କର ମନର କଥା, ଆଉ ଦେବା ତାହାର ସୁନ୍ଦର ପ୍ରତିକ୍ରିୟା। କାରଣ ଶ୍ରୋତା ଓ କାର୍ଯ୍ୟକ୍ରମ ମଧ୍ୟରେ ଏହି ସମ୍ପର୍କ ହିଁ ହେଉଛି ଆମ ସବୁଠାରୁ ବଡ଼ ଶକ୍ତି।
1: ତେବେ ଆସନ୍ତୁ ବର୍ଷାର ଏହି ସ୍ନିଗ୍ଧ ସନ୍ଧ୍ୟାକୁ ଆହୁରି ସୁନ୍ଦର କରିବା। ଶବ୍ଦରୁ ଶବ୍ଦକୁ, ଭାବନାରୁ ଭାବନାକୁ ଯୋଡ଼ିଦେବା ହୃଦୟର ସେତୁ। ପଢ଼ିବା ଆପଣଙ୍କ ଚିଠି, ଶୁଣିବା ଆପଣଙ୍କ ଅଭିମତ, ଆଉ ଅନୁଭବ କରିବା ସେହି ଅପାର ସ୍ନେହ ଯାହା ପ୍ରତି ସପ୍ତାହରେ ସାପ୍ତାହିକକୁ କରିଥାଏ ଅଧିକ ଆପଣାର। ତେଣୁ ଆସନ୍ତୁ ଆରମ୍ଭ କରିବା ଆଜିର ସାପ୍ତାହିକୀ। ପ୍ରଥମେ ନଜର ପକାଇବା ଆମ ପାଖକୁ ଆସିଥିବା ଚିଠି ଓ ହ୍ୱାଟ୍ସଆପ୍ ସନ୍ଦେଶ ଗୁଡ଼ିକ ଉପରେ।
0: ଶ୍ରୋତବନ୍ଧୁ, ଆଜିର ଏହି ସାପ୍ତାହିକୀ କାର୍ଯ୍ୟକ୍ରମରେ ଆମ ପାଖକୁ ଆସିଛି ଆପଣମାନଙ୍କ ସୁନ୍ଦର ସୁନ୍ଦର ମତାମତ। ତେବେ ଲିପ୍ସା, ଆଉ ଡେରି କାହିଁକି, ଚାଲ ଆରମ୍ଭ କରିବା ଆଜିର ଏହି ସାପ୍ତାହିକୀ ଯାତ୍ରାଟି ଏବଂ ଦେଖିନେବା କିଏ କେଉଁଠୁ ଚିଠି ସବୁ ଆମ ପାଖକୁ ପଠାଇଛନ୍ତି।
1: ଆରେ ହଁ, ତେବେ ଆଜିର ପ୍ରଥମ ଚିଠିଟି କିଏ ଲେଖିଛନ୍ତି, କେଉଁଠୁ ଲେଖିଛନ୍ତି ଦେଖିନେବା।
0: ନିଶ୍ଚିତ ଭାବରେ ଆଜିର କାର୍ଯ୍ୟକ୍ରମର ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ ତାଙ୍କ ଚିଠିଟି ପ୍ରଥମେ ଆରମ୍ଭ କରିଛନ୍ତି ଏକ ସୁନ୍ଦର କବିତା ଦ୍ୱାରା। ସେ ଲେଖିଛନ୍ତି, ଏହି ଜୀବନ ଥିଲା ମରୁଚୁରା ବାଲି, ତୁ ମୋ ଦେହରେ ରଙ୍ଗେଇ ଦେଲୁ ଢାଲି, ଦୁନିଆର କଥା ସବୁ ଗଲି ଭୁଲି, ତୋ ପ୍ରେମରେ ଯେବେ ମୋ ମନ ହାରିଲି, କେବେ ତୁ ଲାଗିଲୁ ସୁନେଲି ସୁନେଲି, କେବେ ତୁ ଲାଗିଲୁ ପୁଣି ଗୋଲାପି ଗୋଲାପି, କେବେ କହୁ ପୁଣି ଅକୁଆ କଥା, ଶୁଣିଲେ ଲାଗଇ ବସି ଶୁଣୁଥା, ବିରତି ଚାଲରେ ଦେଇଛୁ ଛନ୍ଦି, ତୋରି ପ୍ରେମରେ ହେଲି ମୁଁ ବନ୍ଦୀ, ଏମିତି ମନରେ ତୁ ବାନ୍ଧି ରଖିଥା, ନୀତି ଶୁଣାଇ ସେ ଅକୁଆ ବାର୍ତ୍ତା। ଭାଇ ଏହି ସୁନ୍ଦର କବିତା ପରେ ତାଙ୍କ ଚିଠିଟି ଆରମ୍ଭ କରିଛନ୍ତି। ସେ ପୁଣି ଲେଖିଛନ୍ତି, ଯୁବବାଣୀର ସପ୍ତ ପାଖୁଡ଼ାର ସାପ୍ତାହିକୀରେ ଉପସ୍ଥିତ ଭାଇ ଓ ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ନମସ୍କାର। ଗତ 10 ତାରିଖର ବୁଧବାର ଦିନର ଖେଳ ଓ ଖେଳାଳି ଓ ଗୁରୁବାର ଦିନର ବିଜ୍ଞାନିକ ଭଲ ଲାଗିଥିଲା। ଉପସ୍ଥାପନାରେ ଥିଲେ ନନ୍ଦିତା ଓ ଶିବଶକ୍ତି, ତେଣୁ ତାଙ୍କୁ ଧନ୍ୟବାଦ। ଶୁକ୍ରବାର ଦିନର ସମ୍ଭାବନାରେ ଶେଫାଳି ଭଉଣୀ କ୍ୟାରିୟର ସୂଚନା ସହ ସେ ଦିନର ବିଶେଷତ୍ଵ ବିଷୟରେ ଆଲୋଚନା କରିଥିଲେ। ଶନିବାର ସାପ୍ତାହିକୀରେ ଅନିନ୍ଦିତା ଓ ରଚିତା ଭଉଣୀଙ୍କର ଉପସ୍ଥାପନା ଭଲ ଲାଗିଥିଲା। ରବିବାର ଦିନ ମନୋରଞ୍ଜନୀରେ ଉଛଲା ଗାଁର ସୁମନ୍ତ ସୁନାନୀଙ୍କର ସାକ୍ଷାତକାର ଭଲ ଲାଗିଥିଲା, ଉପସ୍ଥାପନା କରିଥିଲେ ଶେଫାଳି ଭଉଣୀ। ସୋମବାର ସାହିତ୍ୟାନରେ ରଜ ପର୍ବ ବିଷୟରେ କିଛି ତଥ୍ୟ ଓ ସାଥେ ସାଥେ ସାହିତ୍ୟର ଚର୍ଚ୍ଚା ଭଲ ଲାଗିଥିଲା। ମଙ୍ଗଳବାର ଦିନ ନନ୍ଦିତା ଭଉଣୀଙ୍କର ଉପସ୍ଥାପନା ଓ ଶ୍ରୋତାଙ୍କ ସହ କଥାବାର୍ତ୍ତା ଭଲ ଲାଗିଥିଲା। ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଭାଇ ଓ ଭଉଣୀମାନଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଆପଣମାନଙ୍କୁ ଗୋଟିଏ ଅନୁରୋଧ ଯେ ଯୁବବାଣୀରେ କିଛି ଫଟୋଗ୍ରାଫର, ଏକ୍ସଟର, ସମାଜସେବୀ ବା ଶ୍ରୋତାଙ୍କ ସହ ଫୋନ୍ ମାଧ୍ୟମରେ କଥା ହୋଇ ଶ୍ରୋତାଙ୍କ ସହ ସୁଖ ଦୁଃଖ ବା କୌଣସି କବିତା କଳ୍ପ କୌଣସି ବିଷୟରେ ଯଦି ରୁଚି ଥାଏ ସେ ବିଷୟରେ ଆଲୋଚନା କରି କାର୍ଯ୍ୟକ୍ରମ କଲେ ଭଲ ହୁଅନ୍ତା। ଏତିକି କହି ଭାଇ ତାଙ୍କର ଚିଠିଟି ଶେଷ କରିଛନ୍ତି।
1: ନମସ୍କାର ମନୋଜ ଭାଇ, ସତରେ ଆଜିର ସନ୍ଧ୍ୟାର ପ୍ରଥମ ଚିଠିଟି ପୁରା ପ୍ରେମମୟ ଆଉ କାବ୍ୟିକ ରଙ୍ଗରେ ଭିଜି ଯାଇଛି। ମନୋଜ ଭାଇ, ଆପଣଙ୍କ କବିତାର ପ୍ରତିଟି ଶବ୍ଦ ଆମ ସମସ୍ତଙ୍କ ହୃଦୟକୁ ଛୁଇଁଲା। ଆପଣ ପ୍ରଥମେ ଲେଖିଛନ୍ତି ଯେ ଗତ 10 ତାରିଖ ବୁଧବାର ଖେଳ ଖେଳାଳି କାର୍ଯ୍ୟକ୍ରମ ଓ ପରବର୍ତ୍ତୀ ଗୁରୁବାର ଦିନର ବିଜ୍ଞାନିକା କାର୍ଯ୍ୟକ୍ରମ ଆପଣଙ୍କ ମନକୁ ଛୁଇଁଛି ବୋଲି। ଆପଣ କାର୍ଯ୍ୟକ୍ରମକୁ କେତେ ନିଷ୍ଠାର ସହ ଶୁଣୁଛନ୍ତି ଏହା ତାହାର ପ୍ରମାଣ। ନନ୍ଦିତା ଭଉଣୀ ଏବଂ ଶିବଶକ୍ତି ଭାଇଙ୍କୁ ଆପଣଙ୍କର ଏହି ପ୍ରଶଂସା ଆମେ ନିଶ୍ଚିତ ଭାବରେ ପହଞ୍ଚାଇଦେବୁ। ସେମାନେ ସତରେ ଏହା ଶୁଣି ନିଶ୍ଚିତ ଭାବରେ ବେଶ୍ ଖୁସି ହେବେ। ବର୍ତ୍ତମାନ ତ ନନ୍ଦିତା ଭଉଣୀ ଆମ ପାଖରେ ଅଛନ୍ତି ଏବଂ ଏହା ଶୁଣି ସେ ବହୁତ ଖୁସି ଅନୁଭବ କରୁଛନ୍ତି ଯେ ତାଙ୍କ ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମଟି ଆପଣଙ୍କୁ ଏତେ ଭଲ ଲାଗିଛି। ଏହାପରେ ଆପଣ ଗୁରୁବାର ଦିନର ସମ୍ଭାବନା କାର୍ଯ୍ୟକ୍ରମର ପ୍ରଶଂସା କରି ଶେଫାଳି ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆପଣ ଏହା ବିଲକୁଲ ଠିକ୍ କହୁଛନ୍ତି ମନୋଜ ଭାଇ। ସମ୍ଭାବନା କାର୍ଯ୍ୟକ୍ରମରେ ଶେଫାଳି ଭଉଣୀ ସବୁବେଳେ ଯୁବପିଢ଼ିଙ୍କ ପାଇଁ ଦରକାରୀ ସୂଚନା ନେଇ ଆସନ୍ତି। ଆପଣଙ୍କୁ ଏହା ଭଲ ଲାଗିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆମେ ନିଶ୍ଚିତ ଭାବରେ ଆପଣଙ୍କ ପ୍ରଶଂସା ବାର୍ତ୍ତା ତାଙ୍କ ପାଖକୁ ପହଞ୍ଚାଇ ଦେବୁ। ତାହାପରେ ଆପଣ ଗତ ଶନିବାର ସାପ୍ତାହିକୀର ପ୍ରଶଂସା କରି ଅନିନ୍ଦିତା ଓ ରଚିତା ଭଉଣୀଙ୍କ ଉପସ୍ଥାପନା ଭଲ ଲାଗିଥିଲା ବୋଲି କହିଛନ୍ତି। ଆପଣ ଠିକ୍ କହୁଛନ୍ତି, ଅନିନ୍ଦିତା ଏବଂ ରଚିତାଙ୍କ ଯୋଡ଼ି ସତରେ ସାପ୍ତାହିକୀକୁ ଜମେଇ ଦିଏ। ଆପଣଙ୍କର ଧନ୍ୟବାଦ ସେମାନଙ୍କ ପାଖରେ ନିଶ୍ଚିତ ପହଞ୍ଚିବ। ଏହାପରେ ଆପଣ ରବିବାର ମନୋରଞ୍ଜନୀ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ସୁମନ୍ତ ସୁନାନୀଙ୍କ ସହ ସେହି ସାକ୍ଷାତକାରଟି ବାସ୍ତବରେ ପ୍ରେରଣା ଦେଇଥିଲା। ମାଟିର ପ୍ରତିଭାକୁ ଲୋକଲୋଚନକୁ ଆଣିବା ହିଁ ଯୁବବାଣୀ ଲକ୍ଷ୍ୟ, ଆଉ ଆପଣ ଏହାକୁ ପସନ୍ଦ କରିଥିବାରୁ ଆମର ଶ୍ରମ ସାର୍ଥକ

ହେଲା ବୋଲି ଆମେ ବେଶ ଖୁସି। ନିଶ୍ଚିତ ଭାବରେ ଏହି ଦିନର ପ୍ରଶଂସା ବାର୍ତ୍ତାଟି ଆମେ ଉପସ୍ଥାପିକା ଶେଫାଳି ଭଉଣୀଙ୍କୁ ନିଶ୍ଚିତ ଭାବରେ ଜଣାଇଦେବୁ। ଏହାପରେ ଆପଣ ସୋମବାର ସାହିତ୍ୟାୟନର ପ୍ରଶଂସା କରିଛନ୍ତି। ଆମ ଓଡ଼ିଶାର ଗଣପର୍ବ ରଜ ଏବଂ ସାହିତ୍ୟରେ ସେହି ମିଳନ ଆପଣଙ୍କ ମନକୁ ଛୁଇଁଛି ଜାଣି ଆନନ୍ଦିତ ହେଲୁ। ନନ୍ଦିତାଙ୍କ ଉପସ୍ଥାପନ ଶୈଳୀ ସତରେ ଖୁବ୍ ଆପଣାର। ତେବେ ଆମେ ଆପଣଙ୍କର ଏହିସବୁ ଭଲ ପାଇବା ଓ ଧନ୍ୟବାଦ ବାର୍ତ୍ତା ଭାଇ ଓ ଭଉଣୀମାନଙ୍କୁ ନିଶ୍ଚିତ ଭାବରେ ଜଣାଇଦେବୁ। ଆପଣ ଶେଷରେ ଅନୁରୋଧ କରିଛନ୍ତି ଯେ କିଛି ଫଟୋଗ୍ରାଫର ଆକ୍ଟର ସମାଜସେବୀ ବା ଶ୍ରୋତାଙ୍କ ସହ ଫୋନ ମାଧ୍ୟମରେ କଥା ହେଇ ସେହି ବିଷୟରେ କିଛି ଆଲୋଚନା କଲେ ଆପଣଙ୍କୁ ବହୁତ ଭଲ ଲାଗନ୍ତା। ଆପଣ ସତରେ ବହୁତ ଉପାଦେୟ ଓ ସୁନ୍ଦର ପ୍ରସ୍ତାବଟି ଦେଇଛନ୍ତି। ବିଭିନ୍ନ କ୍ଷେତ୍ରର ପ୍ରତିଭା ଯେମିତିକି ଫଟୋଗ୍ରାଫର ଅଭିନେତା ସମାଜସେବୀ ଏବଂ ଆମ ଶ୍ରୋତା ବନ୍ଧୁଙ୍କ ସହ ଫୋନ ମାଧ୍ୟମରେ ସୁଖ ଦୁଃଖ ଓ ସେମାନଙ୍କର ରୁଚିର ଚର୍ଚ୍ଚା କରିବା ପ୍ରସ୍ତାବଟି ଖୁବ୍ ଚମତ୍କାର। ଆମେ ଆଗାମୀ ଦିନରେ ଏହି ବିଷୟକୁ ନେଇ ନିଶ୍ଚିତ ଭାବରେ ଚେଷ୍ଟା କରିବୁ ଏବଂ ଏମିତି କିଛି ନୂଆ ପ୍ରୟାସ ନେଇ ଆସିବୁ ବୋଲି ଆମେ ଚେଷ୍ଟା କରିବୁ। ଆମେ ଏହି ବିଷୟଟି ନିଶ୍ଚିତ ଭାବରେ ଆମ ଉପରିକ୍ତ ଅଧିକାରୀଙ୍କୁ ଜଣାଇଦେବୁ। ଏତେ ସୁନ୍ଦର ଚିଠିଟିଏ ଲେଖି ସପ୍ତାହ ଯାକର ସବୁ କାର୍ଯ୍ୟ

0: ବନ୍ଧୁଙ୍କ ସହ ଫୋନ୍ ମାଧ୍ୟମରେ ସୁଖ ଦୁଃଖ ଓ ସେମାନଙ୍କର ରୁଚିର ଚର୍ଚ୍ଚା କରିବା ପ୍ରସ୍ତାବଟି ଖୁବ୍ ଚମତ୍କାର। ଆମେ ଆଗାମୀ ଦିନରେ ଏହି ବିଷୟକୁ ନେଇ ନିଶ୍ଚିତ ଭାବରେ ଚେଷ୍ଟା କରିବୁ ଏବଂ ଏମିତି କିଛି ନୂଆ ପ୍ରୟାସ ନେଇ ଆସିବୁ ବୋଲି ଆମେ ଚେଷ୍ଟା କରିବୁ। ଆମେ ଏହି ବିଷୟଟି ନିଶ୍ଚିତ ଭାବରେ ଆମ ଉପରିକ୍ତ ଅଧିକାରୀଙ୍କୁ ଜଣାଇଦେବୁ। ଏତେ ସୁନ୍ଦର ଚିଠିଟିଏ ଲେଖି ସପ୍ତାହ ଯାକର ସବୁ କାର୍ଯ୍ୟକ୍ରମର ମତାମତ ଦେଇଥିବାରୁ ଯୁବବାଣୀ ତରଫରୁ ଅନେକ ଅନେକ କୃତଜ୍ଞତା। ଆଶା କରୁଛୁ ଆପଣ ଏମିତି ହିଁ ସବୁବେଳେ ଆମ ସହ ଯୋଡ଼ି ହୋଇ ରହିଥିବେ। ଆପଣଙ୍କୁ ପୁଣି ଥରେ ଅନେକ ଅନେକ ଧନ୍ୟବାଦ ମନୋଜ ଭାଇ। ତେବେ ବର୍ତ୍ତମାନ ଆସନ୍ତୁ ଦେଖିବା ଦ୍ୱିତୀୟ ଚିଠିଟି କିଏ ଲେଖିଛନ୍ତି।
1: ଆଜିର କାର୍ଯ୍ୟକ୍ରମର ଦ୍ୱିତୀୟ ଚିଠିଟି ଲେଖି ପଠାଇଛନ୍ତି ଭାଇ, ଗ୍ରାମ ସିନୁଆ, ପୋଷ୍ଟ ମାଲାଡ, ବାହ୍ୟା ଖୋଲାନ, ଥାନା ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ଭାଇ ତାଙ୍କ ଚିଠିରେ ଲେଖିଛନ୍ତି, ଯୁବବାଣୀ କାର୍ଯ୍ୟକ୍ରମରେ ଉପସ୍ଥାପନା ଦାୟିତ୍ୱରେ ଥିବା ଦୁଇ ଅପାଙ୍କୁ ମୋର ହୃଦୟଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଆକାଶବାଣୀ ଭବାନୀ ପାଟନା ସମସ୍ତ ଉପସ୍ଥାପିକା ଓ ଉପସ୍ଥାପକଙ୍କୁ ରଜ ପର୍ବ ଓ ଶୀତଳ ଷଷ୍ଠୀର ଅବସରରେ ହାର୍ଦ୍ଦିକ ଶୁଭକାମନା। ଜୁନ୍ 12 ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ହୋଇଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିବା ଶେଫାଳୀ ଅପା ବହୁତ ସୁନ୍ଦର କାର୍ଯ୍ୟକ୍ରମ ପ୍ରଚାର କରିଥିଲେ। ଏଥିରେ ନିଯୁକ୍ତି ସୂଚନା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ପାଇଁ ବାହାରେ ନିଯୁକ୍ତି ସୂଚନା ଦେଇଥିଲେ, ତେଣୁ କାର୍ଯ୍ୟକ୍ରମ ସୁନ୍ଦରମୟ ହୋଇଥିଲା। ଏଥିରେ ଅନେକ ନିଯୁକ୍ତି ସୂଚନା ବିଷୟରେ ଜାଣିବାକୁ ମିଳିଲା। ଜୁନ୍ 13 ଚିଠି ପାଇଛୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦରମୟ ହୋଇଥିଲା। ଏଥିରେ ଉପସ୍ଥାପିକା ଭାବରେ ରଚିତା ଓ ଅନିନ୍ଦିତା ଅପା ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ର ସୁନ୍ଦର ଭାବରେ ଉତ୍ତର ଦେଇଥିଲେ, ତେଣୁ କାର୍ଯ୍ୟକ୍ରମଟି ଭଲ ଲାଗିଥିଲା। ରବିବାର 14 ମନୋରଞ୍ଜନ କାର୍ଯ୍ୟକ୍ରମଟି ବହୁତ ମନକୁ ଛୁଇଁଥିଲା। ଏଥିରେ ଶେଫାଳି ଅପା ସୁମନ୍ତ ସୁନାନୀଙ୍କ ସହିତ କଥାବାର୍ତ୍ତା କରିଥିଲେ। ଏଥିରେ ହଜିଯାଇଥିବା ଗୁଡ଼କା ନାଚ, ବଜା ସାଲିଆ, ତାପ ନାଚ, ଘୁମୁରା, ଛଉ ନୃତ୍ୟ, କେନ୍ଦ୍ରା ଗୀତ, ତା ସହିତ ଅନେକ ଲୋକଗୀତ ବିଷୟରେ ଆଲୋଚନା କରିଥିଲେ। ଏଥିରେ ହଜିଯାଇଥିବା ଅନେକ ଲୋକଗୀତ ବିଷୟରେ ବହୁତ କଥା ଜାଣି ହୋଇଥିଲା, ତେଣୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦରମୟ ହୋଇଥିଲା। ତେଣୁ ଶେଫାଳି ଅପା ଓ ସୁମନ୍ତ ସୁନାନୀ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଯୁବବାଣୀ କାର୍ଯ୍ୟକ୍ରମରେ ବିଭିନ୍ନ କଲେଜକୁ ଯାଇ କଲେଜ କ୍ୟାମ୍ପସ ପ୍ରଚାର କଲେ ଭଲ ହୁଅନ୍ତା, ଏଥିପ୍ରତି ଟିକେ ଧ୍ୟାନ ଦେବେ।
0: ନମସ୍କାର ନିରାକାର ଭାଇ, ଶୁଭ ସନ୍ଧ୍ୟା। ଆପଣଙ୍କୁ ମଧ୍ୟ ଆମ ସମସ୍ତଙ୍କ ତରଫରୁ ରଜ ପର୍ବ ଓ ଶୀତଳ ଷଷ୍ଠୀ ଅବସରର ଅଶେଷ ଶୁଭକାମନା ଓ ଶୁଭେଚ୍ଛା। ପ୍ରଥମେ ଆପଣ ଗତ ଜୁନ୍ 12 ସମ୍ଭାବନା କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ଆପଣ ବିଲକୁଲ ଠିକ୍ କହିଛନ୍ତି ଯେ ଶେଫାଳି ଅପାଙ୍କ ଉପସ୍ଥାପନାରେ ପ୍ରସାରିତ ସେହି ସମ୍ଭାବନା କାର୍ଯ୍ୟକ୍ରମର ଲକ୍ଷ୍ୟ ହିଁ ଥିଲା ଆମ ଅଞ୍ଚଳର ଯୁବକ ଯୁବତୀମାନଙ୍କ ପାଖରେ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନିଯୁକ୍ତି ସୂଚନା ପହଞ୍ଚାଇବା। ଆପଣ ଏହାଦ୍ୱାରା ଉପକୃତ ହେଲେ ଜାଣି ଆମେ ବେଶ ଖୁସି। ଆମେ ଆପଣଙ୍କର ପ୍ରଶଂସା ବାର୍ତ୍ତାଟି ଶେଫାଳି ଭଉଣୀଙ୍କୁ ନିଶ୍ଚିତ ଭାବରେ ପହଞ୍ଚାଇ ଦେବୁ। ଏହାପରେ ଆପଣ ଜୁନ୍ 13 ସାପ୍ତାହିକୀ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ରଚିତା ଓ ଅନିନ୍ଦିତା ଭଉଣୀଙ୍କର ସେହି ଯୋଡ଼ି ଶ୍ରୋତାମାନଙ୍କୁ ସବୁବେଳେ ବାନ୍ଧି ରଖେ। ଶ୍ରୋତାଙ୍କ ସହ ସେମାନଙ୍କର ଏହି ଆତ୍ମୀୟତା ଆପଣଙ୍କୁ ପସନ୍ଦ ଆସିଥିବାରୁ ଆପଣଙ୍କ ଅନେକ ଅନେକ ଧନ୍ୟବାଦ। ଆମେ ଭଉଣୀ ଦ୍ୱୟଙ୍କୁ ଆପଣଙ୍କର ପ୍ରଶଂସା ବାର୍ତ୍ତାଟି ନିଶ୍ଚିତ ଭାବରେ ଜଣାଇଦେବୁ। ଏହାପରେ ଆପଣ ରବିବାର ମନୋରଞ୍ଜନ ବିଷୟରେ ନିଜର ମତାମତ ଦେଇଛନ୍ତି। ଆପଣ ପୁରା ଠିକ୍ କହିଛନ୍ତି, ଆମ ମାଟିର ପାରମ୍ପରିକ ଲୋକକଳା ଖଞ୍ଜଣି, ଘୁମୁରା ଓ କେନ୍ଦରା ଗୀତର ସେହି ଆଲୋଚନା ବାସ୍ତବରେ ମନଛୁଆଁ ଥିଲା। ସୁମନ୍ତ ସୁନାନୀ ଭାଇଙ୍କ କଣ୍ଠର ଯାଦୁ ଓ ଶେଫାଳି ଭଉଣୀଙ୍କ ସୁନ୍ଦର ଶୈଳୀ ଆପଣଙ୍କୁ ଏତେ ମାତ୍ରାରେ ପସନ୍ଦ ଆସିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆପଣଙ୍କର ଏହି ପ୍ରଶଂସନୀୟ ମତାମତଟି ଆମେ ସୁମନ୍ତ ଭାଇ ଓ ଶେଫାଳି ଭଉଣୀଙ୍କୁ ନିଶ୍ଚିତ ଭାବରେ ଜଣାଇଦେବୁ। ଏହାପରେ ଆପଣ ଶେଷରେ ମତାମତଟି ଦେଇଛନ୍ତି ଯେ କଲେଜ କ୍ୟାମ୍ପସ କାର୍ଯ୍ୟକ୍ରମଟି ପ୍ରସାର କଲେ ଭଲ ହୁଅନ୍ତା ବୋଲି। ବିଭିନ୍ନ କଲେଜ କ୍ୟାମ୍ପସକୁ ଯାଇ ସେଠାକାର ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ସହ ସିଧାସଳଖ ଯୋଡ଼ି ହେବା ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଏକ ଅତି ସୁନ୍ଦର ପ୍ରସ୍ତାବ। ଆମେ ଆମର କାର୍ଯ୍ୟକ୍ରମ ଅଧିକାରୀଙ୍କ ସହ ଏହି ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିବୁ ଏବଂ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିବୁ। ତେବେ ଏତେ ସୁନ୍ଦର ଚିଠିଟିଏ ଲେଖି ପଠାଇଥିବାରୁ ଅଶେଷ ଧନ୍ୟବାଦ। ଆଶା କରିବୁ ଆଗକୁ ମଧ୍ୟ ଏମିତି ହିଁ ନିଜର ମତାମତ ଆମ ପାଖକୁ ଦେଉଥିବେ। ତେବେ ବର୍ତ୍ତମାନ ଦେଖିବା ଆଜିର ତୃତୀୟ ଚିଠିଟି କିଏ ଲେଖିଛନ୍ତି।
1: ଆଜିର କାର୍ଯ୍ୟକ୍ରମର ଶେଷ ଚିଠି ଅଥବା ତୃତୀୟ ଚିଠିଟି ଲେଖି ପଠାଇଛନ୍ତି ଶ୍ରୀ କ୍ଷମାସାଗର ସାହୁ ଭାଇ, ଗ୍ରାମ ପାକେଲପଡ଼ା, ପୋଷ୍ଟ ମୁଡ଼ି, ମଦନପୁର ରାମପୁର, ଜିଲ୍ଲା କଳାହାଣ୍ଡିରୁ। ଭାଇ ତାଙ୍କ ଚିଠିରେ ଲେଖିଛନ୍ତି, ପ୍ରଥମେ ଯୁବବାଣୀ ସାପ୍ତାହିକୀ ଉପସ୍ଥାପନାରେ ଥିବା 2 ମହାଶୟ ଓ ମହାଶୟଙ୍କୁ ମୋର ନମସ୍କାର। ଗତ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମଟି ବହୁତ ଭଲ ଲାଗିଥିଲା। ପରେ 4 ଗୁରୁବାର ଦିନ ବିଜ୍ଞାନିକା କାର୍ଯ୍ୟକ୍ରମଟି ମଧ୍ୟ ଭଲ ହୋଇଥିଲା। ଏହା ଉପସ୍ଥାପନାରେ ଥିଲେ ଶେଫାଳି ଭଉଣୀ। ପୁଣି ଶୁକ୍ରବାର ସମ୍ଭାବନାରେ କ୍ୟାରିୟର ସୂଚନା

0: ସେହି ଦିନର ବିଶେଷତ୍ୱ ଶୁଣି ମଧ୍ୟ ଭଲ ଲାଗିଥିଲା ଏବଂ ଶନିବାର ଦିନର ଚିଠିପତ୍ର ଉପସ୍ଥାପନ ମଧ୍ୟ ଭଲ ହୋଇଥିଲା। ଏହି ଦୁଇ ଦିନରେ କାର୍ଯ୍ୟକ୍ରମରେ ଥିବା ଉପସ୍ଥାପନ କରିଥିବା ଶିବଶକ୍ତି ପୁରୋହିତ, ଅନିନ୍ଦିତା ରଥ, ରଚିତା ଭଉଣୀଙ୍କର ବାର୍ତ୍ତା ଭଲ ହୋଇପାରିଥିଲା। ତାପରେ ମଙ୍ଗଳବାର ଦିନର ଗୀତଟିଏ ମିତଟିଏରେ ଲିପ୍ସା ବପାଙ୍କର କଥାବାର୍ତ୍ତା ମଧ୍ୟ ବହୁତ ଭଲ ଲାଗିଲା। ଏଣୁ ଏହି ସମସ୍ତ ମହାଶୟ ମହାଶୟଙ୍କୁ ମୋର ସ୍ନେହ ଭରା ଅଶେଷ ଅଶେଷ ଧନ୍ୟବାଦଟି ଚିଠି ମାଧ୍ୟମରେ ଲେଖି ଜଣାଉଛି। ଏହିପରି ସମସ୍ତ କାର୍ଯ୍ୟକ୍ରମ ପ୍ରସାର କରି ଆମମାନଙ୍କୁ ଖୁସି କରୁଥାନ୍ତୁ। ଏପରି ସମସ୍ତ କାର୍ଯ୍ୟକ୍ରମ ଗୁଡିକ ପ୍ରସାର କରି ଆମମାନଙ୍କୁ ଖୁସି କରିଥାନ୍ତୁ। ଏତିକି କହି ଭାଇ ତାଙ୍କ ଚିଠିଟି ଶେଷ କରିଛନ୍ତି।
1: ନମସ୍କାର କ୍ଷମା ସାଗର ଭାଇ, ଶୁଭ ସନ୍ଧ୍ୟା। ଆପଣ ପ୍ରଥମେ ଗତ ଜୁନ ମାସ 3 ଓ 4 ତାରିଖ ଖେଳ ଖେଳାଳି କାର୍ଯ୍ୟକ୍ରମ ଓ ବୈଜ୍ଞାନିକା କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି। ଏହା ପାଇଁ ଆପଣଙ୍କର ଅଶେଷ ଧନ୍ୟବାଦ। ଆମେ ନିଶ୍ଚିତ ଭାବରେ ଉପସ୍ଥାପିକା ଭଉଣୀଙ୍କୁ ଆପଣଙ୍କ ପ୍ରଶଂସା ବାର୍ତ୍ତାଟି ଜଣାଇଦେବୁ। ସେଭଳି ଭଉଣୀଙ୍କ ଉପସ୍ଥାପନା ଶୈଳୀ ଆପଣଙ୍କୁ ଏତେ ପସନ୍ଦ ଆସିଛି, ଏହା ନିଶ୍ଚିତ ଭାବରେ ଆମେ ସେଭଳି ଭଉଣୀଙ୍କୁ ଜଣାଇଦେବୁ। ବର୍ତ୍ତମାନ ଯଦି ମଧ୍ୟ ସେ କାର୍ଯ୍ୟକ୍ରମଟି ଶୁଣୁଥିବେ, ନିଶ୍ଚିତ ଭାବରେ ବେଶ ଖୁସି ଅନୁଭବ କରୁଥିବେ। ଏହାପରେ ଆପଣ ଶୁକ୍ରବାର ସମ୍ଭାବନାରେ କ୍ୟାରିୟର ସମ୍ପର୍କିତ ସୂଚନା ଓ ସେହି ଦିନର ବିଶେଷତ୍ୱ ଶୁଣି ବେଶ ଭଲ ଲାଗିଥିଲା ବୋଲି ନିଜର ମତ ଦେଇଛନ୍ତି ଏବଂ ଏହାପରେ ଶନିବାର ଦିନର ଚିଠିପତ୍ର ଉପସ୍ଥାପନା ମଧ୍ୟ ଭଲ ହୋଇଥିଲା ବୋଲି ଆପଣ ଏହି ବିଷୟରେ ନିଜର ମତାମତଟି ଦେଇଛନ୍ତି। ଏହି ଦୁଇ ଦିନରେ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିବା ଶିବଶକ୍ତି ଭାଇ, ଅନିନ୍ଦିତା ଭଉଣୀ ଓ ରଚିତା ଭଉଣୀଙ୍କୁ ଆମେ ଆପଣଙ୍କର ପ୍ରଶଂସା ବାର୍ତ୍ତାଟି ନିଶ୍ଚିତ ଭାବରେ ଜଣାଇଦେବୁ। ତାପରେ ଆପଣ ମୋ ଦ୍ୱାରା ପ୍ରସାରିତ ହୋଇଥିବା ଗୀତଟିଏ ମିତଟିଏ କାର୍ଯ୍ୟକ୍ରମର ପ୍ରଶଂସା କରିଥିବାରୁ ଆପଣଙ୍କ ଅଶେଷ ଅଶେଷ ଧନ୍ୟବାଦ। ଏହା ଶୁଣି ସତରେ ମୁଁ ବହୁତ ଖୁସି ଯେ ଆମ ଶ୍ରୋତାମାନଙ୍କୁ ଆମ ଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମ ଏତେ ମନକୁ ଛୁଇଁ ପାରିଛି ବୋଲି। ଆମେ ନିଶ୍ଚିତ ଭାବରେ ଆପଣଙ୍କର ଏତେ ସ୍ନେହ ଭରା ପ୍ରଶଂସା ବାର୍ତ୍ତା ଗୁଡିକ ଉପସ୍ଥାପକ ଭାଇ ଓ ଉପସ୍ଥାପିକା ଭଉଣୀମାନଙ୍କୁ ଜଣାଇଦେବୁ। ନିଜର ଏତେ ସୁନ୍ଦର ମତାମତ ଲେଖି ପଠାଇଥିବାରୁ ଆପଣଙ୍କର ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ମଧ୍ୟ ଏମିତି ହିଁ ସୁନ୍ଦର ମତାମତ ସବୁ ଲେଖି ଆମ ପାଖକୁ ପଠାଉଥିବେ ବୋଲି ଆମର ଆଶା। ତେବେ ପ୍ରିୟ ବନ୍ଧୁଗଣ, ଏତିକି ଥିଲା ଆପଣମାନଙ୍କ ଦ୍ୱାରା ପଠାଯାଇଥିବା ଚିଠିପତ୍ର ଓ ହ୍ୱାଟ୍ସଆପ୍ ମେସେଜ ସବୁ। ସତରେ କେତେ ସୁନ୍ଦର ମତାମତ ଓ ମେସେଜ ଗୁଡିକ ଆପଣମାନେ ଆମ ପାଖକୁ ପଠାଉଛନ୍ତି। ଆଗକୁ ମଧ୍ୟ ଏହିପରି ଭାବରେ ଅନେକ ସବୁ ମତାମତ ଦେବି ବୋଲି ଆମର ଆଶା।
0: ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କ ଚିଠିପତ୍ର ଯେତେବେଳେ ଆସିଥାଏ, ସତରେ ଆମ ମନ ବହୁତ ଉଲ୍ଲାସରେ ଭରିଯାଏ ଏବଂ ଆମ କାର୍ଯ୍ୟକ୍ରମଟି ମଧ୍ୟ ଅତି ସରସ ସୁନ୍ଦର ହୋଇଯାଏ। ଶ୍ରୋତା ବନ୍ଧୁ, ଏ ତ ଥିଲା ଆପଣମାନଙ୍କ ଚିଠିପତ୍ର। ଏବେ ଆଜିର କାର୍ଯ୍ୟକ୍ରମକୁ ଆଗକୁ ନେବା ପୂର୍ବରୁ ଚାଲନ୍ତୁ ଏଠାରେ ଶୁଣି ନେବା ଏକ ମନଛୁଆଁ ଗୀତ।

0: ମଧୁମୟ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ଅଶେଷ ସ୍ୱାଗତ। ବନ୍ଧୁଗଣ, ଆଜି ହେଉଛି ଜୁନ୍ ମାସ 20 ତାରିଖ। ଆଜିର ଦିନକୁ ୱେଷ୍ଟ ବେଙ୍ଗଲ ଡେ ବା ପଶ୍ଚିମବଙ୍ଗ ଦିବସ ଭାବରେ ପାଳନ କରାଯାଏ। ପ୍ରତ୍ୟେକ ରାଜ୍ୟରେ ନିଜସ୍ୱ ଐତିହ୍ୟ, ସଂସ୍କୃତି ଓ ଗୌରବମୟ ପରମ୍ପରା ରହିଛି। ସେହି ପରମ୍ପରା ଓ ଗୌରବକୁ ସ୍ମରଣ କରିବାର ଏକ ବିଶେଷ ଅବସର ହେଉଛି ପଶ୍ଚିମବଙ୍ଗ ଦିବସ। ଏହି ଦିବସ ପଶ୍ଚିମବଙ୍ଗର ସମୃଦ୍ଧ ଇତିହାସ, ସାହିତ୍ୟ, କଳା ଓ ସଂସ୍କୃତି ଏବଂ ସାମାଜିକ ଚେତନାକୁ ସମ୍ମାନ ଜଣାଇବାର ଏକ ସୁନ୍ଦର ମୁହୂର୍ତ୍ତ। ଭାରତର ପୂର୍ବାଞ୍ଚଳରେ ଅବସ୍ଥିତ ପଶ୍ଚିମବଙ୍ଗ କେବଳ ଏକ ରାଜ୍ୟ ନୁହେଁ, ଏହା ହେଉଛି ଚିନ୍ତାଧାରା, ସୃଜନଶୀଳତା ଓ ସାଂସ୍କୃତିକ ଜାଗରଣର ଏକ ପବିତ୍ର ଭୂମି। ବିଶ୍ୱକବି ରବୀନ୍ଦ୍ରନାଥ ଟେଗୋର, ସାହିତ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ, ସ୍ୱାମୀ ବିବେକାନନ୍ଦଙ୍କ ଆଧ୍ୟାତ୍ମିକ ବାର୍ତ୍ତା ଏବଂ ବଙ୍କିମ ଚନ୍ଦ୍ରଙ୍କ ଜାତୀୟତାବାଦୀ ଚେତନା ଆଜି ମଧ୍ୟ ଆମକୁ ପ୍ରେରଣା ଦେଇ ଆସୁଛି।
1: ପଶ୍ଚିମବଙ୍ଗ ଦିବସ ଆମକୁ ସ୍ମରଣ କରାଏ ଯେ ଶିକ୍ଷା, ସଂସ୍କୃତି, କଳା ଓ ମାନବିକ ମୂଲ୍ୟବୋଧର ବିକାଶ ହିଁ ଏକ ସମାଜକୁ ଆଗକୁ ନେଇଥାଏ। ଏହି ରାଜ୍ୟ ଭାରତର ସ୍ୱାଧୀନତା ଆନ୍ଦୋଳନରୁ ଆରମ୍ଭ କରି ସାହିତ୍ୟ, ସଙ୍ଗୀତ, ବିଜ୍ଞାନ ଓ କ୍ରୀଡ଼ା କ୍ଷେତ୍ରରେ ନିଜର ଛାପ ଛାଡ଼ିଛି। ଏହି ଅବସରରେ ଆସନ୍ତୁ ଆମେ ପଶ୍ଚିମବଙ୍ଗର ମହାନ ବ୍ୟକ୍ତିତ୍ୱମାନଙ୍କର ଆଦର୍ଶରୁ ପ୍ରେରଣା ନେବା, ଜ୍ଞାନ ଓ ସଂସ୍କୃତିର ଆଲୋକକୁ ଆହୁରି ବିସ୍ତାର କରିବା ଏବଂ ଏକ ସୁନ୍ଦର, ସମୃଦ୍ଧି ଓ ସାମ୍ପ୍ରଦାୟିକ ସଦ୍ଭାବପୂର୍ଣ୍ଣ ଭାରତ କରିବା ପାଇଁ ସଂକଳ୍ପ ନେବା। ପଶ୍ଚିମବଙ୍ଗ ଦିବସ ଅବସରରେ ପଶ୍ଚିମବଙ୍ଗର ସମସ୍ତ ଜନସାଧାରଣଙ୍କୁ ଆମର ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
0: ଆସନ୍ତୁ ବନ୍ଧୁଗଣ, ଏହି ଦିନରେ ପ୍ରତିଜ୍ଞା କରିବା ଯେ ଆମେ ସେହି ମହାନ ମନୀଷୀମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଆମ ସମାଜକୁ ଆହୁରି ସମୃଦ୍ଧ କରିବା ଏବଂ ଭବିଷ୍ୟତକୁ ଆଗେଇ ନେଇଯିବା।

0: କାର୍ଯ୍ୟକ୍ରମ ସମ୍ପର୍କରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀମାନେ ହେଲେ ବୁଦ୍ଧ ପ୍ରସାଦ ରାଓ, ରମା ରାଣୀ ବାରିକ, ରଣିଗ୍ରାହୀ ତୃପ୍ତି ଦାସ ଓ କେଶବ ଚନ୍ଦ୍ର ରାଉତ। ଛଅଟା 32 ମିନିଟ୍ରେ ପ୍ରଚାର କରିବୁ ଦ୍ୱାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଜାତୀୟ ସ୍ତରରେ ପାଳନ କରାଯାଉଥିବା ଯୋଗ ଦିବସର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଆକାଶବାଣୀ ଦିଲ୍ଲୀରୁ ସକାଳ 6:35 କାର୍ଯ୍ୟକ୍ରମ ସର୍ବଫଳ ପ୍ରଚାର କରିବ। 7:25 30 ମିନିଟ୍ ଶୁଣିବେ ସନ୍ଥ କବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି ପ୍ରଦୀପ୍ତ ଶ୍ରୀଚନ୍ଦନ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:00। 10 ମିନିଟ୍ ଶୁଣିବେ ସ୍ଥାନୀୟ ଖବର ଓ ସମୁଦ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:30 ପ୍ରଚାର କରିବ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ଦତ୍ତ, ମୋନାଲିସା ପଣ୍ଡା, ଗୋପାଳକୃଷ୍ଣ ବେହେରା, ସୁପ୍ରଭା ପାଢ଼ୀ ଓ ଧନଞ୍ଜୟ ଶତପଥୀ। ଚାଷର କଥା ପ୍ରଚାର କରିବ ଦିନ 1:10। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 1:20। 45 ମିନିଟ୍ ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ। 5:00 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ 5:30। ଆଦିବାସୀ ଗୀତ କ୍ରମରେ ଶୁଣିବେ ଝୁମର ଗୀତ ସନ୍ଧ୍ୟା 6:30। ପରିବେଷଣ କରିବେ ଦୀନବନ୍ଧୁ ପଣ୍ଡା ଏବଂ ସାଥୀ। କାର୍ଯ୍ୟକ୍ରମରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। କାର୍ଯ୍ୟକ୍ରମ ଚିଠି ପାଇଛୁ ଶୁଣିପାରିବେ 8:00। 8:15 30 ମିନିଟ୍ରେ କାର୍ଯ୍ୟକ୍ରମ ସ୍ପୋର୍ଟ ସ୍କାନ୍। 9:15 ସ୍ପୋର୍ଟ ଲାଇଟ୍ ଆକାଶବାଣୀ ଦିଲ୍ଲୀରୁ। 30 ମିନିଟ୍ରେ ପ୍ରଚାର କରିବୁ ଅଖିଳ ଭାରତୀୟ ନାଟକ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ 10:00। 10 ମିନିଟ୍ ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପଣ୍ଡିତ ରାଜେନ୍ଦ୍ର ପ୍ରସନ୍ନଙ୍କ ବଂଶୀବାଦନ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଶୁଣିବେ ରାଗ ୟମନ। ଦ୍ୱାଦଶ ବର୍ତ୍ତ ପୂର୍ତ୍ତି ଅବସରରେ ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ। ଏଥିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।
1: ସୁଦୃଢ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ,
2: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ

0: ଭାଇନା ଜଗତରେ ନାମ ଶୁଭେ ନା ଧନ ଠାରୁ ପନ ବଡ଼ ଧନ ଠାରୁ ପନ ବଡ଼ ତାର ବଚନ ଅଟ ଏ ରାଢ଼ ଏ ଭାଇ ସେ ତ କାଳ ଜମ ଠାରୁ ବଡ଼ ହୋ ମୟନା ରସ ଖାଇ ଚୋପା ଛାଡ଼େ ନା ଭାଇକୁ କପଟ କଲେ ମୋର ଭାଇମାନେ ଭାଇକୁ କପଟ କଲେ ଯେ ମୁଖେ ଅର୍ଜିଲେ ସେ ଫଲ ମିଳେ ସେ ଫଲ ମିଳେ ଯେ ମୁଖେ ଅର୍ଜିଲେ ସେ ଫଲ ମିଳେ ଏ ଭାଇ ଯାର ହୃଦୟରେ ଗରବ ଥିଲେ ହୋ ଭାଇନା ଯାର ଗରବ ତାକେ ଖାଇନା ଯାର ହୃଦୟରେ ଗରବ ଥିଲେ ହୋ ଭାଇନା ଯାର ଗରବ ତାକେ ଖାଇନା ଗର୍ବ କଲା ଦୁର୍ଯ୍ୟୋଧନ ଗର୍ବ କଲା ଦୁର୍ଯ୍ୟୋଧନ ଜାନୁ ଭବନ ହୋଇ ହେଲା ମରଣ ଏ ଭାଇ ଦ୍ରୌପଦୀ ରକ୍ତ କଲା ସ୍ନାନ ହୋ ସୁମନ ଗର୍ବବୁଦ୍ଧି ଛାଡ଼ ଆପଣ ଭାରତ ଭୂପାଳ ନାମ ଭାରତ ଭୂପାଳ ନାମ ଦୁଇ ଭାଇ ହୋଇଥିଲେ ଜନମ ଦୁଇ ଭାଇ ହୋଇଥିଲେ ଜନମ ଏ ଭାଇ ଭାଇ ଭାଗ ଅଟେ ସବୁଦିନ ହୋ ସମସ୍ତେ ମଧୁରାମ ଲେଖିଲା ଗୀତେ ଭାଇ ଭାଗ ଅଟେ ସବୁଦିନ ହୋ ସମସ୍ତେ ମଧୁରାମ ଲେଖିଲା ଗୀତେ
1: देश के छोटे उद्यमियों को दिया है वो भी गारंटी फ्री 40 लाख करोड़ से भी अधिक के मुद्रा लोन से
2: करोड़ों छोटे उद्यमियों को मुद्रा योजना से लोन मिला उन्हें आज महसूस होता है कि डेमोक्रेसी कैन डिलीवर
1: 12 साल विश्वास के विकास के जन कल्याण के
3: अच्छा

0: ଅଛନ୍ତି କାଠିକି ତ
1: ଦୁଃଖର ଯେ କଥା କେନ୍ ବୋଲୁଛେ ପେଟ କରୁ ତା କେନ୍ ବୋଲୁଛେ ଛତା ଶୁଣି ବୁଢ଼ାର ବୁଦ୍ଧି ଶୁଣି ବୁଢ଼ାର ବୁଦ୍ଧି ହେଉଛେ ବନା ତାରେ ନା ରେ ନା ରେ ନା ବହୁ ବଢ଼ିବା ଠିକଣା ତାରେ ନା ରେ ନା ରେ ନା କେନ୍ ବୋଲୁଛେ ଖାଇ ନାହିଁ ଆଜି ମୁଠେ ମୁହିଁ ଗନ୍ଗୋଲିଆ ସବୁଦିନେ ଦେଖି ହୁଏ ନାହିଁ ବୁଢ଼ା ଦେଖି ଯେ ଜମି ବୁଢ଼ା ଦେଖି ଯେ ଜମି ଭାଗ ଦିଏ ନା ତାରେ ନା ରେ ନା ରେ ନା ବଡ଼ ଜମିକେ ବଡ଼କେ ଦେଲେ ସାନ ବୋଲୁଛେ ମୋର ମଜା ବୋଲୁଛେ ମୁଇଁ କମିଆ ମୋର ସିନା ବଡ଼ ଘର କଲିକ ଯା ସବୁ ଦିନେ ରହେ ନା ତାରେ ନା ରେ ନା ରେ ନା ବହୁ ପରିବାର ନୁହେଁ ଠିକଣା ତାରେ ନା ରେ ନା ରେ ନା ଅଧା ସାତ ଭାଇକେ ଦେଲା କେନ୍ତା ବୁଦ୍ଧି କରବି ବୋଲି ଭାଲେଣି ସେ କଲା ବହୁ ପରିବାର ଦୁଃଖ ମିଳିଲେ ନା ତାରେ ନା ରେ ନା ରେ ନା କୋଡ଼ିଏ ହେଲେ 25 ବର୍ଷର ପୁଅ ବିବାହ କାର୍ଯ୍ୟ ମନକୁ ଯେ ମନରେ ପକାଅ ଆଜ୍ଞା ମନରେ ପକାଅ ଦୁଇ ସନ୍ତାନ ସୁବିଧା ସିନା ତାରେ ନା ରେ ନା ରେ ନା ବହୁ ପରିବାର ନୁହେଁ ଠିକଣା ତାରେ ନା ରେ ନା ରେ ନା ଦୁଇ ସନ୍ତାନ ହୋଇଲେ ଡାକ୍ତରଖାନା ନେବା ଅପରେସନ କରାଇଲେ ସୁବିଧା ରହିବା ଶିକ୍ଷିତ ଭାଇମାନେ ନେଇ ଭୁଲ ନା ଆଜ୍ଞା ନେଇ ଭୁଲ ନା ତାରେ ନା ରେ ନା ରେ ନା ନିଜ ନିଜ ସୁବିଧା ଯେ ନିଜେ ନିଜେ କର ଛୋଟ ପରିବାର ହେଲେ ସବୁଦିନେ ଭଲ ଗୀତେ ମଧୁରା କଳାର ଚନା ତାରେ ନା ରେ ନା ରେ ନା ବହୁ ପରିବାର ନୁହେଁ ଠିକଣା ଆଜ୍ଞା ନୁହେଁ ଠିକଣା ତାରେ ନା ରେ ନା ରେ ନା ଏ ସଜନୀ ମା ପେନ୍ ଘରାକେ ଧରି କରି ନଲକୁଆକେ ଧା ଗୋବର ଗୋଲି ଛେରା ତୋନୀ ଦୁଆର କର ନୂଆ ମୋର ଗଲାର ମାଲି ଗଲା ମାଲି ଲାଗି ମୋର ଚେହେରା ଯାଉଛେ ବଦଲି ହୋ ମୋର ଗଲାର ମାଲି।

0: ସବୁ ପରିସ୍ଥିତିରେ।
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି, ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ।

0: ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ, ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୂର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମି କଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
1: ଓଡ଼ିଶା ମେ ଆର୍ଥିକ ଗତିବିଧିଆଁ ନିବେଶ ଔର ଉଦ୍ୟୋଗୋଙ୍କୋ ଆକର୍ଷିତ କରନେ କା ସାମର୍ଥ୍ୟ ଆଜ ନଜର ଆ ରହା ହୈ। ୟହାଁ ରୋଜଗାର କେ ନୟେ ଅବସରୋଁ କେ ଲିଏ ତେଜି ସେ କାମ ହୋ ରହା ହୈ। କେନ୍ଦ୍ର ସରକାର କା ଭିଜନ ହୈ ପୂର୍ବୀ ଭାରତ କେ ବିକାଶ ସେ ଭାରତ କା ବିକାଶ। ଇସଲିଏ ହମ ପୂର୍ବୋଦୟ କି ନୀତି ପର କାମ କର ରହେ। ଆଜ ଓଡ଼ିଶା ଖୁଦ ଇସ ବଦଲାଓ କା ସାକ୍ଷୀ ବନ ରହା। ଓଡ଼ିଶା କେ ପାସ ସମୁଦ୍ର ହୈ, ଖନିଜ ସମ୍ପଦା ହୈ, କୃଷି କି ଶକ୍ତି ହୈ ଔର ସବସେ ସାମର୍ଥ୍ୟବାନ ୟହାଁ ୟୁବା ପ୍ରତିଭା ହୈ।
0: ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 40,000 କୋଟି ଟଙ୍କାର ସଡ଼କ ପ୍ରକଳ୍ପ, 25,000 କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ 25,000 କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାର 34,00,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଜମାଖାତାକୁ 692 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,00,000ରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନର ବ୍ୟବସ୍ଥା କରାଯିବ। ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଆଜି ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ 12ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଯୋଗ ଉତ୍ସବରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଯୋଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଆଜି ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅତାବିରା ଆଇସିଡିଏସ୍ରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ସେବା ପ୍ରଦାନ ବ୍ୟବସ୍ଥା ଓ ଭିତ୍ତିଭୂମି ସୁବିଧା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପରିଗଣନା ଫର୍ମର 100% କମ୍ପ୍ୟୁଟରୀକରଣ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକମାନଙ୍କୁ ପୌର ପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ଅଭିଯୋଗ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା

0: ରାଶିନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷକ ସମ୍ବାଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷର ଉପକାରିତା, ଏଥିପାଇଁ ମିଳୁଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି, କୃଷକ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ କୃଷି ଅଧିକାରୀମାନେ କୃଷକମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନ୍ତିମ ଦିବସରେ ଆଜି ଜୈବିକ କୃଷିର ମୂଳଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟର କର୍ମଶାଳାରେ ଯୋଗଦେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତୀୟ ସଂସ୍କୃତି ଓ ମାନବ ସଭ୍ୟତାକୁ ପ୍ରାଚୀନ ମୁନିଋଷିଙ୍କର ଶ୍ରେଷ୍ଠ ଦାନ ହେଉଛି ଯୋଗ। ଯୋଗର ମହତ୍ତ୍ୱ ଏବଂ ଏହାକୁ ଆପଣେଇବା ଲକ୍ଷ୍ୟ ନେଇ ଆନ୍ତର୍ଜାତିକ ସ୍ତରରେ ଭାରତ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲା। 2014 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମିଳିତ ଜାତିସଂଘ ଜୁନ୍ ମାସ 21 ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ଚଳିତ ବର୍ଷ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ଆସନ୍ତାକାଲି ପାଳିତ ହେବାକୁ ଥିବା ଯୋଗ ଦିବସର ପ୍ରସଙ୍ଗ ରହିଛି ବୟସ୍କଙ୍କ ସୁସ୍ଥତା ପାଇଁ ଯୋଗ। ବୟସ ବଢ଼ିବା ସହିତ ଲୋକଙ୍କୁ ସୁସ୍ଥ, ସକ୍ରିୟ ଓ ମାନସିକ ଭାବରେ ସ୍ଥିର ରଖିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ତମ ସ୍ୱାସ୍ଥ୍ୟର ମୂଳ ଭିତ୍ତିଭୂମି ହେଉଛି ସୁସ୍ଥତା ଓ ସକାରାତ୍ମକ ଚିନ୍ତାଧାରା। ଜୀବନ ପ୍ରବାହକୁ ପ୍ରକାରାନ୍ତରେ ଏହା ତ୍ୱରାନ୍ୱିତ କରିଥାଏ। ସନ୍ତୁଳିତ ଭୋଜନ, ନିୟମିତ ବ୍ୟାୟାମ ଏବଂ ଉତ୍ତମ ଜୀବନଚର୍ଯ୍ୟା ସୁସ୍ଥ ଶରୀର ଗଠନରେ ସହାୟକ ହୋଇଥାଏ। ଏହା ବ୍ୟକ୍ତିକୁ ଉର୍ଜାବାନ ଏବଂ ଚଳଚଞ୍ଚଳ କରିଥାଏ। ପ୍ରାକୃତିକ ଉପାୟରେ ଶରୀରକୁ ସଠିକ୍ ଉପଯୋଗ କରିପାରିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରାଯାଇପାରିବ। ଦୀର୍ଘ ଓ ନିରୋଗ ଜୀବନ ଜୀବନ ପ୍ରବାହର ମୂଳ ଉତ୍ସ। ଉତ୍ତମ ମାନସିକ ସ୍ୱାସ୍ଥ୍ୟ ଓ ଭାବନାତ୍ମକ ଆବେଗମୟ ସହନଶୀଳତାକୁ ବିକାଶ ଘଟାଇବାରେ ଯୋଗ ଅଭ୍ୟାସ ଏବଂ ପ୍ରକ୍ରିୟା ଅନ୍ତତଃ ମହତ୍ତ୍ୱପୂର୍ଣ୍ଣ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆସନ୍ତାକାଲି କୋଲକାତାର ରେଡ୍ ରୋଡ୍ଠାରେ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦିବସ ପାଳନର ନେତୃତ୍ୱ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜୀକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6,00,000 ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ

ଙ୍କର ଖାତାକେ 22ଟା କିସ୍ତିତି ପାଖାପାଖି 4.5 କୋଟି ନୁ ଆୟତ୍କା ଟଙ୍କା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଆଜି ଶେଷ ହୋଇଛି। ଗଲାକାଲି ଅଧରାତିନୁ ନନ୍ଦପଡ଼ାର ବମ୍ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ବାବା, ଫାଟକର ମହାକାଳେଶ୍ୱର ବାବା ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ସାଙ୍ଗେ ସୁସଜ୍ଜିତ ରଥଟି ନଗର ପରିକ୍ରମା କରିଥିଲେ। ଏ ନଗର ପରିକ୍ରମା ଶୋଭାଯାତ୍ରାଟି ରାଜ୍ୟର ଭିନ୍ ଭିନ୍ ପାରମ୍ପରିକ ଲୋକନାଚ ଗୀତ ଦୁଲଦୁଲିଥି ସହର ଗଜଗଜେଇ ଯାଇଥିଲା। ସାରା ରାତି ହଜାର ହଜାର ଲୋକ ଯାତ୍ରା ଦେଖିଥିଲେ। ଆଜି ପହପହନୁ କେତେ ଘଣ୍ଟାର ବିଶ୍ରାମ ଉତ୍ରୁ ଯାତ୍ରା ଫେର୍ ମୂଲ ହୋଇଥିଲା। ଦିନବେଲାର ଜୋର ଖରାତି ବିଲ୍ ବାହାରୁ ଆସିଥିବାର ଦେଖନାହାରୀଙ୍କର ତହକ ନାଇଁ କମିଥାଏ। ଆକାଶବାଣୀ ତରଫରୁ ଆଜି ସକାଳ ବେଳା ଯାତ୍ରା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଉପରବେଳା ଦେବ ଦମ୍ପତି ନିଜର ନିଜର ପୀଠନ ପହଞ୍ଚିଥିଲେ। ଯାତ୍ରା ଯାଉଥିବା ରାସ୍ତାରେ ଠାନେ ଠାନେ ଭକ୍ତମାନେ ଦେବ ଦମ୍ପତିଙ୍କୁ ବନ୍ଦେଇଥିବାର ବେଳେ ମହାଆଳତି ଉତ୍ରୁ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ହୋଇଥିଲା। ପୁଲିସ ତରଫରୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିବାର ବେଳେ କେହନି ପ୍ରକାରର ଅଘଟନ ନାଇଁ ଘଟିଥିବାରୁ ଯାତ୍ରା ଆୟୋଜକ ଆର୍ ପ୍ରଶାସନ ଆଶ୍ୱସ୍ତ ହୋଇଛନ୍। ଭିନ୍ ଭିନ୍ ସାମାଜିକ ଆର୍ ନାଗରିକ ଅନୁଷ୍ଠାନ ତରଫରୁ ଦେଖନାହାରୀଙ୍କୁ ପିଇବାର ପାନ୍, ସର୍ବତ ଆର୍ ଜଲଖିଆ ବଣ୍ଟା ଯାଇଥିଲା। ଆଜି ଉପରବେଳା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଗଲା ଅକ୍ଷିତୃତୀୟାନୁ ମୂଲ ହୋଇଥିବା ଶୀତଳ ଷଷ୍ଠୀ ଯାତ୍ରା ଉଷତୁଷ୍ଣାକି ସହିତ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କର ସହିତ ବୈଦ୍ୟନାଥ ବାବା କୌଶଲେଶ୍ୱର, ଚର୍ଦାର ବାବା କପିଲେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର ଆର୍ ଗୋଧନେଶ୍ୱରଙ୍କର ପୀଠନ ଚାଲିଥିବା ଶିବ ପାର୍ବତୀଙ୍କର ବିବାହ ଉତ୍ସବ ପରବ ସରଲା ଉତ୍ରୁ ଆଜି ଦେବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍। ମନ୍ଦିର ବିଜେ ଆଘନୁ ମହାଦେବ ବାବା ଆର୍ ଦେବୀ ପାର୍ବତୀଙ୍କର ସାଂସ୍କୃତିକ ଶୋଭାଯାତ୍ରାଟି ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଆଇବା କାଲ 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ସାରା ପୃଥିବୀରେ ପାଳନ କରାଯିବା। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ସ୍ୱାସ୍ଥ୍ୟକର ବୟସ ଲାଗି ଯୋଗ। ଏ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଦେଶର 100ଟା ଜାଗାନୁ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ତରଫରୁ ରନ୍ ଫର୍ ଯୋଗ ଆର୍ ଜୁମ୍ବା ଅଧିବେଶନ ଆୟୋଜନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ଜାତୀୟ ସମାରୋହ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଇବା କାଲ ପାଳନ କରାଯିବା। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ଆଇବା କାଲ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026ର ପୁନଃ ପରୀକ୍ଷା ହେବା। ଏଥିଲାଗି ଆଜି ସାରା ଦେଶେ NTA ତରଫରୁ ମକ୍ ଡ୍ରିଲ୍ କରାଯାଇଛି। ସକାଳ 9 ବଜେନୁ ମୂଲ ହୋଇଥିବାର ଅଭ୍ୟାସ ସାରା ଦିନ ଚାଲିଛି। ସାରା ଦେଶେ ପରୀକ୍ଷା କେନ୍ଦ୍ରମାନଙ୍କେ କରାଯାଉଥିବାର ଅଭ୍ୟାସଟି 2.5 ଲକ୍ଷରୁ ଏତକା ସୁରକ୍ଷା କର୍ମଚାରୀ ଭାଗ ନେଇଛନ୍। ଭାରତର 551ଟା ସହର ଆର୍ ବିଦେଶର 14ଟା ସହରର 22,79,000 ଏତକା ପରୀକ୍ଷାର୍ଥୀଙ୍କର ଲାଗି ଏବା କାଲି ପରୀକ୍ଷା କରାଯିବା ବୋଲି NTA ତରଫରୁ କୁହାଯାଇଛି। ପରୀକ୍ଷାର୍ଥୀ CCTV ନିରୀକ୍ଷଣ ବ୍ୟବସ୍ଥା ସହିତ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଆର୍ GPS ସମର୍ଥିତ ଗାଡ଼ି ବ୍ୟବହାର କରାଯିବା ବୋଲିକରି ଜଣାପଡ଼ିଛି। ଶରଣାର୍ଥୀମାନଙ୍କର ସଂଘର୍ଷକେ ଜନାବାର ସେମାନଙ୍କୁ ସମବେଦନା ଜଣାଇକରି ସହଯୋଗର ହାତ ବଢ଼ାବାର ଲକ୍ଷ୍ୟଟି ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଏଚନିର ସମୟାଥି ଶରଣାର୍ଥୀ ସମସ୍ୟା ଗୋଟିଏ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛେ। ଇତାର ମୁକାବିଲା ଲାଗି ସାରା ପୃଥିବୀର ଚେରେଷ୍ଟା ଚାଲିଛି। ଯୁଦ୍ଧ ଦରିଦ୍ରତା ଆର୍ ଭିନ୍ ଭିନ୍ କାରଣରୁ ଶରଣାର୍ଥୀ ହୋଇଥିବା ଲୋକକୁ ସେମାନଙ୍କର ଘରକେ ଫେରାଇ ନେବାର ଲାଗି ମିଳିତ ଜାତିସଂଘ ତରଫରୁ ଜରୁରୀ ପଦକ୍ଷେପମାନ ନିଆଯାଉଛି। ନୂଆପଡ଼ା ଜିଲ୍ଲାର ଚଳିତ ବଛର ରବି ଋତୁଟି 44ଟା ଧାନଘିନା କେନ୍ଦ୍ର ଜରିଏ ଗଲା କାଲି ତକ 636 ଜଣ ଚାଷୀ 31,670 କ୍ୱିଣ୍ଟାଲ୍ରୁ ଏତକା ଧାନ ବିକିଛନ୍। ଏତକ 6,939 ଜଣ ଚାଷୀ 354,449 କ୍ୱିଣ୍ଟାଲ୍ ଧାନ ବିକିଥିବାର ସୂଚନା ମିଳିଛି। ବୌଦ୍ଧ ଜିଲ୍ଲାର ଶିଶୁ ଆର୍ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ହୋଇଥିବାର ବୈଠକଟି ଭିନ୍ ଭିନ୍ ବିଭାଗର ଭିତରେ ତାଲମେଲ ରଖିକରି ଶିଶୁ ଶ୍ରମିକ ଚିହ୍ନଟ ସହିତ ସେମାନଙ୍କୁ ଉଦ୍ଧାର କରିକି ପୁନର୍ବାସ କରିବାର ଉପରେ ଜୋର ଦିଆଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବଟି ଭିନ୍ ଭିନ୍ ଜିଲ୍ଲାରୁ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାରୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ରାଜ୍ୟବାସୀଙ୍କର ସପନ ପୂରା କରିବା ଲାଗି ଗଲା 2 ବର୍ଷରେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ରାଇରଙ୍ଗପୁରଠାରେ 47,000 କୋଟି

ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା। ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି। ପରୀକ୍ଷା ଦେବେ 22,79,000 ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000 ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳାର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000,000+ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି। ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି।

0: ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ସାଥିଓ, ହମାରୀ ସରକାର ଓଡ଼ିଶା କେ ସଂସାଧନୋ କୋ ଓଡ଼ିଶା କି ସମ୍ଭାବନାଓ ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ। ଇସକେ ତହତ ଅବ ତକ କରିବ 20 ଲକ୍ଷ କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3.5 ଲକ୍ଷ କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ପର ଭି କାମ ଚଲ ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
1: मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है, हमारा मार्गदर्शन कर रही है, ये हम सभी के लिए बहुत गौरव की बात है।
0: ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋହ୍ଲାପୁରଠାରେ ଆଜି 1,445 କୋଟିରୁ ଅଧିକ ମୂଲ୍ୟର ଶ୍ରୀ ଅମ୍ବାବାଇ ମନ୍ଦିର ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଏହି ବିକାଶ ପ୍ରକଳ୍ପ ଶ୍ରୀ ଅମ୍ବାବାଇ ମନ୍ଦିର ପରିସରକୁ ଏକ ଆଧୁନିକ ତୀର୍ଥସ୍ଥଳୀରେ ପରିଣତ କରିବ। ଏହାର ଐତିହାସିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସଂରକ୍ଷଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶରେ ବିକାଶ, ସାଂସ୍କୃତିକ ପୁନରୁଦ୍ଧାର, ଜାତୀୟ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସମାରୋହ 5:00 ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଯୋଗଦେବାର ସମ୍ଭାବନା ରହିଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ ସ୍ଥାନ ଏବଂ ଯୋଗ ପରମ୍ପରାକୁ ଏହା ସଂଯୋଗ କରିବ। ନୂଆଦିଲ୍ଲୀର ଲାଲକିଲ୍ଲା, ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚର ସମେତ 12 ପ୍ରମୁଖ ସ୍ଥାନରେ ଏହି ସମାରୋହ ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରେ ଥିବା 210ରୁ ଅଧିକ ଭାରତୀୟ ମିଶନ ବିଶ୍ୱବ୍ୟାପୀ 2500 ସ୍ଥାନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ସର୍ବଜନୀନ ସ୍ଥାନଗୁଡ଼ିକରେ ଯୋଗ ଉତ୍ସବ ଆୟୋଜନ କରାଯାଉଛି। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷା ଅପରାହ୍ନ 2:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ଏହି ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମଣିଷ ବ୍ୟବହାର ଯୋଗ୍ୟ 16 ନିର୍ଦ୍ଧାରିତ ଡୋଜ୍ ମିଶ୍ରଣ ଏଫ୍ଡିସି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଔଷଧ ବୈଷୟିକ ପରାମର୍ଶ ବୋର୍ଡ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ନିଷ୍ପତ୍ତି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ ମିଶ୍ରଣର ଚିକିତ୍ସାଗତ ଯଥାର୍ଥତା ନଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବିପଦଜନକ ବୋଲି ଜଣାପଡ଼ିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ନିରାପଦ,

ପ୍ରଭାବଶାଳୀ ଓ ବୈଜ୍ଞାନିକ ଭାବରେ ବୈଧ ଔଷଧ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଔଷଧ ନିୟାମକ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଏ ନିଷ୍ପତ୍ତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୈଳାସ ମାନସରୋବର ଯାତ୍ରା 2026ର ପ୍ରଥମ ବ୍ୟାଚ୍ର ଶ୍ରଦ୍ଧାଳୁ ଆଜି ନାଥୁଲା ପାସ୍ ଅତିକ୍ରମ କରି ଚୀନ୍ ମଧ୍ୟକୁ ପ୍ରବେଶ କରିଛନ୍ତି। ସିକିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ପର୍ଯ୍ୟଟନ ମନ୍ତ୍ରୀ ସେରିଙ୍ଗ୍ ଥେନ୍ଦୁ ଭୂତିଆଙ୍କ ଉପସ୍ଥିତିରେ ପତାକା ଦେଖାଇ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ଜନସମ୍ପର୍କ ଅଧିକାରୀ, ଜଣେ ଡାକ୍ତର, ଚାରିଜଣ ସହକାରୀ କର୍ମୀଙ୍କ ସମେତ ମୋଟ 47 ଜଣ ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚିବେ। ସେମାନେ ଆସନ୍ତା 27 ତାରିଖ ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚିବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏ ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ହୋଇଥିବା ସଡ଼କପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।

ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମ୍ପର୍କ

0: ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର 6 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି।
1: ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ ଏସ୍ଆଇଆର୍ ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି। ଏସ୍ଆଇଆର୍ ପ୍ରୋସେସ ଆମର ଯେଉଁ ଡେମୋକ୍ରାଟିକ୍ ପ୍ରୋସେସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହୁଛି, ଅର୍ଥାତ୍ ଭୋଟର ତାଲିକା। ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ ଭୋଟର ନାଁ ତା ଭିତରେ ରହିବେ, ଅର୍ ଯେଉଁ ବି ଇଲିଜିବଲ ଭୋଟର ରହିବେ ତାଙ୍କର ନାଁ ତାକୁ ବାହାର କରିବା ପାଇଁ ଏଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି। ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି
0: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ। ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ଜଣ ପ୍ରକୃତି ବନ୍ଧୁ ଓ 5 ଜଣ ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଦାବର୍ଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ୍ ଫୋନ୍ ବଣ୍ଟନ କରିଥିଲେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ କ୍ଷେପଣାସ୍ତ ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଡିଆର୍ଡିଓର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର 2 ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
2: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଆଜିକାଲି ଗଛର ଅଭାବ ଦେଖାଦେଉଛି, ଯାହାଦ୍ୱାରା ମାଟି, ପାଣି, ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି। ଆମ ଜୀବନଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ

0: ତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ ନା ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡ଼ିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା। ଶ୍ରୋତା ବନ୍ଧୁ, ପ୍ରକୃତିର ଅବଦାନକୁ ଉପଭୋଗ କରିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ପଡ଼ିବ। ହେଲେ ବୃକ୍ଷରୋପଣ ପାଇଁ ତ ଆମକୁ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡ଼ିବ। ଚାରା ଗଛ କୋଉଠୁ ଆଣିବା, କେଉଁ ସ୍ଥାନରେ ରୋପଣ କରିବା, ତାର କିପରି ଯତ୍ନ ନେବା, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବନ ବିଦ୍ୟାଳୟ ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ଡକ୍ଟର ରଞ୍ଜନ କୁମାର କର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡାମ।
0: ସାର୍, ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ବୃକ୍ଷରୋପଣ ତ କରାଯିବ, ତା ପାଇଁ ପୁଣି ପ୍ରସ୍ତୁତିର ଆବଶ୍ୟକତା କଣ ରହିଛି?
1: ବୃକ୍ଷ ଏବଂ ମଣିଷର ସମ୍ପର୍କ ଏ ସଭ୍ୟତା ସୃଷ୍ଟିରୁ ହିଁ ଦେଖାଯାଏ। ନିଜେ ବଞ୍ଚିବା ପାଇଁ ମଣିଷ ଅହରହ ତା ଉପରେ ନିର୍ଭର କରେ। ବୃକ୍ଷ ଆମକୁ ତିନିଟି ଦ୍ରବ୍ୟ ଦେଇଥାଏ, ଗୋଟିଏ ଯାହାକୁ ଆମେ କହୁ ପ୍ରୋଭିଜନିଂ, ଅର୍ଥାତ୍ ଯାହାକୁ ବିକ୍ରି କରି ଆମେ ଅର୍ଥ ଉପାର୍ଜନ କରୁ, ଏବଂ ରେଗୁଲେଟରୀ, ଯୋଉଟା ପରିସଂସ୍ଥାକୁ ବଞ୍ଚେଇବା ପାଇଁ ବୃକ୍ଷର ସକାରାତ୍ମକ ଭୂମିକା ରହିଛି, ଯେଭଳି ଭାବରେ ଜଳଚକ୍ର, ଅମ୍ଳଜାନ ଏବଂ ତା ସହିତ ତାପମାତ୍ରାର ଯୋଉ ଶୋଧନ, ଏବଂ ତା ଛଡା ବୃକ୍ଷ ମଧ୍ୟ ଆମକୁ ଅନେକ ସାଂସ୍କୃତିକ ଏବଂ ପ୍ରେରଣାତ୍ମକ ସହଯୋଗ ଦେଇଥାଏ। ସେଇଥିରେ ଆମର ରହିଛି ପର୍ଯ୍ୟଟନ, ତାକୁ ନେଇ ଅନେକ କାରିଗର, କୁଶଳୀ ବ୍ୟକ୍ତି ଏବଂ ଅନେକ ଲେଖକ ଆଉ ବିଭିନ୍ନ ସବୁ ଚଳଚ୍ଚିତ୍ର ତାକୁ ନେଇକି ସୃଷ୍ଟି ହେଇଥାଏ। ସେଇ ଆମର ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଇ ସବୁକୁ ଯଦି ଲକ୍ଷ୍ୟ କରାଯାଏ, ମଣିଷର ପୃଥିବୀରେ ବଞ୍ଚିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି। କିନ୍ତୁ ଏବେ ଯେଭଳି ଭାବରେ ଆମର ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ସମସ୍ୟା ଏବଂ ଚାଷୀମାନଙ୍କର ରୋଜଗାରର ସମସ୍ୟା ଯୋଉ ଦେଖାଯାଉଛି କ୍ଷେତ୍ରୀୟ ଫସଲରେ, ବୃକ୍ଷକୁ ଆମର କୃଷି ମଧ୍ୟକୁ ଆଣି ତା ଦେହରୁ ଭରପୁର ରୋଜଗାର କରିବା ସହିତ ପୃଥିବୀର ନିରାପତ୍ତା ପାଇଁ ବୃକ୍ଷକୁ ଗୋଟେ ସଂଗଠିତ ଭାବରେ ଲଗେଇବାର ପ୍ରୟୋଜନ ଅଛି।
0: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ବୃକ୍ଷରୋପଣ ପାଇଁ କି ପ୍ରକାର ପ୍ରସ୍ତୁତି କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗ ଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ, ଏପରିକି BMC, CDA ସମସ୍ତେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ସରକାରୀ ବିଭାଗ ବୃକ୍ଷରୋପଣ କରିବା ସହିତ ସ୍କୁଲ, କଲେଜ, ରେଲୱେ, ନ୍ୟାସନାଲ ହାଇୱେ, ଏପରିକି ବ୍ୟକ୍ତି ବିଶେଷ ଚାଷୀମାନେ ସମସ୍ତେ ବୃକ୍ଷରୋପଣ କରୁଛନ୍ତି। ସମସ୍ତଙ୍କର ଆଭିମୁଖ୍ୟ କିନ୍ତୁ ଅଲଗା ଅଲଗା। ଜଣେ ଚାଷୀ ଯେତେବେଳେ ବୃକ୍ଷରୋପଣ କରେ, ସେ ନିଜର ରୋଜଗାରକୁ ଗୁରୁତ୍ୱ ଦିଏ, ଅର୍ଥାତ୍ ତା ପାଖରେ ଯୋଉ ଜମି ଅଛି ସେ ଜମିରେ ସ୍ୱତନ୍ତ୍ର ସେ ବୃକ୍ଷରୋପଣ କରିବ ନା କୃଷି ସହିତ ତାକୁ ସମନ୍ୱିତ ଭାବରେ ଲଗେଇବ, ଏବଂ ତାଙ୍କର ଯୋଉ ପତିତ ଜମି ଅଛି ସେଥିରେ ଯଦି ସେ କେବଳ ବୃକ୍ଷରୋପଣ କରନ୍ତି, ତାହେଲେ ସେ ଜମିର ଗୁଣମାନଙ୍କୁ ନେଇ ଏବଂ ତାଙ୍କ ପାଖରେ ସୁବିଧା ସୁଯୋଗ ଏବଂ ବଜାରକୁ ନେଇ ତାଙ୍କୁ ବୃକ୍ଷରୋପଣ କରିବାକୁ ପଡେ। ସେଇ ଦୃଷ୍ଟିରୁ ତାଙ୍କୁ ଉପଯୁକ୍ତ ସ୍ଥାନ ଏବଂ ତାଙ୍କର ସୁବିଧା ସୁଯୋଗ ଏବଂ ବଜାର ସବୁକୁ ନେଇକି ସିଏ ନିଷ୍ପତ୍ତି ନିଅନ୍ତି କୋଉ ବୃକ୍ଷ ରୋପଣ କରିବେ।
0: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା, ତାହେଲେ ଆମର ବନ ସୁରକ୍ଷା ସମିତି, ସ୍କୁଲ, କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ, ପଶୁପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି, ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟା କି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି ଶାଗୁଆନ ହଉଛି

0: ସମସ୍ତ କାଠ ମାନଙ୍କର ସିଏ ହେଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶି ରପ୍ତାନୀ କରୁଥିଲା, ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହେଉଛି ଗୋଟେ ପରିତାପର ବିଷୟ। ଆମ ପାଖରେ ଯଥେଷ୍ଟ ଜାଗା ଅଛି, ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଇଭଳି ଭାବରେ ଲୋକପ୍ରିୟତା ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି। କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ, ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ ନିଜର ଗୁରୁତ୍ୱ ଆରୋପ କରିପାରିବେ।
1: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହେଇଥାଏ, ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
0: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା, କୃଷି ବିଭାଗ ମଧ୍ୟ ଆତ୍ମା, ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି। ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡ଼ା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି ନର୍ସରୀ କରି, ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
1: ସାର୍, ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
0: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ, ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉ ଗୁଡା କି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେ ଗୁଡା ଗଛ ଅଛି ଯୋଉମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ ପ୍ରସ୍ତୁତ କରାଯାଏ। ତେଣୁ ସେଥିପାଇଁ ଯଥେଷ୍ଟ କୁଶଳୀ ବ୍ୟକ୍ତି ଯେଉଁମାନେ କି ଚାରା ପ୍ରସ୍ତୁତ କରନ୍ତି ଏବଂ ଚାରାର ଗୁଣମାନ, ତାର ଯୋଉ ଉତ୍ସ, ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି, ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
1: ଆମେ ଯେତେବେଳେ ବୃକ୍ଷ ରୋପଣ କରୁ, ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି? ଯୋଉ ଆମେ ଚାରାଟା ଲଗାଉଛୁ ସେଇ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହବା ଦରକାର?
0: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା, ଟିସୁ ହେଲା, ଗମ୍ଭାରୀ ହେଲା ବା ମେହଗନୀ ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା, 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯେଉଁଟା କାଗଜ ଫଳ ପାଇଁ ବା ଯେଉଁମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ, ଯଥା ୟୁକାଲିପଟାସ ହେଲା, ସୁବାବୁଲ ହେଲା ବା ଝାଉଁ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ ଯଦି ଗୋଟେ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି, ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା, ଯେଉଁ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ୍ ପ୍ଲାଣ୍ଟେସନ୍ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ, ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହେବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ୍ ଭିତରେ ବା 2 ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
1: ସାର୍, ଖାଲି ତ ବୃକ୍ଷ ରୋପଣ କରିଦେଲେ ବା ଚାରା ଗଛ ଲଗେଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
0: ଗୋଟେ ଗଛ ଆମେ ଲଗେଇବା ପରେ ପରେ ଉଚିତ ପରିମାଣରେ ସାର, କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧେଇ ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡ଼ା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା, ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ, ସେ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗେଇବା ଯୋଉ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁକୁ ପତ୍ର ଡାଳ ଦବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯୋଉଟା କି ଗାଈ ଗୋରୁ ଖାଇବେ, ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦବାକୁ ପଡିବ। ବାଡ଼ ଦବା ପାଇଁ ଆମେ ସବୁଜ ବାଡ଼ ଦବା, ଯୋଉଟା କି ସବୁଜିମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣୀ ହଉ ବା କିଆ ଗଛ ହଉ, ଚାରିପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା। ଆଉ ଯେତେବେଳେ ଗଛ ଉପରକୁ ଉପରକୁ ବଢିବା ଆରମ୍ଭ ହବ, ସେତେବେଳେ ତାର

0: ଆଳୁ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛଟା ସିଧା ହେଇ ବଢିବ।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା, ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ, ତାଙ୍କର OFSDP ଓଡ଼ିଶା ଫରେଷ୍ଟ୍ରି ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ OFSDP ମାଧ୍ୟମରେ ସେମାନେ ସହଯୋଗ କରନ୍ତି। ଏବଂ ତା ଛଡ଼ା ତାଙ୍କର ଅନ୍ୟ ସ୍କିମ୍ ମଧ୍ୟ ଅଛି, ଯେଉଁ ସ୍କିମ୍ ମାଧ୍ୟମରେ ସେମାନେ ରିହାତି।

0: ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ ଓଏଫ୍ଏସ୍ଡିପି ମାଧ୍ୟମରେ ସେମାନେ ସହଯୋଗ କରନ୍ତି, ଏବଂ ତା ଛଡା ତାଙ୍କର ଅନ୍ୟ ସ୍କିମ୍ ମଧ୍ୟ ଅଛି ଯୋଉ ସ୍କିମ୍ ମାଧ୍ୟମରେ ସେମାନେ ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି, ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି, ଯେମିତି ଆମର ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହଉ ବା ହର୍ଟିକଲଚର ବିଭାଗରେ ହଉ ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍, ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା, ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ, ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ, ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଇଏ ଗୋଟିଏ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା। ଯେତିକି ଅବଧି ମଧ୍ୟରେ ସେ ବଢ଼ିଛି ସେଇ ହିସାବରେ ହୃଷ୍ଟପୃଷ୍ଟ ହେଇକରି ଆଗକୁ ଆସିଛି, ଏବଂ ଜାଣିପାରିବା ଯେ ଏଇ ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା ଛଡ଼ା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯେଉଁ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରି ନାହିଁ, ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ, ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍, ଏ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦଉଛନ୍ତି ତା ଭିତରେ ବୈଧତା କେତେ ଅଛି ତାକୁ ଆମେ ପରୀକ୍ଷା ନିରୀକ୍ଷା, ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେଇ ହିସାବରେ ଚାରା ନବା। ଏପରିକି NGO ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ଦଲି, ବୃକ୍ଷରୋପଣରେ ଜଣେ ସାଧାରଣ ଜନତା, ବେସରକାରୀ ସଂସ୍ଥା ବା NGO ଆଉ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଲବ ମାନଙ୍କର କି ପ୍ରକାର ଦାୟିତ୍ୱ ରହିଛି?
0: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନର ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କିଏ ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ, ଏବଂ ତା ସହିତ ତାର ଅନ୍ୟ ଯୋଉ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସିଏ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକିରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହା ଛଡ଼ା ଆମର ଯେଉଁ NGO ବା ବେସରକାରୀ ସଂଗଠନ, ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯେଉଁ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ, ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯେଉଁ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟା ଦେହରେ ଯଥେଷ୍ଟ ଭାଗିଦାରୀ ରହିଛି।
1: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କଣ?
0: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ, ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି, ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ।
1: ବନ ମହୋତ୍ସବ ସମୟରେ ତ ସାର୍ ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି, ବନ ବିଭାଗ ଯୋଗାଇ ଦେଇଥାଏ।
0: ଜ୍ଞାନ କୌଶଳ ମଧ୍ୟ ବିନା ମୂଲ୍ୟରେ ବିତରଣ କରାଯାଏ। ଆଉ ଗୋଟିଏ ସବୁଠୁ ବଡ କଥା ହେଲା, ଆଗରୁ ଯୋଉ ବ୍ୟବସ୍ଥା ଥିଲା ଯେ ଗଛ ଲଗେଇଲେ କାଟିବାର ଯୋଉ ସମସ୍ୟା ଥିଲା, ବନ ବିଭାଗ ସେଇ ଯୋଉ କଟକଣାକୁ ବହୁତ ସହଜରେ ତାକୁ ସୁଧାରିବା ପାଇଁ ତା ଦେହରେ ତାଙ୍କର ସକାରାତ୍ମକ ଭୂମିକା ଟ୍ରି ପାସପୋର୍ଟ ଗଛ ଲଗେଇଲା ବେଳକୁ ତାର ପରିଚୟ ସୃଷ୍ଟି କରିଦେଉଛନ୍ତି ବନ ବିଭାଗ।
1: ସାର୍, ଲୋକମାନଙ୍କୁ ବୃକ୍ଷରୋପଣ ପ୍ରତି ଆକୃଷ୍ଟ କରିବା ପାଇଁ କଣ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ?

0: କୁ ବୃକ୍ଷରୋପଣରେ ଆକୃଷ୍ଟ କରିବା ପାଇଁ ସରକାର ଅନେକ ଅନେକ ପ୍ରଚେଷ୍ଟା କରୁଛନ୍ତି।
1: ଆଜ୍ଞା,
0: ବର୍ତ୍ତମାନ ଆମର କ୍ଷେତ୍ରୀୟ ଫସଲ ଜଳବାୟୁ ପରିବର୍ତ୍ତନ ପାଇଁ ଅନେକ ସମସ୍ୟା ଘେରରେ ରହିଛି। ବନ୍ୟା ହଉ, ମରୁଡ଼ି ହଉ ବା ଅନ୍ୟାନ୍ୟ ସମସ୍ୟା, ରୋଗ ପୋକର, ସେଥିପାଇଁ ଚାଷୀ ଖର୍ଚ୍ଚାନ୍ତ ହେଉଛି। ଏବଂ ଅଧିକାଂଶ ସମୟରେ ଚାଷୀ ଭାଇମାନେ ନିଜର ବୃତ୍ତି ଛାଡ଼ି ଅନ୍ୟ ବୃତ୍ତିକୁ ସ୍ଥାନାନ୍ତରିତ ହେଉଛନ୍ତି, ଚାଷରୁ ସେ ନିଜର ବୃତ୍ତି ପରିବର୍ତ୍ତନ କରୁଛନ୍ତି। ଏହାଦ୍ୱାରା ଆମର ଯେଉଁ ଭୂମି ଗାଁ ଗହଳିରେ ପରିତ୍ୟକ୍ତ ବା ପତିତ ହେଇ ପଡୁଛି, ତେଣୁ ସେହିସବୁ ଜମିରେ ବୃକ୍ଷରୋପଣ କରି ଚାଷୀମାନଙ୍କ ପାଇଁ କିଭଳି ଭାବରେ ଗୋଟେ ଉନ୍ନତ ରୋଜଗାରର ମାଧ୍ୟମ, ଚାଷର ସମସ୍ୟା ଘରରେ ରହୁଥିବା ତା ପାଇଁ ଗୋଟେ ବିକଳ୍ପ ବ୍ୟବସ୍ଥା ଏବଂ ବୀମା, ସେଥିପାଇଁ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ସଚେତନତା ଦିଆଯାଉଛି। ଏବଂ ତା ପାଇଁ ରେଡିଓ, ଟିଭି ଏବଂ ବିଭିନ୍ନ ଗଣମାଧ୍ୟମ, ଜର୍ନାଲ, ନ୍ୟୁଜଲେଟର ପ୍ରତ୍ୟେକଟି କ୍ଷେତ୍ରରେ ପରିବେଶକୁ ସୁରକ୍ଷା ନିମିତ୍ତ ଅହରହ ଗାଁ ଠାରୁ ଆରମ୍ଭ କରି ସାରା ବିଶ୍ୱ ପର୍ଯ୍ୟନ୍ତ ସବୁ ଜାଗାରେ ଗୋଟେ ବୈପ୍ଳବିକ ଭାବରେ ବୃକ୍ଷରୋପଣର ଚେଷ୍ଟା ଜାରି ଅଛି। ଯେ ଖାଲି ଯେ ଚାଷୀମାନେ ବୃକ୍ଷରୋପଣ କରିବେ ତାହା ନୁହେଁ, ଯେଉଁ ବ୍ୟକ୍ତିର ଭୂମି ଅଛି ଏବଂ ଏଇଟା ଗୋଟେ ନିରାପଦ ରୋଜଗାରର ବ୍ୟବସ୍ଥା ଏବଂ ପରିବେଶକୁ ସୁରକ୍ଷା କରିବାର ବ୍ୟବସ୍ଥା, ଏହାଦେହରେ କୌଣସି ରିସ୍କ ନାହିଁ ଯେ ଥରେ ବୃକ୍ଷରୋପଣ କରି ବାଡ଼ ଦେଇଦେଲେ ବର୍ଷା ସମୟରେ ସେ ଗଛ ମନକୁ ମନ ବଢିବ। ତେଣୁ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଆଗକୁ ବଢେଇବା ପ୍ରୟୋଜନ ଅଛି। ସରକାରଙ୍କର ଯୋଉ ବ୍ୟବସ୍ଥା ସକାରାତ୍ମକ ଯେଭଳି ଭାବରେ ଆଗକୁ ଆସିବ।
1: ସାର୍, ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ କେତେ ଦୂର ସଚେତନ ଅଛନ୍ତି ଯୋଉ ବୃକ୍ଷରୋପଣ ପାଇଁ?
0: ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ସଚେତନ ଅଛନ୍ତି ବୃକ୍ଷରୋପଣ ପାଇଁ, କିନ୍ତୁ ଆମ ପାଖରେ ଅନେକ ଅନ୍ତରାୟ ରହିଛି। ଅନ୍ତରାୟ ଗୁଡିକ ହେଲା, ଯେଭଳି ଭାବରେ ସଭ୍ୟତା ସହରୀକରଣ ଏବଂ ଉନ୍ନତିର ଧାରାରେ ଆଗକୁ ବଢୁଛି, ରେଲ ଲାଇନ, ଜାତୀୟ ରାଜପଥ, ହାସ୍ପାତାଳ, ସ୍କୁଲ, କଲେଜ, ଆବାସସ୍ଥଳୀ ଯେଉଁଭଳି ଭାବରେ ପ୍ରସାରିତ ହେଉଛି, ଯଥେଷ୍ଟ ବୃକ୍ଷରୋପଣ ହେଉଛି। ସେଥିପାଇଁ ଆମକୁ କେମ୍ପା ପ୍ରୋଜେକ୍ଟ ମାଧ୍ୟମରେ ଯୋଉ ବିକଳ୍ପ ବୃକ୍ଷରୋପଣ ସରକାରଙ୍କର ବ୍ୟବସ୍ଥା ଅଛି। ଖାଲି ସରକାରଙ୍କୁ କହିଲେ ହବନି, ପ୍ରତ୍ୟେକଟି ବ୍ୟକ୍ତି, ଯେତେବେଳେ ଆମେ କୌଣସି ବୃକ୍ଷସ୍ଥଳକୁ ଆମେ ନଷ୍ଟ କରି ଅନ୍ୟ କିଛି କାର୍ଯ୍ୟକ୍ରମ ହାତକୁ ନେଉଛୁ, ସେତେବେଳେ ଆମ ମଧ୍ୟରେ ମଧ୍ୟ ନୈତିକତା ରହିବା ଦରକାର। ଆମେ ମଧ୍ୟ ଆଉ କିଛି ବୃକ୍ଷରୋପଣ କରିବୁ। ଆଦିବାସୀ ସଂସ୍କୃତି, ଇଣ୍ଡୋନେସିଆ ଓରାଙ୍ଗ ରିମା ସମ୍ପ୍ରଦାୟ ଏବଂ ଦକ୍ଷିଣ ଆମେରିକା ଆମାଜନ ଅନେକ ଆଦିବାସୀ ସଂସ୍କୃତିରୁ ଆମେ ଦେଖୁ ଯେ ତାଙ୍କର ଜନ୍ମଦିନରେ ସେମାନେ ଦୁଇଟି ବୃକ୍ଷରୋପଣ କରନ୍ତି ଏବଂ ଜୀବନ୍ତମାନ ନିଜ ଛୁଆ ଭଳି ତାକୁ ସେମାନେ ଆଡପ୍ଟ କରନ୍ତି ଏବଂ ତାକୁ ପରିପୁଷ୍ଟ କରି ସେମାନେ ଛିଡ଼ା କରନ୍ତି। ଆମ ମଧ୍ୟରେ ସେ ସଚେତନତା ଆଗକୁ ବଢ଼ୁ। ଯୋଉ ଗଛ ସବୁ ଆମ ସାମ୍ନାରେ ଅଛି ତାକୁ ସୁରକ୍ଷା କରିବା ଏବଂ ଯୋଉ ପତିତ ଜମିରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା, ତାଦ୍ୱାରା ଆମେ ଦୁଇ ପଇସା ରୋଜଗାର ପାଇପାରିବା ଏବଂ ଆମର GDPରେ 1.5% ଅଛି ଫରେଷ୍ଟ୍ର ଭାଗିଦାରୀ ଏବଂ ପୃଥିବୀରେ ଅଛି 2-3%, ଆଉ କିଛି ଜାଗାରେ ସେମାନଙ୍କର 5%ରୁ ଅଧିକା ଅଛି GDPରେ ଭାଗିଦାରୀ। ଆମର ବଳିଷ୍ଠ ମନୋବଳ ନିଶ୍ଚିତ GDPରେ ଭାଗିଦାରୀ ଦେବା ସହିତ ଆମର ଯୋଉ ଗରିବ ଗ୍ରାମୀଣ ଏବଂ ଆଦିବାସୀ ଲୋକ ନିରାପଦ ରୋଜଗାର ବୃକ୍ଷ ଦ୍ୱାରା ସୃଷ୍ଟି କରାଯାଇପାରିବ। ଶାଳ ପତ୍ର ହେଲା, କେନ୍ଦୁପତ୍ର ହେଲା, ତାପରେ ଖଜୁରୀ, ଏମିତି ଗ୍ରାମୀଣ ହସ୍ତଶିଳ୍ପ ଆମେ ବିକାଶ କରିପାରିବା, ତାକୁ ନେଇ ବିଶ୍ୱ ବଜାର ସୃଷ୍ଟି କରିପାରିବା। ତେଣୁ ୟା ଦେହରେ ଆହୁରି ବୈପ୍ଳବିକ ପରିବର୍ତ୍ତନ ସଂଗଠିତ ଭାବେ ଆବଶ୍ୟକତା ରହିଛି।
1: ସାର୍, ବର୍ତ୍ତମାନ ଜଙ୍ଗଲ ପରିମାଣ ଓଡ଼ିଶାରେ କେତେ ରହିଛି?
0: ବର୍ତ୍ତମାନ ଓଡ଼ିଶାରେ ଆମର ଜଙ୍ଗଲ ପରିମାଣ ଅଛି 61,204 ବର୍ଗ କିଲୋମିଟର, ଅର୍ଥାତ୍ ଶତକଡା 39 ଭାଗ,
1: ଶତକଡା 33 ଭାଗ ରହିବା କଥା,
0: ଆମେ ଅଧିକାରୀ ଅଛୁ। ତେବେ ଯଦି ଆମେ ଦେଖିବା ଆମର ଘନତ୍ୱ ଜଙ୍ଗଲ ମାତ୍ର 538 ବର୍ଗ କିଲୋମିଟର, କିନ୍ତୁ ମଧ୍ୟମ ଘନତ୍ୱ ଜଙ୍ଗଲ 27,656 ଏବଂ ଉନ୍ମୁକ୍ତ ଜଙ୍ଗଲ 20,180 ବର୍ଗ କିଲୋମିଟର। ଆମକୁ ପ୍ରଚେଷ୍ଟା ଦରକାର କିଭଳି ଭାବରେ ମଧ୍ୟମ ଘନତ୍ୱ ଏବଂ ଉନ୍ମୁକ୍ତ ଜଙ୍ଗଲକୁ ଆହୁରି ଅଧିକରୁ ଅଧିକ ଘନତ୍ୱ କରିବା, ସେଥିପାଇଁ ସମସ୍ତଙ୍କର ପ୍ରୟାସ ରହିବା ପ୍ରୟୋଜନ।
1: ସାର୍, ଖାଲି ଜଙ୍ଗଲ ବଢିଗଲେ ତ ହବନି, ତାର ଘନତ୍ୱ ବଢିବା ବି ନିହାତି ଦରକାର, ସେଥିପାଇଁ ଆମକୁ କଣ କରିବା ପାଇଁ ପଡିବ?
0: ସମସ୍ତେ ମିଳିତ ଆନୁକୂଲ୍ୟରେ ପ୍ରଚେଷ୍ଟା କରିବା, ସଚେତନ ହେବା। ପ୍ରତ୍ୟେକ ନାଗରିକର ପ୍ରକୃତିକୁ ବଞ୍ଚାଇବାର ଆବଶ୍ୟକତା ରହିଛି। ଆମେ ଯେମିତି ପ୍ରକୃତିକୁ ନେଇକି ବଞ୍ଚୁଛୁ, ନିଜର ଅଧିକାର ପ୍ରକୃତି ଉପରେ ସାବ୍ୟସ୍ତ କରୁଛୁ, ପ୍ରକୃତିକୁ ବଞ୍ଚିବା ମଧ୍ୟ ଆମର କର୍ତ୍ତବ୍ୟ ରହିଛି। ତେଣୁ ଆମର ଯୋଉ ସମ୍ବିଧାନ ତିଆରି ହେଇଛି ତା ଦେହରେ ପ୍ରକୃତିକୁ ସୁରକ୍ଷା କରିବା ପାଇଁ ଗୋଟେ କର୍ତ୍ତବ୍ୟ ମଧ୍ୟ ଦିଆହେଇଛି। ତେଣୁ ଏଇଟା ଖାଲି ବନ ବିଭାଗ ଉପରେ ଛାଡ଼ିଦେଲେ ବା କୌଣସି ଶିକ୍ଷକ ଉପରେ ଛାଡ଼ିଦେଲେ ହବନି। ମା ମଧ୍ୟ, ବାପା ମଧ୍ୟ ଘରେ ଯୋଉ ଛୋଟ ଛୋଟ ଗଛ ଲଗେଇ

0: ଦେଖିଛୁ ସେ ଗଛକୁ କେମିତି ମାନେ ଦୈନନ୍ଦିନ ଜୀବନର ଗୋଟେ ଅଂଶ ଭାବରେ ତାକୁ ପ୍ରତିପାଳନ କରିବା ପାଇଁ ଆମେ ପିଲାଙ୍କୁ ଶିଖେଇବା, ଗୋଟେ ଟେପ୍ରୁ ପାଣି ବୋହୁଛି, ପିଲାମାନେ ଯାଇକି ସଦ୍ବ୍ୟବହାର କରିବେ ପାଣିର, ପ୍ରତ୍ୟେକଟି ଜିନିଷରେ ଯୋଉ ପ୍ରାକୃତିକ ସମ୍ପଦର ସଠିକ ପରିଚାଳନା ଯେଭଳି ଭାବରେ ହବ, ଏଟା ଚେରିଟି ବିଗିନ୍ ସେଟ୍ ହୋମ୍, ବାପା ମା ଠୁ ଆରମ୍ଭ କରିକି ଆମର ସବୁ ଗଭର୍ଣ୍ଣାନ୍ସ ଯୋଉ ରାଜ୍ୟ ସ୍ତରରେ ହଉ, କେନ୍ଦ୍ର ସ୍ତରରେ ହଉ, ବିଶ୍ୱ ସ୍ତରରେ ହଉ, ଗଭର୍ଣ୍ଣାନ୍ସ ସମସ୍ତଙ୍କର ଗୋଟେ ମିଳିତ ଭାଗିଦାରୀ ରହିଛି, ତେଣୁ ସମସ୍ତେ ମିଳିମିଶି ଚେଷ୍ଟା କଲେ ନିଶ୍ଚିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆହୁରି ଆଗକୁ ଆଗକୁ ବଢିବ। ଏବଂ ସବୁଠୁ ବଡ଼ କଥା ହେଲା ଆମ ରାଜ୍ୟରେ ଶତକଡ଼ା 23.5% ହେଉଛନ୍ତି ଆଦିବାସୀ, ଆଦିବାସୀର ସଂଖ୍ୟା ଅନୁସାରେ ଭାରତରେ ହେଉଛୁ ତୃତୀୟ। ସେ ଦୃଷ୍ଟିରୁ ଆମର ଖାଲି ଆଦିବାସୀ ନୁହଁ, ଅଣ ଆଦିବାସୀ ଅନେକ ଅଛନ୍ତି ଯେଉଁମାନେ କି ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି, ଶତକଡ଼ା 25% ଲୋକ, ଏବଂ ଶତକଡ଼ା 100% ଲୋକ ଜଙ୍ଗଲରୁ ଆସୁଥିବା ଦ୍ରବ୍ୟକୁ ନେଇକି ବଞ୍ଚୁଛନ୍ତି, ନିର୍ଭର କରୁଛନ୍ତି। ଅମ୍ଳଜାନ ତ ସମସ୍ତଙ୍କ ପାଇଁ ଦରକାର, ବୃକ୍ଷ ଜୀବନ, ତେଣୁ ତାକୁ ନେଇ ଇନକ୍ଲୁଜିଭ ଇକୋନୋମି କଥା ଆଜି ଚିନ୍ତା କରାଯାଉଛି। ଇନକ୍ଲୁଜିଭ ଅର୍ଥାତ୍ ସମସ୍ତେ ମିଳିମିଶି ବଞ୍ଚିବା, ଜଙ୍ଗଲ ଯଦି ରହିବ,
1: ଜଙ୍ଗଲ ରହିବ, ବନ୍ୟପ୍ରାଣୀ
0: ରହିବେ, ଆମେ ବି ରହିବା, ଏବଂ ୟାଦ୍ୱାରା
1: ଜୈବ
0: ବିବିଧତା ରହିବ, ଏବଂ ଆମର ପ୍ରକୃତିର ସୁରକ୍ଷା ହେବା ସହିତ ଆମର ସମସ୍ତଙ୍କ ପାଇଁ ରୋଜଗାରର ଉତ୍ସ ନିରାପଦ ହେଇକି ରହିବ।
1: ସାର୍, ମାନ୍ୟବର ପ୍ରଧାନମନ୍ତ୍ରୀ ତ କହିଥିଲେ ଏକ ପେଡ୍ ମା କେ ନାମ, ଆଉ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା, ଏଇ କଥାକୁ ଆପଣ ଜଣେ ଓୟୁଏଟିର ସହକାରୀ ପ୍ରାଧ୍ୟାପକ ହିସାବରେ କେତେ ଦୂର ଗ୍ରହଣ କରନ୍ତି?
0: ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟିଏ ମାର ଭୂମିକାକୁ ହୃଦବୋଧ କରି ବୃକ୍ଷ ପ୍ରତି ମଣିଷର ଆନ୍ତରିକତା ମା ଭଳି ରହୁ, ସେଥିପାଇଁ 2024 ବିଶ୍ୱ ପରିବେଶ ଦିବସ 5 June ଏହାକୁ ଘୋଷଣା କରାହେଇଥିଲା, ଏକ ପେଡ୍ ମା କି ନାମ। ଏହାର ଅର୍ଥ ମା ଯେଭଳି ଭାବରେ ଆମ ପାଇଁ ନିଜର କର୍ତ୍ତବ୍ୟ କରିଛନ୍ତି, ସେ କର୍ତ୍ତବ୍ୟର ଅନୁରୂପ ଆମେ ମଧ୍ୟ ବୃକ୍ଷ ପ୍ରତି ଭଲ ପାଇବା, ମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା, ଅର୍ଥାତ୍ ସେ ବୃକ୍ଷକୁ ଆମେ ଲଗେଇବା ସହିତ ସମସ୍ତ ପରିଚାଳନା ଏବଂ ଯତ୍ନ ତାର ଶେଷ ପର୍ଯ୍ୟନ୍ତ ଆମେ ମାଙ୍କ ନାଁରେ କରିଚାଲିଥିବା, ଯେଭଳି ଭାବରେ ଆମେ ମାଙ୍କଠୁ ସମସ୍ତ ସେବା ପାଇଛୁ, ସେ ସେବାର ଅନୁରୂପ ଗୋଟେ ବୃକ୍ଷକୁ ପରିଚାଳନା କରିବା ପ୍ରକୃତି ପାଇଁ, ତେଣୁ ଏଇଟା ଯଥାର୍ଥ।
1: ଆଜି ଆମର ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ତାଙ୍କୁ ଏଇ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
0: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡ଼ିତ, ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ, ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ, ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏ ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନପାରେ ତା ଛାୟା ଆମଠୁ ଅପସରି ନିଏ ନାହିଁ, ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ, ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା, ଏବଂ ଭବିଷ୍ୟତର ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ କଳ୍ପନା କରିବା।
1: ଯାହା ହଉ ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଖୁବ୍ ସୁନ୍ଦର ଭାବରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଏତେବେଳୁ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ସମବେତ କଣ୍ଠରେ ଦେଶବନ୍ଧନ। ପ୍ରଥମ ଗୀତଟି ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ।

0: ଦାସବାବୁ ଆପଣଙ୍କ ଘରଟା 1970 ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍
3: ସମବେତ କଣ୍ଠରେ ଦେଶବନ୍ଧନ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ହଳଧର ସୂତାରଙ୍କର ଚରାରୂପ।

ସମବେତ କଣ୍ଠରେ ଦେଶବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ଶେଷ ଗୀତଟି ଜିତେନ୍ଦ୍ର ପଟ୍ଟନାୟକଙ୍କ ରଚନାରୁ।

0: ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ଲେଖିଛି ନୂଆ ସମ୍ଭାବନା ନୂଆ ସଫଳତା।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛି ଆମ ରାଜ୍ୟ।
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା, ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ ଓ ଜନମୁଖୀ ଶାସନ ସହ ଆଗକୁ ବଢ଼ୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। ପ୍ରଥମ ଗୀତଟି ସୋନୁ ନିଗମଙ୍କ କଣ୍ଠରେ, ଗୀତ ରଚନା କରିଛନ୍ତି ସାବେରୀ ବର୍ମା, ସଙ୍ଗୀତରେ ସହିଛନ୍ତି ସୁଶାନ୍ତ ଶଙ୍କର।

0: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରରୁ। ଶେଷ ଗୀତଟି ମୋହିତ ମୌସିକ ସ୍ୱର ସଂଯୋଜନାରୁ, ଗୀତ ରଚନା ଓ କଣ୍ଠଦାନ କରିଛନ୍ତି ସ୍ୱାତି ମିଶ୍ର।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣନ୍ତୁ ବେତାର ବିବରଣୀ। ପ୍ରଯୋଜନା ବିନୋଦ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଓ ରାଜୀବ କୁମାର ମହାନ୍ତ।

0: ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତର ପ୍ରଥମ ଦିନରେ ଗତକାଲି ଅପରାହ୍ନରେ ରାଇରଙ୍ଗପୁରଠାରେ ପହଞ୍ଚିଥିଲେ। ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲ ପରିସରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଦ୍ୱାରା ଆୟୋଜିତ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ କୁସୁମୀ ବ୍ଲକର ଏକ ଜଳଯୋଗାଣ ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଥିଲେ। ମାନନୀୟ ରାଷ୍ଟ୍ରପତି ଗତକାଲି ରାଇରଙ୍ଗପୁରଠାରେ ହିଁ ରାତ୍ରିଯାପନ କରିଥିଲେ। ଆଜି ଜୁନ୍ 20 ମାନନୀୟ ରାଷ୍ଟ୍ରପତିଙ୍କ ଜନ୍ମଦିବସ ଥିଲା। ଏହି ଶୁଭ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାନନୀୟ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ନିଜ ଗାଁ ରାଇରଙ୍ଗପୁର ପାହାଡ଼ପୁରଠାରେ ପୂର୍ବାହ୍ନରେ ପହଞ୍ଚିଥିଲେ। ସେଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଘଣ୍ଟାଏରୁ ଉର୍ଦ୍ଧ ସମୟ ମାନନୀୟ ରାଷ୍ଟ୍ରପତିଙ୍କ ସହ ବିତାଇଥିଲେ। ସାନ୍ତାଳ ସମ୍ପ୍ରଦାୟର ଜାହିରା ଏବଂ କୋହ୍ଲ ସମ୍ପ୍ରଦାୟର ଜାହିରା ମଧ୍ୟ ବୁଲି ଦେଖିଥିଲେ। ଏହା ସହ ଗ୍ରାମରେ ଥିବା ଦକ୍ଷତା ବିକାଶ ତାଲିମ କେନ୍ଦ୍ର ମଧ୍ୟ ପରିଭ୍ରମଣ କରିଥିଲେ। ସେଠାରେ ଆୟୋଜିତ ହୋଇଥିବା ଏକ ପ୍ରଦର୍ଶନୀକୁ ମଧ୍ୟ ଉଭୟ ପରିଦର୍ଶନ କରିଥିଲେ। ପରେ ପରେ ରାଇରଙ୍ଗପୁରଠାରୁ ଅନତି ଦୂର ଦାଣ୍ଡଘୋଷଠାରେ ଅନୁଷ୍ଠିତ ଏକ ବିଶାଳ କାର୍ଯ୍ୟକ୍ରମରେ ଉଭୟ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାନନୀୟ ରାଷ୍ଟ୍ରପତି ଓ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମ୍ ପାଟି, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି, ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହ ଦେଓ, ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର, ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ ଓ ମୟୂରଭଞ୍ଜର ମାନ୍ୟବର ଲୋକସଭା ସାଂସଦ ଶ୍ରୀ ନବଚରଣ ମାଝି। ଆଜି ଓଡ଼ିଶା ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏହି ଭବ୍ୟ ସମାରୋହରେ ଓଡ଼ିଶା ସରକାରଙ୍କ ପ୍ରାୟ ସମସ୍ତ ବିଭାଗର ମନ୍ତ୍ରୀ ଏବଂ ଓଡ଼ିଶାର ଅନେକ ମାନ୍ୟବର ବିଧାୟକ ଓ ମାନ୍ୟବର ସାଂସଦଗଣ ସଭାରେ ଉପସ୍ଥିତ ଥିଲେ। ସଭା ସମାରୋହର ପ୍ରାରମ୍ଭରେ ପ୍ରଥମେ ଜାତୀୟ ସଙ୍ଗୀତ ଏବଂ ପରେ ପରେ ଓଡ଼ିଶା ପୁଲିସର ସ୍ୱତନ୍ତ୍ର ବ୍ୟାଣ୍ଡ ଦ୍ୱାରା ରାଷ୍ଟ୍ରଗାନ ପରିବେଷିତ ହୋଇଥିଲା। ଏହାସହ ସଭାକାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ଏବଂ ସଭାର ପ୍ରାରମ୍ଭରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜର ସ୍ୱାଗତ ଭାଷଣ ରଖିଥିଲେ। ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ବଟନ ଚିପି ପ୍ରାୟ 6,600 କୋଟି ବିନିଯୋଗରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ।
1: ବିବିଧତାରେ ସମୃଦ୍ଧ ଓଡ଼ିଶା ଆଜି ବିକଶିତ ଭାରତର ବିକାଶ ଇଞ୍ଜିନ୍ରେ ଯୋଡ଼ି ହୋଇ ଦ୍ରୁତଗତିରେ ଆଗକୁ ବଢ଼ୁଛି। ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ଆଜି ଓଡ଼ିଶାର ବିକାଶ ଯାତ୍ରାର ଆଉ ଏକ ଗୌରବମୟ ଅଧ୍ୟାୟର ଶୁଭାରମ୍ଭ ହେଉଛି। ଏକ ନୂତନ ଭାରତର ସ୍ୱପ୍ନ ଓ ସଂକଳ୍ପ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱାସ, ବିକାଶ ଓ ଜନକଲ୍ୟାଣର ଗୌରବମୟ 12 ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ 2 ଦୃଢ଼ ନେତୃତ୍ୱରେ ଆଜି ସମଗ୍ର ରାଜ୍ୟରେ ବିକାଶର ଧାରା ତ୍ୱରାନ୍ୱିତ ହୋଇଛି। ଓଡ଼ିଶାରେ ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବା ପାଇଁ ଆଜି 72 ପ୍ରକଳ୍ପର ଶୁଭ ଲୋକାର୍ପଣ ଓ ଶିଳାନ୍ୟାସ କରାଯାଉଛି। ଏଥିପାଇଁ ବ୍ୟୟ ଅଟକଳ ରହିଛି 47,603 ଅଧିକ ଟଙ୍କା। ବିକଶିତ ଭାରତର ସ୍ୱପ୍ନ ସାକାର ଦିଗରେ ରେଳ ଭିତ୍ତିଭୂମିର ବିକାଶ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଧାରରେ 2 ନୂତନ ମଲ୍ଟି ଟ୍ରାକିଂ ରେଳପଥକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଅନେକ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତା ଭିତରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁରଠାରେ BCGCL କୋଲ୍ ଗ୍ୟାସିଫିକେସନ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଉଛି। ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ 9 ପ୍ରକଳ୍ପର ଲୋକାର୍ପଣ।

0: ଲୋକଙ୍କ ଜୀବନ ଜୀବିକାକୁ ଆହୁରି ସଶକ୍ତ କରିବା ପାଇଁ 10ଟି ଜିଲ୍ଲାରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସେହିପରି ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ 5ଟି ପ୍ରକଳ୍ପର ଲୋକାର୍ପଣ। ଅଗ୍ରାଧିକାର ଭିତ୍ତିରେ ଚାଷ ଜମିକୁ ଜଳସେଚନ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧୀନରେ 18ଟି ପ୍ରକଳ୍ପର ଲୋକାର୍ପଣ। ଜନଜାତି ସଶକ୍ତିକରଣ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରବାସୀଙ୍କ ପାଇଁ 110 କୋଟି ଟଙ୍କା ମୂଲ୍ୟ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଉନ୍ନତିକରଣ ସହିତ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ। ରାଜ୍ୟରେ ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ। ପର୍ଯ୍ୟଟନ ବିକାଶକୁ ପ୍ରାଥମିକତା। ରାଉରକେଲାରେ ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ଲାଗି ସ୍ୱତନ୍ତ୍ର ପ୍ରକଳ୍ପର ଲୋକାର୍ପଣ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଆନ୍ତରିକତା ଯୋଗୁଁ ଏହିସବୁ ଲୋକାଭିମୁଖୀ ପ୍ରକଳ୍ପ ଓଡ଼ିଶାର ସାମଗ୍ରିକ ବିକାଶ ଯାତ୍ରାରେ ଯୋଡ଼ିବ ନୂଆ ଅଧ୍ୟାୟ। ବିକଶିତ ଭାରତରେ ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ହେଉଛି ପୂରଣ।
1: ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ମହୋଦୟା ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କହିଲେ,
2: ଆଜିର ଏହି ଭବ୍ୟ ଏବଂ ଐତିହାସିକ କାର୍ଯ୍ୟକ୍ରମରେ ମଞ୍ଚରେ ଉପସ୍ଥିତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମ୍ପତି ମହୋଦୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀ କନକବର୍ଦ୍ଧନ ସିଂହ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମହାଶୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସାଂସଦ ଶ୍ରୀ ନବଚରଣ ମାଝୀ ମହୋଦୟ, ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ସମ୍ମାନୀୟ ଜନପ୍ରତିନିଧିଗଣ ଏବଂ ସାମ୍ନାରେ ଉପସ୍ଥିତ ଥିବା ଏ ଅଞ୍ଚଳର ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ନମସ୍କାର, ଜୋହାର, ଜୟ ଜଗନ୍ନାଥ, କିର୍ଲ ମହାରାଙ୍ଗୁରୁ। ସର୍ବପ୍ରଥମେ ମୁଁ ମୟୂରଭଞ୍ଜର ପବିତ୍ର ମାଟିରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଦର ସ୍ୱାଗତ କରୁଛି। ସେ ଆଜି ଆମ ଗାଁ ପାହାଡ଼ପୁର ହୋଇ ଏଠାକୁ ଆସିଛନ୍ତି। ସେଠାରେ ସେ ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳ ଗୋଷାଣୀ ପୀଠ ଜାହେର ଥାନ ଯାଇଥିଲେ। ମୁଁ ତାଙ୍କୁ ଆମ ଗାଁର ଏସବୁ ପରିବେଶ ପରିଦର୍ଶନ କରାଇବାର ଉଦ୍ଦେଶ୍ୟ ମୁଁ ଜାଣେ ସେ ଆଦିବାସୀମାନଙ୍କ ଗହଳରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ଏ ଅଞ୍ଚଳର ଆଦିବାସୀ କିପରି ପ୍ରକୃତିର ପୂଜାରୀ ଏବଂ ଏ ପଞ୍ଚତତ୍ତ୍ୱର ପୂଜାରୀ ସେ ବିଷୟକୁ ମୁଁ ତାଙ୍କୁ ଅବଗତ କରାଇବାକୁ ଏ ଅଞ୍ଚଳରେ ପରିଦର୍ଶନ କରିବା ପାଇଁ ମୁଁ ତାଙ୍କୁ ନେଇଥିଲି। SLS ଟ୍ରଷ୍ଟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ପାହାଡ଼ପୁର ଓ ରାଇରଙ୍ଗପୁର ଅଞ୍ଚଳକୁ ମୋଦିଜୀଙ୍କର ଏ ପ୍ରଥମ ଆଗମନ। ଏହା ପୂର୍ବରୁ 2004 ରାଇରଙ୍ଗପୁର ଆସିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଦରଣୀୟ ମୋଦିଜୀ, ଓଡ଼ିଶା ପ୍ରତି ଆପଣଙ୍କର ସ୍ୱତନ୍ତ୍ର ସ୍ନେହ ଏବଂ ଶ୍ରଦ୍ଧା ରହିଛି। ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆପଣ ଏଠାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଏହା ପୂର୍ବ ସେ 5 ଦିନ ଧରିକି ବିଦେଶରେ 5ଟି ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗା ଦିବସ ପାଳନ କରିବା ପାଇଁ। ସେ ତାଙ୍କର ଯେଉଁ ଅଥକ ପରିଶ୍ରମ, ଜନତାଙ୍କ ପ୍ରତି, ଦେଶ ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର

ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେସବୁ ବୃହତ୍ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର BCGCL କୋଲ୍ ଗାସିଫିକେସନ୍, ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଡ଼ାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇଏ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯେଉଁ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି, ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି, ତାହା ହେଉଛି ରାୟରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାୟରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡ୍ମିଣ୍ଟନ୍ ଷ୍ଟାଡିୟମ୍ର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ସେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ଜନସାଧାରଣଙ୍କର ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି, ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେ ଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ ଆଜି ରାୟରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳର କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କଳାକାର୍ଯ୍ୟ, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବ। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରାଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି, ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡ୍ମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକ

ବିଶେଷକରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ ଯେଉଁଠି ଥିଲେ ବି ମୋ ଗାଁ ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣମାନଙ୍କ ସହଯୋଗରେ ମୁଁ ଯେଉଁଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ପାହଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ଼ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ ଏ ଜିନିଷର ଆବଶ୍ୟକତା ଥିଲା। ଏହାଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ମୁଁ ରାଇରଙ୍ଗପୁରରେ ଆୟୁର୍ବେଦ ହସ୍ପିଟାଲ, ଆୟୁର୍ବେଦ କଲେଜ, ଓୟୁଟି କ୍ୟାମ୍ପସ, ଆର୍ଚେରୀ ସେଣ୍ଟର, ସିଟି ବ୍ୟୁଟିଫିକେସନ ଏବଂ ଡ୍ରେନେଜ ଅପଗ୍ରେଡେସନ ଆଦିର ଶିଳାନ୍ୟାସ କରିଥିଲି ଏବଂ ରାଇରଙ୍ଗପୁର ହଲିଡେ ହୋମ୍ର ଉଦ୍ଘାଟନ ମଧ୍ୟ କରିଥିଲି। କାରଣ ଏ ରାଇରଙ୍ଗପୁରରେ ଏସବୁର ଆବଶ୍ୟକତା ଥିଲା। ତା ପୂର୍ବରୁ ମୁଁ ବହୁତ ଗୁଡ଼ାଏ ରେଳ ପ୍ରକଳ୍ପର ରେଳଗାଡ଼ିର ଉଦ୍ଘାଟନ ମଧ୍ୟ କରିଥିଲି। ତା ସହିତ ଏଠି ସ୍ୱାସ୍ଥ୍ୟ ସେବା ନିମନ୍ତେ 100 ଶଯ୍ୟା ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହର ଶିଳାନ୍ୟାସ କରିଥିଲି। ତାର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଛି। ସେହିପରି ରାଇରଙ୍ଗପୁର ମୋହଲଡିଆଠାରେ NH-220 ବାଇପାସ୍ ରୋଡ଼ର ଆବଶ୍ୟକ ଥିଲା, ତାହା ମଧ୍ୟ ଜୋରସୋରରେ ଚାଲିଛି। ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ଆଦରଣୀୟ ମୋଦିଜୀ ଅନେକ ଗୁଡ଼ିଏ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇ ଆସିଛନ୍ତି। ମୋଦିଜୀ, ଆପଣ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଅଧିକ ସମୟ ଧରି ଦେଶକୁ ନେତୃତ୍ୱ ପ୍ରଦାନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେଉଛି। ନିଜ ଭିଜନ ଓ କାର୍ଯ୍ୟ ମାଧ୍ୟମରେ ଆହୁରି ଅନେକ ଦିନ ଯାଏ ଆପଣ ଦେଶବାସୀଙ୍କର ସେବା କରନ୍ତୁ ତଥା ଓଡ଼ିଶାର 2036 ଏବଂ ଦେଶର 2047 ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ସାକାର କରନ୍ତୁ, ଏହା ମୋର ଆନ୍ତରିକ କାମନା। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପ୍ରଚେଷ୍ଟାରେ ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଦେଶବାସୀଙ୍କୁ ଅନାୟାସରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା, ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ନିମନ୍ତେ ହର୍ ଘର ନଲ୍ ସେ ଜଲ୍ ଯୋଜନା, ଚାଷୀ ଭାଇ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଏପରିକି 80 କୋଟିରୁ ଉର୍ଦ୍ଧ୍ୱ ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦି ଅନେକ ଗୁଡ଼ିଏ ଦୃଷ୍ଟାନ୍ତମୂଳକ ଯୋଜନା କାର୍ଯ୍ୟକାରୀ ହେଉଅଛି। ଦେଶବାସୀ ଏସବୁ ଯୋଜନାର ସୁଫଳ ଲାଭ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧି ପାଇଛି କି ନାହିଁ? କୋଭିଡ ମହାମାରୀ କାଳରେ ଭାରତର ପରିଚାଳନାଗତ ପାରଙ୍ଗମତା ସାରା ବିଶ୍ୱ ଦେଖିଛି। ଏହି ମହାମାରୀ ସମୟରେ ଭାରତ କେବଳ ଦେଶବାସୀଙ୍କର ଟିକାକରଣର ସଫଳତା ଲାଭ କରିଥିଲା ତାହା ନୁହେଁ, ପୃଥିବୀର ଅନେକ ଦେଶକୁ ମଧ୍ୟ ଟିକା ଯୋଗାଇ ପାରିଥିଲେ। ପୃଥିବୀରେ ଯେତେବେଳେ ଯେଉଁଠି କିଛି ଦୁର୍ବିପାକ ପଡ଼ୁଛି, ଭାରତ ତାହା ଜାଣିବା ମାତ୍ରେ ପ୍ରଥମେ ଯାଇ ସହାୟତା ପ୍ରଦାନ କରୁଛି। ଆଜି ବିଶ୍ୱ ଯେତେବେଳେ ଯୁଦ୍ଧଜନିତ ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି, ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ପକ୍ଷରେ ହୋଇ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଛି। ଯୁଦ୍ଧ ନୁହେଁ, ଆପୋଷ ଆଲୋଚନା ମାଧ୍ୟମ ହିଁ ସମସ୍ୟାର ସମାଧାନ ସମ୍ଭବ ହେବ। ଭଦ୍ରମଣ୍ଡଳୀ, ଓଡ଼ିଶାରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପରିଚାଳନା ସରଙ୍କର 2 ବର୍ଷ ପୁରି ଯାଇଛି। ଏଥିପାଇଁ ମୁଁ ଶ୍ରୀ ମାଝୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମାଝୀ ମହୋଦୟଙ୍କ ନେତୃତ୍ୱରେ ଓଡ଼ିଶାରେ ଭିତ୍ତିଭୂମିର ସାମଗ୍ରିକ ବିକାଶର ଧାରା ଅବ୍ୟାହତ ରହିଛି। ବିଗତ 2 ବର୍ଷରେ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ବିଶେଷ ଅଗ୍ରଗତି ହାସଲ କରିଛି ବୋଲି ଜାଣି ଖୁସି ହେଲି। ଓଡ଼ିଶାକୁ ଶିଳ୍ପବହୁଳ ରାଜ୍ୟ ଭାବରେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କର ତତ୍ପରତା ପ୍ରଶଂସନୀୟ। ରାଜ୍ୟରେ ନାରୀ ସଶକ୍ତିକରଣ ଉପରେ ଓଡ଼ିଶା ସରକାର ଉପଯୁକ୍ତ ଧ୍ୟାନ ଦେଇଥିବା ପରିଲକ୍ଷିତ ହୋଇଛି। ସୁଭଦ୍ରା ଯୋଜନା ଏହାର ଏକ ଉତ୍ତମ ଉଦାହରଣ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଚେଷ୍ଟାରେ ଓଡ଼ିଶାରେ ଜନଜାତି ବର୍ଗର କଲ୍ୟାଣ ଓ ଉତ୍ଥାନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କର୍ମରେ ରାଜ୍ୟର ଅତିରିକ୍ତ 2ଟି ବର୍ଗର ଲୋକଙ୍କୁ ଜନଜାତି ତାଲିକାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ଧନ ଯୋଜନା ମାଧ୍ୟମରେ 90ରୁ ଅଧିକ ଲଘୁ ବନଜାତ ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ବା MSP ପ୍ରଦାନ, ମାଇକ୍ରୋ କ୍ରେଡିଟ୍ ସ୍କିମ୍ ମାଧ୍ୟମରେ

0: ସ୍ୱୟଂ ସହାୟକ ଗୋଷ୍ଠୀର ଜନଜାତି ବର୍ଗର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଆଦିବାସୀ ମହିଳା ସଶକ୍ତିକରଣ ଯୋଜନାରେ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ କମ୍ ସୁଧ ହାରରେ ଋଣ ପ୍ରଦାନ ଆଦି ପ୍ରକ୍ରିୟା ଜାରି ରହିଛି। ସେହିପରି ଆଦିବାସୀ ଭାଇ ଭଉଣୀମାନଙ୍କ ସିକିଲ୍ ସେଲ୍ ଆନିମିଆ ରୋଗରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମିଶନ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ପିଲାମାନଙ୍କୁ ଋଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ସଂଖ୍ୟକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି। ଅନେକ ବିଦ୍ୟାଳୟ ମଧ୍ୟ ଆଜି ନିର୍ମାଣାଧୀନ ଅଛି। ପିଭିଟିଜି ଭାଇ ଭଉଣୀମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅଟେ। ଆଦିବାସୀ ବହୁଳ ଅଞ୍ଚଳରେ ବିଜୁଳି ସଂଯୋଗୀକରଣ ସାଙ୍ଗକୁ ଅପହଞ୍ଚ ଇଲାକାରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯାଇଛି। ଆଦିବାସୀ ବଞ୍ଚର ସାମାଜିକ ଭିତ୍ତିଭୂମିର ବିକାଶ ନିମନ୍ତେ ଧରତୀ ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର କାର୍ଯ୍ୟକାରୀ ହେଉଛି। ଆଦିବାସୀ ଅଞ୍ଚଳ ସାମଗ୍ରିକ ବିକାଶ ବିଶେଷ କରି ଆଦିବାସୀ ବର୍ଗର ବିକାଶ ମାଧ୍ୟମରେ ଅନ୍ତୋଦୟ ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ରହିଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ସୁଧୀବୃନ୍ଦ, ଆଦିବାସୀ ଜୀବନଶୈଳୀ ପ୍ରକାରାନ୍ତର ପ୍ରକୃତି ଅନୁକୂଳ ଜୀବନଶୈଳୀ ହିଁ ଭାରତୀୟ ସଂସ୍କୃତିର ବିଶେଷତା। ଆଜି ସଂସ୍କୃତିର ମାଟି, ପାଣି, ପବନ, ସମୁଦ୍ର, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ସମସ୍ତଙ୍କୁ ଦେବତାର ଆଖ୍ୟା ଦିଆଯାଇଛି। ଜନଜାତି ବର୍ଗର ଲୋକେ ପ୍ରକୃତିକ ସମ୍ମାନ ଜଣାଇ ପ୍ରାକୃତିକ ସମ୍ବଳର ସର୍ବନିମ୍ନ ବ୍ୟବହାର କରି ସବୁବେଳେ ପ୍ରକୃତି, ପରିବେଶ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇ ଆସିଛନ୍ତି। ଆମେ ଆଦିବାସୀ ଭାଇ ଭଉଣୀମାନଙ୍କର ଜୀବନଶୈଳୀକୁ ଶିକ୍ଷା ଲାଭ କରି ଯେତେ ସମ୍ଭବ କମ୍ ପ୍ରାକୃତିକ ସମ୍ପଦର ବ୍ୟବହାର କରିବା ଏବଂ ତାହାକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ଫଳରେ ପ୍ରକୃତି ତଥା ମାନବ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ଯେତେ କେବଳ ସୁଖଶାନ୍ତିରେ ରହିପାରିବା ତାହା ନୁହେଁ, ଆମ ଉତ୍ତର ପିଢ଼ି ପାଇଁ ମଧ୍ୟ ଏକ ସୁନ୍ଦର ପୃଥିବୀ ସଂରକ୍ଷିତ ହୋଇ ରହିପାରିବ। ବୟାରବୁହିନଙ୍କ ତେହେନ୍ ଆବତାଲାରେ ଭାରତ ରିନି ଶିର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେତିକିନ୍ କିନ୍ ହେଯାକାନ ନୂଆ ଦବଲିଗେ ଦଡ଼ି ଗରବରେ ଆକାଥା ଆୟାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିକିନ୍ ଅଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସମିଲ ରେୟା ନିତରିନ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି ପରମ୍ପରା ଲାଗି ଆବ ଉତ୍ଥାନ ଲାଗି ଅଡିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେ ଆତଙ୍କଦାରାମ ଅଡିଗାନ ଗେ ଲକ୍ତି କାନା ଅନା କ୍ଷେତ୍ରରେ ଇନ ଏତୁ ଦିଶମ ତିନ ଏଗୁଆ କାଦିଆ ଯେ ଆବା ସଂସ୍କୃତି ପରମ୍ପରା ନିଲମା ଇନେଖାନ ଆବା ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଉନି ହୋଇ ଚେଷ୍ଟାଏ ଅନାମନ୍ତେ ଆପେ ଅନଡ଼ ପେ ଯାଉରା କାନା ଅଡି ଅଡି ସାରା ଅପିଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଆରୋପ କରିଥିଲେ।
2: ଜୟ ଜଗନ୍ନାଥ, ଜୟ ମା କିଚକେଶ୍ୱରୀ। ମୋର

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତରୁ ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝୀ ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡ଼ୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶଭକ୍ତି ଗୀତ। ପରିବେଷଣ କରୁଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଣ୍ଠଶିଳ୍ପୀମାନେ। ଗୀତ ରଚନା ନିମାଇ ବାନାର୍ଜୀ।

0: प्लेटफॉर्म वेव्स पर सजीव प्रसारण लाइव स्ट्रीमिंग के माध्यम से। तो याद रखें, रविवार 28 जून सुबह 11 बजे।
1: ଆସନ୍ତାକାଲି ଆମ କେନ୍ଦ୍ରରେ ପ୍ରଚାର ହେବାକୁ ଥିବା ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। 6:30 ପ୍ରଚାର କରିବୁ ଦ୍ୱାଦଶତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଜାତୀୟ ସ୍ତରରେ ପାଳନ କରାଯାଉଥିବା ଯୋଗ ଦିବସର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଆକାଶବାଣୀ ଦିଲ୍ଲୀରୁ। ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। କାର୍ଯ୍ୟକ୍ରମ ସର୍ବଫଲ ପ୍ରଚାର କରିବୁ 7:25। ସକାଳ 8:30 ଶୁଣିବେ ସନ୍ତ କବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:30। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖବର ଓ ସମୁଦ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଏଇଠି ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। କାର୍ଯ୍ୟକ୍ରମ ସହ ସ୍ୱାଗତ ଜଣାଇବୁ 5:55। ଶୁଭରାତ୍ର, ଜୟ ହିନ୍ଦ।